ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ରବିବାର 1948 ଶକାବ୍ଦ ଆଷାଢ଼ 28 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 19 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ 317.5 ମିଟର ତଥା 945 କିଲୋହର୍ଜ, ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଆପଣମାନେ ଶୁଣୁଛନ୍ତି ବନ୍ଦନା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ପାଇଁ କଣ୍ଠ ଦେଇଛନ୍ତି ଦେବକୀ ପୋଥାଳ, ଗୀତ ରଚନା ମହେନ୍ଦ୍ର ପ୍ରଧାନ।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। ଗାଇଛନ୍ତି ମାଳତୀ ପତି, ଗୀତ ରଚନା କରିଛନ୍ତି ଧନପତି ମହାପାତ୍ର।

0: ଏଇ ସମ୍ବଲପୁରୀ ଭକ୍ତିଗୀତା ସହ ଏଇଠି ଶେଷ ହେଲା ବନ୍ଦନା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ବୀରେନ୍ଦ୍ରନାଥ ନାଗ, ସଂଘମିତ୍ରା ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ଜେନା, ଦେବକୀ ପୋଥାଳ ଏବଂ ମାଳତୀ ପତି। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରଦୀପ କୁମାର ହୋତା, ସୁଦର୍ଶନ ପଟ୍ଟନାୟକ, ହରିପ୍ରିୟା ଦେବୀ, ମହେନ୍ଦ୍ର ପ୍ରଧାନ ଏବଂ ଧନପତି ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା କରିଛନ୍ତି ଜି ସାଇକ୍ରିଷ୍ଣା।
1: ଆଜିର ଦୁନିଆରେ ଆମେ ପ୍ରାୟ ସମସ୍ତେ କିଛି ନା କିଛି ପାଇବାର ଦୌଡ଼ରେ ଅଛୁ। ଆହୁରି ଟଙ୍କା, ଆହୁରି ସଫଳତା, ଆହୁରି ପରିଚୟ, ଆହୁରି ସୁବିଧା, ଲାଗେ ଆଉ ଟିକେ ପାଇଗଲେ ଜୀବନ ସମ୍ପୂର୍ଣ୍ଣ ହୋଇଯିବ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେତେ ଅଧିକ ପାଉଛୁ ସେତେ ଅଧିକ କିଛି ଟଙ୍କା ପାଇବାର ଇଚ୍ଛା ଜନ୍ମ ନେଉଛି। ତେବେ ପ୍ରଶ୍ନ ଉଠେ, ସୁଖ କେଉଁଠି? ଯାହା ଆମ ପାଖରେ ନାହିଁ ସେଥିରେ, ନା ଯାହା ଆମ ପାଖରେ ଅଛି ତାହାକୁ ଅନୁଭବ କରିବାରେ? ସନ୍ତୁଷ୍ଟିର ଅର୍ଥ ନିଜ ସ୍ୱପ୍ନକୁ ଛାଡ଼ିଦେବା ନୁହେଁ। ସନ୍ତୁଷ୍ଟିର ଅର୍ଥ ହେଉଛି ଯାହା ଅଛି ତାହା ପାଇଁ କୃତଜ୍ଞ ରହି ଯାହା ଚାହୁଁଛୁ ତାହା ପାଇଁ ସତ୍ ପ୍ରୟାସ କରିବା। ଉଚ୍ଚ ଲକ୍ଷ୍ୟ ରଖନ୍ତୁ, କିନ୍ତୁ ସେହି ଲକ୍ଷ୍ୟକୁ ପହଞ୍ଚିବା ପର୍ଯ୍ୟନ୍ତ ନିଜ ବର୍ତ୍ତମାନର ସୁଖକୁ ହରାଇ ଦିଅନ୍ତୁ ନାହିଁ। ଆମେ ଅନେକ ସମୟରେ ନିଜ ଜୀବନକୁ ଅନ୍ୟମାନଙ୍କ ସହ ତୁଳନା କରିଥାଉ। କାହାର ଘର ବଡ଼, କାହାର ଚାକିରି ଭଲ, କାହାର ସଫଳତା ଅଧିକ, କିନ୍ତୁ ଏହି ତୁଳନା କେବେ ବି ଶେଷ ହୁଏ ନାହିଁ। କାରଣ ସବୁବେଳେ ଆମଠାରୁ ଅଧିକ ପାଉଥିବା କେହି ନା କେହି ରହିବେ। ଯଦି ଆମର ସୁଖର ଅନ୍ୟର ଜୀବନ ଉପରେ ନିର୍ଭର କରିବ, ତେବେ ଆମେ କେବେ ବି ପ୍ରକୃତ ଶାନ୍ତି ପାଇପାରିବୁ ନାହିଁ। ପ୍ରକୃତି ଆମକୁ ସନ୍ତୁଷ୍ଟିର ଅପୂର୍ବ ଶିକ୍ଷା ଦିଏ। ଗଛ ନିଜ ଫଳ ଦେଇ ଗର୍ବ କରେ ନାହିଁ, ନଦୀ ନିଜ ଜଳକୁ ନେଇ ଅହଙ୍କାର କରେ ନାହିଁ, ସୂର୍ଯ୍ୟ ପ୍ରତିଦିନ ଉଦୟ ହୁଏ, ନିଜ କର୍ତ୍ତବ୍ୟ କରେ, କିଛି ପ୍ରତିଦାନ ଆଶା କରେ ନାହିଁ। ସେମାନଙ୍କର ଆନନ୍ଦ ନିଜ ସ୍ୱଭାବରେ ଅଛି, ତୁଳନାରେ ନୁହେଁ। ସନ୍ତୁଷ୍ଟ ମଣିଷ ଛୋଟ ଛୋଟ ଜିନିଷରେ ମଧ୍ୟ ଖୁସି ଖୋଜିଥାଏ। ପରିବାର ସହ କାଟିଥିବା କିଛି ମୁହୂର୍ତ୍ତ, ବନ୍ଧୁର ହସ, ବର୍ଷାର ସୁଗନ୍ଧ, ସକାଳର ସୂର୍ଯ୍ୟକିରଣ କିମ୍ବା ଏକ ଶାନ୍ତ ସନ୍ଧ୍ୟା, ଏହି ଛୋଟ ଛୋଟ ଅନୁଭୂତି ହିଁ ଜୀବନକୁ ସୁନ୍ଦର କରିଥାଏ। ମନେ ରଖନ୍ତୁ, ଧନୀ ସେ ନୁହେଁ ଯାହା ପାଖରେ ସବୁକିଛି ଅଛି, ପ୍ରକୃତ ଧନୀ ସେ ଯେ ନିଜ ପାଖରେ ଯାହା ଅଛି ତାହାର ମୂଲ୍ୟ ବୁଝେ। ତେଣୁ ଆସନ୍ତୁ ଆମେ ଜୀବନର ଆଗକୁ ବଢ଼ିବା, ସ୍ୱପ୍ନ ଦେଖିବା, ପରିଶ୍ରମ କରିବା, କିନ୍ତୁ ତା ସହିତ ନିଜ ବର୍ତ୍ତମାନ ପାଇଁ କୃତଜ୍ଞ ମଧ୍ୟ ରହିବା। କାରଣ ସନ୍ତୁଷ୍ଟି ହେଉଛି ସେହି ସମ୍ପଦ ଯାହା ଥରେ ମିଳିଗଲେ ବାହାରେ ସୁଖ ଖୋଜି

0: ଆବଶ୍ୟକତା ରହେ ନାହିଁ। ସୁଖ କୌଣସି ଗନ୍ତବ୍ୟ ନୁହେଁ, ସୁଖ ହେଉଛି ଏକ ଦୃଷ୍ଟିଭଙ୍ଗୀ, ଆଉ ସେହି ଦୃଷ୍ଟିଭଙ୍ଗୀର ନାମ ସନ୍ତୁଷ୍ଟି। ସନ୍ତୁଷ୍ଟି ମଣିଷର ଉନ୍ନତିରେ ବାଧା ଦିଏ ନାହିଁ, ବରଂ ଉନ୍ନତିକୁ ସଠିକ୍ ଦିଗ ଦିଏ। ଏହା ଆମକୁ ଶିଖାଏ ଯେ ସଫଳତାର ଅର୍ଥ କେବଳ ଅଧିକା ପାଇବା ନୁହେଁ, ବରଂ ଯାହା ପାଇଛୁ ତାହାକୁ ସାର୍ଥକ କରିବା। କୃତଜ୍ଞତାରେ ଭରିଥିବା ମନ ସବୁଠାରୁ କଠିନ ପରିସ୍ଥିତିରେ ମଧ୍ୟ ଆଶାର ଆଲୋକ ଦେଖିପାରେ। ଜୀବନର ପ୍ରକୃତ ସୌନ୍ଦର୍ଯ୍ୟ ବାହ୍ୟ ସମ୍ପଦରେ ନୁହେଁ, ଅନ୍ତରର ଶାନ୍ତିରେ ରହିଛି। ଯେଉଁ ମନରେ ସନ୍ତୁଷ୍ଟି ରହେ, ସେଠାରେ ଈର୍ଷା, ଅଶାନ୍ତି ଓ ଅସନ୍ତୋଷ ପାଇଁ ସ୍ଥାନ ରହେ ନାହିଁ। ସେହି ମନ ହିଁ ସମ୍ପର୍କକୁ ସୁନ୍ଦର କରେ, ସମାଜକୁ ସୁସ୍ଥ କରେ ଏବଂ ଜୀବନକୁ ସାର୍ଥକ କରେ। ତେଣୁ ଆସନ୍ତୁ ଆମେ ଏପରି ଜୀବନ ବଞ୍ଚିବା ଯେଉଁଠାରେ ସ୍ୱପ୍ନ ରହିବ, ପରିଶ୍ରମ ରହିବ, ସଫଳତାର ଆକାଂକ୍ଷା ରହିବ, କିନ୍ତୁ ସେହି ସହିତ ସନ୍ତୁଷ୍ଟି, କୃତଜ୍ଞତା ଓ ମାନସିକ ଶାନ୍ତି ମଧ୍ୟ ରହିବ। କାରଣ ଯିଏ ସନ୍ତୁଷ୍ଟିର ମୂଲ୍ୟ ବୁଝିଯାଏ, ସେ ଜାଣିଯାଏ ଯେ ସୁଖ କୌଣସି ବସ୍ତୁରେ ନୁହେଁ, ସେ ନିଜ ମନ ଭିତରେ ବାସ କରେ। ମନେ ରଖନ୍ତୁ, ସମ୍ପଦ ଜୀବନକୁ ସୁବିଧା ଦେଇପାରେ, କିନ୍ତୁ ସନ୍ତୁଷ୍ଟି ହିଁ ଜୀବନକୁ ସୁଖ ଦେଇଥାଏ। ତେଣୁ ସନ୍ତୁଷ୍ଟି ହେଉଛି ସୁଖର ପ୍ରକୃତ ଠିକଣା।
1: ଆଜିର ଭାବନାରେ ଶୁଣିଲେ ସନ୍ତୁଷ୍ଟି ସୁଖର ପ୍ରକୃତ ଠିକଣା। ଏ ସମ୍ପର୍କରେ ଉପସ୍ଥାପନା କରିଥିଲେ ଜି ସାଇକ୍ରିଷ୍ଣା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 446ତମ ଭାଗ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 446ତମ ଭାଗ। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଶୁଣିପାରିବେ ଏହି ସୂଚନା ପରେ।

ଘର ଯୋଗାଇ ଦିଆଯିବା। ରାଜ୍ୟର ଫି ଦିବ୍ୟାଙ୍ଗ ଭାଇ ବହନ ଯେନ୍ତା ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେଥିଲାଗି ସରକାର ସବୁ ବ୍ୟବସ୍ଥା କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପୁରୀ ଶ୍ରୀମନ୍ଦିରନ ମହାପୁରୁମାନଙ୍କର ଶ୍ରୀ ଅଙ୍ଗତି ବ୍ୟବହାର ହେଉଥିବା ଆଉ ସ୍ନାନପୂର୍ଣ୍ଣି ଦିନ ଉଲାଗି ହୋଇଥିବା ଅଳଙ୍କାରମାନଙ୍କର ଆଇଜ ଗନ୍ତି କରାଯିବା। ସରକାରଙ୍କ ଏସ୍ଓପି ଅନୁସାରେ ଦିନକର ଭିତରେ ଇ ଗନ୍ତି କାମ ଶେଷ ହେବା। ରତ୍ନଭଣ୍ଡାର ବାହାର ପାଖ ଆଗାଡ଼େ ଥିବା ଖଡ଼ ସେଜ ଘରେ ଇ ଅଳଙ୍କାରମାନଙ୍କର ଗନ୍ତିମନ୍ତି କରାଯିବା ବୋଲି ସୂଚନା ମିଳିଛି। ହେଲେ ଭିତର ରତ୍ନଭଣ୍ଡାର ନଥିବା ଅଳଙ୍କାର ଆଉ ମୂଲ୍ୟବାନ ସାମଗ୍ରୀମାନଙ୍କର ଗନ୍ତି କାମ ତାରିଖ ଆଗକେ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିବା ବୋଲି ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରେ ଯେ ଗଲା ମେ 23 ତାରିଖନୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରମାନଙ୍କର ଗନ୍ତିମନ୍ତି କାମ ସ୍ଥଗିତ ରହିଛି। ରଥଯାତ୍ରା ଅବସରରେ ପୁରୀକି ଆସୁଥିବା ଲାଖ ଲାଖ ଶ୍ରଦ୍ଧାଳୁମାନଙ୍କୁ ସାଇବର ଠକମାନଙ୍କ ନୁ ବଞ୍ଚାଇବାର ଲାଗି ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ତରଫରୁ ପଦକ୍ଷେପ ନିଆଯାଇଛି। ହୋଟେଲ ବୁକିଂ ଆଉ ପରିବହନ ସେବା ନାତି ହେଉଥିବା ଠକେଇକେ ରୋକିବାର ଲାଗି କ୍ରାଇମବ୍ରାଞ୍ଚ ତରଫରୁ ମୋଟ 121 ନକଲି ହୋଟେଲ ୱେବସାଇଟ୍ ଆଉ 33 ନକଲି ହୋଟେଲ ୱେବ୍ପେଜ୍କେ ଚିହ୍ନଟ କରି ବ୍ଲକ୍ କରାଯାଇଛି। ଖାଲି ଅଫିସିଆଲ ୱେବସାଇଟ୍ ଆଉ ଯାଞ୍ଚ କରାଯାଇଥିବା ଆପ୍ ଜରିଏ ହୋଟେଲ ଆଉ ଯାତ୍ରା ବୁକ୍ କରବାରକେ କ୍ରାଇମବ୍ରାଞ୍ଚ ତରଫରୁ ଭକ୍ତମାନଙ୍କୁ ସଚେତନ କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟର 4 ବିଦ୍ୟୁତ୍ ବିତରଣ କମ୍ପାନୀ TPCODL, TPNODL, TPSODL ଆର୍ TPWODL ର ବୋର୍ଡ ବୈଠକଟି ଅଧ୍ୟକ୍ଷତା କରି ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ବୈଠକଟି ଅକ୍ଷୟ ଶକ୍ତିର ବିକାଶ ଲାଗି ପଦକ୍ଷେପ, ବିଦ୍ୟୁତ୍ ବିତରଣ ଭିତ୍ତିଭୂମିର ସୁଦୃଢ଼ୀକରଣ ଆଉ ସ୍ମାର୍ଟ ମିଟରିଂ ଉପରେ ଖାସ୍ ଜୋର୍ ଦିଆଯାଇଥିଲା। ଆଇବା ଦିନେ ରାଜ୍ୟର ସବୁ ସରକାରୀ ଅନୁଷ୍ଠାନମାନଙ୍କେ ଥିବା ବିଦ୍ୟୁତ୍ ସଂଯୋଗମାନଙ୍କୁ ପୋଷ୍ଟପେଡ୍ନୁ ପ୍ରିପେଡ୍ ସ୍ମାର୍ଟ ମିଟରକେ ବଦଲାଯିବା। ଆଇବା ଅଗଷ୍ଟ ଶେଷ ତକ୍ ସବୁ ସରକାରୀ ଅନୁଷ୍ଠାନ ସ୍ମାର୍ଟ ମିଟର ଲଗାଯିବା, ଯେଉଁଥିଲାଗି ମାସିକ ବିଜୁଳି ବିଲ୍ଥି 4% ରିହାତି ମିଳିବା ବୋଲି ବୈଠକନୁ ସୂଚନା ମିଳିଛି। 3 LLB ପାଠ୍ୟକ୍ରମଟି ନାଁ ଲେଖାବା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ଛାତ୍ରଛାତ୍ରୀମାନେ ସ୍ୟାମ୍ସ ପୋର୍ଟାଲ୍କେ ଯାଇକରି ଇ ପାଠ୍ୟକ୍ରମ ଲାଗି ନିଜର କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ। ଅନ୍ଲାଇନ୍ ଫର୍ମ ଆବେଦନ ଗଲାକାଲିଠାରୁ ମୂଲ ହୋଇଥିବା ବେଳେ ଆଇବା 30 ରାତି 11:45 ତକ୍ ୱେବ୍ସାଇଟ୍ ଖୋଲା ରହିବା। ଅଗଷ୍ଟ 6 ଦିନ ପହିଲା ମେଧା ତାଲିକା ବାହାରିବା। ଇନ ଜଣାଇ ଦିଆଯାଇପାରେ ଯେ ଏହି ପାଠ୍ୟକ୍ରମ ଲାଗି ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା 4 ଶିକ୍ଷାନୁଷ୍ଠାନଟି ମୋଟ 390 ସିଟ୍ ରହିଛି। କେନ୍ଦ୍ର ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅମୃତ 2.0 ଯୋଜନା ଅଧୀନତି ସହରାଞ୍ଚଳର ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁତଟେ ପଦକ୍ଷେପ ନିଆଯାଉଛି। ପାଣି ସୁରକ୍ଷା ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାର ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫରୁ ହୋଇଥିବା 10 ଶ୍ରେଣୀ 2 ବୋର୍ଡ ପରୀକ୍ଷା ଫଲ ବାହାରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ 60% ଛାତ୍ରଛାତ୍ରୀଙ୍କର ଇମ୍ପ୍ରୁଭମେଣ୍ଟ ହୋଇଛି। ସେନ୍ତା ମୋଟ ପରୀକ୍ଷାର୍ଥୀଙ୍କ ଭିତରୁ 96.78% ଛାତ୍ରଛାତ୍ରୀ ପାସ୍ କରିଛନ୍। ଲଘୁଚାପ ବୋଲେ ଆଜି ରାଜ୍ୟର 11 ଜିଲ୍ଲାର ବର୍ଷା ହୋଇପାରେ। ହେଲେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆର୍ ନୂଆପଡ଼ାନ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଓଡ଼ିଶା ଆଉ ଓଡ଼ିଶାର ଦକ୍ଷିଣ ଭାଗନ ପାଗ ପାଖାପାଖି ସୁଖା ରହିପାରେ। ଗଲାକାଲି ମାଲକାନଗିରିନ ସବୁନ ଏତକା 22.4 mm ବର୍ଷା ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ନ 10 mm ଆଉ ବଲାଙ୍ଗୀରନ 5 mm ବର୍ଷା ରେକର୍ଡ ହୋଇଛି। ଏଛିନି ଆଞ୍ଚଳିକ ଖବର ନା ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝି। ଶ୍ରୀକ୍ଷେତ୍ରରେ ଆଳପମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉମାନଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଳପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଳପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଠାକୁରମାନଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ବିଭୋର ହୋଇଛନ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପମଣ୍ଡପ ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମହାଜନ ପାଣିଗ୍ରାହୀ ସେବାୟତମାନେ ଶ୍ରୀଜୀଉଙ୍କୁ ଧାଡ଼ି ପହଣ୍ଡିରେ ଆଣି ଆଡ଼ପମଣ୍ଡପ ବିଜେ ନୀତିକାନ୍ତି ସହ ବଡ଼ସିଂହାର ବେଶରେ ସଜ୍ଜିତ କରିଥିଲେ। ଶ୍ରଦ୍ଧାଳୁମାନେ ଆଜିଠାରୁ ଶ୍ରୀଜୀଉଙ୍କର ଆଡ଼ପ ଅବଢ଼ା ପାଇପାରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଗଣତି ମଣତି ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀବିଗ୍ରହମାନଙ୍କର ଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓ ଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ଗତ ମେ ମାସ 23 ଅଳଙ୍କାରଗୁଡ଼ିକର ଗଣତି ମଣତି ବନ୍ଦ ରହିଛି। ରଥଯାତ୍ରା ସମୟରେ ସାଇବର ଠକେଇଠାରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ 121 ନକଲି ୱେବସାଇଟ୍କୁ ନିଷିଦ୍ଧ କରାଯାଇଛି। ଜୁନ୍ ମାସ 1 ଚଳିତ ମାସ 18 ମଧ୍ୟରେ ସାଇବର କ୍ରାଇମ୍ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ସାଇବର ଠକେଇରେ ବ୍ୟବହୃତ 893 ମୋବାଇଲ୍ ନମ୍ବର ଏବଂ 793 ଏମ୍ଆଇ ନମ୍ବରକୁ ନିଷିଦ୍ଧ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସହାୟତା ପାଇପାରିବେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଭୀମଭୋଇ ସାମର୍ଥ୍ୟ, ପାରାସ୍ପୋର୍ଟସ୍, ଡିଆଇ ଋଣ ସମେତ ବିଭିନ୍ନ ସ୍କିମ୍ର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବର୍ଗରେ 150,000 ହିତାଧିକାରୀ ଭତ୍ତା ପାଉଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମୋସନ ପିକ୍ଚର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଡ଼ିଶା ମାଟିର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର ଚିତ୍ର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ

0: ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ପୁରୀଠାରେ ଗତ ଚାରିଦିନ ମଧ୍ୟରେ 345.8 mm ବର୍ଷା ରେକର୍ଡ କରାଯାଇଛି। ଗତ 36 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀ ସର୍ବାଧିକ 105 mm ଏବଂ ଗୋପଠାରେ 96 mm ବର୍ଷା ରେକର୍ଡ କରାଯାଇଥିଲା। ଜଗତସିଂହପୁରର ବାଲିକୁଦାଠାରେ 98.4 ଏବଂ କେନ୍ଦ୍ରାପଡ଼ାରେ 92 mm ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ପ୍ରାୟ 50 ଜଣ ବାକ୍ ଶ୍ରବଣ ଶକ୍ତିବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗ ବାଳିକାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମାଧ୍ୟମରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। 3 ବର୍ଷିଆ ଆଇନ ପାଠ୍ୟକ୍ରମ LLB ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲର ଚଳିତ ମାସ 30 ତାରିଖ ରାତ୍ର 11:45 ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ 6 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଆଜି ଏଥିରେ ଶୁଣନ୍ତୁ, ମହିଳା ଏବଂ କିଶୋରୀମାନଙ୍କ ମାନସିକ ସମସ୍ୟା ଓ ତା'ର ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଶୁଭଙ୍କର ସ୍ୱାଇଁ।
2: ପ୍ରଥମେ ହେଲା, 2 ପ୍ରକାରରେ ମାନସିକ ଅସୁବିଧାର ଲକ୍ଷଣ ଜଣାପଡ଼େ। ପ୍ରଥମ ହେଲା, ଆପଣ ନିଜେ ଜାଣିପାରୁଛନ୍ତି, ଆଉ କେତେ କ୍ଷେତ୍ରରେ ଆପଣ ନିଜେ ଜାଣିପାରିବେନି, ଆପଣଙ୍କ ପରିବାର ସଦସ୍ୟମାନେ ସେମାନେ ଅନୁଭବ କରିପାରିବେ। ତ ପ୍ରଥମ ହେଲା, ଆପଣ ନିଜେ କେମିତି ଜାଣିପାରିବେ, ଯେତେବେଳେ 2 ସପ୍ତାହରୁ ଅଧିକ ଆପଣଙ୍କ ଏସବୁ ଅସୁବିଧା ରହୁଛି। କ'ଣ ଅସୁବିଧା ରହିବ? ମନ ଦୁଃଖ ରହିବ, କିଛି କାମ କରିବାକୁ ଇଚ୍ଛା ହେବନି, ସବୁବେଳେ ଗୋଟେ ଅଜଣା ଭୟ ରହିବ କି କ'ଣ ହେଇଯିବ, କ'ଣ ଖରାପ ହେଇଯିବ, ମୋ ଫ୍ୟାମିଲିର କିଛି ଖରାପ ହେଇଯିବ, ମୋ ଛୁଆମାନଙ୍କ କିଛି ଖରାପ ହେଇଯିବ, ଆମ ଘର ସମ୍ପତ୍ତି ପଳେଇଯିବ, ଏମିତି ଟାଇପ୍ର ଭୟ ରହିପାରେ। ତା ସହିତ ଭୋକରେ ପରିବର୍ତ୍ତନ ଆସିବ, ବହୁତ କମ୍ ଭୋକ ହେବ କିମ୍ବା ବହୁତ ଭୋକ ହେବ। ତା ଛଡ଼ା ନିଦର ଅସୁବିଧା ହେଇପାରେ, ଯେମିତିକି ବହୁତ ଅଧିକା ନିଦ ହେବ ୟା ନିଦ କମ୍ ହେବ। ବହୁତ ଜଣ ଏହା ବି ଦେଖା ହୁଏ କି ସକାଳୁ 3ଟାରୁ ଉଠିଯିବେ, ତାପରେ ନିଦ ହେବନି, ବହୁତ ଦୁଃଖ ଲାଗିବ, ଆତ୍ମହତ୍ୟାର ଯଦି ଚିନ୍ତା ଆସିବ, ଏସବୁ ଯଦି ଅସୁବିଧା ଆପଣ ଅନୁଭବ କରୁଛନ୍ତି ତ ମାନସିକ ରୋଗ ଲକ୍ଷଣ ହେଇପାରେ। ଆଉ ତା ସହିତ ପରିବାର ସଦସ୍ୟ ଯଦି ଆପଣ ଦେଖୁଛନ୍ତି ଏହି ସମସ୍ୟା, କି ଯଦି ବ୍ୟକ୍ତିର କଥାବାର୍ତ୍ତାରେ ବହୁତ ପରିବର୍ତ୍ତନ ହେଇଗଲା, ସେ ଏପଟ ସେପଟ କିଛି କଥାବାର୍ତ୍ତା କହୁଛନ୍ତି, ବିନା କାରଣରେ ବହୁତ ରାଗୁଛନ୍ତି, ବିନା କାରଣରେ ସନ୍ଦେହ କରୁଛନ୍ତି କି ମୋ ବିଷୟରେ ତମେମାନେ କଥା ହେଉଛ, ମୋ ଏଗେନଷ୍ଟରେ କିଛି ପ୍ଲାନିଂ କରୁଛ, ମୋ ଖାଦ୍ୟରେ ବିଷ ମିଶାଇ ଦେଉଛ, ଏମିତି ଯଦି କହୁଛନ୍ତି ତ ପରିବାର ସଦସ୍ୟ ବି ଜାଣି ପକାଇବା କଥା କି କିଛି ମାନସିକ ସମସ୍ୟା ଥାଇପାରେ, ଆଉ ଡକ୍ଟରଙ୍କୁ କନସଲ୍ଟ କରିବା କଥା। ଆଉ ତା ସହିତ ଯେତେବେଳେ ମାନେ ବୟସ ହେଇଯାଏ, ଯେମିତିକି ସ୍ତ୍ରୀମାନଙ୍କ କ୍ଷେତ୍ରରେ ଯେତେବେଳେ ପିରିୟଡ୍ ବନ୍ଦ ହେଇଯିବ, ମେନୋପଜ୍ ଯେତେବେଳେ ହେବ, ସେତେବେଳେ ଇଷ୍ଟ୍ରୋଜେନ୍ ଆଉ ପ୍ରୋଜେଷ୍ଟେରନ୍ ହରମୋନ୍ ଶରୀରରେ ବହୁତ ପରିମାଣରେ କମିଯାଏ, ସେତେବେଳେ ବି ବହୁତ ସାରା ସମସ୍ୟା ଦେଖାଯାଏ, ଯେମିତିକି ମନ ଦୁଃଖ ରହିବ, ଗୋଡ଼ ହାତ ବିନ୍ଧା ହେବ, ଗୋଡ଼ ହାତ ଜଳେଇବ, ଏସବୁ ସିମ୍ପଟମ୍ସ ମାନେ ଦେଖାଯାଇପାରେ ବୟସ ସହିତ। ଯଦି ଅସୁବିଧା ବହୁତ କମ୍ ଦିନ ପାଇଁ ରହୁଛି, ଦିନେ 2 ଦିନ 5 ଦିନ ପାଇଁ ରହୁଛି, ତ ଆପଣ ଘରେ ବୁଝେଇକି ମ୍ୟାନେଜ୍ କରିପାରିବେ କାଉନ୍ସିଲିଂ ଦ୍ୱାରା। ଯଦି ଅସୁବିଧାଟା 1 ୱିକ୍, ଗୋଟେ ସପ୍ତାହ, 2 ସପ୍ତାହରୁ ଅଧିକ ଲାଗି ରହୁଛି, ଯେମିତିକି ବ୍ୟକ୍ତିର ନିଦଟା ବହୁତ ଗଡ଼ବଡ଼ ହେଇଯାଇଛି, ରାତିରେ ଜମା ନିଦ ହେଉନି କି ନିଦ ଇନକମ୍ପ୍ଲିଟ୍ ହେଉଛି, ଭୋକ ଠିକ୍ସେ ହେଉନି କିମ୍ବା ଭୋକ ବହୁତ ଅଧିକା ହେଉଛି, ବହୁତ କଥାବାର୍ତ୍ତା ହେଉଛନ୍ତି କି ବହୁତ କମ୍ କଥାବାର୍ତ୍ତା ହେଉଛନ୍ତି, ନର୍ମାଲ୍ଠୁ ଅଧିକା ରାଗୁଛନ୍ତି, ଆଗରୁ ରାଗି ସ୍ୱଭାବର ନଥିଲେ, ଏବେ ବହୁତ ରାଗୁଛନ୍ତି, ଚିଟ୍ଚିଟ୍ ହେଉଛନ୍ତି, ଅଭଦ୍ର ଭାଷାରେ କଥା ହେଉଛନ୍ତି। ଆଉ ଯଦି ରହିଲା କି ମାନେ ସେ ନିଜେ ନିଜେ କଥା ହେଉଛନ୍ତି କିମ୍ବା ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି, ମୋତେ ମରିଯିବାକୁ ଇଚ୍ଛା ହେଉଛି, ମୁଁ ଆତ୍ମହତ୍ୟା କରିବି କି ମାନେ ସେ ଚେଷ୍ଟା କରିଛନ୍ତି, ଏହିସବୁ ହେଲା ଡେଞ୍ଜର ସାଇନ୍ସ ମାନେ। ଯେତେବେଳେ ଏହି ସାଇନ୍ସ ମାନେ ରହୁଛି, ଏ ଲକ୍ଷଣ ମାନେ ଯଦି ରହୁଛି, ତ ଆପଣ ତୁରନ୍ତ ଡକ୍ଟର ପାଖକୁ ଯିବେ, ଆଉ କନସଲ୍ଟ କରିବେ, ପରାମର୍ଶ କରିବେ, ତାର ଟ୍ରିଟମେଣ୍ଟ କରିବା ବହୁତ ଜରୁରୀ। ଏହା ଆମେ ଦେଖିଛୁ କି ବହୁ ଜଣ ବର୍ଷ ବର୍ଷ ଧରି, ମାସ ମାସ ଧରି ଡକ୍ଟରଙ୍କ ପରାମର୍ଶ ନ କରି ଘରେ ରଖିଥାନ୍ତି, ଆଉ ବହୁତ ସମୟ ଏହା ବି ଦେଖିଛୁ କି ଏମିତି ଯଦି କିଛି ଅସୁବିଧା ହେଲେ ସେମାନେ ଫାର୍ଷ୍ଟ ଡକ୍ଟର ପାଖକୁ ଯିବା ଜରୁରୀ। ତାପରେ ରାତିରେ ଆପଣ ଶୋଇବା ଆଗରୁ ଆଟଲିଷ୍ଟ ଘଣ୍ଟାଟେ ଆଗରୁ ଫୋନ୍ ସ୍କ୍ରିନ୍ଟା ବନ୍ଦ କରିଦେବେ, ରାତିରେ ବି ଫୋନ୍ ଦେଖିଲେ

0: ଖରାପ ସ୍ୱପ୍ନ ଆସେ, ନିଦ କ୍ୱାଲିଟି ବହୁତ ଖରାପ ହେଇଯାଏ। ଫୋନ୍ଟା ଘଣ୍ଟେ ଆଗରୁ ବନ୍ଦ କରିଦେବେ। ତାପରେ ଆପଣଙ୍କ ଯେତେମାନେ କିଛି ପ୍ରାଣାୟାମ ହେଲା, ରାତିରେ ବି କିଛି କରିପାରିବେ ଶୋଇବା ଆଗରୁ, ସେଥିରେ ନିଦ ଭଲ ରହେ। ଆଉ ସବୁଦିନ ଆପଣ ଚେଷ୍ଟା କରିବେ 7-8 ଘଣ୍ଟା ନିଦରେ ଭଲ ନିଦ ହେଉଛି ଆପଣଙ୍କ। ଯଦି ଆପଣଙ୍କ ନିଦଟା ଠିକ୍ ହେଉନି, ଆପଣଙ୍କ ବଡିର ରିକଭରି ଠିକ୍ ହେବନି, ଆପଣଙ୍କ ଯେଉଁ ନେକ୍ସଟ ଡେଟା ମାନେ ସେତେ ପରିମାଣରେ ଭଲସେ ଯିବନି। ତ ଆପଣଙ୍କ ମାନେ ମୁଖ୍ୟ ଜିନିଷ କ'ଣ ରହିଲା କହିଲେ, ସକାଳୁ ଉଠିକି ଫୋନ୍ ୟୁଜ୍ କରିବେନି, ଏକ୍ସରସାଇଜ୍ କରିବେ, ଭଲ ଖାଦ୍ୟ ଖାଇବେ, ରାତିରେ ଫୋନ୍ ଲେଟ୍ ଯାଏ ୟୁଜ୍ କରିବେନି, ପ୍ରପର 7-8 ଘଣ୍ଟା ନିଦରେ ଶୋଇବେ, ଲାଇଫ୍ ଷ୍ଟାଇଲ୍ ଠିକ୍ ରହିବ ସବୁ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ମହିଳା ଏବଂ କିଶୋରୀମାନଙ୍କ ମାନସିକ ସମସ୍ୟା ଓ ତାର ପ୍ରତିକାର। ଏ ସମ୍ପର୍କରେ କହିଲେ ଡାକ୍ତର ଶୁଭଙ୍କର ସ୍ୱାଇଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ ଯୋଗେ। ସମୟ ସକାଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଏହି ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବ୍ୟାପକ ଉତ୍ପାଦନ କ୍ଷେତ୍ର, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଗତିଶୀଳ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସରକାରୀ ପ୍ରତିନିଧି, ଉଦ୍ୟୋଗୀ ଏବଂ ବ୍ୟାବସାୟିକ ପ୍ରତିନିଧି ମଣ୍ଡଳୀ ଏହି ଫୋରମରେ ଏକତ୍ରିତ ହୋଇଛନ୍ତି। ଏସ୍ତୋନିଆର ବୈଦେଶିକ ମନ୍ତ୍ରୀ ମାର୍ଗସ ସାହାକାନଙ୍କ ସ୍ୱାଗତ ଭାଷଣ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା। ଅନ୍ଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ନେଇ ଛାତ୍ର ଓ ଅଭିଭାବକଙ୍କ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସତର୍କତାମୂଳକ ପରାମର୍ଶବଳୀ ଜାରି କରିଛି। ସମୀକ୍ଷା ପାଇଁ ଦାଖଲ ହୋଇଥିବା କେତେକ ଓଏମ୍ଆର୍ ସିଟ୍ ନକଲି ବା କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି ଏନ୍ଟିଏ ସୂଚନା ଦେଇଛି। ଏ ସଂକ୍ରାନ୍ତ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ଏନ୍ଟିଏ ପକ୍ଷରୁ ଯାଞ୍ଚ କରାଯାଉଛି। ତେବେ ନକଲି କିମ୍ବା କୃତ୍ରିମ ବୁଦ୍ଧିମତା ଦ୍ୱାରା ପ୍ରସ୍ତୁତ ଓଏମ୍ଆର୍ ସିଟ୍ଗୁଡ଼ିକ କ୍ଷେତ୍ରରେ ଦାଖଲକାରୀଙ୍କ ପାଇଁ କଠୋର ଆଇନଗତ ପରିଣାମ ଆଣିପାରେ ବୋଲି ଏନ୍ଟିଏ ସତର୍କ କରାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ର ଏବଂ ଅଭିଭାବକଙ୍କ ଯାଞ୍ଚ ପାଇଁ କେବଳ ମୂଳ ଓଏମ୍ଆର୍ ସିଟ୍ ଦାଖଲ କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି।

ଇଥାନଲ ମିଶ୍ର ବ୍ୟବସ୍ଥା ଦେଶର ସବୁଠାରୁ ବଡ଼ ସାର୍ବଜନୀନ ସଫଳ ନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଶକ୍ତି ସୁରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଲବ୍ୟ କହିଛନ୍ତି, 2014-15 ପରଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବା ସହ 198,000 କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚିତ ହୋଇପାରିଛି। ଇଥାନଲ ଅର୍ଥନୀତି ଅତିରିକ୍ତ ରାଜସ୍ୱ ଆଦାୟ ମାଧ୍ୟମ ସୃଷ୍ଟି କରିବା ସହ ଚିନି ମିଲ୍ଗୁଡ଼ିକ ପାଇଁ ନଗଦ ପ୍ରବାହକୁ ବ୍ୟାପକ କରିଛି, ଫଳରେ ଆଖୁ ଚାଷୀ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ଆଜିଠାରୁ ସ୍ଥଗିତ ରହିଛି। ଉଭୟ ବାଲତାଲ ଏବଂ ପହଲଗାମ୍ ପଥ ଦେଇ ଯାତ୍ରା ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ପରିସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାଲତାଲ ଏବଂ ନୋନୱାନ୍ ଅଥବା ଚନ୍ଦନବରୀ ବେସ୍ କ୍ୟାମ୍ପରୁ ଯାତ୍ରାକୁ ବନ୍ଦ ରଖାଯାଇଛି। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପୁନଃ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 370,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଯାତ୍ରା 57 ଦିନ ପରେ ଆସନ୍ତା ମାସ 28 ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ସହିତ ସମାପ୍ତ ହେବ। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ମଧ୍ୟ ବୈଷ୍ଣୋଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରତିକୂଳ ପାଗ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ କହିଛି। ଜାମ୍ମୁ କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା 2026ର ଫଳାଫଳ ଘୋଷଣା କରାଯାଇଛି। ଡିଜିଲକର ପରୀକ୍ଷାଫଳ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳ ସମ୍ପର୍କରେ ତଥ୍ୟ ପାଇପାରିବେ। ଜାତୀୟ ଶିକ୍ଷାନୀତି ଆଧାରରେ ଚଳିତ ବର୍ଷଠାରୁ 10ମ ଶ୍ରେଣୀ ପାଇଁ ସିବିଏସ୍ଇ ପରୀକ୍ଷାର 2ଟି ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ମୁଖ୍ୟ ବୋର୍ଡ ପରୀକ୍ଷା 17 ଫେବୃଆରୀରୁ ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଗତ ମେ 15ରୁ 21 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। 2ଟିଯାକ ବୋର୍ଡ ପରୀକ୍ଷାର ଫଳାଫଳକୁ ମିଶ୍ରଣ କରିବା ପରେ ସାମଗ୍ରିକ ପାସ୍ର 96.78% ରହିଥିବା ସିବିଏସ୍ଇ କହିଛି। ବିଦେଶରେ ଥିବା ଛାତ୍ରଛାତ୍ରୀ ମଧ୍ୟ ଡିଜିଲକର ମାଧ୍ୟମରେ ସେମାନଙ୍କର ଫଳାଫଳ ତଥା ଅନ୍ୟାନ୍ୟ ତଥ୍ୟ ପାଇପାରିବେ ବୋଲି ସିବିଏସ୍ଇ ସୂଚନା ଦେଇଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ପୁଣି ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଇରାନ ରେଭଲ୍ୟୁସନାରୀ ଗାର୍ଡ ପକ୍ଷରୁ ଜୋର୍ଡାନର ଆମେରିକୀୟ ସେନାଘାଟି ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜୋର୍ଡାନରେ ଇରାନର ଆକ୍ରମଣ ଦ୍ୱାରା 2 ଜଣ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ଆହତ 4 ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ଇରାନର ତେଲ ଟ୍ୟାଙ୍କରଗୁଡ଼ିକର ଯାତାୟତକୁ ସୀମିତ କରିବା ସହ ଏହାର କ୍ଷମତା ହ୍ରାସ ନେଇ ଏହି ଆକ୍ରମଣ କରାଯାଇଛି। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ ଯୋଗାଣର ପ୍ରାୟ 20% କାରବାର ହେଉଥିଲା। ଆକାଶବାଣୀର ଲୋକଙ୍କ ପଦ୍ମ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଆର୍ ମାଧବନଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ଶ୍ରୀ ମାଧବନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବିଧିରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉଙ୍କର ଦର୍ଶନ ଆଜି 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଂଲଣ୍ଡ 3ୟ ସ୍ଥାନ ହାସଲ କରିଛି। ମିଆମି ଷ୍ଟାଡିୟମଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 6-4 ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ 4ଟି ଗୋଲ୍ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ 4ଟି ଏବଂ ଇଂଲଣ୍ଡ ଆଉ 2ଟି ଗୋଲ୍ ସ୍କୋର କରିଥିଲା। ଫ୍ରାନ୍ସର ତାରକା ଖେଳାଳି ଏମ୍ ବାପେ 10ଟି ଗୋଲ୍ ସ୍କୋର କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି।

0: ତେବେ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସେ ଲିଓନେଲ୍ ମେସିଙ୍କଠାରୁ ଦୁଇଟି ଗୋଲ୍ ଆଗରେ ଅଛନ୍ତି। ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଚଳିତ ଥରର ଫିଫା ବିଶ୍ୱକପ୍ ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ହଙ୍ଗେରୀର ବୁଦାପେଷ୍ଟ ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କୁସ୍ତି ଖେଳାଳି କାଜଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 76 କିଲୋଗ୍ରାମ ବର୍ଗରେ ଆମେରିକା ପ୍ରତିପକ୍ଷକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ଅନ୍ୟପକ୍ଷରେ 53 ଏବଂ 57 କିଲୋଗ୍ରାମ ବର୍ଗରେ ଭାରତୀୟ ଖେଳାଳି 2 ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା NTA। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଯେନ୍ ଚାଷୀମାନେ ଯଦି ଗାଜର ଚାଷ କରବାକେ ଯାଉଛନ୍ ବେଲେ ଏଥିର ଚାହିଦାଟା ବଜାର ନ କେତିନି କେତେ ଥିସି, ଯେନ୍ଥିଲାଗି ବୋଲିକିରି 2 ପଇସା ଅଧିକା କମାନି ମିଳିପାରସି। ତ ଚାଷୀମାନେ ଯେତେବେଲେ ବି ଦେଖିବେ ଯେ ଯଦି ଏହା ଜିନିଷ ହେନ୍ତି ହେଇକିରି ମୂଲା କି ଗାଜର ହଉ ସବୁଦିନିଆ ପନିପରିବା ବଜାର ମିଳିପାରୁଛେ ଆରୁ ସେଥିରେ ଚାହିଦା ଅଛେ। ପ୍ରାୟ ଆଗରୁ ଚାଷୀମାନେ ସେଦିନେ ମୂଲା ଆର୍ ଗାଜରଟା ଚାଷ କରୁଥିଲେ, ହେଲେ ଏହା ଜିନି ବଜାର ଏଥିରେ ଚାହିଦା ଦେଖିକରି ପ୍ରାୟ ସବୁ କିସ୍ମର ସବୁ ସମୟକେ ଯେନ୍ତା ହେଇପାର୍ବା ହେନ୍ତା କିସ୍ମର ଫସଲମାନେ ଚାଷ ହେଇପାରୁଛେ। ସେ ଭିତରୁ ଯେନ୍ ଚାଷୀମାନେ ଯଦି ଗାଜର ଚାଷ କରୁଛନ୍ ବେଲେ ପ୍ରାୟ ବଜାର ଇଥିର ସବୁବେଳେ ଚାହିଦା ରହିଥିସି ସବୁ ସମୟଥିନ୍, ଯେନ୍ଥିଲେ ବୋଲିକି ଚାଷୀ ଭାଇମାନେ ଅଧିକା 2 ପଇସା କମେଇ ପାର୍ସନ୍। ଯେନ୍ ଅଞ୍ଚଳନ ଯଦି ଚାଷୀମାନେ ଚାଷ କରବାକେ ଯାଉଛନ୍ ବେଲେ ଗାଜରଟା ବାୟୁମଣ୍ଡଳ ଯେନ୍ ଗରମଟା ରହୁଛେ ଏଥିରେ ପ୍ରାୟ ଯଦି 20-30 ଡିଗ୍ରୀ ସେଲସିୟସ୍ ଯଦି ଥିବା ବେଲେ ଏନ୍ତା ସମୟକେ ଯଦି ଗାଜର ଚାଷ କରିବେ ବେଲେ ସେଦିନ ବଢ଼ିଆ ହେଇକିରି ହେଇପାର୍ସି। ହେଲେ ଚାଷୀମାନେ ଦେଖିବେ ଯେ ଯେନ୍ସି ବି ହଉ ଫସଲ ଚାଷ କରବାକେ ଯାଉଛନ୍ ବେଲେ ପହଲା ହେଉଛେ ମୂଲଟା ମ୍ୟାଟ୍ କେତେବେଲେ ବେଲେ ମ୍ୟାଟ୍ ଯଦି ଠିକ୍ ନି ରହିବା ବେଲେ ମ୍ୟାନ୍ ନୁହେଇକରି ଖେସାରଟା ଗଛ୍କେ ଯାଇପାର୍ସି। ଆରୁ ଯେନ୍ସି କିସମର ଫସଲ ଚାଷ କଲେ ବି ସେ ଗଛ୍ଟା ଖେସାର ମ୍ୟାଟ୍ ନୁ ଯେତେବେଲେ ନେବା ବେଲିକେ ମ୍ୟାଟ୍ଟା ଯଦି ଭଲ୍ ମ୍ୟାଟ୍ ହେଇଥିବାର ମ୍ୟାଟ୍ ଭିତରେ ଯଦି ଠିକ୍ ହିସାବେ ସବୁ କିସମର ଖେସାରଟା ଅଛେ ସେ ଖେସାରଟା ଯଦି ଥିବା ବେଲେ ଗଛ୍ଟା ବର୍କସ୍ ହେଇକିରି ବଢ଼ିପାର୍ସି। ହେଲେ ଚାଷୀମାନେ ନିଘା କରିବେ ଯେହେତୁ ଗାଜରଟା ମ୍ୟାଟ୍ ଭିତରେ ବଢ଼ିଥିସି ସେଥିଲାଗି ବୋଲିକିରି ମ୍ୟାଟ୍ଟା ଯେତ୍କି ଉଶାସ ରହେବା ସେତ୍କି ଗାଜରଟା ବଢ଼ିପାର୍ସି। ସେଥିଲାଗି ବୋଲିକିରି ଦେଖ୍ବେ ଯେନ୍ ମ୍ୟାଟ୍ ଉଶାସ ଥିବା ଆରୁ ଦୁର୍ଷା ବାଲିଆ ମ୍ୟାଟ୍ ଯଦି ହେଇଥିବା ବେଲେ ଇ ଜାଗାନ ଗାଜରଟା ବନେଇକରି ଉପକି ପାର୍ସି। ହେଲେ ଚାଷୀମାନେ ଯେନ୍ସି ବି ହଉ ଫସଲ ଚାଷ କରବାର ଆଗୁନୁ ପହଲା ମ୍ୟାଟ୍ର ପରୀକ୍ଷା କରିନେବାର କଥା। କେତେବେଲେ ବେଲେ ମ୍ୟାଟ୍କେ ପରୀକ୍ଷା କରିନେଲେ କି ମ୍ୟାଟ୍ର ଅମ୍ଳ ଯେନ୍ ଅଛେ କେତେ ଭାଗ ଥିସି ସେଟା ଜାଣିପାରିବେ। ଗାଜର ଯେନ୍ ଚାଷୀମାନେ ଯଦି ଚାଷ କରୁଛନ୍ ଯେନ୍ ଜମିନ ସେ ଜମିର ମ୍ୟାଟ୍ର ଅମ୍ଳତାଟା ଯେନ୍ ଅଛେ ପ୍ରାୟ 6.5 ନୁ 7.5 ଯଦି ଥିବା ବେଲେ ସେ ଜାଗାରେ ବଢ଼ିଆ ହେଇପାର୍ସି। ସେଥିର୍ଲାଗି ସବୁବେଳେ ଚାଷୀମାନେ ଦେଖ୍ବେ ଯେ ଯେନ୍ତା ବାଲିଆ ଦୁର୍ଷା ହେଇଥିବା ମ୍ୟାଟ୍ ଉଶାସ ମ୍ୟାଟ୍ ହେଇପାରୁଥିବା ସେନ୍ତା ଜାଗାନ ଯଦି ଗାଜର ଚାଷ କରିବେ ବେଲେ ଗାଜରଟା ଭଲ୍ କରି ବଢ଼ିପାର୍ସି। ହେନ୍ତା ଗାଜରର କିସମ ଭିତରେ ଦେଖ୍ବାରେ ଗଲେ ରୟାଲ୍ ଫଟୋ, ପୁଷା କେଶର, ପୁଷା ମେଘାଲି, ପୁଷା ଜମଦଗ୍ନି, ଆର୍ଲି ନାଣ୍ଟିଓ, କୁରୁମ୍ବା, ସାମସନ୍ ଇ କିସମମାନେ ଅଛେ। ଆର୍ ବି ଶଙ୍କର କିସମର ଗାଜର ଭିତରେ ଦେଖ୍ବାରେ ଗଲେ ଅନୁଷ୍କା ଅଛେ। ଇ କିସମ ଯଦି ଚାଷ କରିବେ ବେଲେ ଏଥିରେ ଅଧିକା ଅମଲ ମିଳିପାର୍ସି। ପ୍ରାୟ ଚାଷୀମାନେ ଯଦି ଗାଜର ଚାଷ କରବାକେ ଯାଉଛନ୍ ବେଲେ 1 ଏକର ଜମିର୍ ଲାଗି ବୋଲିକିରି 2 ନୁ 3 କେଜି ବିହନ ଦରକାର ପଡ଼୍ସି। ହେଲେ ବିହନ ଯେତେବେଲେ ବି ଚାଷୀମାନେ ଯୋଗାଡ଼ କରୁଛନ୍ ସବୁବେଲେ ନିଘା କରିବେ ଯେ ପୁରୁଷ୍ଟ ଆରୁ ବର୍କସ୍ ବିହନ ଯୋଗାଇବେ। କେତେବେଲେ ବେଲେ ବିହନ ଯେନ୍ତା ବିହନ କରିବେ ସେନ୍ତା ତମେ ଗଛ ହେଇପାର୍ସି ଆର୍ ସେନ୍ତା ଫଲ ଫଲିପାର୍ସି। ସେଥିର୍ଲାଗି ବୋଲିକି ଯେନ୍ସି ବି ହଉ ଚାଷ କରବାର୍କେ ଯାଉଛନ୍ ବେଲେ ବି ଚାଷୀମାନେ ପହଲା ବିହନଟାକେ ମୁଖ୍ୟ କରି ଦେଖ୍ବେ ଆର୍ ବିହନକେ ବିଶୋଧନ କରିକରି ହିଁ ପହ୍ଲା ପକାଇବେ ନହେଲେ ଯୋଗାଇବେ। ବିହନ ଯଦି ବିଶୋଧନ ନେଇ କରିବେ ବେଲେ କାଣା ହେସି ବିହନ ନୁହେଇକରି ପଛେ ଗଛ୍କେ ରୋଗ ଲାଗ୍ବାର ଡର ଥିସି, ଯେନ୍ଥିଲେ ବୋଲିକିରି ଗଛ୍ଟା ଠିକ୍ ହିସାବରେ ବଢ଼ିନିପାରେ। ସେଥିର୍ଲାଗି ବୋଲିକିରି ଚାଷୀମାନେ ଯଦି ଗାଜର ଯୋଗାବାର୍କେ ଯାଉଛନ୍ ବେଲେ ବି ତାର

0: ଯେତେବେଲେ ବିହନ ଯୋଗାଡ଼ କରୁଛନ୍ ସେ ବିହନକେ ପହେଲା ବିଶୋଧନ କରିଦେବେ। ବିହନକେ ବିଶୋଧନ କରବାର୍ ଲାଗି ବୋଲିକିରି 1 କେଜି ବିହନ ଲାଗି ବୋଲିକିରି 1 ଗ୍ରାମ ଥିରାମ ଆରୁ କାର୍ବକ୍ସିନ୍କେ ଯଦି ମିଶି ନେଇକରି ଚାଷୀମାନେ ଯଦି ଭଲ ଭାବେ ସାନି ନେବେ ବେଲେ ବିହନଟା ବିଶୋଧନ ହେଇଯିବା। ଚାଷୀମାନେ ସୋର୍ ରଖୁନ୍, ଯେନ୍ସି ବି ହଉ ଫସଲ ଚାଷ୍ କରବାକେ ଯାଉଛନ୍ ବେଲେ ପହେଲା ବିହନ ବିଶୋଧନ କରିକରି ହିଁ ପଲ୍ହା ପକାବେ, ନେହେତ ଯୋଗାବେ। ଚାଷୀମାନେ ସୋର୍ ରଖୁନ୍ ଯେ ବିହନ ଯେତେବେଲେ ବି ଯେନ୍ସି କିସମର ଫସଲ ଚାଷ୍ କରବାକେ ଯାଉଛନ୍ ବେଲେ ବି ବିହନ ବିଶୋଧନ କରବାଟାକେ ଗୁଟେ ମୁଖ୍ୟ କବାର ହିସାବରେ ନେବେ। କେତେବେଲେ ବେଲେ ବିହନକେ ଯଦି ବିଶୋଧନ କରିନେବେ ବେଲେ ବିହନ ନୁହେଁକରି ଗଛ୍କେ ଯେନ୍ ପଛେ ରୋଗ ଲାଗ୍ବାର୍ ଡର୍ ଥିସି ସେ ଡର୍ଟା ନେଇଥାଏ, ସେଥିର୍ଲାଗି ବୋଲିକିରି ଫସଲ ଚାଷ୍ କରବାର ଆଗନୁ ବିହନକେ ବିଶୋଧନ କରିନେବେ। ତାର ଉତାରୁ ମ୍ୟାଟ୍କେ ବି ବିଶୋଧନ କରିକି ଯଦି ଫସଲ ଚାଷ୍ କରିବେ ବେଲେ ପ୍ରାୟ ରୋଗ ବେମାର ଲାଗିନିପାରେ, ଆରୁ ଯେନ୍ଟାକି ପଛେ ରୋଗ ବେମାରକେ ଆୟତ୍ କରବାର୍ ଲାଗି ଯେନ୍ ଖର୍ଚ୍ଚା ହେସି ସେ ଖର୍ଚ୍ଚାଟା ବଞ୍ଚେଇ ପାର୍ବେ। ଏନ୍ତା ହିସାବରେ ଯଦି ଚାଷୀମାନେ ଚାଷ୍ କରିବେ ବେଲେ ଫସଲନୁ ଅତ୍କା ଫାଇଦା ପାଇପାର୍ବେ।
1: ଶୁଣିଲେ ଚାଷର ହାଲ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କୁନି କୁନି ପିଲାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ଜୁଲାଇ ମାସ 19 ତାରିଖର ବିଶେଷତ୍ୱ କ'ଣ ଜାଣିଚ? ଜୁଲାଇ ମାସ 19 ତାରିଖଟି ହେଉଛି ବ୍ୟାଙ୍କ ଜାତୀୟକରଣ ଦିବସ। ଆରେ ଆରେ, ବ୍ୟସ୍ତ ହୁଅନି, ନାଁଟା ଟିକେ ବଡ଼ ଶୁଭୁଛି ସତ, କିନ୍ତୁ ଏହା ପଛର ଗପଟି ବହୁତ ମଜାଦାର। ତାହେଲେ ଏ ବିଷୟରେ ଜାଣିବା। ତୁମେମାନେ ତ ବ୍ୟାଙ୍କ ନିଶ୍ଚୟ ଦେଖିଥିବ, ଯେଉଁଠି ବାପା ମା ଟଙ୍କା ସଞ୍ଚୟ କରି ରଖନ୍ତି। ଆଚ୍ଛା, ଭାବିଲ ଦେଖି, ଯଦି ବ୍ୟାଙ୍କ କେବଳ ବଡ଼ ବଡ଼ ସହରରେ ଥିବ ଆଉ କେବଳ ଧନୀ ଲୋକଙ୍କୁ ସାହାଯ୍ୟ କରିବ, ତେବେ ଗାଁରେ ରହୁଥିବା ଆମ ଗରିବ ଚାଷୀ ଭାଇ ଏବଂ ଛୋଟ ଦୋକାନୀମାନେ କୁଆଡ଼େ ଯିବେ? ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜକୁ ଅନେକ ବର୍ଷ ତଳେ, ଅର୍ଥାତ 1969 ଜୁଲାଇ ମାସ 19 ତାରିଖରେ ଆମ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସେ ଦେଶର 14ଟି ବଡ଼ ବଡ଼ ବେସରକାରୀ ବ୍ୟାଙ୍କକୁ ସରକାରୀ ବ୍ୟାଙ୍କରେ ପରିଣତ କରିଦେଲେ। ଏହାକୁ ହିଁ କୁହାଯାଏ ବ୍ୟାଙ୍କ ଜାତୀୟକରଣ। ଏହାର ଲାଭ କ'ଣ ହେଲା ଜାଣିଛ ପିଲାଏ? ଏହାପରେ ବ୍ୟାଙ୍କଗୁଡ଼ିକ ଗାଁ ଗାଁରେ ଖୋଲିଲା। ଗରିବ ଲୋକ, ଚାଷୀ ଏବଂ ଶ୍ରମିକମାନେ ସହଜରେ ବ୍ୟାଙ୍କରେ ଖାତା ଖୋଲିପାରିଲେ ଏବଂ ନିଜ କାମ ପାଇଁ ଋଣ ବା ସାହାଯ୍ୟ ପାଇପାରିଲେ। ତାହେଲେ ପିଲାଏ, ଜୁଲାଇ ମାସ 19 ତାରିଖ ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ, ଜାଣିଛ କ'ଣ? ତାହା ହେଉଛି ସଞ୍ଚୟ ବା ପଇସା ସେଭ୍ କରିବା। ତୁମମାନଙ୍କ ପାଖରେ ମାଟି ଗୁଲକ ବା ପିଗି ବ୍ୟାଙ୍କ ଅଛି ନା? ବାପା ମା ଦେଉଥିବା ପକେଟ୍ ମନିରୁ କିଛି କିଛି ଟଙ୍କା ବଞ୍ଚାଇ ସେଥିରେ ରଖିବା ଶିଖ, କାରଣ ଆଜିର ଛୋଟ ଛୋଟ ସଞ୍ଚୟ କାଲି ତୁମର ବଡ଼ ବଡ଼ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ। ଏଇ ସୁଶିକ୍ଷା ସହିତ କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତୁମ ପାଇଁ କଣ୍ଠ ଦେଇଛନ୍ତି କୁନି ଭଉଣୀ, ଶ୍ରୁତି ସାଇ ତ୍ରିପାଠୀ ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି, ବଡ଼ ଭାଇ କୃତିବାସ ନାୟକ।

0: ପିଲାଏ, ଖେଳ କେବଳ ମନୋରଞ୍ଜନ ନୁହେଁ, ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଖେଳ ଖେଳିବା ଦ୍ୱାରା ଶରୀରର ମାଂସପେଶୀ ମଜବୁତ ହୁଏ, ଆମର ଉଚ୍ଚତା ବଢ଼ିବାରେ ସାହାଯ୍ୟ କରେ, ହୃଦୟର କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ତାଛଡ଼ା ଦଳଗତ ଭାବନା, ଏକାଗ୍ରଚିତ୍ତ ହେବା, ଦ୍ରୁତ ନିଷ୍ପତ୍ତି ନେବାରେ ମଧ୍ୟ ସାହାଯ୍ୟ କରିଥାଏ। ସେଇଥିପାଇଁ ଆମେ ତୁମମାନଙ୍କୁ ଖେଳ ଓ ତାର ନିୟମ କ୍ରମରେ କୌଣସି ନା କୌଣସି ଖେଳ ବିଷୟରେ ନିଶ୍ଚିତ ଭାବରେ ଜଣେଇଥାଉ। ଆଜି ମଧ୍ୟ କାର୍ଯ୍ୟକ୍ରମରେ ତୁମ ପାଇଁ ଆମେ ବାସ୍କେଟବଲ୍ ଖେଳ ଓ ତାର ନିୟମ ଏ ବିଷୟରେ ଏକ ଆଲୋଚନା ରଖିଛୁ। ତୁମ ପାଇଁ ଆଲୋଚନା କରିଛନ୍ତି ବଡ଼ ଭାଇ ଅମ୍ଳାନ ଅଜିତାପ ସାହୁ।
1: ପିଲାମାନେ, ଆଜି ମୁଁ ତୁମକୁ ବାସ୍କେଟବଲ୍ ଖେଳ ବିଷୟରେ କହିବି। ବାସ୍କେଟବଲ୍ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ରୋମାଞ୍ଚକର ଖେଳ ମଧ୍ୟରୁ ଅନ୍ୟତମ। ଏହି ଖେଳକୁ ଦୁଇଟି ଦଳ ମଧ୍ୟରେ ଖେଳାଯାଏ, ଯେଉଁଥିରେ ପ୍ରତ୍ୟେକ ଦଳରେ ପାଞ୍ଚ ଜଣ ଖେଳାଳି ପଡ଼ିଆକୁ ଓହ୍ଲାଇଥାନ୍ତି। ଏହି ଖେଳର ମୁଖ୍ୟ ଲକ୍ଷ୍ୟ ହେଉଛି ବଲ୍କୁ ଡ୍ରିବଲ୍ କରି, ପାସ୍ କରି ଏବଂ ଶେଷରେ ଉପରେ ଥିବା ବାସ୍କେଟ୍ ମଧ୍ୟରେ ପକାଇ ପଏଣ୍ଟ ସଂଗ୍ରହ କରିବା। ନିମ୍ନରେ ବାସ୍କେଟବଲ୍ ଖେଳର ଏବଂ ଏହାର ନିୟମାବଳୀ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି। ବାସ୍କେଟବଲ୍ ଖେଳର ଇତିହାସ। ବାସ୍କେଟବଲ୍ ଖେଳର ଆରମ୍ଭ 1891 ମସିହାରେ ଆମେରିକାର ମାସାଚୁସେଟ୍ସ ଠାରେ ହୋଇଥିଲା। ଶାରୀରିକ ଶିକ୍ଷା ପ୍ରଫେସର ଡକ୍ଟର ଜେମ୍ସ ନେସ୍ମିଥ୍ ଏହି ଖେଳକୁ ଆବିଷ୍କାର କରିଥିଲେ। ପ୍ରଥମେ ଏହାକୁ ଘର ଭିତରେ ଖେଳିବା ପାଇଁ ଏକ ଖେଳ ଭାବରେ ତିଆରି କରାଯାଇଥିଲା। ପରେ ଏହାର ଲୋକପ୍ରିୟତା ବଢ଼ିବା ସହିତ ଏହା ବିଶ୍ୱବ୍ୟାପୀ ଏକ ପ୍ରମୁଖ ଖେଳରେ ପରିଣତ ହେଲା। ଆଜି ଅନ୍ତର୍ଜାତୀୟ ସ୍ତରରେ ଏହି ଖେଳଟି ଫିବା, ଇଣ୍ଟରନ୍ୟାସନାଲ୍ ବାସ୍କେଟବଲ୍ ଫେଡେରେସନ୍ ଦ୍ୱାରା ପରିଚାଳିତ ହେଉଛି। ପଡ଼ିଆ ଏବଂ ଉପକରଣ। ବାସ୍କେଟବଲ୍ ପଡ଼ିଆ ଏକ ଆୟତକାର ସମତଳ ଭୂମି ହୋଇଥାଏ। ମାପ। ଫିବା ମାନକ ଅନୁଯାୟୀ ଅନ୍ତର୍ଜାତୀୟ ବାସ୍କେଟବଲ୍ କୋର୍ଟର ଲମ୍ବ 28 ମିଟର ଓ ଓସାର 15 ମିଟର ହୋଇଥାଏ। ବାସ୍କେଟ୍ ବା ହୁପ୍। ପଡ଼ିଆର ଉଭୟ ପ୍ରାନ୍ତରେ 10 ଫୁଟ ଉଚ୍ଚତାରେ ଏକ ବାସ୍କେଟ୍ ବା ରିମ୍ ଲାଗିଥାଏ। ଏହାର ବ୍ୟାସ 45 ସେଣ୍ଟିମିଟର ଏବଂ ତଳେ ଏକ ଜାଲି ଥାଏ। ବଲ୍। ବାସ୍କେଟବଲ୍ ଗୋଲାକାର ହୋଇଥାଏ ଏବଂ ଏହା ଚମଡ଼ା କିମ୍ବା ରବରରେ ତିଆରି ହୋଇଥାଏ। ଏହାର ଓଜନ 500

ଛଅଷଠିରୁ 650 ଗ୍ରାମ ମଧ୍ୟରେ ହୋଇଥାଏ। ଖେଳାଳି ଏବଂ ସ୍ଥାନ, ଏକ ଦଳରେ ସର୍ବାଧିକ 12 ଜଣ ଖେଳାଳି ରହିପାରିବେ, କିନ୍ତୁ ପଡ଼ିଆରେ କେବଳ 5 ଜଣ ଖେଳାଳି ହିଁ ଖେଳିଥାନ୍ତି। ଖେଳାଳିଙ୍କ ସ୍ଥିତି ଏବଂ ଦାୟିତ୍ୱ ନିମ୍ନ ପ୍ରକାରରେ ହୋଇଥାଏ। ପଏଣ୍ଟ ଗାର୍ଡ, ଏମାନେ ସାଧାରଣତଃ ଦଳର ଶ୍ରେଷ୍ଠ ବଲ୍ ହ୍ୟାଣ୍ଡଲର୍ ଏବଂ ପାସର୍ ହୋଇଥାନ୍ତି, ଯେଉଁମାନେ ଆକ୍ରମଣର ନେତୃତ୍ୱ ନିଅନ୍ତି। ସୁଟିଂ ଗାର୍ଡ, ଏମାନଙ୍କର ମୁଖ୍ୟ କାମ ହେଉଛି ଦଳ ପାଇଁ ସର୍ବାଧିକ ପଏଣ୍ଟ ସ୍କୋର କରିବା। ସ୍ମଲ୍ ଫରୱାର୍ଡ଼, ଏହି ଖେଳାଳିମାନେ ଆକ୍ରମଣ ଏବଂ ରକ୍ଷାତ୍ମକ ଉଭୟ କ୍ଷେତ୍ରରେ ଦକ୍ଷ ଏବଂ ନମନୀୟ ହୋଇଥାନ୍ତି। ପାୱାର ଫରୱାର୍ଡ଼, ଏମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି ଏବଂ ରିବାଉଣ୍ଡିଂ ଏବଂ ପ୍ରତିରକ୍ଷା କାର୍ଯ୍ୟ କରନ୍ତି। ସେଣ୍ଟର, ଏମାନେ ସାଧାରଣତଃ ଦଳର ସବୁଠାରୁ ଲମ୍ବା ଖେଳାଳି ହୋଇଥାନ୍ତି, ଯେଉଁମାନେ ବାସ୍କେଟ୍ ନିକଟରେ ଥାଇ ପଏଣ୍ଟ ସଂଗ୍ରହ ଏବଂ ପ୍ରତିରକ୍ଷା କାର୍ଯ୍ୟ କରନ୍ତି। ସମୟ ଏବଂ ସ୍କୋରିଂ, ବାସ୍କେଟବଲ୍ ଖେଳକୁ 4 ଭାଗରେ ବା କ୍ୱାର୍ଟରରେ ବିଭକ୍ତ କରାଯାଏ। ଫିବା ନିୟମ ଅନୁଯାୟୀ ପ୍ରତ୍ୟେକ କ୍ୱାର୍ଟର 10 ମିନିଟ୍ ଅର୍ଥାତ୍ ମୋଟ 40 ମିନିଟ୍ ଖେଳାଯାଏ। ଏନ୍ବିଏରେ ଏହା ପ୍ରତ୍ୟେକ କ୍ୱାର୍ଟର 12 ମିନିଟ୍ ହୋଇଯାଏ। ଦ୍ୱିତୀୟ ଏବଂ ତୃତୀୟ କ୍ୱାର୍ଟର ମଧ୍ୟରେ 15 ମିନିଟ୍ ଏକ ବିରତି ବା ହାଫ୍ ଟାଇମ୍ ଥାଏ। ଯଦି ଖେଳ ଶେଷରେ ଉଭୟ ଦଳର ସ୍କୋର ସମାନ ରହେ, ତେବେ 5 ମିନିଟ୍ର ଅତିରିକ୍ତ ସମୟ ଦିଆଯାଏ। ପଏଣ୍ଟ ବ୍ୟବସ୍ଥା, ବାସ୍କେଟ୍ ଭିତରେ ବଲ୍ ପକାଇଲେ 2 କିମ୍ବା 3 ପଏଣ୍ଟ ମିଳିଥାଏ। 3 ପଏଣ୍ଟ ଲାଇନ୍ ବାହାରକୁ ବାସ୍କେଟ୍ କଲେ 3 ପଏଣ୍ଟ ମିଳେ, 3 ପଏଣ୍ଟ ଲାଇନ୍ ଭିତରୁ ବାସ୍କେଟ୍ କଲେ 2 ପଏଣ୍ଟ ମିଳେ। ଫାଉଲ୍ ପରେ ମିଳୁଥିବା ଫ୍ରି ଥ୍ରୋ ପ୍ରତ୍ୟେକ 1 ପଏଣ୍ଟ ଲେଖାଏଁ ହୋଇଥାଏ। ବାସ୍କେଟବଲ୍ ଖେଳର ମୁଖ୍ୟ ନିୟମାବଳୀ, ପଡ଼ିଆରେ ଖେଳାଳିମାନଙ୍କୁ କିଛି କଠୋର ନିୟମ ମାନିବାକୁ ପଡ଼ିଥାଏ। ନିୟମ ଉଲ୍ଲଂଘନ କଲେ ବିରୋଧୀ ଦଳକୁ ବଲ୍ କିମ୍ବା ଫ୍ରି ଥ୍ରୋ ମିଳିଥାଏ। ଡ୍ରିବ୍ଲିଂ ନିୟମ, ଡ୍ରିବଲ୍ କରିବା ବାଧ୍ୟତାମୂଳକ। ଜଣେ ଖେଳାଳି ଯେତେବେଳେ ବଲ୍ ଧରି ପଡ଼ିଆରେ ଆଗକୁ ବଢ଼ିବ, ସେତେବେଳେ ତାଙ୍କୁ ବଲ୍କୁ ତଳେ ବାଉନ୍ସ କରିବାକୁ ପଡ଼ିବ। ଡବଲ୍ ଡ୍ରିବଲ୍, ଯଦି ଜଣେ ଖେଳାଳି ଉଭୟ ହାତରେ ବଲ୍କୁ ଏକ ସମୟରେ ବାଉନ୍ସ କରନ୍ତି କିମ୍ବା ଡ୍ରିବଲ୍ କରିବା ବନ୍ଦ କରି ପୁଣି ଡ୍ରିବଲ୍ କରିବା ଆରମ୍ଭ କରନ୍ତି, ତେବେ ଏହାକୁ ଡବଲ୍ ଡ୍ରିବଲ୍ କୁହାଯାଏ। ଏହା ଏକ ଭାଇଲେସନ୍ ଅଟେ। ଟ୍ରାଭେଲିଂ, ବଲ୍ ଧରି ଡ୍ରିବଲ୍ ନକରି 2 ପାଦରୁ ଅଧିକ ଚାଲିବାକୁ ଟ୍ରାଭେଲିଂ କୁହାଯାଏ। ବଲ୍ ଧରିବା ପରେ କେବଳ 2 ପାଦ ପକାଇବାକୁ ଅନୁମତି ଥାଏ। ପାସିଂ ଏବଂ ପୋଜିସନ୍ ନିୟମ, ବଲ୍କୁ କେବଳ ହାତରେ ହିଁ ପାସ୍ କରାଯାଇପାରିବ। ଆଉଟ୍ ଅଫ୍ ବାଉନ୍ସ, ଯଦି ବଲ୍ ବା ବଲ୍ ଧରିଥିବା ଖେଳାଳି ପଡ଼ିଆର ସୀମାରେଖା ବାହାରକୁ ଚାଲିଯାଆନ୍ତି, ତେବେ ବଲ୍ଟି ଆଉଟ୍ ଅଫ୍ ବାଉଣ୍ଡ ବୋଲି ଧରାଯାଏ ଏବଂ ବିରୋଧୀ ଦଳକୁ ବଲ୍ ମିଳିଥାଏ। ସମୟସୀମା ନିୟମ, ଖେଳକୁ ଅଧିକ ଦ୍ରୁତ ଏବଂ ରୋମାଞ୍ଚକର କରିବା ପାଇଁ ଫିବା କିଛି ସମୟ ସୀମା ନିର୍ଦ୍ଧାରଣ କରିଛି। 8 ସେକେଣ୍ଡ ରୁଲ୍, ଯେତେବେଳେ ଆକ୍ରମଣକାରୀ ଦଳ ନିଜ କୋର୍ଟରୁ ବଲ୍ ନିୟନ୍ତ୍ରଣ କରନ୍ତି, ସେମାନଙ୍କୁ 8 ସେକେଣ୍ଡ ମଧ୍ୟରେ ଦଳକୁ ବିରୋଧୀ ଦଳର କୋର୍ଟକୁ ପହଞ୍ଚାଇବାକୁ ପଡ଼ିବ। 24 ସେକେଣ୍ଡ ରୁଲ୍, ଆକ୍ରମଣକାରୀ ଦଳକୁ ସର୍ବାଧିକ 24 ସେକେଣ୍ଡ ମଧ୍ୟରେ ବାସ୍କେଟ୍ ଉପରେ ସଟ୍ ପକାଇବାକୁ ପଡ଼ିବ। ଯଦି ସେମାନେ 24 ସେକେଣ୍ଡ ମଧ୍ୟରେ ବାସ୍କେଟ୍ ନ କରନ୍ତି, ତେବେ ବଲ୍ଟି ବିରୋଧୀ ଦଳକୁ ଚାଲିଯାଏ। 5 ସେକେଣ୍ଡ ରୁଲ୍, ଯେତେବେଳେ ଜଣେ ଖେଳାଳି ଥ୍ରୋଇନ୍ କରନ୍ତି ବା ବଲ୍ ପାସ୍ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାଙ୍କୁ 5 ସେକେଣ୍ଡରୁ ଅଧିକ ସମୟ ନେବାକୁ ଅନୁମତି ନାହିଁ। 3 ସେକେଣ୍ଡ ରୁଲ୍, କୌଣସି ଆକ୍ରମଣକାରୀ ଖେଳାଳି ବିରୋଧୀ ଦଳର କି ମଧ୍ୟରେ ଲଗାତାର 3 ସେକେଣ୍ଡରୁ ଅଧିକ ସମୟ ଛିଡ଼ା ହୋଇପାରିବେ ନାହିଁ। ଫାଉଲ୍ ଏବଂ ଏହାର ପ୍ରକାର, ବାସ୍କେଟବଲ୍ ଏକ ଶାରୀରିକ ସ୍ପର୍ଶଯୁକ୍ତ ଖେଳ ହୋଇଥିଲେ ମଧ୍ୟ ଏଠାରେ ନିୟମ ବିରୁଦ୍ଧ ସ୍ପର୍ଶକୁ ଫାଉଲ୍ କୁହାଯାଏ। ପର୍ସନାଲ୍ ଫାଉଲ୍, ଯେତେବେଳେ ଜଣେ ଖେଳାଳି ବିରୋଧୀ ଦଳର ଖେଳାଳିକୁ ଅଯଥା ଧକ୍କା ଦିଅନ୍ତି, ଟାଣନ୍ତି ବା ବାଧା ସୃଷ୍ଟି କରନ୍ତି, ସେତେବେଳେ ପର୍ସନାଲ୍ ଫାଉଲ୍ ଦିଆଯାଏ। ଯଦି ସୁଟ୍ କରୁଥିବା ସମୟରେ ଖେଳାଳିଙ୍କୁ ଫାଉଲ୍ କରାଯାଏ, ତେବେ ସେହି ଖେଳାଳିଙ୍କୁ ଫ୍ରି ଥ୍ରୋ ଦିଆଯାଏ। 2 ପଏଣ୍ଟ ସଟ୍ ସମୟରେ ଫାଉଲ୍ ହେଲେ 2 ଫ୍ରି ଥ୍ରୋ ଏବଂ 3 ପଏଣ୍ଟ ସଟ୍ ସମୟରେ ଫାଉଲ୍ ହେଲେ 3 ଫ୍ରି ଥ୍ରୋ ମିଳିଥାଏ। ଟେକ୍ନିକାଲ୍ ଫାଉଲ୍, ଏହା ଖେଳାଳିଙ୍କ ଶାରୀରିକ ସ୍ପର୍ଶ ବଦଳରେ ଅନୁଚିତ ଆଚରଣ ଯୋଗୁଁ ଦିଆଯାଏ। ଯଦି କୌଣସି ଖେଳାଳି କିମ୍ବା କୋଚ୍ ରେଫରିଙ୍କ ସହ ଯୁକ୍ତିତର୍କ କରନ୍ତି କିମ୍ବା ଅସଦ୍ ଆଚରଣ କରନ୍ତି, ତେବେ ବିରୋଧୀ ଦଳକୁ ଫ୍ରି ଥ୍ରୋ ଏବଂ ବଲ୍ ପୋଜିସନ୍ ଦିଆଯାଏ। ଅନ୍ୟାନ୍ୟ ନିୟମ, ଗୋଲ୍ ଟେଣ୍ଡିଂ, ବାସ୍କେଟ୍ ଆଡ଼କୁ ଯାଉଥିବା ବଲ୍କୁ ଯଦି କେହି ପ୍ରତିରକ୍ଷା ଖେଳାଳି ତଳକୁ ଖସିବା ସମୟରେ ଅଟକାନ୍ତି, ତେବେ ସେହି ସଟ୍କୁ ସ୍କୋର୍ ବୋଲି ଗଣାଯାଏ। ବଲ୍ ଅଧିକାର, ଖେଳ ଆରମ୍ଭରେ ଜମ୍ପ ବଲ୍ ହେବା ପରେ ଯେତେବେଳେ 2 ଦଳର ଖେଳାଳି ଏକାସାଙ୍ଗରେ ବଲ୍ ଧରିବାକୁ ଚେଷ୍ଟା କରନ୍ତି, ସେତେବେଳେ ଟର୍ଣ୍ଣିଂ ପୋଜିସନ୍ ଏରୋ ଦ୍ୱାରା ବଲ୍ କାହାକୁ ମିଳିବ ତାହା ନିଷ୍ପତ୍ତି ନିଆଯାଏ। ଖେଳର ଅଫିସିଆଲ୍ ବା ଅଧିକାରୀ, ଗୋଟିଏ ବାସ୍କେଟବଲ୍ ମ୍ୟାଚ୍କୁ ସୁରୁଖୁରୁରେ ଏବଂ ନିୟମ ଅନୁସାରେ ଚଳାଇବା ପାଇଁ ଅଫିସିଆଲ୍ମାନେ ରହିଥାନ୍ତି। ରେଫ୍ରି ଏବଂ ଅମ୍ପେୟାର, ଏମାନେ

0: ପଏଣ୍ଟ ସଂଗ୍ରହ କରିବା, ରିବାଉଣ୍ଡିଂ ବାସ୍କେଟରୁ ବଲ୍ ଖସି ଆସିବା ପରେ ତାକୁ ପୁଣି ଥରେ କାବୁ କରିବା। ବାସ୍କେଟବଲ୍ ଖେଳର ଲାଭ, ବାସ୍କେଟବଲ୍ କେବଳ ମନୋରଞ୍ଜନ ନୁହେଁ, ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହି ଖେଳ ଖେଳିବା ଦ୍ୱାରା ଶରୀରର ମାଂସପେଶୀ ମଜବୁତ ହୁଏ, ଉଚ୍ଚତା ବଢ଼ିବାରେ ସାହାଯ୍ୟ ମିଳେ ଏବଂ ହୃଦୟର କାର୍ଯ୍ୟକ୍ଷମତା ବୃଦ୍ଧି ପାଏ। ଏହା ବ୍ୟତୀତ ଏହା ଦଳଗତ ଭାବନା, ଏକାଗ୍ରତା ଏବଂ ଦୃଢ଼ ନିଷ୍ପତ୍ତି ନେବାର କ୍ଷମତାକୁ ବିକଶିତ କରିଥାଏ। ବାସ୍କେଟବଲ୍ ଏକ ଦ୍ରୁତ ଗତିଶୀଳ ଏବଂ ଉତ୍ସାହଜନକ ଖେଳ। ଖେଳର ନିୟମାବଳୀକୁ ଭଲ ଭାବେ ବୁଝିବା ଏବଂ ନିୟମିତ ଅଭ୍ୟାସ କରିବା ଦ୍ୱାରା ଜଣେ ଉତ୍ତମ ବାସ୍କେଟବଲ୍ ଖେଳାଳି ହୋଇପାରିବ। ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଯେପରିକି NBA ଏବଂ ଅଲମ୍ପିକ୍ସରେ ଏହି ଖେଳର ଲୋକପ୍ରିୟତା ଏହାର ମହାନତାକୁ ପ୍ରମାଣ କରୁଛି। ବିଶ୍ୱ ଚାମ୍ପିଅନସିପ୍ ଏବଂ ଶ୍ରେଷ୍ଠ ଖେଳାଳି ଫିବା ବିଶ୍ୱକପ୍, ଏହା ହେଉଛି ବାସ୍କେଟବଲ୍ର ସର୍ବୋଚ୍ଚ ବିଶ୍ୱସ୍ତରୀୟ ପ୍ରତିଯୋଗିତା, ଯାହା ପ୍ରତି 4 ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। NBA ନ୍ୟାସନାଲ୍ ବାସ୍କେଟବଲ୍ ଆସୋସିଏସନ୍, ଏହା ବିଶ୍ୱର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ବାସ୍କେଟବଲ୍ ଲିଗ୍, ଯାହା ଆମେରିକାରେ ଆୟୋଜିତ ହୁଏ। ବିଶ୍ୱର ଶ୍ରେଷ୍ଠ ଖେଳାଳି ମାଇକେଲ୍ ଜର୍ଡନ୍, ଲେବ୍ରନ୍ ଜେମ୍ସ, କୋବେ ବ୍ୟାରାଣ୍ଟ, ମ୍ୟାଜିକ୍ ଜନ୍ସନ୍ ପ୍ରମୁଖ ବିଶ୍ୱର ମହାନତମ ବାସ୍କେଟବଲ୍ ଖେଳାଳି। ଏଥର ଜାଣିବା ଭାରତରେ ବାସ୍କେଟବଲ୍ ଖେଳ ବିଷୟରେ। ଭାରତରେ ବାସ୍କେଟବଲ୍ର ଇତିହାସ ପ୍ରାୟ 1 ଶତାବ୍ଦୀ ପୁରୁଣା। ଭାରତରେ ଏହି ଖେଳର ପରିଚାଳନା ଭାରତୀୟ ବାସ୍କେଟବଲ୍ ଫେଡେରେସନ୍ BFI ଦ୍ୱାରା କରାଯାଏ। ଏହା 1950 ପ୍ରତିଷ୍ଠିତ ହୋଇଥିଲା। BFI ଗଠନ ହେବା ପରେ ଭାରତରେ ପ୍ରତିଯୋଗିତା, ଟ୍ରେନିଂ ଏବଂ ଘରୋଇ ଲିଗ୍ ଗୁଡ଼ିକର ବିକାଶ ଘଟିଛି। ଭାରତୀୟ ପୁରୁଷ ଏବଂ ମହିଳା ଉଭୟ ଦଳର ଆନ୍ତର୍ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଭାରତୀୟ ଦଳ ଫିବା, ଏସିଆ କପ୍ ଏବଂ ସାଉଥ୍ ଏସିଆନ୍ ଗେମ୍ସରେ ନିୟମିତ ଭାବେ ଅଂଶଗ୍ରହଣ କରିଥାଏ। ଭାରତୀୟ ଖେଳାଳି ଏବଂ ସେମାନଙ୍କର ଅବଦାନ ଓ ସଫଳତା। ଭାରତରେ ଏମିତି ଅନେକ ପ୍ରତିଭାବାନ ବାସ୍କେଟବଲ୍ ଖେଳାଳି ଅଛନ୍ତି, ଯେଉଁମାନେ କେବଳ ଭାରତରେ ନୁହେଁ ବରଂ ବିଶ୍ୱ ଦରବାରରେ ଦେଶ ପାଇଁ ଗର୍ବ ଆଣିଛନ୍ତି। ଯେମିତିକି ସତନାମ ସିଂ ବାମ୍ରା। ସତନାମ ସିଂ ବାମ୍ରା ଭାରତର ବାସ୍କେଟବଲ୍ ଇତିହାସରେ ଏକ ସ୍ୱର୍ଣ୍ଣିମ ନାମ। 2015 ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଆମେରିକାର ପ୍ରସିଦ୍ଧ NBA ଡ୍ରାଫ୍ଟରେ ସାମିଲ ହୋଇଥିଲେ। ତାଙ୍କୁ ଡଗ୍ଲାସ୍ ମେର୍ଭିକ୍ସ ଦଳ ଚୟନ କରିଥିଲା। 7 ଫୁଟ୍ 2 ଉଚ୍ଚତା ବିଶିଷ୍ଟ ସତନାମ ନିଜର ଦମଦାର ପ୍ରଦର୍ଶନ ପାଇଁ ଜଣାଶୁଣା ଏବଂ ସେ ଅନେକ ଯୁବକ ଖେଳାଳିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଅମ୍ରିତପାଲ ସିଂ ଭାରତୀୟ ପୁରୁଷ ଦଳର ଜଣେ ଅଗ୍ରଣୀ ଏବଂ ଶକ୍ତିଶାଳୀ ଖେଳାଳି। ସେ ଜାପାନ ଲିଗ୍ରେ ବୃତ୍ତିଗତ ଭାବେ ଖେଳିଛନ୍ତି ଏବଂ ସେଠାରେ ଟିମ୍ ଟୋକିଓ ଏକ୍ସିଲେନ୍ସର ଅଧିନାୟକତ୍ୱ କରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ। ତାଙ୍କର ରିବାଉଣ୍ଡିଂ ଏବଂ ସ୍କୋରିଂ କ୍ଷମତା ଅତ୍ୟନ୍ତ ଉଚ୍ଚକୋଟୀର। ବିଶେଷ ଭୃଗୁବଂଶୀ ଭାରତୀୟ ବାସ୍କେଟବଲ୍ର ମେସି ଭାବେ ପରିଚିତ ବିଶେଷ ଦୀର୍ଘଦିନ ଧରି ଭାରତୀୟ ଦଳର ଅଧିନାୟକ ରହିଆସିଛନ୍ତି। ସେ ମଇଦାନରେ ଖେଳକୁ ନିୟନ୍ତ୍ରଣ କରିବାରେ ଏବଂ ଜରୁରୀ ସମୟରେ ପଏଣ୍ଟ ସ୍କୋର କରିବାରେ ପାରଙ୍ଗମ। ଅଷ୍ଟ୍ରେଲିଆର ପ୍ରୋ ଲିଗ୍ NBLରେ ସେ ଏଡିଲେକ୍ ସିକ୍ସର୍ ସହିତ ଚୁକ୍ତିବଦ୍ଧ ହୋଇଥିଲେ। ସିରନ୍ ଲିମାଏ ସିରିନ୍ ଭାରତୀୟ ମହିଳା ବାସ୍କେଟବଲ୍ ଦଳର ଜଣେ ପ୍ରମୁଖ ଖେଳାଳି। ସେ ଦୀର୍ଘ ସମୟ ଧରି ଜାତୀୟ ଦଳର ଅଧିନାୟକତ୍ୱ କରିଛନ୍ତି। ସିରିନ୍ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ଅନେକ ମ୍ୟାଚ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଗୀତୁଅନ୍ନା ଜୋସ୍ ଗୀତୁଅନ୍ନା ଜୋସ୍ ଭାରତୀୟ ମହିଳା ବାସ୍କେଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୁଅନ୍ତି। ସେ କେବଳ ଭାରତରେ ନୁହେଁ, ଅଷ୍ଟ୍ରେଲିଆ ଏବଂ ବିଦେଶରେ ମଧ୍ୟ ବୃତ୍ତିଗତ ଭାବରେ ଖେଳିଛନ୍ତି। ଅଷ୍ଟ୍ରେଲିଆର WNBL ଲିଗ୍ରେ ରିଙ୍ଗହୁଡ୍ ହକ୍ସ ପାଇଁ ସେ MVP ପୁରସ୍କାର ହାସଲ କରିଥିଲେ। ପୂଜା ମୋଲ ମୋନଚାନ୍ ମହିଲା ବାସ୍କେଟବଲ୍ରେ ପୂଜା ମଧ୍ୟ ନିଜର ଦ୍ରୁତଗତି ଏବଂ ସଠିକ୍ ପାସ୍ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି। ଦକ୍ଷିଣ ଏସିଆ କ୍ରୀଡ଼ାରେ ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣପଦକ ଜିତାଇବାରେ ତାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଅନିତା ପାଲ ଦୁରାଇ ସେ ଭାରତୀୟ ମହିଳା ଦଳର ଜଣେ ଦକ୍ଷ ଖେଳାଳି ଥିଲେ ଏବଂ ଅନେକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେଇଥିଲେ। ଭାରତୀୟ ପୁରୁଷ ଦଳ ଫିବା ଏସିଆ ଚାମ୍ପିଅନସିପ୍ରେ 26 ଭାଗ ନେଇଛି ଏବଂ ଦକ୍ଷିଣ ଏସିଆନ୍ ଗେମ୍ସରେ ଅନେକ ସ୍ୱର୍ଣ୍ଣପଦକ ଜିତିଛି। ତାହେଲେ ପିଲାମାନେ, ଆଜି ମୁଁ ତୁମକୁ ବାସ୍କେଟବଲ୍ ଖେଳ ବିଷୟରେ ଓ ତା'ର ନିୟମ ବିଷୟରେ ତୁମକୁ କହିଲି। ତୁମେମାନେ ଏ ବିଷୟରେ ଭଲ ଭାବରେ ଜାଣିଲ। ତୁମେମାନେ ଆଜିଠାରୁ ହିଁ ଖେଳକୁ ଆପଣାଇ ଭବିଷ୍ୟତରେ ଏହି ଖେଳରେ ନିଜକୁ ପ୍ରତିଷ୍ଠିତ କରିବ ଓ ଦେଶକୁ ଗୌରବାନ୍ୱିତ କରିବ।
1: ଶୁଣିଲେ ତ ପିଲାଏ, ଖେଳ ଓ ତା'ର ନିୟମ କ୍ରମରେ ବାସ୍କେଟବଲ୍ ଖେଳ ଓ ତା'ର ନିୟମ ଏହି ଆଲୋଚନା ତୁମ ପାଇଁ କଲେ ବଡ଼ ଭାଇ ଅମ୍ଳାନ ଅଜିତାପ ସାହୁ। ବାସ୍କେଟବଲ୍ ଖେଳର ନିୟମାବଳୀ।

ଭଲ ଭାବରେ ବୁଝିଲ ତ? ତାହେଲେ ଏବେ ତମେମାନେ ନିୟମିତ ଏହି ଖେଳର ଅଭ୍ୟାସ କରିବ, ଯଦ୍ୱାରା ତମେ ଭବିଷ୍ୟତରେ ଜଣେ ଉତ୍ତମ ବାସ୍କେଟବଲ୍ ଖେଳାଳି ହୋଇପାରିବ ଏବଂ ଏହି ଖେଳ କ୍ଷେତ୍ରରେ ତମେ ନିଜର କ୍ୟାରିୟର ତିଆରି କରିପାରିବ। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଗୀତଟିଏ। ତୁମ ପାଇଁ କଣ୍ଠ ଦେଇଛନ୍ତି କୁନି ଭଉଣୀ ଅନୁଷ୍କା ଦାସ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ମୋତିଲାଲ ଦୋରା।

ପ୍ରଚାର କଲୁ କୁନି କୁନି ପିଲାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 meter ତଥା 945 kHz ଯୋଗେ ଏବଂ ଏଫ୍ଏମ୍ ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ। ଏଥର ପ୍ରଦୀପ କୁମାର ମିଶ୍ର ଗାଇଥିବା ଗୋଟିଏ ସୁଗମ ସଙ୍ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ଶରତ ଚନ୍ଦ୍ର ପଣ୍ଡା।

0: ବୈଶାଖ ମାସରେ ଅକ୍ଷୟ ତୃତୀୟା ଠାରୁ ଏହି ବେଶର ଧାରା ଆରମ୍ଭ ହୁଏ। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହାର କ୍ରମ ଅଖଣ୍ଡ ତଥା ଅବ୍ୟାହତ ରହେ। ଏହି ଉପଲକ୍ଷେ ଶ୍ରୀ ବିଗ୍ରହମାନେ ମଧ୍ୟାହ୍ନରେ ଚନ୍ଦନ ଲାଗି ହୁଅନ୍ତି ଏବଂ ସୁଗନ୍ଧିତ ପୁଷ୍ପ ଅଳଙ୍କାରରେ ମନୋହର ଦିଶନ୍ତି। ଶ୍ରୀଜୀଉଙ୍କର ଚନ୍ଦନ ବେଶ ଦେଖିଲା ବେଳେ ସ୍ୱତଃ ସ୍ମରଣକୁ ଆସେ, ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ। ଚନ୍ଦନ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କର ବିଜେ ପ୍ରତିମା ଶ୍ରୀ ମଦନ ମୋହନ ମଧୁସୂଦନ ଭାବେ ଚନ୍ଦନ ଲେପିତ ହୋଇ ମଣି ବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରନ୍ତି ଚାପ କ୍ରୀଡ଼ାରେ ଯୋଗ ଦେବା ପାଇଁ।
1: ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ସରିବା ପରେ ପ୍ରଭୁଙ୍କୁ ମୈଲମ କରାଯାଏ। ମୈଲମ କରି ପାଳିଆ ପୁଷ୍ପାଳକ ତିନି ଜଣ, ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ଥ, ସମ୍ପୃକ୍ତ ସେବାୟତ, ଘଣ୍ଟ, ଛତା, କାହାଳି ଏବଂ ତଳୁଛ ପ୍ରଧାନୀ ପଟୁଆରରେ ଖୁଣ୍ଟିଆ ସେବାୟତ ଏବଂ ପ୍ରତିହାରୀ ସେବାୟତ ଉପସ୍ଥିତ ରହି ଶ୍ରୀମନ୍ଦିର ତିନିଭେଡ଼ା ବୁଲେ। ଅଧିବାସ ହୋଇଥିବା ଚନ୍ଦନ ଶ୍ରୀମନ୍ଦିର ତିନିଭେଡ଼ା ବୁଲି ଭିତର ଛାମକୁ ଯାଏ, ସିଂହାସନ ଉପରେ ରୁହେ। ତାପରେ ଏକ ଖଇକରା ଭୋଗ ହୁଏ। ଖଇକରା ଭୋଗ ସରିବା ପରେ ତିନି ଜଣ ପାଳିଆ ପୁଷ୍ପାଳକ, ବଡ଼ ଆଡ଼େ ମୁଦିରସ୍ଥ, ମହାପ୍ରଭୁଙ୍କ ଆଡ଼େ ପୂଜା ପଣ୍ଡା, ମଝିଆଡ଼େ ପତି ମହାପାତ୍ର ରହି ତିନି ଜଣ ପୁଷ୍ପାଳକଙ୍କ ସହିତ ସର୍ବାଙ୍ଗ କରାଯାଇଥାଏ ଏବଂ ତଳେ ଗରାବଡ଼ ରହି ହାତୁଆଣି ଦିଅନ୍ତି, ଖୁଣ୍ଟିଆ ମଣିମା ଡାକ କରନ୍ତି ଏବଂ ତା'ପର ଠାରୁ 42 ଦିନ ଭୋଗମଣ୍ଡପ ସରିଲା ପରେ ମୈଲମ ଆଲଟ ଲାଗି ହୋଇ ଘଣ୍ଟ ଛତା କାହାଳି ସହ ସର୍ବାଙ୍ଗ ହୁଏ। ସେ ସର୍ବାଙ୍ଗରେ ପଣ୍ଡା, ପତି, ମୁଦିରସ୍ଥ, ଘଟୁଆରୀ ଘର ଠାରୁ ଘଣ୍ଟ ଛତା କାହାଳି ସହ ଖୁଣ୍ଟିଆଙ୍କ ଉପସ୍ଥିତ ରହି ଭିତର ଛାମକୁ ଆସେ। ଭିତର ଛାମରେ ସେହିପରି ତିନି ଜଣ ପାଳିଆ ପୁଷ୍ପାଳକ, ପଣ୍ଡା, ପତି, ମୁଦିରସ୍ଥ, ମେକାପ, ଖୁଣ୍ଟିଆ, ଗରାବଡ଼ୁ ସମସ୍ତେ ଉପସ୍ଥିତ ରହି ଚନ୍ଦନ ଲାଗି ହୁଏ। ଏହି ଚନ୍ଦନ ଲାଗି 42 ଦିନ ଧରି କରାଯାଏ।

0: ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟରେ ଖଳି ଲାଗି ଏକାଦଶୀ ଦିନର ସର୍ବାଙ୍ଗ ନୀତି ନିମନ୍ତେ 14 ସେର ଚନ୍ଦନ ଘଡୁଆରୀମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଇଥାଏ। ସେମାନେ ଚନ୍ଦନକୁ ଘୋରି ରଖିଥାନ୍ତି। ଏକାଦଶୀ ଦିନ ସନ୍ଧ୍ୟାଧୂପ ସରିବା ପରେ ବେହେରଣ ଦ୍ୱାର ଖୋଲାଯାଏ। ବାଡ଼ଗ୍ରାହୀ ଦୈତାପତି, ଦେଉଳକରଣ, ଚଢ଼ଉକରଣ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ସେହି ଚନ୍ଦନକୁ ଦକ୍ଷିଣ ଘରକୁ ଅଣାଯାଏ। ସେଠି କର୍ପୂର, କେଶର, କସ୍ତୁରୀ ଆଦି ମିଶ୍ରିତ ହୋଇ ଅନ୍ୟ ସେବକମାନଙ୍କର ଉପସ୍ଥିତିରେ ଯାଇ ଚନ୍ଦନ ଲାଗି ହୁଏ।
1: ଅକ୍ଷୟ ତୃତୀୟା, ଖଳି ଲାଗି ଏକାଦଶୀ ଏବଂ ଗୁଣ୍ଡିଚା ମନ୍ଦିରରେ ଓଡ଼ିଆ ମଠ ମଠାଧୀଶଙ୍କର ଗୋଟେ ସର୍ବାଙ୍ଗ ଅଛି। ଏ ସର୍ବାଙ୍ଗ ବାଦ ଅନ୍ୟ ପର୍ବପର୍ବାଣି ଦିନମାନଙ୍କରେ ଯେଉଁ ସର୍ବାଙ୍ଗ କରାଯାଏ ସେଇଟା ଦୈନିକ ସର୍ବାଙ୍ଗ ପର୍ବଯାତ୍ରା ଦିନମାନଙ୍କରେ କରାଯାଇଥାଏ। ସନ୍ଧ୍ୟାଧୂପ ପରେ ଦୈନନ୍ଦିନ ଚନ୍ଦନ ଲାଗି ହୁଅନ୍ତି ଏବଂ ଉତ୍ସବମାନଙ୍କରେ ଘଣ୍ଟ, ଛତା, କାହାଳୀ ସହ ଘଟୁଆରୀ ଘରଠାରୁ ସେ ଚନ୍ଦନ ଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ। ତାକୁ ଘଣ୍ଟ ଛତା ସର୍ବାଙ୍ଗ ବୋଲି କୁହନ୍ତି।

ଶ୍ରୀମନ୍ଦିରର ତିନି ଠାକୁରଙ୍କର ଆଭୂଷଣଗୁଡ଼ିକ ମଧ୍ୟରେ ବସ୍ତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ବହୁ ପ୍ରକାରର ବସ୍ତ୍ରରେ ଶୋଭିତ ହୁଅନ୍ତି ଶ୍ରୀଜୀଉମାନେ, ଆଉ ସେହି ସମସ୍ତ ବସ୍ତ୍ରରେ କିଛି ନା କିଛି ବିଶେଷତ୍ୱ ଥାଏ। ତାହା ପାଟବସ୍ତ୍ର ହେଉ, ତୁଳା ସୂତାର ବସ୍ତ୍ର ହେଉ, ହେଉ ବା ମଖମଲ ପରିଧେୟ। ତାଙ୍କ ପିନ୍ଧା ପରିଧେୟର ପ୍ରକାରଭେଦ ଦେବାକୁ ହେଲେ ଜଗନ୍ନାଥଙ୍କ ନୀତିଦିନିଆ ରୀତିର ଉଲ୍ଲେଖ ଆବଶ୍ୟକ। ବଡ଼ି ସକାଳୁ ଯେତେବେଳେ ବଡ଼ ଦେଉଳର କଳାହାଟ ଦ୍ୱାର ଫିଟେ, ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଉପରେ ବିରାଜମାନ ଥାନ୍ତି ପୂର୍ବରାତିର ବଡ଼ ସିଂହାର ବେଶରେ। ବାସି ହୋଇବି

ସୁଶୋଭିତ ମଧ୍ୟ କରିଥାଏ ନାଲିବର୍ଣ୍ଣର ଗୀତଗୋବିନ୍ଦ ଖଣ୍ଡୁଆ। କିନ୍ତୁ ଏହି ବାସି ବେଶ ମୈଲମ କରିବା ସମୟ ଉପନୀତ ହୁଏ ସକାଳର ସ୍ନାନ ପୂର୍ବରୁ। ମନ୍ଦିରର ସିଂହାରୀମାନେ ମୈଲମ ସାରି ଦେବତାଙ୍କର ସ୍ନାନ ସମୟର ପରିଧେୟ ଅର୍ଥାତ୍ ତଡ଼ପ ପିନ୍ଧାଇ ଦିଅନ୍ତି। ତଡ଼ପ ପରିଧେୟ ସହ ଦେବତାଙ୍କ କର ଉପରେ ରହେ ଖଣ୍ଡେ ଉତ୍ତରୀୟ। ଶ୍ରୀଜଗନ୍ନାଥଙ୍କ ବସ୍ତ୍ର ମଧ୍ୟରେ ତଡ଼ପ ଓ ଉତ୍ତରୀୟ ସବୁଠାରୁ ନିରାଡ଼ମ୍ବର, ଅତି ସାଧାସିଧା। ତଡ଼ପ ଏକ ହାତବୁଣା ଧଳା ବସ୍ତ୍ର, ଏଥିରେ ଧଡ଼ିଟି କେବଳ ରଙ୍ଗୀନ। ସ୍ନାନ ପରେ ଶ୍ରୀଜୀଉ ପିନ୍ଧନ୍ତି ପାଟବସ୍ତ୍ର। ଏହି ପାଟବସ୍ତ୍ର ପିନ୍ଧାଇ ଦେବା ପାଇଁ ସିଂହାରୀଙ୍କ ହାତକୁ ପରିଧେୟ ବଢ଼ାଇ ଦିଅନ୍ତି ଚାଙ୍ଗଡ଼ା ମେକଅପ୍। ଦିଅଙ୍କର ସମସ୍ତ ବସ୍ତ୍ର ଚାଙ୍ଗଡ଼ା ମେକଅପ୍ଙ୍କର ଦାୟିତ୍ୱରେ ଥାଏ। ପୋଷାକପତ୍ର ସାଇତି ରଖିବା ପାଇଁ ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ଚାଙ୍ଗଡ଼ା ଘର ରହିଛି। ସକାଳର ସ୍ନାନ ପରେ ଠାକୁରମାନେ ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ଗୋପାଳବଲ୍ଲଭ ଭୋଗ ଏବଂ ସକାଳ ଧୂପ ସରିବା ଯାଏଁ ଶ୍ରୀଅଙ୍ଗରେ ରହେ। ଛତ୍ରଭୋଗ ଅର୍ପଣ ପୂର୍ବରୁ କିନ୍ତୁ ସେହି ବେଶ ପୋଷାକ ମୈଲମ କରିଦିଆଯାଇ ଦେବତାଙ୍କୁ ପୁଣି ଭିନ୍ନ ପାଟ ପିନ୍ଧାଇ ଦିଆଯାଏ। ସେହି ପରିଧେୟ ରହେ ଠାକୁରମାନଙ୍କ ସନ୍ଧ୍ୟାଧୂପ ସରିବା ଯାଏଁ। ସନ୍ଧ୍ୟାଧୂପ ସରିବା ପରେ ଠାକୁରମାନେ ତୃତୀୟ ଥର ପାଇଁ ପୁଣି ଭିନ୍ନ ବସ୍ତ୍ରରେ ବିଭୂଷିତ ହୁଅନ୍ତି। ଚନ୍ଦନ ଲାଗି ରୀତି ପରେ ସେହି ବେଶ ଅର୍ଥାତ୍ ବଡ଼ସିଂହାର ବେଶରେ ଦିଅଁ ସଜ୍ଜିତ ହୁଅନ୍ତି। ଏହି ବେଶ ସମୟରେ ସେ ପିନ୍ଧନ୍ତି ଗୀତଗୋବିନ୍ଦ ଖଣ୍ଡୁଆ। ସେହି ବସ୍ତ୍ରର ନାମକରଣ ଏପରି ହେବାର କାରଣ ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ଶ୍ଳୋକ ସେହି ବସ୍ତ୍ର ବା ଖଣ୍ଡୁଆ ଉପରେ ଲେଖାଯାଇଥାଏ। ଖଣ୍ଡୁଆଟି ସମ୍ପୂର୍ଣ୍ଣ ପାଟ ନହେଲେ ବି ଏହା ଏକ ପ୍ରକାରର ପତଳା ପାଟ। ଏହି ବସ୍ତ୍ରଟିର ବର୍ଣ୍ଣ ନାଲି, କିନ୍ତୁ ଏହାର ଅଞ୍ଚଳଟି ନୀଳ ରଙ୍ଗର। ପରିଧେୟଟି ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଙ୍କ ରୀତିନୀତି ସହ ଗୀତଗୋବିନ୍ଦ ଓତପ୍ରୋତ ଭାବେ ଜଡ଼ିତ। ଏହିସବୁ ନୀତିଦିନିଆ ବେଶରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବସ୍ତ୍ର ବ୍ୟବହୃତ ହୁଏ, କିନ୍ତୁ ଏହା ବାଦ୍ କେତେକ ବିଶେଷ ବେଶରେ ମଧ୍ୟ ଅନେକ ବସ୍ତ୍ର ବ୍ୟବହୃତ ହୁଏ। ଯେମିତି ଶୀତ ଋତୁରେ ଦୀର୍ଘଦିନ ପାଇଁ ଅର୍ଥାତ୍ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ମାଘର ବସନ୍ତ ପଞ୍ଚମୀ ଯାଏ ହେଉଥିବା ଘୋଡ଼ଲାଗି ବେଶ ବେଳେ ଠାକୁର ମଖମଲ ପୋଷାକ ପିନ୍ଧନ୍ତି। କେବଳ ଓସାରିଆ ବସ୍ତ୍ର ହିଁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗିପାରେ, କାରଣ ଠାକୁର ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ତାଙ୍କ କଳେବର କେବଳ ନୁହେଁ, ସେ ଆସିନଥିବା ପିଣ୍ଡିଗୁଡ଼ିକୁ ମଧ୍ୟ ଆବୃତ କରେ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ସର୍ବାଙ୍ଗ ନୀତି ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ରବିନାରାୟଣ ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗିତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଭଜନ ଶୁଣନ୍ତୁ। ପ୍ରଥମେ ଯାଜ୍ଞସିନୀ ମହାପାତ୍ରଙ୍କ କଣ୍ଠରେ ସୁରେଶ କୁମାର ଦାସଙ୍କ ରଚନାରୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆପଣମାନେ ଭଜନ ଶୁଣୁଛନ୍ତି। ପରବର୍ତ୍ତୀ କଣ୍ଠଶିଳ୍ପୀ ଅସିତ କୁମାର ଅମାନ୍ତ, ଗୀତିକାର ମଙ୍ଗଳୁଚରଣ ବିଶ୍ୱାଳ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ

0: ସମ୍ଭାର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: କାର୍ଯ୍ୟକ୍ରମ ଶେଷରେ ଏହି ଭଜନଟି ଶୁଣନ୍ତୁ, ରୀନା ଜେନାଙ୍କ କଣ୍ଠରେ, ଶଶିଭୂଷଣ ବେହେରାଙ୍କ ରଚନାରୁ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଭଜନ ଶୁଣିଲେ କଣ୍ଠଶିଳ୍ପୀମାନେ ଥିଲେ ଯାଜ୍ଞସେନୀ ମହାପାତ୍ର, ଅସିତ କୁମାର ଅମାନ୍ତ ଏବଂ ରୀନା ଜେନା। ଗୀତଗୁଡ଼ିକୁ ରଚନା କରିଥିଲେ ସୁରେଶ କୁମାର ଦାସ, ମଙ୍ଗଳଚରଣ ବେଶୱାଳ ଏବଂ ଶଶିଭୂଷଣ ବେହେରା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହ୍ୟାଲୋ ଅନୁରୋଧ।

0: ବିଶ୍ୱ ଉମା ସ୍ୱର୍ଣ୍ଣପ୍ରଭା କର ତରଣୀସେନ ନାୟକ ଭବାନୀ ଦେହେରୀ ବିକ୍ରମ ସାହୁ ଦୟାନିଧି ବାଗ ବହୁତ ଶ୍ରୋତା ଅଛନ୍।
1: ଠିକ ଅଛେ, ତ ଆପଣ ତ ମ୍ୟାକ୍ସିମମ୍ ଶ୍ରୋତା ମାନଙ୍କ ନାଁ ଧରିଦେଲେ।
0: ଚୈତନ୍ୟ ପଟେଲ,
1: ଆଜ୍ଞା ଆଜ୍ଞା,
0: ମନୋଜ ପଟେଲ,
1: ଆଜ୍ଞା,
0: ଆଗୁ ପାତ୍ର,
1: ହଁ,
0: ପ୍ରସେନ ସବର କଳାହାଣ୍ଡି, କ୍ଷମା ସାଗର ସାହୁ,
1: ଠିକ ଅଛି, ଠିକ ଅଛି,
0: ଭୁବନେଶ୍ୱର ପଟେଲ, ଦୀକ୍ଷା ଗୋପାଳ, ହରିବର୍ଣ୍ଣ, ମୁରଲୀ ପ୍ରସାଦ କର, ଆନନ୍ଦ ମେହେର,
1: ଆଜ୍ଞା ଆଜ୍ଞା,
0: ସେଠ ହରେଶ ପରୁଆ।
1: ଆଚ୍ଛା ଠିକ ଅଛି,
0: ଲୋକେ ଆପଣ ଡେଡିକେଟ କରିଦଉନ୍।
1: ଆଏ ଯେ ଆମର ହେଲୋ ଅନୁରୋଧର ପରିବାର ସଭେ ଗୋଟେ ଗୋଟେ ସଭ୍ୟ ଉପରେ ଆମେ। ହଁ ଠିକ ଅଛି ଆଜ୍ଞା, ତ ଆପଣ ଯେନ୍ ମାନଙ୍କର ନାଁ ନେଲେ ଆଉ ଯେନ୍ ମାନଙ୍କର ନାଇଁ ବି ନେଲେ ସଭେ ମିଶିକିରି ଶୁନମା ଗୀତଟା। ଠିକ ଅଛେ, ହଉ ଆଜ୍ଞା, ନମସ୍କାର ନମସ୍କାର, ରହିଲୁ।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: हाँ नमस्कार मैडम।
0: नमस्कार ଆଜ୍ଞା, କିଏ କହୁଥିଲେ, କେନୁ କହୁଥିଲେ, ପହିଲା ପରିଚୟ ଦେମା ଆମର ଶ୍ରୋତା ମାନଙ୍କୁ।
1: ହଁ ମୁଁ ରାଧାକାନ୍ତ ଭୋଇ କହୁଛେ, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲିରୁ।
0: ରାଧାକାନ୍ତ ଆଜ୍ଞା, ବହୁତ ବହୁତ ସ୍ୱାଗତ କରୁଛୁ ଆଜିର ହେଲୋ ଅନୁରୋଧ
1: ଧନ୍ୟବାଦ
0: କାର୍ଯ୍ୟକ୍ରମ
1: ମ୍ୟାଡମ।
0: କେ। ଆଉ କେନ୍ତା ଅଛନ୍ ଆଜ୍ଞା?
1: ମୁଇଁ ଭଲ ଅଛେ, ଆପଣ କେନ୍ତା ଅଛନ୍?
0: ବହୁତ ବଢ଼ିଆ। ଆଉ ଆପଣଙ୍କର ଗାଁର ଖବର କାଣା, ଘର ପରିବାରର ଖବର କାଣା?
1: ଗାଁରେ ତ ଏଇଟା ରଥଯାତ୍ରାଟା ଏଇଟା ତାପରେ
0: ଚାଲିଛି।
1: ବାହୁଡ଼ା ରଥଯାତ୍ରା ହେବା ଗାଁରେ। ଏଇଟା ସଭିଏ ତ ଧାନ ଧୁନା ଯେ ଯେନ୍ତା ଅଥରା ଅଛରି କହୁଛନ୍, ଆଉ ପଲା ପଲି ଏଇଟା ପକା ଚାଲିଛେ ଚାଷ
0: ଆଚ୍ଛା,
1: କାମର ଲାଗି।
0: ହଁ, ବର୍ଷା ସମୟ ଆସିଗଲେ ସଭେ ପୁରା ଚାଷ ବାସ୍ତି ଲାଗି ଯାଇସନ୍, ନାଇଁ ଆଉ ନାଇଁ କଲେ
1: ହଁ
0: ନାଇଁ ବି
1: ଏଇଟା ତ
0: ଚଲେ, ନାଇଁ।
1: ଚାଷରେ ଲାଗିଛନ୍, ପଲା ପୁଲି ପକା ହୁଏ, ଆଉ
0: ଆଉ
1: ଅଛବାକୁ ଯେନ୍ ବି ଧାନ ମାନେ। ବାକି ପନିପରିବାର ଲାଗି ଟିକେ ଭଲ ବର୍ଷା ଟିକେ ନାଇଁ ହେବା, ସବୁ
0: ହଁ
1: ବେଶୀ ପାନ ହେଇଗଲାନ ବେଲେ ଆମର ଭେଣି ଭୁଣା ଇଟା ମକା ମୁକି ଯେନ୍ଟା ଜର ଜର୍କି ଗଲାନ ସବୁ ହଲିଆ ହେଇକରି ପାଚି ହଉଛେ।
0: ଓହୋ, ଆଚ୍ଛା।
1: ବାକି ଧାନ ଚାଷର ଲାଗି ବହୁତ ବଢ଼ିଆ ବର୍ଷା ହଉଛେ।
0: ପନିପରିବା ଲାଗି ଟିକେ ଠିକ ନାଇଁ ହେବା, ନାଇଁ
1: ପନିପରିବାର ଲାଗି ଟିକେ ଏଇଟା ପୁଟଲ ପୁଟଲା ଯେନ୍ଟା ସବୁ ସବୁ ପାଚି ଗଲାନ ପତର ନୂଆଟା ନା ଫଲବାର ସେଟା ମାନେ।
0: ଆଚ୍ଛା।
1: ହଁ
0: ଫେର ଦେଖିକି ଆଗ୍କେ ଦେଖିବେ, ଯତ୍ନ ନେବେ ବେଲେ ହେବା
1: ହଁ,
0: ନିଶ୍ଚିତ
1: ଯତନ
0: ଭାବେ।
1: ଏଇଟା
0: ଆଉ
1: ତ ପାଣି ଟିକେ ଛାଡ଼ିଲା ଟିକେ ସେଟା ଶୁଖିଗଲା,
0: ହଁ
1: ମାଟି
0: ହଁ
1: ଟିକେ
0: ହଁ
1: ଖରାପ ଦୁଇ ଚାରି ଦିନ କଲା ଫେର ସେଟା ଫଲବା।
0: ଆଉ ରଥଯାତ୍ରାରେ ଭିଡ଼ ହେଇଛନ୍ ଆପଣଙ୍କର ଗାଁ ଥି?
1: ହଁ ରଥଯାତ୍ରା ତ ବଢ଼ିଆ ଭିଡ଼ ଥିଲା, ଏଇଟା ଆମର ଗାଁ ତ ହେନ୍ତା ଏଇଟା କୀର୍ତ୍ତନ କୀର୍ତ୍ତନା କରି କରି ଏଇଟା ମହାପ୍ରଭୁ ଚଢ଼େଇ ନେସନ୍ ଆଉ ମାଉସୀ ମନ୍ଦିର କେ ନେସନ୍ ଏଇଟା।
0: ବେଲେ
1: ପାଣି ତ ଏଥର ଭିଜି ଭିଜି ଚଢ଼ାବାର ପଡ଼ିଲା।
0: ଆଚ୍ଛା। ହଁ,
1: ହଁ
0: ବର୍ଷା ତ ଖୁବ୍ ହଉଥିଲା, ଆଉ
1: ହଁ
0: ବର୍ଷା ଥି ହିଁ ମହାପ୍ରଭୁଙ୍କର ଯାତ୍ରା ଚାଲିଛେ,
1: ହଁ ସବୁ ବର୍ଷ
0: ଏନ୍ତା
1: ଚଢ଼ାବା ବେଲେ
0: ସମୟକେ
1: ମାନେ
0: ହେସି,
1: ପାନ ବର୍ଷା ହେଲେ ବି
0: ନାଇଁ?
1: ସେଟା ତ ନିହାତି ଚଢ଼ା ମାନେ।
0: ହଁ ହଁ ଆଏ ଯେ ବେଲେ କେନ୍ ଗୀତ ଶୁନ୍ମା ଆଜି?
1: ଆଜି ଜିନା ମରନା ତେରେ ସଙ୍ଗ ଫିଲ୍ମର ନାଁ ହେଲା, ଆର୍ ଦୁଇ ଲେଖେ ମନ୍ଦିର ପ୍ୟାର ହେ ପୂଜା ହେ ଗୀତଟା ଆଜି ଶୁନ୍ମା ଟିକେ।
0: ଆଚ୍ଛା, ଅନୁରାଧା ପଡ଼ୱାଲ ଗାଇଛନ୍?
1: ହଁ ଅନୁରାଧା ପଡ଼ୁଛନ୍।
0: ଠିକ୍ ଅଛେ, ତ ଜିନା ମନ୍ନା ତେରେ ସଙ୍ଗର ଏଇ ଗୀତଟା ଶୁନ୍ମା ଆମେ। ହେଲେ କାହାକେ
1: ନମସ୍କାର
0: ଡେଡିକେଟ୍
1: ମ୍ୟାଡମ୍।
0: କରବାର୍ ଲାଗି ଚାହୁଁଛନ୍ କି? ରଖିବେ ରଖିବେ,
1: ହଁ
0: ଠିକ୍
1: ଠିକ୍
0: ଅଛେ।
1: ଅଛେ, ଆପଣଙ୍କୁ ଆର୍ ବାକି ଆମର ଆକାଶବାଣୀ
0: ଆଜ୍ଞା
1: ସମ୍ବଲପୁର
0: ଆଜ୍ଞା ଆଜ୍ଞା,
1: ସମସ୍ତଙ୍କୁ ଏଇ ଗୀତଟା
0: ହଉ ହଉ,
1: ଡେଡିକେଟ୍।
0: ଧନ୍ୟବାଦ। ଆଉ ଆକାଶବାଣୀର ସବୁ ଶ୍ରୋତାମାନଙ୍କୁ ଆପଣଙ୍କ ତରଫରୁ ଆମେ ଡେଡିକେଟ୍ କରିଦେଉଛୁ ଗୀତଟା, ତାହେଲେ ସଭିଏଁ
1: ହଁ
0: ମିଶିକିରି
1: ନମସ୍କାର
0: ଆସୁନ୍
1: ମ୍ୟାଡମ୍,
0: ଶୁନ୍ମା।
1: ରଖୁଛେ।
0: ନମସ୍କାର, ରଖୁଛୁଁ।

0: हेलो, आकाशवाणी संबलपुर, हेलो अनुरोध कार्यक्रम। हेलो,
1: जोहार जोहार जोहार जोहार।
0: जुहार आज्ञा, किए कहते? पहले आपणकर परिचय दे दउन। हाँ त्रिलोचन आज्ञा, बहुत बहुत स्वागत करछु आज हेलो अनुरोध कार्यक्रम के। आउ केनता अछन आज्ञा? भल अछन। बोले आप से पंचविहार आज्ञा कर काना लागसन के? ତାଙ୍କର ଘର ପାଖର ଆନ୍ କି କେନ୍ତା? ଆଚ୍ଛା, ଆଉ କେନ୍ତା ହାଲଚାଲ ସବୁ ଠିକ୍ ଅଛେ? ଆଜ୍ଞା ଆଜ୍ଞା, ବେଲେ ଆଜି କେନ୍ ଗୀତ ଶୁନ୍ମା? ଡାକ ସିନେମାର କେନ୍ ଗୀତଟା ଶୁନ୍ମା? ଆଚ୍ଛା ଆଚ୍ଛା, ଡାକର। ହଁ, କୁମାର ସାନୁ ଅନୁରାଧା ପଡ଼ୱାଲ ଗାଇଛନ୍। ଠିକ୍ ଅଛେ ଆଜ୍ଞା, ଗୀତଟା ଶୁନ୍ମା। ଆଉ ବାକି ସବୁ ଠିକ୍ ଅଛେ ଆପଣଙ୍କର? ଗୀତ କାହାକେ ଡେଡିକେଟ୍ କରିବେ କି ଶୁନ୍ବାର ଆରମ୍ଭ କର୍ମା? ଆଜ୍ଞା, ଠିକ୍ ଅଛେ। ତ ଆପଣଙ୍କର ତରଫରୁ ଆସୁନ ଗୀତଟା ଶୁନ୍ମା, ସମସ୍ତଙ୍କୁ ଡେଡିକେଟ୍ କରାଗଲା। ହଉ, ବହୁତ ବହୁତ ଧନ୍ୟବାଦ, ରଖୁଛୁ।
1: ଜୁହାର ଆଜ୍ଞା।
0: ଜୁହାର ଜୁହାର।

0: ମୁକେଶ ଗାଇଛନ୍ ଗୀତଟାକେ
1: ହଁ ଠିକ୍
0: ବସ
1: ଅଛେ, ଏହି
0: ଏହି
1: ନାନୀ
0: ଅପରାଧ।
1: କଥା ଲାଗି ଦଉନ୍।
0: ହଁ ଠିକ୍ ଅଛେ ଦଉନ୍। ଆଜ୍ଞା
1: ହେଲୋ
0: ହେଲୋ ହେଲୋ
2: ନାନୀ ନମସ୍କାର।
0: ନମସ୍କାର, ଆପଣଙ୍କର ପରିଚୟ ଦଉନ୍।
2: ନାନୀ ମୁଇଁ ସ୍ୱର୍ଣ୍ଣପ୍ରଭାକର କହୁଛେ।
0: ଆରେ ହଁ ସ୍ୱର୍ଣ୍ଣପ୍ରଭା ଭଉଣୀ, ବହୁତ ଦିନ ଉତରୁ ଆପଣ ଫୋନ୍ କଲେ, କେନ୍କେ ପଲେଇଥିଲେ କେଁ? ହେ ଆମେ ତ ଖୋଜୁଥିଲୁ ଆପଣଙ୍କୁ, ଆପଣ ତ ଫୋନ୍ ବି ନାଇଁ କରବାର ଆଉ। ବେଲେ କେନ୍ତା, ଭଲ ଭଲ ଭଲ ଅଛନ୍? ଆଚ୍ଛା, ବେଲେ ଫୋନ୍ ନାଇଁ ଲାଗବାର ବୋଲି ଅଲଗା ମାନଙ୍କର ଫୋନ୍ରୁ ଏଇଟା ଫୋନ୍ କରୁଛନ୍ ନି? ଯା ହଉ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ହେ। ଆପଣଙ୍କର ଫୋନ୍ ନାଇଁ ଲାଗିଲେ ବି ଆପଣ ସେ ଚେଷ୍ଟାଟା ଜାରି ରଖିଛନ୍, ଅଲଗା ମାନଙ୍କର ମାଧ୍ୟମଥି ଆପଣ ଆମର ସାଙ୍ଗେ କଥା ଲାଗୁଛନ୍, ସେଇଟା ବହୁତ ବଡ଼ କଥା ହେ। ଆଉ ଆକାଶବାଣୀ ସାଙ୍ଗେ ଆପଣଙ୍କର ଇ ସମ୍ପର୍କଟା ସବୁଦିନ ଏନ୍ତା ଥାଉ। ଆଏ ଯେ ଆଏ ଯେ, ମୁଇଁ ବି ମନେ ମନେ ଖୋଜୁଥିଲି କାହିଁ ଗଲେ ସେ ଭଉଣିଆ କଥା ନାଇଁ ଲାଗ୍ବାର, ଫୋନ୍ ନାଇଁ କର୍ବାର ବଡ଼ା ଦିନୁ ଏନ୍ତା ବୋଲି ଭାବୁଥିଲି। ଆଉ ଥରେ ବି ଆପଣ ଏନ୍ତା ଜଣଙ୍କର ମାଧ୍ୟମ ଥି ଫୋନ୍ କରିକି କଥା ହେଇଥିଲେ। ଆଜ୍ଞା ଆଜ୍ଞା, ଠିକ୍ ଅଛେ। ଆଜ୍ଞା ଆଜ୍ଞା, ଠିକ୍ ଅଛି।
1: ଡେଡିକେଟ୍ କରିଦେବେ ଆମର ସ୍ୱର୍ଣ୍ଣପ୍ରଭା, ସ୍ୱର୍ଣ୍ଣପ୍ରଭା କର, ସନ୍ଧ୍ୟାରାଣୀ, ସନ୍ଧ୍ୟାରାଣୀ ପୃଷ୍ଟି ଯିଏ ଆଜି ଉପସ୍ଥାପନା କରୁଛନ୍, ତାଙ୍କୁ
0: ଧନ୍ୟବାଦ।
1: ମାନସ ରଞ୍ଜନ ମିଶ୍ର, ତାପରେ ଆମର ଅଶୋକ କୁମାର ଦତ୍ତ, ତାପରେ ଲିପ୍ସା ମହାରଣା, ତାପରେ ଆମର ଗରିବ କର୍ଣ୍ଣ, ଆମର ସୁବଲ ସାହୁ ପହଣ୍ଡି ବିଜେପୁର, ମୋର ମାମୁ ମିଶ୍ର ଜୟପୁର, ତାପରେ ହରେଶ ପରୁଆ, ଆନନ୍ଦ କିଷାନ, ଏଇଟା ମାନେ ସମସ୍ତଙ୍କୁ ଡେଡିକେଟ୍ କରି କରି ଭଗବାନ ମାନେ ସମସ୍ତେ ସମସ୍ତଙ୍କୁ ଭଲ ଭାବରେ କଥାବାର୍ତ୍ତା ଲାଗୁନ୍, ଆଉ ଭଲ ଭାବରେ ମାନେ ପ୍ରେମ ଦେଇକିରି କଥାବାର୍ତ୍ତା ଲାଗିଲେ ପ୍ରେମଟା ବଢ଼ସି,
0: ଡେଡିକେଟ୍ କଲେ ସମସ୍ତଙ୍କର ସାଙ୍ଗେ ମିଶିକିରି ଗୀତଟା ଶୁଣୁନ୍। ଆଜ୍ଞା ପାସରି ଦେଇଥିଲେ କେଁ? ଠିକ ଅଛି ଠିକ ଅଛି। ଆଜ୍ଞା ଆଜ୍ଞା ଆଜ୍ଞା, ହଉ ତ ଆପଣଙ୍କର ପସନ୍ଦର ଗୀତଟା ଶୁଣୁନ୍।
1: ଆଜ୍ଞା
0: ହଉ, ନମସ୍କାର ନମସ୍କାର।

0: हेलो, आकाशवाणी संबलपुर, हेलो, अनुरोध कार्यक्रम। हेलो,
1: ଲୋକକଳା ଗ୍ରାମ କୁମାରୀରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ହଁ ପୁଷ୍ପାଞ୍ଜଳି ମ୍ୟାଡମ, ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କେ। କେନ୍ତା ଅଛନ୍?
1: ମୁଁ ପୁରା ଭଲ ଅଛୁ।
0: ବଢିଆ। ଆଉ ଆପଣଙ୍କର ଘର ପରିବାର ଛୁଆ ପିଲା ସବେ
1: ସମସ୍ତେ ଭଲ ଅଛୁ।
0: ଆଚ୍ଛା,
1: ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲ ଅଛୁ।
0: ବହୁତ ବଢିଆ। ଆଉ ମହାପୁରୁ ସବକୁ ଏନ୍ତା କୃପା କରିକି ରଖିଥାଉନ୍, ସମସ୍ତେ ଭଲେ ଭଲେ ଥାଉନ୍। ନାଇଁ, ଆମର ସବୁ ଶ୍ରୋତାମାନଙ୍କୁ ଆମେ ଏଇଟା ମାନେ ଗୁହାରି କର୍ମା ଭଗବାନଙ୍କ ନିକଟରେ, ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ, ଯେ ସଭେ ଭଲେ ଭଲେ ରହୁନ୍ ବୋଲିକିରି।
1: ଗୁହାରି କରିବା ଲାଗି ତ ଆମର ବାପା ଯାଇଥିଲେ ରନ୍ଦ୍ର ମେହେର ଆଜ୍ଞା।
0: ଆଚ୍ଛା ଆଚ୍ଛା, ବେଲେ ସବକର ଲାଗି କହିକି ଆସିଛନ୍।
1: ସମସ୍ତଙ୍କ ଲାଗି ସେ ସବୁ ସମସ୍ତଙ୍କ ଲାଗି ସେ ମଙ୍ଗଳ କାମନା କରିକରି ଆସିଛନ୍। ନାଇଁ
0: ଆଚ୍ଛା, ହଁ ବଢିଆ। ଆଉ ବର୍ଷା କେନ୍ତା ହଉଛେ ମ୍ୟାଡମ୍?
1: ବର୍ଷା ଆଇସ ଟିକେ ଟିକେ ଜିପ ଜିପ ବର୍ଷୁଛେ ଟିକେ ଟିକେ।
0: ବେଲେ ଆପଣଙ୍କର କାମ ବୁତା ଯେ କେତେ ଦୂର ଗଲାନ? ଧୀରେ ସୁସ୍ଥେ ସବୁ କରୁଛନ୍ କୁ ନେଇ, ଛୁଟି ଦିନର ମଜା ବି ନଉଛନ୍, ବର୍ଷାର ବି ମଜା ନଉଛନ୍, ଆଉ ଇଆଡ଼େ ହେଲୋ ଅନୁରୋଧର ଗାନା ବି ଶୁଣୁଛନ୍, ଆଉ କଥା ବି ହଉଛନ୍। ବେଲେ କେନ୍ ଗୀତ ଶୁନ୍ମା? ଆଚ୍ଛା, ଗଗନ ଫିଲ୍ମର କେନ୍ଟା? ଗବନ ଫିଲ୍ମର ବଢିଆ ଗୀତଟେ ଅଛେ, ଏଇଟା ଏହସାନ ମେରେ ଦିଲ ପେ, ହେଟା ଶୁନ୍ମା? ମହମ୍ମଦ ରଫି ଗାଇଛନ୍।
1: ହଁ ମହମ୍ମଦ ରଫି ଗାଇଛନ୍।
0: ଠିକ ଅଛେ, ଗୀତଟା ଶୁନ୍ମା। ଆଉ କାଣା କହିବାର କେ ଚାହୁଁଛନ୍?
1: ଏହସାନ ମେରି ଦିଲ ଦିଲ
0: ହଁ
1: ପେ ଗୀତଟା
0: ହଁ ଠିକ
1: ଦେଇଦେବେ।
0: ଅଛେ, ଗୀତ ଶୁନ୍ମା।
1: ହଁ, ଆରୁ ରଥଯାତ୍ରା ତ ଆମର ବର୍ତ୍ତମାନ ଚାଲିଛେ, ଭଗବାନଙ୍କ ଅବତାର ମାନେ ଚାଲିଛେ, ଆଉ ସବୁଦିନ ଆମେ ସନ୍ଧ୍ୟାବେଳେ ଅବତାର ଦେଖି ଯାଉଛୁ। ଆଉ
0: ଆଜ୍ଞା ଆଜ୍ଞା,
1: ଭଲ ବି ଲାଗୁଛି, ଆମ ଗାଁରେ ସବୁଦିନ ହଉଛେ, ଦେଖି ବି ଯାଉଛୁ।
0: ବେଲେ ଗାଁ ଥି ପୁରା ନୀତି କାନ୍ତି ହେଇକିରି ସବୁ କରସନ୍ ନି
1: ଆମ
0: ଯାତ୍ରାଟା?
1: ଗାଁରେ ସବୁଦିନ ଯାତ୍ରା ହେ,
0: ସବୁଦିନ ମାନେ?
1: ନୂଆଖାଇ ଗଲେ ସବୁଦିନ ଯାତ୍ରା ହେ।
0: ଆଚ୍ଛା, ମାନେ ବର୍ଷ ଯାକ ସବୁଦିନ କି ରଥଯାତ୍ରା ଲାଗି ଏଇଟା ଚାଲିଛେ?
1: ନାଇଁ ମାନେ ସବୁ ମାସେ
0: କିଛି ନା କିଛି ଚାଲିଛେ। ଆଚ୍ଛା ଆଚ୍ଛା, ବଢ଼ିଆ ହେ। ଆଉ ମହାପ୍ରଭୁଙ୍କୁ ସୋର୍ କରବାରଟା ସବୁନୁ ଆମର ଲାଗି ଗୋଟେ ପୁଣ୍ୟ କାମ ହେ ନାଇଁ? ହଁ ନିଶ୍ଚିତ ଭାବେ। ଆଉ ତାଙ୍କର ମାନେ ଇସାରା ବିନା କେନ୍ସି କାମ ନାଇଁ ହୁଏ, କହୁ ପତ୍ରଟେ ବି ନାଇଁ ହେଲେ। ତ ମହାପ୍ରଭୁଙ୍କର ଉପରେ ସମସ୍ତଙ୍କର ବିଶ୍ୱାସ ରହିବାର କଥା। ଠିକ ଅଛେ, ତ ଇ ବିଶ୍ୱାସର ସାଙ୍ଗେ ଆମେ ଆପଣଙ୍କର ପସନ୍ଦର ଗୀତଟା ଶୁନ୍ମା, କହୁନ୍।
1: ଦୋଳଗୋବିନ୍ଦ ମିଶ୍ର, ରୋହିଣୀ ମେହେର, ଗୀତାଞ୍ଜଳି ମିଶ୍ର, ନାଗୁ ପାତ୍ର, କରମସାନୀ ସାହୁ, ନାରାୟଣ ସାହୁ, ଜଗନ୍ନାଥ ସାହୁ, ହରେଶ ପରୁଆ, ଉପେନ୍ଦ୍ର ସୁନା, ରାଧାକାନ୍ତ ଭୋଇ, ସୁଦାମ ସାହୁ, ଇନ୍ଦ୍ରଭାନ ସିଂ ଛତିଶଗଡ଼, ରବି ମେହେର, ସତ୍ୟଭାମା ମେହେର, ଲିଙ୍ଗରାଜ ମେହେର, ବାପା ରବୀନ୍ଦ୍ର ମେହେର, ସୋନୁ ପ୍ରଭାକର, ପଞ୍ଚାନନ ପଞ୍ଜବିହାର, ଶିବରାମ ମେହେର, ଗୋଲକର ପ୍ରଧାନ।

0: ସାହୁ, ସାଗର ମେହେର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଗୋପାଳ ବେହେରା, ଗୀତାଞ୍ଜଳି ବେହେରା, ଲକ୍ଷ୍ମୀ ଲକ୍ଷ୍ମୀ ନାରାୟଣ ଦାସ, ଆଉ ନଳିନୀ ଦାସ,
1: ଠିକ ଅଛି,
0: ପ୍ରମିଳା ରାମଚନ୍ଦ୍ର ସେଠ, ଗୋପାଳ ଗରିବକର୍ଣ୍ଣ ଭାଇ,
1: ଆଜ୍ଞା
0: ସାହୁ, ଯଶୋବନ୍ତ ପାଇ, ସୁବଲ ସାହୁ, କଠାର ପଟେଲ ପାନ ଦୁକାନ, ସବୁ ସବୁ ଆମର ଶ୍ରୋତା।
1: ଆଚ୍ଛା ଆଚ୍ଛା, ସବକୁ ପୁରା ସୋର ପକେଇକିରି କହିଦେଲେ ସବକର ନାଁ ନେଇ।
0: ହଁ, ଏମାନେ ସମସ୍ତେ
1: ଆଜ୍ଞା ଆଜ୍ଞା,
0: ଆମର ନିୟମିତ
1: ଶ୍ରୋତା
0: ସମସ୍ତେ।
1: ଆଉ ହେଲୋ ଅନୁରୋଧ ସାଙ୍ଗେ ସଭେ ଯୋଡ଼ି ହେଇକିରି ଅଛନ୍।
0: ଆଜ୍ଞା,
1: ଆଚ୍ଛା, ଆମେ ସଭେ
0: ଆମର
1: ଗୋଟେ ହେଲୋ
0: ସମସ୍ତଙ୍କୁ
1: ଅନୁରୋଧର ପରିବାର ହଉ ନେଇ।
0: ବିଶେଷ ବିଶେଷ ଅଭିନନ୍ଦନ ଜଣେଇ ଦେମା।
1: ଆଚ୍ଛା ଠିକ୍ ଅଛେ, ତ ଆପଣଙ୍କର କଥା ସଭେ ଶୁଣି ସାରିଥିବେ ନ ନିଶ୍ଚିତ ଭାବେ, ଆଉ ଆପଣଙ୍କର ପସନ୍ଦର ଗୀତ ବି ଶୁଣୁ ହେନ୍ତା ହେଲେ ସମସ୍ତଙ୍କୁ।
0: ଆଜ୍ଞା,
1: ହଉ,
0: ନମସ୍କାର। ଆଜ୍ଞା,
1: ହଁ ନମସ୍କାର।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: जय सीताराम आज्ञा, जय सीताराम
0: जय सीताराम आज्ञा, आउ आपणकर
1: आज्ञा।
0: परिचय देमा पहला।
1: रविन्द्रनाथ मेहर, मोहला कोटा, भेड़न ब्लॉक, बरगढ़ जिला नु कहू जाय आज्ञा।
0: रविन्द्र आज्ञा, बहुत बहुत स्वागत। आउ आशा
1: आज्ञा
0: करूछे भल भल थिबे आपण, घर परिवार सबे भल थिबे बोल
1: आज्ञा
0: करी।
1: हाँ आज्ञा, इटा सबु वर्ष बागिर मुई ई वर्ष भी जाइथिनि आज्ञा, पुरी रथयात्रा काल इटा
0: अच्छा,
1: करके बुझी जा।
0: ବହୁତ ବଢ଼ିଆ କଥାଟେ ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା, କାଳିଆର ଡୋରି ଏତେ ବଢ଼ିଆ ଯେ ଆପଣ ଯାହା ହଉ ପୁରୀ ଯାଇକିରି ଦର୍ଶନ କରିକି ଆସବାଟା ବହୁତ ବଡ଼ କଥା ହେ। ଆମେ ତ ଚାହିଁଲେ ବି ଘାଇ ଘାଇ ଯାଇ ନେଇ ପାରବାର ଏନ୍ତା ହଉଛି ଯେ। ଆଉ ଆପଣଙ୍କର ସୌଭାଗ୍ୟ ହେ ଆପଣ ଦର୍ଶନ କରିକି ଆସି ଯାଇଛନ୍, ଆଉ ଭଗବାନଙ୍କୁ ଗୁହାରି କରିକି ଆସିଛନ୍। ଆଜ୍ଞା, ଯାହା ହଉ ବେଲେ କେନ୍ତା କାଣା ଅନୁଭବ ଆପଣଙ୍କର ବତଉନ୍ ଟିକେ,
1: ଆଜ୍ଞା।
0: କେନ୍ତା ଅନୁଭବ କଲେ ଗଲେ ଯେ, ପୁରୀ ଗଲେ ଯେ, ଦର୍ଶନ କରିକି ଆସିଲେ
1: ହଁ ଆଜ୍ଞା,
0: ମହାପ୍ରଭୁଙ୍କୁ।
1: ଆମର ଯେତେ ରେଡିଓ ଶ୍ରୋତା ମାନେ ଅଛନ୍, ସମଗ୍ରୀ ଲାଗି ବି ଟିକେ ଗୁହାରି କଲି,
0: ଆଚ୍ଛା
1: ଆଉ
0: ଆଚ୍ଛା,
1: ଭଗବାନ ସମସ୍ତଙ୍କର ହୃଦୟରେ ବସନ୍,

0: बुद्धि दौन मन शिक्षा दौन समस्त भल व्यवहार करून
1: ଆଜ୍ଞା ଆଜ୍ଞା
0: ଭଗବାନ କୁ କହିଲି ଆଜ୍ଞା। ତ
1: ଆଜ୍ଞା
0: ଆଜି ତ ସମୟ କମ ଆଜ୍ଞା, ଲାଷ୍ଟ କେ ଲାଗିଛି ଟିକେ ମୋର ମାନେ ମୋର ଦୁଇ ଝିଅ
1: ନାଇଁ ନାଇଁ ଲାଷ୍ଟ ନାଇଁ ଲାଗି ଆପଣ ହଁ କଥା ଲାଗି ପାରବେ କହୁନ।
0: ଆଜ୍ଞା ପୁଷ୍ପାଞ୍ଜଳି ମେହର, ପୁଷ୍ପାଞ୍ଜଳି ଖମାରୀ
1: ହଁ ହଁ
0: ଆମର ଚୈତନ୍ୟ ମେହର
1: ହଁ
0: ଆଉ ପ୍ରଶାନ୍ତ ଖମାରୀ ଆମର ଝି ଝିଅ ମାନଙ୍କୁ ଏଇଟା ଖାଲି ପ୍ରିଟିକଲ କର୍ମ।
1: ହଁ ଯେ ଆପଣ ଗୀତଟା କହୁନ ଆଜ୍ଞା, କେନ୍ ଗୀତ ଶୁଣବେ ଯେ?
0: ଗୀତଟି ମୁଇଁ କହୁଛେ
1: ହଁ ହଁ କହୁନ।
0: ଆଉ ଜୟ ସନ୍ତୋଷୀ ମାର ମୁଇଁ ତ ଆରତୀ ଉତାରୁ ରେ
1: ଆଚ୍ଛା
0: ସନ୍ତୋଷୀ ମାତାଜୀ ଏଇ ଗୀତଟା ଶୁଣେଇ ଦେବେ ଆଜ୍ଞା। ଆଜି ସମୟ ବହୁତ କମ।
1: ନାଇଁ ନାଇଁ ସମୟ ଅଛେ ଆଜ୍ଞା, ଆପଣ କଥା ଲାଗି ପାରବେ। ହ୍ୟାଲୋ ହଁ ଆଜ୍ଞା, ଆପଣ ଲାଷ୍ଟ କଲର ନୁହଁ, ଅଛନ୍ ଆହୁରି ବି ଟିକେ ସମୟ ଅଛେ ଆମର ପାଖେ, କଥା ଲାଗି ପାରବେ। ଯଦି କାଣା କହୁଛନ୍ ବେଲେ କହୁନ, ନାହେଲେ ଗୀତ ଶୁନମା।
0: ଆଜ୍ଞା ଆମର ପଞ୍ଚାନନ ପଞ୍ଚ ବିହାର କେ ଟିକେ ମୁରଲୀ ମେହର, ସେବାରାମ ମେହର, ମୁରଲୀ ପ୍ରସାଦ କର
1: ଆଜ୍ଞା ଆଜ୍ଞା,
0: ହରେଶ ପରୁଆ
1: ଆଜ୍ଞା,
0: ମାନଙ୍କୁ ମାନଙ୍କୁ ଟିକେ ମେଡିକେଟ କରିଦେବେ ଆଜ୍ଞା।
1: ଠିକ ଅଛି
0: ଗୀତଟା ଶୁଣାଉ
1: ଆଜ୍ଞା। ତ ଆପଣଙ୍କର ତରଫରୁ ଯାହାର ଯାହାର ନାଁ ନେଲେ ଆପଣ ସମସ୍ତଙ୍କୁ ଡେଡିକେଟ୍ କରୁଛୁ ଆମର ଏଇ ସୁନ୍ଦର ଗୀତଟା, ଜୟ ସନ୍ତୋଷୀ ମା ସିନେମା ନୁ ମେତ ଆରତୀ ଉତାରୁ ରେ। ଠିକ ଅଛି, ତ ଆସୁନ ମିଶିକିରି ଶୁନମା ଗୀତ।
0: ହଁ ଆଜ୍ଞା ରହିଲି, ଜୟ ସୀତାରାମ,
1: ଜୟ ସୀତାରାମ।

0: ଘର ପରିବାର ଆଉ ଗାଁର ଖବର
1: ଭଲ
0: କ'ଣ?
1: ଅଛେ, ଭଲ
0: ସବୁ
1: ଭଲ
0: ଭଲ
1: ଅଛେ।
0: ତ? ବର୍ଷା ହଉଛେ କି ନାଇଁ?
1: ବର୍ଷା ହଉଛେ, ଇଟା ରଥଯାତ୍ରା ଦେଖିବ, ଇଟା
0: ଆଚ୍ଛା,
1: ପ୍ରଭା
0: ହଁ ହଁ ରଥଯାତ୍ରା ଦେଖି ଯାଇଥିଲେ ନାଇଁ? ହଉ
1: ଇଟା
0: ଯିବେ।
1: ବର୍ଷା ହଉଛେ କି ନି ଯିବା,
0: ଆଚ୍ଛା ଆଚ୍ଛା,
1: ସେ ଦର୍ଶନ
0: ହଉ
1: କେ ଯିବା।
0: ଆଚ୍ଛା, ଦର୍ଶନ କରିଯିବେ ତ? ଠିକ୍ ଅଛି, ଆପଣ ଦର୍ଶନ କରି ଯାଉନ୍, ମହାପ୍ରଭୁଙ୍କୁ ଦର୍ଶନ କରୁନ୍, ସମସ୍ତଙ୍କ ଲାଗି ମଙ୍ଗଳ କାମନା କରୁନ୍। ଆଉ ତାର୍ ସାଙ୍ଗେ ଆମେ ଗୀତଟା ଶୁଣମା ଆପଣଙ୍କର ପସନ୍ଦର, ରାଜା ହିନ୍ଦୁସ୍ତାନୀ ସିନେମାନୁ। ଠିକ୍ ଅଛି, ଆଜ୍ଞା ଆଜ୍ଞା, ହଁ ହଁ, ଆପଣଙ୍କର ତରଫରୁ ଆମର ସବୁ ଶ୍ରୋତାମାନଙ୍କୁ ଇ ଗୀତଟା ଡେଡିକେଟ୍ କରାଗଲା, ତାହେଲେ ମିଶିକିରି ଶୁଣୁନ୍ ଗୀତ।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ ସନ୍ଧ୍ୟାରାଣୀ ପୃଷ୍ଟି। ବୈଷୟିକ ସହାୟତା କରିଥିଲେ ସତ୍ୟରଞ୍ଜନ ପଣ୍ଡା ଏବଂ ଅଜୟ କୁମାର ସାହୁ। ଏହି କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ ପ୍ରତ୍ୟେକ ଶନିବାର ଏବଂ ରବିବାର ସକାଳ 9ଟାରୁ ସକାଳ 10ଟା ମଧ୍ୟରେ। ଆମ କେନ୍ଦ୍ରର ଫୋନ୍ ନମ୍ବର ଗୁଡ଼ିକ ହେଲା 0663-2411-231 ଏବଂ 0663-2411-240।

ଭାସ୍କର ଗାଇଛନ୍ ହ୍ୟୁମେନ୍ ସାଗର ଆଉ ଅନନ୍ୟା ଶ୍ରୀତମ୍ ନନ୍ଦ, ଅରୁଣ ମନ୍ତ୍ରୀଙ୍କ ଲେଖା, ସଙ୍ଗୀତ ଦେଇଛନ୍ ବୈଦ୍ୟନାଥ ଦାସ। ସିନେମା ହେଲା ପ୍ରିୟେ ତୁ ମୋ ସିଏ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀର ସମ୍ବଲପୁର କେନ୍ଦ୍ରନୁ। ଏହା ଆଛିନ୍ ଶୁଣୁନ୍ ଏଇ ଗୀତଟା। ଦ୍ୱୈତକଣ୍ଠତି ଗାଇଛନ୍ ହ୍ୟୁମାନ ସାଗର ଆଉ ଅର୍ପିତା ଚୌଧୁରୀ। ଗୀତ ଲେଖିଛନ୍ ସତ୍ୟାନନ୍ଦ ନାୟକ ଆଉ ଗୀତକେ ସଙ୍ଗୀତ ସଜେଇଛନ୍ ସଞ୍ଜୟ ପାତ୍ର ଆଉ ସିତୁ ରଥ। ସିନେମା ହେଲା ପ୍ରେମରେ ରିସ୍କ ହେଲା ମୋତେ ଇସ୍କ।

ଆମ୍ବେଦକର ହ୍ୟୁମାନ ସାଗର ଗାଇଥିବାର ଏ ଗୀତଟା ଶୁଣୁନ୍। ସିନେମା ଉଲାଲା ଉଲାଲା ନୁ ଗୀତ ଲେଖିଛନ୍ ବସନ୍ତରାଜ ସାମଲ ଆଉ ସଙ୍ଗୀତ ଦେଇଛନ୍ ଶ୍ୟାମ ପ୍ରସନ୍ନ।

କେନ୍ଦ୍ରନୁ ଏହା ଯେନ୍ ମୂଲ କରୁଛୁ ହିନ୍ଦୀ ସିନେମାର ଗୀତ ଗୋଟେ ସିନେମା ଥି ଆଜ ଶୁଣୁନ୍ ମୁଝସେ ଦୋସ୍ତି କରୋଗି ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ଆନନ୍ଦ ବକ୍ସି ଆଉ ସଙ୍ଗୀତ ଦେଇଛନ୍ ରାହୁଲ ଶର୍ମା କାର୍ଯ୍ୟକ୍ରମର ପହଲା ଗୀତଟା ଶୁଣୁନ୍ ଦ୍ୱୈତକଣ୍ଠତି ଗାଇଛନ୍ ଉଦିତ ନାରାୟଣ ଆଉ ଲତା ମଙ୍ଗେସ୍କର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଉଦିତ ନାରାୟଣ, ଲତା ମଙ୍ଗେସ୍କର ଆର୍ ସୋନୁ ନିଗମ ଗାଇଥିବାର ଏ ଗୀତଟା ଶୁଣୁନ।

ହଁ, ଅଷାଢ଼ର ଓଢ଼ ପାଇଁ ମାଇଟ୍କେ ଛୁଁ ଛୁଁ ଲକ୍ଷେ ଜିପୁସା ଚଷା ନିଜର ହଲ୍ ଲଙ୍ଗଲ ସଜବାଜ କରି ଚାଷବାସର ମୂଲ କରସି ଆର୍ ଦେଖୁନ୍ ଦେଖୁନ୍ ରଦ୍ୱତୀୟା ପହଞ୍ଚିସି। ପୁରୀ ରଥଯାତ୍ରା ପୃଥିବୀ ବିଖ୍ୟାତ ଆର୍ କାଲିଆ ମହାପୁରୁର ଡୋଟା ଆମର ଅଞ୍ଚଳର ସଙ୍ଗେ ଖୁବ୍ ଦିନୁ ଯୋଡ଼ି ହେଇଛେ। କଲାପାହାଡ଼ନୁ ରକ୍ଷା କାଜେ ଆମର ଅଞ୍ଚଳର ପାତାଲି ଶ୍ରୀକ୍ଷେତ୍ର ତ୍ରିକୁଟ ପର୍ବତଠାନେ 144 ବଛର ତକ ପାତାଲି ହିଁ ରହିଥିଲେ ମହାପୁରୁ। ହେଥିରଗୁନୁ ଆମର ଅଞ୍ଚଳନେ ଗାଁ ଗାଁନେ ଜଗନ୍ନାଥ ମନ୍ଦିର ରହିଛେ ଆରୁ ସେଠାନ୍ ମାନକେ ରଥଯାତ୍ରା ଖୁବ୍ ଧୁମ୍ଧାମ୍ତି ହେଇଥିସି। ଆର୍ ଇ ରଥଯାତ୍ରାନୁ ବାହୁଡ଼ା ବେଲେ ଆମର ଫାଲେ ଚଲି ଆସୁଥିବାର ଗୋଟେ ସୁନ୍ଦର ପରମ୍ପରା ହେଉଛେ ରଥ ଛିଆଁ। ଇହାଦେ ଶୁଣୁନ୍ ମହମ୍ମଦ ରଫି ଗାଇଥିବାର ଏ ଗୀତଟା, ଲେଖିଛନ୍ ଆନନ୍ଦ ବକ୍ସି, ସୁରେଶ ସଜେଇଛନ୍ ଆଡ଼ି ବର୍ମନ ଆର୍ ସିନେମା ଦୋ ରାସ୍ତେ।

ଗୋଟେ ଛୁଆକେ ପହିଲ କରି ରଥଯାତ୍ରା ଦେଖେଇ ନେଲେ। ଛୁଆକେ ରଥ ଉପରେ ବସିଥିବାର ମହାପୁରୁଠାନେ ଛେଁ କରି ମହାପୁରୁଙ୍କର ଦିହୁ ଆଶୀର୍ବାଦ ସ୍ୱରୂପ ତୁଲସୀ ମାଲ ଗୋଟେ କି ଫୁଲମାଲଟେ ଆଣିକରି ଛୁଆକେ ପିନ୍ଧେଇ ଦେବାଟା ହିଁ ରଛିଆ। ରଛିଆ ବାର ଲାଗି ଛୁଆର ମା ବୁଆ କିଛି ମହାପୁରୁଠାନେ କିଛି ଭୋଗରାଗ ଅର୍ପି କରି ଯଥାଶକ୍ତି ଟଙ୍କା ସକେ ବନ୍ଦାସନ୍। ରଛିଆ ହେଲେ ଛୁଆମାନଙ୍କର ଦିହେ ଥିବାର ସବୁ ରିଷ୍ଟ ମହାପୁରୁ ଖଣ୍ଡନ କରସନ୍। ଆରୁ ସାରା ଜଗତର ସାହୁକାର ଜଗନ୍ନାଥଙ୍କର ଆଶୀର୍ବାଦ ନୁ ଛୁଆଟା ଆଠ କାଲି ବାରମାସୀ ଓଲ୍ଡ ଓଲ୍ଡ ହେଇ ରହିବା ବୋଲି ଲୋକର ବିଶ୍ୱାସ ରହିଛେ। ବାବିଆଡ଼େ ଇ ରଛିଆ ପରମ୍ପରା ରହିଛି କି ନାଇଁ ସେଟା ତ କହି ନାଇଁ ହୁଏ। ବାକି ଆମର ପଶ୍ଚିମ ଓଡ଼ିଶାନେ ପ୍ରାୟ ସବୁଠାରେ ଦେଖବାର୍କେ ମିଲ୍ସି ଏ ସୁନ୍ଦର ପରମ୍ପରା। ଏନ୍ତା ନିଆରା ପରମ୍ପରା ଲାଗି ଆମର ସଂସ୍କୃତିକେ ଇଟା ଗୋଟେ ଅଲଗ ପରିଚୟ ବିଲ୍ ଦଉଛେ। ଇହାଦେ ଆସୁନ୍ ସୁନ୍ମା ସିନ୍ମା ରାମପୁର କା ଲକ୍ଷ୍ମଣର ଏ ଗୀତଟା ଗାଇଛନ୍ ଲତା ମଙ୍ଗେସ୍କର ଆର୍ କିଶୋର କୁମାର ଲେଖିଛନ୍ ମଜୁରୁ ସୁରେଶ ସଜେଇଛନ୍ ଆର୍ ଟି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଏଫ୍ଏମ୍ ମହାନଦୀ।

एकाचा एकमेका हर जबंग नियोजन एआयआर एप माध्यमरे ବର୍ତ୍ତମାନ ଶୁଣନ୍ତୁ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ ପୂର୍ବରୁ ରେକର୍ଡିଂ ହୋଇଥିବା କାର୍ଯ୍ୟକ୍ରମର ପୁନଃ ପ୍ରସାରଣରେ ସିତାର ବାଦନ ପରିବେଷଣ କରିଛନ୍ତି ଦେବବ୍ରତ ମିଶ୍ର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା

0: ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ, ଶିଳ୍ପୀ ଗଗନ ଚନ୍ଦ୍ର ବାଗ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଗଗନଚନ୍ଦ୍ର ବାଗ୍ ଏବଂ ପୂର୍ଣ୍ଣିମାନନ୍ଦଙ୍କ ଦ୍ୱୈତ କଣ୍ଠରେ କାର୍ଯ୍ୟକ୍ରମର ଶେଷ ଗୀତ ରଚନା ଦୋଳଗୋବିନ୍ଦ ବିସି।

ଶୁଣିଥିଲେ କେତୋଟି ସମ୍ବଲପୁରୀ ଗୀତ। ଶିଳ୍ପୀମାନେ ଥିଲେ ପୂର୍ଣ୍ଣିମା ନନ୍ଦ ଏବଂ ଗଗନଚନ୍ଦ୍ର ପାଗ। ଗୀତଗୁଡ଼ିକୁ ରଚନା କରିଥିଲେ ଦୋଳଗୋବିନ୍ଦ ବିସି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଆଜିର ଅଗଣାକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ଶ୍ରୋତାଭଣୀ, ଭାରତରେ ପ୍ରତିବର୍ଷ ଜୁଲାଇ ମାସ 19 ତାରିଖକୁ ବ୍ୟାଙ୍କ ଜାତୀୟକରଣ ଦିବସ ଭାବରେ ପାଳନ କରାଯାଏ। 1969 ମସିହା ଜୁଲାଇ ମାସ 19 ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶର 14ଟି ବଡ଼

ବେସରକାରୀ ବ୍ୟାଙ୍କର ଜାତୀୟକରଣ କରିଥିଲେ। ଏହି ଐତିହାସିକ ନିଷ୍ପତ୍ତିକୁ ମନେ ପକାଇବା ପାଇଁ ଏହି ଦିବସଟି ପାଳନ କରାଯାଏ। ପଚାଶ କୋଟିରୁ ଅଧିକ ଜମା ଥିବା ଚଉଦଟି ବଡ଼ ବାଣିଜ୍ୟ ବ୍ୟାଙ୍କର ଜାତୀୟକରଣ ଏହି ସମୟରେ ହୋଇଥିଲା। ପରବର୍ତ୍ତୀ ସମୟରେ 1980 ମସିହାରେ ଆଉ 6ଟି ବ୍ୟାଙ୍କର ଜାତୀୟକରଣ କରାଯାଇଥିଲା। ବ୍ୟାଙ୍କ ଜାତୀୟକରଣର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା ଗ୍ରାମାଞ୍ଚଳର ବିକାଶ, ବ୍ୟାଙ୍କ ସେବାକୁ ନେଇ ସହରରୁ ନେଇ ଗାଁ ଗାଁରେ ପହଞ୍ଚାଇବା, କୃଷି ଓ କ୍ଷୁଦ୍ର ଶିଳ୍ପକୁ ସହାୟତା ଯୋଗାଇବା, ଚାଷୀ ଏବଂ ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ସହଜରେ ଋଣ ପ୍ରଦାନ କରିବା, ସାଧାରଣ ଲୋକଙ୍କର ଜମା ଟଙ୍କାର ସୁରକ୍ଷା ଏବଂ ବ୍ୟାଙ୍କିଂ ବ୍ୟବସ୍ଥା ଉପରେ ଜନସାଧାରଣଙ୍କର ଭରସାକୁ ବଢ଼ାଇବାର ଏହି ଥିଲା ଲକ୍ଷ୍ୟ।

ତେବେ ଶ୍ରୋତା ଭଉଣୀ, ଆପଣମାନେ ନିଶ୍ଚିତ ଭାବରେ ଭାବୁଥିବେ ଯେ କାର୍ଯ୍ୟକ୍ରମକୁ ଆରମ୍ଭ କରିବା କ୍ଷଣି ହିଁ ମୁଁ କ'ଣ ପାଇଁ ଆଜି ଏହି ବିଷୟରେ ଆପଣମାନଙ୍କୁ ଅବଗତ କରାଇଲି। କଥାଟି ଏଇଆ ଯେ ଆମେ ନିଜେ କିଛି ମାତ୍ରାରେ ପ୍ରତ୍ୟେକ ଜିନିଷକୁ ଜାଣି ରଖିବା ଉଚିତ, କାହିଁକିନା ଆମେ ରୋଜଗାରକ୍ଷମ ହେବା ଖୁବ୍ ଜରୁରୀ। ଆଜି ସେହିଭଳି ଆମର ଫର୍ଦ ପ୍ରଗତି କାର୍ଯ୍ୟକ୍ରମକୁ ଏଥର ଟିକିଏ ଆଗକୁ ବଢ଼ାଇବା, କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଆମେ ପ୍ରଥମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ଜଣାଇବା, ଶୁଣିବା ସୁନ୍ଦର ଭଜନଟିଏ।

ଶ୍ରୋତାଭଉଣୀ, ଆମେ ଆଜି ଏମିତି ଜଣେ ଅତିଥିଙ୍କୁ ଭେଟିବା, ତାଙ୍କ ବିଷୟରେ ଜାଣିବା, ଯିଏ ସଙ୍ଗୀତ ସାଧନାକୁ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିବା ପାଇଁ ଲଗେଇଛନ୍ତି ଏବଂ ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛନ୍ତି ଡିଲେଶ୍ୱରୀ ଖାତି। ତାଙ୍କୁ ଭେଟିଛନ୍ତି ଭଉଣୀ ସଙ୍ଗୀତା ସାହୁ। ତେବେ ଆସନ୍ତୁ,

0: ତାଙ୍କ ଠାରୁ ତାଙ୍କ ଜୀବନର କିଛି କଥା ଜାଣିବା।
1: ଘରେ ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତ ଭଉଣୀ, ଜଣେ ମହିଳା ଏକାଧାରରେ ସେ ଜଣେ ମା, ସ୍ତ୍ରୀ, କନ୍ୟା, ଭଗ୍ନୀ, ପୁଣି ଶିକ୍ଷୟିତ୍ରୀ, ଗାୟିକା, ସେବିକା, ଉଦ୍ୟୋଗୀ ଏପରି ରୂପରେ ସେ କେବଳ ପରିବାର, ସମାଜ ଓ ଦେଶର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶରେ ଅବଦାନ ଦିଏନି, ବରଂ ନିଜକୁ ମଧ୍ୟ ସଶକ୍ତ କରିଥାଏ। ସମୟ ବଦଳୁଛି, ଆହ୍ୱାନ ମଧ୍ୟ ବଦଳୁଛି। ନାରୀ ଆତ୍ମନିର୍ଭରଶୀଳ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ନିରନ୍ତର ପ୍ରଚେଷ୍ଟା କରିଚାଲିଛି, ଏମିତିକି ଅନ୍ୟକୁ ମଧ୍ୟ ଆତ୍ମନିର୍ଭର ହେବାରେ ସହଯୋଗ କରୁଛି। ସେମିତି ଜଣେ ପ୍ରତିଭାର ଅଧିକାରିଣୀ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି। ସେ ଜଣେ ଶିକ୍ଷୟିତ୍ରୀ, ଜଣେ ଗାୟିକା ଏବଂ ଜଣେ ଗୃହିଣୀ ମଧ୍ୟ। ଆସନ୍ତୁ ତାଙ୍କୁ ଭେଟିବା। ସେ କିପରି ନିଜ ସାହସ, ସଂଘର୍ଷ ଓ ସମର୍ପଣ ଦ୍ୱାରା ସଫଳ କଳାକାର ଏବଂ ଶିକ୍ଷୟିତ୍ରୀ ହୋଇପାରିଛନ୍ତି, ତା ସହିତ ଗୃହିଣୀର କର୍ତ୍ତବ୍ୟ ମଧ୍ୟ ନିର୍ବାହ କରୁଛନ୍ତି, ତାଙ୍କ ମୁହଁରୁ ତାଙ୍କ ବିଷୟରେ ଜାଣିବା, ତାଙ୍କର ପରିଚୟ ଜାଣିବା। ନମସ୍କାର ମ୍ୟାଡମ୍।
2: ନମସ୍କାର,
1: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ବହୁତ ବହୁତ ଧନ୍ୟବାଦ।
1: ପ୍ରଥମେ ଆପଣଙ୍କର ପରିଚୟ ଦେବେ।
2: ମୋ ନାଁ ହେଉଛି ଡିଲେଶ୍ୱରୀ ଖାତି, ମୁଁ ଖଲିଆବନ୍ଦ ମାନେଶ୍ୱରରେ ରହେ, ମୋ ଶାଶୁ ଘରେ। ଆଉ ମୁଁ ବର୍ତ୍ତମାନ ଜଣେ ଗାୟିକା ସହ ମୋର ସରକାରୀ ନୋଡାଲ ୟୁପି ସ୍କୁଲ କବ୍ରାପାଲିର ଜଣେ ମ୍ୟୁଜିକ୍ ଆଣ୍ଡ ଡ୍ୟାନ୍ସ ଆର୍ଟ ଟିଚର।
1: ଆଜ୍ଞା, ଆପଣ କହିଲେ ଯେ ଆପଣ ଏକାଧାରରେ ଶିକ୍ଷୟିତ୍ରୀ, ଗାୟିକା, ଆପଣଙ୍କର ସଙ୍ଗୀତ ଜୀବନର ଆରମ୍ଭ କେମିତି ହୋଇଥିଲା?
2: ମୋ ସଙ୍ଗୀତ ଜୀବନର ତ ସେମିତି ଛୋଟବେଳୁ ମୋର ବହୁତ ଆଗ୍ରହ ଥିଲା, କାହିଁକିନା ମୋ ବଡ଼ ନାନୀମାନେ ସ୍କୁଲରେ ପଢ଼ିଲା ବେଳେ ଯେତେବେଳେ କମ୍ପିଟିସନରେ ଫାର୍ଷ୍ଟ ପ୍ରାଇଜ୍ ନେଇକି ଆସୁଥିଲେ ମୋତେ ବି ଟିକେ ଇଚ୍ଛା ଲାଗୁଥିଲା, କିନ୍ତୁ ସେତେବେଳେ ଛୋଟ ଥିଲି ବୋଲି ନାନୀମାନେ କହିଲେ ନାଇଁ ପାଠ ପଢ଼ାରେ ଧ୍ୟାନ ଦିଏ। ତାପରେ ଯେତେବେଳେ ବାପାଙ୍କର ଟ୍ରାନ୍ସଫର୍ ଏଇ ସମ୍ବଲପୁରରେ ହେଲା, ସେତେବେଳେ ମୁଁ ବ୍ରୁକ୍ସହିଲ୍ ସ୍କୁଲରେ ପାଠ ପଢ଼ୁଥିଲି, ସେଇଠି ଆମର ଫିଫ୍ଥ କ୍ଲାସ୍ରେ ସେଇଠି ଆମର ଯେଉଁ ଇଂଲିଶ ଟିଚର ଥିଲେ ରବି ନାରାୟଣ ମିର୍ଦ୍ଧା, ସେ ମୋତେ କହିଲେ କି ଗୀତ ଗାଇ ଆସେ, ମୁଁ କହିଲି ହଁ ଠିକ୍ ଅଛି ଗାଇବି। ସେ ଯେତେବେଳେ ଶୁଣିଲେ ବହୁତ ଖୁସି ହେଇଗଲେ, କହିଲେ ଏତେ ବଢ଼ିଆ ପ୍ରତିଭା ରଖିଛୁ, କ'ଣ ପାଇଁ ଗାଉନୁ? ଆଉ ସେଠୁ ମୋତେ ଷ୍ଟାର୍ଟ କଲେ, କହିଲେ ଯେ ଆମେ ଗୋଟିଏ ରେଡ଼ିଓ ଷ୍ଟେସନରେ ଆକାଶବାଣୀ ସମ୍ବଲପୁରରେ ଗୋଟେ ଇଟିକିଲି ମିଟିକିଲି ପ୍ରୋଗ୍ରାମ ହୁଏ ମ୍ୟାଡ଼ମ୍, ସେଥିରେ ମୁଁ ଗୋଟେ ଗୀତିନାଟ୍ୟ ଲେଖୁଛି, ସେଥିରେ ତୁମେ ଗାଇବ। ତାପରେ ମୋତେ ଟିକେ ଡର ଲାଗିଲା, କହିଲେ ନାଇଁ କିଛି ହେବନି। ତାପରେ ମୁଁ ଏଇଠି ଫାର୍ଷ୍ଟ ମୋର ସେଇଟା ରେକର୍ଡିଂ ଥିଲା, ଆଉ ସେଇଠୁ ମୁଁ ଗୀତ ଆରମ୍ଭ କଲି। ଆଉ ତାପରେ 10th କ୍ଲାସ ପର୍ଯ୍ୟନ୍ତ ଯେଉଁ ବି କମ୍ପିଟିସନରେ ମୁଁ ସଙ୍ଗୀତରେ ନେଲି, ସବୁଥିରେ ଫାର୍ଷ୍ଟ ପ୍ରାଇଜ୍ ଆଣିଲି। ଆଉ ମୋର ଗୋଟେ ମାନେ ଖୁସି ନଥିଲି ଯେ ଯେତେବେଳେ ବି ପ୍ରାଇଜ୍ ନେଇକି ଯାଏ ବାପା ଖୁସି ହୁଅନ୍ତିନି, ବାପା କହନ୍ତି ନାଇଁ ଯେଉଁ ଲେଭେଲରେ ତୁ ପହଞ୍ଚିବୁ ସେଟା ଯେତେବେଳେ ମୁଁ ଦେଖିବି ସେତେବେଳେ ମୋତେ ବହୁତ ଖୁସି ଲାଗିବ। ତାପରେ ଧୀରେ ଧୀରେ ସେମିତି ଷ୍ଟାର୍ଟ କଲି ଆଉ।
1: ଆପଣ ଆମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ପ୍ରଚାରିତ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଗୀତିନାଟ୍ୟରେ ପ୍ରଥମେ ନିଜର କଣ୍ଠସ୍ୱର ଦେଇଥିଲେ, ତାପରେ ଆପଣଙ୍କର ସଙ୍ଗୀତ ଜୀବନର ଆରମ୍ଭ ହୋଇଥିଲା। ଏଠି ଆମେ ଚାହିଁବୁ ଆମର ଶ୍ରୋତା ଭଉଣୀମାନଙ୍କୁ ଦୁଇ ପଦ ଗାଇକି ଆପଣଙ୍କର କଣ୍ଠସ୍ୱର ଶୁଣେଇବେ।
2: ସେତେବେଳର ତ ଗୀତ ସେଇ ଇଟିକିଲି ମିଟିକିଲିର ତ ମନେ ନାହିଁ, କିନ୍ତୁ ସେମିତି କିଛି ଯଦି ଫୋକ୍ ଗୀତ କହିବେ
1: ନିଶ୍ଚିତ।

0: ଖୁବ୍ ସୁନ୍ଦର ଆପଣଙ୍କର କଣ୍ଠସ୍ୱର। ଯେମିତି ଆପଣ କହିଲେ ଯେ ଆପଣ ପଞ୍ଚମ ଶ୍ରେଣୀରେ ଯେତେବେଳେ ପାଠ ପଢ଼ୁଥିଲେ ସେତେବେଳେ ଆପଣଙ୍କର ବିଦ୍ୟାଳୟର ଶିକ୍ଷକ ଆପଣଙ୍କୁ ପ୍ରେରଣା ଦେଇଥିଲେ ଗୀତ ଗାଇବାକୁ।
1: ଆଜ୍ଞା,
0: ଆପଣ ପ୍ରଥମେ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ, ସେହି ସମୟର ଅନୁଭୂତି କିଛି ମନେ ଅଛି କି? କେମିତି କ'ଣ ଲାଗିଥିଲା ଛୋଟ ସମୟରେ?
1: ହଁ, ସେଠି ଆମେ ସବୁ

0: ମୁଁ ଯେତେବେଳେ ରେଡ଼ିଓରେ ଆପ୍ରୁଭ୍ ହେବା ଆଗରୁ ଆମର ଗୋଟିଏ ଛୋଟ ଅନୁଷ୍ଠାନ ଥିଲା, ସେଟା ହେଉଛି ଉଦିଆଜନ, ଏବେ ସେଟା ନାହିଁ। ସେଠି ମୋ ହଜବେଣ୍ଡ ଯିଏ ସେ ହିଁ ମୋତେ ଫାର୍ଷ୍ଟ ସେଠିକୁ ଆଣିଥିଲେ ସେ ଇନଷ୍ଟିଚ୍ୟୁଟ୍କୁ ବିଫୋର୍ ମ୍ୟାରେଜ, କାହିଁକିନା ମୋ ହଜବେଣ୍ଡ ଯେଉଁ ମୋ ବାପା ଭିଜିଲାନ୍ସରେ କାମ କରୁଥିଲେ, ତାଙ୍କ ବାପା ବି ଭିଜିଲାନ୍ସରେ କାମ କରୁଥିଲେ ତ ପୋଲିସରେ, ତ ସେଠୁ ମୋ ଶ୍ୱଶୁର ଯିଏ ସେ ମୋର ଗୀତ ଶୁଣିଥିଲେ। ଆମର ଗୋଟେ ଅନୁଷ୍ଠାନ ବି ଥିଲା, ଛୋଟ ଅନୁଷ୍ଠାନଟେ ଅର୍କେଷ୍ଟ୍ରା ଟାଇପ୍ର ଥିଲା, ସେଠି ଗୀତ ଗାଉଥିଲି, ମୋ ହଜବେଣ୍ଡ ଶୁଣିଥିଲେ, କିନ୍ତୁ ସେତେବେଳେ ସେମିତି କିଛି ନଥିଲା। ସେ ମୋତେ ଆଣିଥିଲେ ଉଦିଆଜନ ବୋଲି ଗୋଟେ ଅନୁଷ୍ଠାନ ଥିଲା, ଆଉ ସେଠି ମୋତେ କହିଲେ ତୁ ଏଠି ଗୁରୁ ଆସୁଛନ୍ତି, ମୋର ପ୍ରଥମ ଗୁରୁ ପ୍ରଫୁଲ୍ଲ ବେହେରା, ତ ସେ ଶୁଣିଲେ ସେ ମୋତେ ସେଠୁ ତାଲିମ ଦେଇଥିଲେ, ଫୋକ୍ରେ ଦେଇଥିଲେ। ମୁଁ ତାଙ୍କଠୁ ଶିଖିକି ଫାର୍ଷ୍ଟ ମୋର ରେଡ଼ିଓ ଅଡ଼ିସନ୍ ଦେଇଥିଲି, ସେଥିରେ ପାସ୍ ବି ହେଇଥିଲି 1998ରେ, ଏଇ ଆକାଶବାଣୀରୁ ଆପ୍ରୁଭ୍ ହେଇଥିଲି, ତାପରେ ସେଇଠୁ ତ ଷ୍ଟାର୍ଟ ହେଲା ଆଉ।
1: ତାମାନେ ଆପଣଙ୍କର ଯେଉଁ ସଙ୍ଗୀତ ଜୀବନର ଆରମ୍ଭ,
0: ଆଜ୍ଞା,
1: ଏଇ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ହିଁ ହେଇଛି।
0: ଆଜ୍ଞା ଆଜ୍ଞା।
1: ଆପଣ କେବେ ଭାବିଥିଲେ ଯେ ଭବିଷ୍ୟତରେ ପୁଣି ଏଠି ଆସିକି ମାନେ ଘର ସଂସାର କାର୍ଯ୍ୟକ୍ରମର ପ୍ରଗତି କାର୍ଯ୍ୟକ୍ରମରେ ଆପଣ ସାକ୍ଷାତକାର ଦେବେ କହିକି?
0: ନାଇଁ, ସେମିତି କିଛି ଭାବିନଥିଲି।
1: ବର୍ତ୍ତମାନ କ'ଣ ଅନୁଭବ କରୁଛନ୍ତି ଆପଣ?
0: ଖୁସି ଲାଗୁଛି ଯେ ଯେଉଁଠୁ ମୁଁ ଷ୍ଟାର୍ଟ କଲି ପୁଣି ଥରେ ସେଇଠିକି ଆସିକି ଏମିତି ଇଣ୍ଟରଭ୍ୟୁ ଦେଉଛି, ଆଉ ବହୁତ ଖୁସି ଲାଗୁଛି ଆଉ।
1: ଆପଣ ଯେତେବେଳେ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କଲେ ସେତେବେଳର କୌଣସି ସ୍ମୃତି ଆପଣ ଆମ ଶ୍ରୋତା ଭଉଣୀମାନଙ୍କ ସହିତ ବାଣ୍ଟିବାକୁ ଚାହିଁବେ କି?
0: ହଁ, ସେମିତି ଯେତେବେଳେ ମୁଁ ସଙ୍ଗୀତ ଶିକ୍ଷା କଲି ସେତେବେଳେ ଆମର ଯେଉଁ ଗୁରୁ ପ୍ରଫୁଲ୍ଲ ବେହେରା, ସେ ମୋତେ ଫୋକ୍ ବିଷୟରେ, ଫୋକ୍ର ଗୀତ କ'ଣ କ'ଣ, କାହିଁକିନା ମୁଁ ଆଗରୁ ଗାଉଥିଲି କିନ୍ତୁ ସେମିତି କିଛି ଜାଣିନଥିଲି କି ନାଇଁ ଏମିତି କଲେ ଏଇଟା ହୁଏ, ଏମିତି ଏଇ ଜାଗାରେ ଲଚକ ଦେବାକୁ ହୁଏ, ଏମିତି ମୁଁ ମାନେ ପ୍ଲେନ୍ ଗାଇଦେଉଥିଲି, କିନ୍ତୁ ସେ ମୋତେ ଶିକ୍ଷା ଦେଇଥିଲେ। ଆଉ ଯେତେବେଳେ ମୁଁ ରେଡ଼ିଓ ଅଡ଼ିସନ୍ ଦେବା ପାଇଁ ମୋତେ କହିଲେ, ମୁଁ କହିଲି ନାଇଁ ସାର୍, ମୁଁ ସେତେ ବଡ଼ ତ ଗାଇ ନୁହଁ, କେମିତି ଦେବି। ଆଉ ସେ ମୋତେ ଗୋଟିଏ ବିଷୟ କହିଥିଲେ ଯେ ଯଦି ଇଚ୍ଛା ଥିବ ତାହେଲେ ତୁମେ ସବୁ ଜିନିଷରେ ସଫଳ ହେଇପାରିବ, ଆଉ ସେ ମୋତେ ଏନକରେଜ କରିଥିଲେ, ଆଉ ମୁଁ ସେ ରେଡ଼ିଓ ଅଡ଼ିସନ୍ ଦେଇଥିଲି, ଆଉ ପାସ୍ ବି ହେଇଥିଲି, ଆଉ ସେ ବହୁତ ଖୁସି ବି ହେଇଥିଲେ।
1: ଯାହା ହଉ, ଗୁରୁଙ୍କର ଯାହା ଆକାଂକ୍ଷା ଆଶା ଆପଣଙ୍କ ଠାରୁ ଥିଲା ତାହା ଆପଣ ପୂରଣ କରିଛନ୍ତି, ଏବଂ ନିଜର ଯାହା ଆଶା ଆକାଂକ୍ଷା ଆପଣ ତାକୁ ବି ପୂରଣ କରିଛନ୍ତି, ନିଜର ସଙ୍ଗୀତ ଶିକ୍ଷାକୁ ଆପଣ ଜାରି ରଖିଛନ୍ତି। ଆପଣଙ୍କର ନୂଆ ଗୀତ ବିଷୟରେ କିଛି କହିବେ କି? ଏଇ ନିକଟ ଭବିଷ୍ୟତରେ କିଛି ରେକର୍ଡିଂ କରିବା ପାଇଁ ଅଛି କି?
0: ନାହିଁ, ସେମିତି କିଛି ଏବେ ରେକର୍ଡିଂ ନାହିଁ। ହଁ, ଷ୍ଟେଜ୍ ଶୋ ଅଛି, ଯେଉଁଟାକି ଆମର ରିସେଣ୍ଟଲି ଅଛି, ଆମର ଏଇଠି ସମ୍ବଲପୁରୀ ଦିନ ହୁଏ ପଶ୍ଚିମାଞ୍ଚଳ ଏକତା ମଞ୍ଚରେ, ସେଇଠି ଅଛି। ଆଉ ଗୋଟିଏ ଆମର ବାହୁଡ଼ା ଯାତ୍ରା ପାଇଁ ଆମର ଗୋଟିଏ ଭଜନ ସମାରୋହ ହୁଏ ସେଠି ଅଛି, ଏବେ ସେମିତି କିଛି ରେକର୍ଡିଂ ନାହିଁ।
1: ଆପଣ ଆପଣଙ୍କର ଷ୍ଟେଜ୍ ପରଫର୍ମାନ୍ସ, ମଞ୍ଚରେ ଆପଣଙ୍କର ଯେଉଁ କଳାର ପ୍ରଦର୍ଶନ ପ୍ରଥମେ କେବେ କରିଥିଲେ?
0: ଫାର୍ଷ୍ଟ ତ ଆମର ଗୋଟେ କହିଥିଲି ଯେ ଆମର ଗୋଟେ ଅର୍କେଷ୍ଟ୍ରା ଟିମ୍ ଥିଲା, ସେଇଠି ମୁଁ ଗୀତ ଗାଇଥିଲି। ଆଉ
1: ସେତେବେଳେ କେତେ ବୟସ?
0: ସେତେବେଳେ ମୁଁ ଷଷ୍ଠ ଶ୍ରେଣୀ ପଢୁଥିଲି, ଆଉ ଫାର୍ଷ୍ଟ ସମ୍ବଲପୁରୀ ଫୋକ୍ ସଙ୍ଗରୁ ହିଁ ଷ୍ଟାର୍ଟ ହେଇଥିଲା।
1: ଆଜ୍ଞା ଆଜ୍ଞା। ସମ୍ବଲପୁର ଜିଲ୍ଲାରେ ଯେତେବେଳେ ଆପଣ ବସବାସ କରୁଛନ୍ତି, ନିଶ୍ଚିତ ଭାବରେ ସମ୍ବଲପୁରୀ ଲୋକ ଗୀତ ସଙ୍ଗୀତ ଏବଂ ନୃତ୍ୟ ପ୍ରତି ଆକର୍ଷିତ ହେବେ, ସେଇଥିରେ ହିଁ ଆପଣ ନିଜର କଳାକୁ ଆଗକୁ ଜାରି ରଖିଛନ୍ତି। ଆପଣ ଯେତେବେଳେ ମଞ୍ଚରେ ନିଜର କଳାକୁ ପ୍ରଦର୍ଶନ କଲେ ପ୍ରଥମ ଥର ପାଇଁ, ସେ ସମୟର ଅନୁଭୂତି କିପରି ଥିଲା, ଏବଂ ବର୍ତ୍ତମାନ ଯେତେବେଳେ ଆପଣ ଯାଉଛନ୍ତି ନିଜର କଳାର ପ୍ରଦର୍ଶନ କରୁଛନ୍ତି, ସେତେବେଳେ କ'ଣ ଅନୁଭୂତି?
0: ପ୍ରଥମେ ଷଷ୍ଠ ଶ୍ରେଣୀର ଛୁଆ କେତେ ଜାଣିଥିବ, କିନ୍ତୁ ଗାଇଲି, ଫାର୍ଷ୍ଟ ମୁଁ ଗାଇଥିଲି ସେଇଟା ଗୀତାଞ୍ଜଳି ପୋଡ଼ଙ୍କର ଗୀତଟେ, ମାମୁଁ ମୋତେ ଦେଇଥିଲେ ହଳଦୀ ଗିନା,
1: କି ଆମର ଶ୍ରୋତା ଭଉଣୀମାନଙ୍କୁ ଯଦି ପଦେ ଗାଇକି ଶୁଣାନ୍ତେ।
0: ନିଶ୍ଚୟ। ମାମୁଁ ମୋତେ ଦେଇଥିଲେ ଭାନଜି ଚିହ୍ନା, କିଏ ବେଟି ନେଲ ରେ ଏ ମାମୁର ହଳଦୀ ଗିନା, କିଏ ବେଟି ନେଲ ରେ ଏ ମାମୁର ହଳଦୀ ଗିନା, କିଏ ବେଟି ନେଲ ରେ।

0: ସେଇ ଗୀତଟା ପାଇଁ।
1: ପ୍ରଶଂସକ ମାନଙ୍କର ଯେଉଁ ପ୍ରଶଂସା ସେଇଟା ଆପଣଙ୍କର ମନର ସ୍ମୃତିରେ
0: ନିଶ୍ଚୟ ନିଶ୍ଚୟ
1: ଆଜି ଯାଏଁ ରହିଛି।
0: ନିଶ୍ଚୟ
1: ଆପଣ ବଡ଼ ହେଲେ, ତାପରେ ସଙ୍ଗୀତ ଯାତ୍ରା ଆଗକୁ ବଢ଼ିଲା, ସ୍କୁଲରୁ ଆପଣ କଲେଜକୁ ଗଲେ, ଆପଣଙ୍କର ଶିକ୍ଷା ଯେଉଁ ଗ୍ରହଣ କରିଛନ୍ତି ତାହା କେଉଁଠି କେମିତି କରିଛନ୍ତି ଟିକେ ଆମର ଶ୍ରୋତା ଭଉଣୀମାନଙ୍କୁ କହିବେ।
0: ଆଜ୍ଞା, ମୁଁ ତ ପ୍ରାଇମେରୀଟା ମୋର ଏଇ ଯେଉଁ ବ୍ରୁକ୍ସିଲ୍ ସ୍କୁଲ ଅଛି ସେଇଠି କଲି, ତାପରେ ଅପର ପ୍ରାଇମେରୀଟା ମୁଁ ଲେଡ଼ି ଲୁଇସ୍ ଗାର୍ଲସ ହାଇସ୍କୁଲରେ କଲି, ତାପରେ ମୋର ହାୟର ସେକେଣ୍ଡେରୀଟା ମୁଁ ଜିଏମ୍ କଲେଜରୁ କଲି, ଜିଏମ୍ ୟୁନିଭର୍ସିଟିରୁ। ତାପରେ ମୁଁ ଆମର ପ୍ଲସ୍ ଥ୍ରୀଟା ଯେଉଁଟା ବିଏଟା ସେଇଟା ମୁଁ ବୁର୍ଲା ୟୁନିଭର୍ସିଟିରୁ କଲି। ତାପରେ ଆଫ୍ଟର ମ୍ୟାରେଜ୍ ମୁଁ ପିଜି କଲି, ପିଜି ପୁଣି ସେଇଟା ଡ୍ୟାନ୍ସରେ ହିଁ କରିଛି, ମାଷ୍ଟର ଅଫ୍ ପରଫର୍ମିଂ ଆର୍ଟ ସେଇ ବୁର୍ଲାରୁ ହିଁ କରିଛି।
1: ଆଜ୍ଞା, ଏଠି ଆପଣ କେବେ ବିବାହ କରିଥିଲେ? ନିଜ ଘରୁ ଯେତେବେଳେ ଶାଶୁ ଘରକୁ ଗଲେ,
0: ଆଜ୍ଞା,
1: ନୂଆ ସ୍ଥାନ, ନୂଆ ପରିବାର ସଦସ୍ୟ, ନୂଆ ସେଠି ଆପଣ କିପରି ନିଜକୁ ଖାପ ଖୁଆଇ ଚଳେଇଲେ, କ'ଣ ସବୁ ସେଠି ଆହ୍ୱାନ ଦେଖା ଦେଇଥିଲା ଆପଣଙ୍କୁ?
0: ମୁଁ ଭାବିଥିଲି ଆଫ୍ଟର ମ୍ୟାରେଜ୍ ମୋର ସଙ୍ଗୀତ ସରିଯିବ ବୋଲି, କାହିଁକିନା ଆଫ୍ଟର ମ୍ୟାରେଜ୍ କ'ଣ ହୁଏ କି ଦାୟିତ୍ୱ ପଳେଇ ଆସେ, ଆଉ ତାପରେ ଆପଣଙ୍କୁ ମାନେ ଏଇଠି କହିଛି ଯେ ମୁଁ ଗୋଟେ ଟିଚର ବି, ମୁଁ ଭାବିଲି କି ନାଇଁ ଭିତରେ ସେଇ ଜିନିଷଟା ଥିଲା ଯେ ମୁଁ ଗୀତ ବନ୍ଦ କରିଦେବି କେମିତି ହେବ କ'ଣ ନାହିଁ। ଆଫ୍ଟର ମ୍ୟାରେଜ୍ ଗୋଟେ ଦୁଇଟା ମାସ ସେମିତି ଚଳିଗଲା, ତାପରେ କିନ୍ତୁ ଏଥିରେ ବେଶୀ ପ୍ରାୟୋରିଟି ଦେବି ଯେ ମୁଁ ଲକି ବୋଲି ଭାବିବି ଯେ ମୋ ହଜବେଣ୍ଡ ମୋତେ ବହୁତ ଏପ୍ରିସିଏଟ୍ କଲେ ଏଇ ଜିନିଷରେ, ମାନେ ଆଗକୁ ବଢ଼ିବା ପାଇଁ। ଯେତେବେଳେ ମୁଁ ବନ୍ଦ କଲି ସେ ମୋତେ କହିଲେ କି ଗୀତ କାଇଁ ବନ୍ଦ କରିବୁ, ମୁଁ କହିଲି କି ନାଇଁ ଦେଖ ସ୍କୁଲ ଅଛି ପୁଣି ଘର ପରିବାରର ଆରାମସେ କରିପାରିବୁ, ଖାଲି ଇଚ୍ଛା ଥିଲେ ହେଲା। ତାପରେ ମୋତେ ଟିକେ ଖୁସି ଲାଗିଲା ଯାହା ହଉ ଯିଏ ହେଲେ। ଆଉ ତାପରେ ଆମର କ'ଣ କି ଆମର ଯେଉଁ ଶାଶୁଘର ପରିବାର ସେମାନେ ବି ଜଣେ ଜଣେ ଆର୍ଟିଷ୍ଟ, ମୋ ଶ୍ୱଶୁର ଥିଲେ ସେ କୀର୍ତ୍ତନ କରୁଥିଲେ, ତାପରେ ମୋ ହଜବେଣ୍ଡ, ତାପରେ ମୋ ଡେଢ଼ଶୁର ଯେଉଁ ରଞ୍ଜନ ସାହୁ ଉକିଆ କ୍ଲବର ସେ, ତାପରେ ମୋ ଜେଠାଣୀ ଯେଉଁ ଅଛନ୍ତି ସେ ବି ଜଣେ ଡ୍ୟାନ୍ସର। ମୋତେ ମାନେ କହିଲି ପରା ମୁଁ ଭାଗ୍ୟବାନ ଯେ ଏମିତି ଫ୍ୟାମିଲିରେ ପଡ଼ିଲି। ତାପରେ ମୁଁ ଯେଉଁଟା ଭାବିଥିଲି ଯେ ମୋର ସରିଯିବ ବୋଲି, କିନ୍ତୁ ମାନେ ଜର୍ଣ୍ଣିଟା ରହିଲା। ମୋ ହଜବେଣ୍ଡ ବି କହିଲେ କାଇଁ ବନ୍ଦ କରିବୁ, ତାପରେ ମୁଁ କହିଲି କେଉଁଠୁ ଶିଖିବି, ଏବେ ତ ମାନେ ଏତେ ଦିନ ବନ୍ଦ କରିଦେଲିଣି କେଉଁଠି ଶିଖିବି, କେଉଁଠୁ ମାନେ ଗୁରୁ ପାଇବି। ତାପରେ ସେ ନିଜେ କହିଲେ ଆଗ ଆମର ଗୋଟେ ଅନୁଷ୍ଠାନ ଅଛି ମ୍ୟାଡମ, ସେଇଟା ହେଉଛି କଳା ଓ କଳାକାର, ସେଇ ଅନୁଷ୍ଠାନରେ ମୋତେ କହିଲେ ତୁ ଷ୍ଟାର୍ଟ କରେ ଏଠୁ ଗୀତ, ତାପରେ ଗୁରୁ ମୁଁ ଦେଖିବି କହିଲେ। ତାପରେ ମୁଁ ସେଇ ଅନୁଷ୍ଠାନରୁ ଗୀତ ଗାଇଲି, ଆମର ଗୋଟେ ଡ୍ୟାନ୍ସ ଗୁଡ଼ାକ ଆଉଟସାଇଡ଼ରେ ହୁଏ, ସେଇଠି ମୁଁ ଫୋକ୍ ଗୀତ ଗୁଡ଼ାକ ଗାଇଲି ଡ୍ୟାନ୍ସର। ତାପରେ ସେ ମୋତେ ଗୁରୁ ପ୍ରମୋଦ କୁମାର ମିଶ୍ର ସେ ତାଙ୍କ ପାଖକୁ ନେଲେ, ଆଉ ସାର୍ କହିଲେ କି ଟିକେ ଗାଇକି ଶୁଣାଅ, ମୁଁ ଗାଇଲି ଆଉ ସେ କହିଲେ କି ଠିକ୍ ଅଛି ମୁଁ ତାଙ୍କୁ ଶିଖେଇବି। ତାପରେ ଏବେ ରିସେଣ୍ଟଲି ତାଙ୍କଠୁ ହିଁ ଶିଖୁଛି।
1: ଆପଣ ଲୋକସଙ୍ଗୀତ ଶିଖୁଛନ୍ତି ନା ଶାସ୍ତ୍ରୀୟ ସଙ୍ଗୀତ ଶିଖୁଛନ୍ତି?
0: ନା, ମୁଁ ତ ଲୋକସଙ୍ଗୀତ ହିଁ ଶିଖୁଥିଲି, କିନ୍ତୁ ସାର୍ଙ୍କ ପାଖକୁ ଗଲା ପରେ ସାର୍ ମୋତେ କହିଲେ ଯେଉଁ ଗୀତ ବି ଗାଅ ତାର ବେସ୍ ହେଉଛି ଶାସ୍ତ୍ରୀୟ ସଙ୍ଗୀତ। ତାପରେ ମୁଁ ବି ଜାଣିନଥିଲି ଶାସ୍ତ୍ରୀୟ ସଙ୍ଗୀତ ଏତେ ମାନେ ଇମ୍ପୋର୍ଟାଣ୍ଟ ବୋଲିକି, ସେ ମୁଁ କହିଲି କି ସାର୍ ମୁଁ ପାରିବି, ହଁ ନିଶ୍ଚୟ ପାରିବ। ତାପରେ ସେଠୁ ମୁଁ ଜାଣିଲି, ଏକ୍ଚୁଆଲି ମୁଁ ଯେତେ ଦୂର ତ ଗାଇ ଆସୁଥିଲି ମୁଁ ଜାଣିନଥିଲି ସଙ୍ଗୀତ କ'ଣ, ଖାଲି ଗାଇବା ଜାଣିଥିଲି, କିନ୍ତୁ ଯେତେବେଳେ ଶାସ୍ତ୍ରୀୟ ସଙ୍ଗୀତରେ ଏବେ ଯେତେବେଳେ ଜାଣିଲି ନାଇଁ ସଙ୍ଗୀତର କିଛି ମୂଲ୍ୟ ଅଛି, କିଛି ତାର ଡେପ୍ଥ ଅଛି, ଆଉ ସେଇଠୁ ମୁଁ ଏବେ ଶିଖୁଛି ଶାସ୍ତ୍ରୀୟ ସଙ୍ଗୀତ।
1: ଆପଣ ବିବାହ ପୂର୍ବରୁ ଚାକିରି କରିଥିଲେ?
0: ନା ନା, ମୁଁ ଆଫ୍ଟର ମ୍ୟାରେଜ୍ କଲି।
1: ମାନେ ଆପଣଙ୍କ ଜୀବନରେ ଯାହା ବି ମୁଖ୍ୟ ପରିବର୍ତ୍ତନ ଆସିଛି ସେ ସବୁ ବିବାହ ପରେ
0: ପରେ ପରେ, ଆଉ ତାର କ୍ରେଡିଟ୍ ହେଉଛନ୍ତି ମୋ ହଜବେଣ୍ଡ।
1: ଯାହା ହଉ, ଆଉ ଜଣେ ସଫଳ ମହିଳାଙ୍କ ପଛରେ ନିଶ୍ଚିତ ଜଣେ ପୁରୁଷଙ୍କର ସହଯୋଗ ଆଉ ହାତ ରହିଛି, ସେଇଟା ବହୁତ ଭାଗ୍ୟର କଥା। ଏଠି ଆପଣ ପ୍ରଥମ କରି ଯେତେବେଳେ ଶିକ୍ଷକ ଭାବରେ ସ୍କୁଲରେ ଯାଇକି ପାଠ ପଢ଼ାଇବା ଆରମ୍ଭ,
0: ଆଜ୍ଞା,
1: କେବେ ଆରମ୍ଭ କଲେ ଏବଂ ଯେଉଁଠାରେ ଆରମ୍ଭ କଲେ ସେ ସମୟର ଅନୁଭୂତି କେମିତି?
0: ମୁଁ 2016 ଜଏନ୍ କଲି, ଅକ୍ଟୋବର 24 ଫାର୍ଷ୍ଟ ଜଏନ୍ କଲି ସେଠି। ସେମିତି ବି ମୋର କ୍ୟାଟେଗୋରିଟା ହେଉଛି ମ୍ୟୁଜିକ୍ ଆଣ୍ଡ ଆର୍ଟ ଡ୍ୟାନ୍ସ ଟିଚର, ଆଉ ସେଠି ଯେତେବେଳେ ଜଏନ୍ କଲି ମାନେ କେହି ଜାଣିନଥିଲେ ଡ୍ୟାନ୍ସଟା କ'ଣ ସିଙ୍ଗିଂଟା କ'ଣ। ମୁଁ ଯେତେବେଳେ ଜଏନ୍ କଲି ସେଠି ଟିଚର ମାନେ ଷ୍ଟୁଡେଣ୍ଟମାନଙ୍କୁ କହିଲି ଏମିତି ଏମିତି ହୁଏ, ଆଉ ସେମାନେ ବି ବହୁତ ଖୁସି ହେଇଗଲେ, କହିଲେ ଯେ ଯା ହଉ ଆମ ସ୍କୁଲକୁ ଗୋଟିଏ ଡ୍ୟାନ୍ସ ଆଉ ମ୍ୟୁଜିକ୍ ଟିଚର ଆସିଛନ୍ତି, ଆଉ ସେମାନେ ବି ବହୁତ ଖୁସି ହେଲେ, ଆଉ ଶିଖୁଛନ୍ତି ବି ଏବେ ରିସେଣ୍ଟଲି। ମୁଁ ଯେଉଁଦିନ ନ ଯିବି ସେମାନଙ୍କୁ ଖାଲି ଖାଲି ଲାଗେ, ମାନେ ଗୋଟେ ମ୍ୟୁଜିକ୍ଟା ତାଙ୍କ

0: ଯେଉଁ ଜିନିଷ ସେମାନେ ଜାଣିନଥିଲେ, ମ୍ୟୁଜିକ୍ କ'ଣ, ଡ୍ୟାନ୍ସ କ'ଣ, ଏବେ ସେମାନେ ଜାଣିପାରୁଛନ୍ତି। ଆଉ ଏବେ ଆମର ଗଭର୍ଣ୍ଣମେଣ୍ଟ ବି ତ ଏଲାଉ କଲାଣି ସବୁ ସ୍କୁଲରେ ଆର୍ଟ ଟିଚର ଦେବା ପାଇଁ, ମ୍ୟୁଜିକ୍ ଆଣ୍ଡ ଡ୍ୟାନ୍ସ ଟିଚର।
1: ସଙ୍ଗୀତ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଯେଉଁ ମନସ୍ଥିତି ଅଛି ତା ଉପରେ ନିୟନ୍ତ୍ରଣ ଆସୁଛି ଏବଂ ତାଙ୍କୁ ପଢ଼ିବାରେ ତାହା ସାହାଯ୍ୟ କରୁଛି ନିଶ୍ଚିତ ଭାବରେ। ସେଇଥିପାଇଁ ଆମର ସରକାର ବି ଏତେ ଯତ୍ନବାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ। ଯାହା ହଉ, ସେଇ ସ୍କୁଲ ଆପଣଙ୍କ ପରି ଜଣେ ଶିକ୍ଷୟିତ୍ରୀ ଯିଏ କଳାକାର ନିଜ କଳା ମାଧ୍ୟମରେ ତାଙ୍କୁ ଆଗକୁ ବଢ଼ିବା ପାଇଁ, ତାଙ୍କର ଭବିଷ୍ୟତ ଗଢ଼ିବା ପାଇଁ ସାହାଯ୍ୟ କରୁଛନ୍ତି। ଏଠି ଆମର ଶ୍ରୋତା ଭଉଣୀମାନଙ୍କର କୌତୂହଳ ବଢ଼ିଯିବନି ଯେ ଆପଣ ଜଣେ ଗୃହିଣୀ, ଆପଣ ଜଣେ ଶିକ୍ଷୟିତ୍ରୀ, ଆପଣ ଜଣେ ଗାୟିକା, ଏଇ ଯେଉଁ ତିନି ରୂପ ଅଛି ଆପଣଙ୍କର, ତାହା ଆପଣ କିପରି ନିର୍ବାହ କରୁଛନ୍ତି ତାର କର୍ତ୍ତବ୍ୟ ସବୁ, ଏବଂ ସେ କର୍ତ୍ତବ୍ୟ ନିର୍ବାହ କରିବା ସମୟରେ ଆପଣଙ୍କୁ କୌଣସି ସମସ୍ୟା ବା ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଛି କି?
0: କହିବାକୁ ଗଲେ ମୁଁ ସେମିତି ଭାବୁଥିଲି ଯେ କିଛି ସମସ୍ୟା ହେବ, ଆସିଛି ବି, କାହିଁକିନା ଯେତେବେଳେ ବିବାହ ହେଇଯାଏ ସେତେବେଳେ ଦାୟିତ୍ୱ ହିଁ ପଳେଇ ଆସେ। ତ ଗୃହିଣୀ ହିସାବରେ ଆଉ ଗୋଟେ ବିଷୟ କହିବି ସବୁ ଗୃହିଣୀମାନଙ୍କୁ, ଯେ ଇଚ୍ଛା ଥିବା ଦରକାର। ତ ସେଇ ଇଚ୍ଛାଟା ଥିଲା, ଆଉ ଗୃହିଣୀ ହେବା ପରେ ମୋ ହଜବେଣ୍ଡ ବି କହିଲେ ନିଜକୁ ଟାଇମ୍ ଦେବାକୁ ପଡ଼ିବ, ମାନେ ଗୃହିଣୀର କାମ ବି କରିପାରିଲି ଆଉ ଟିଚର ହିସାବରେ ଟାଇମ୍ ବି ସେମିତି ମୋର, ମୁଁ ଯେତେବେଳେ ଇଚ୍ଛା କଲି ମୁଁ ନିଜେ ନିଜେ ଟାଇମ୍ ବାହାର କଲି ଆଉ ଏବେ ବି କରିପାରୁଛି।
1: ମାନେ ଗୋଟେ ସମୟ ସାରଣୀ ତିଆରି କରିବାକୁ ହୁଏ,
0: ଆଜ୍ଞା ଆଜ୍ଞା,
1: ଆଉ ତା ଉପରେ ହିଁ ଆମେ ଅନୁକରଣ କରି ନିଜର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲେଇ ପାରିବା।
0: ନିଶ୍ଚୟ ନିଶ୍ଚୟ।
1: ଆଚ୍ଛା, ଆପଣଙ୍କୁ ଯେତେବେଳେ ମାନସିକ ଚାପ ହୁଏ ଜଣେ କଳା କ୍ଷେତ୍ରର ମଣିଷ ଭାବରେ,
0: ଆଜ୍ଞା,
1: କିପରି ଆପଣ ତାର ସହଯୋଗ ନିଅନ୍ତି ନିଜର ସେଇ ଚାପକୁ ଦୂର କରିବା ପାଇଁ?
0: ମୁଁ କହିଲି ଯେ ସମସ୍ୟା ଆସିଛି, କାହିଁକିନା ମୁଁ ବହୁତ ବର୍ଷ ବନ୍ଦ କରିଦେଇଥିଲି ଆଫ୍ଟର ମ୍ୟାରେଜ। ଯେତେବେଳେ ଗୀତ ଷ୍ଟାର୍ଟ କଲି ସେତେବେଳେ ନ୍ୟୁ ସିଙ୍ଗର ମାନେ ଆସିଲେ ଆଉ ସେମାନଙ୍କୁ ମାନେ ଦର୍ଶକ ବୃନ୍ଦ ଏବେ ଦେଖୁଛନ୍ତି ବି, କିନ୍ତୁ ମୁଁ ଯେତେବେଳେ ଷ୍ଟାର୍ଟ କଲି ମୁଁ ଭାବିଲି ମୋତେ ଏକ୍ସେପ୍ଟ କରିବେ କି ନାହିଁ, କିନ୍ତୁ ସେତିକିଟା ମୋତେ ଡିସକରେଜମେଣ୍ଟ ବି ଆସିଛି, ବହୁତ କମେଣ୍ଟ ବି ସେମିତି ଆସିଛି। କିନ୍ତୁ ଆମର ଯେଉଁ ଗୁରୁ ପ୍ରମୋଦ ମିଶ୍ର ସାର୍, ସେ ମୋତେ ଗୋଟିଏ ବିଷୟ କହିଲେ ଯେ କେତେବେଳେ ବି ରିଆଜ ଆଉ ପେସେନ୍ସ ଛାଡ଼ିବ, ଆଉ ହେଇପାରେ ମାନେ ବହୁତ କମେଣ୍ଟ ଆସିପାରେ, ତମକୁ ଡିସକରେଜମେଣ୍ଟ ଆସିପାରେ, କିଏ ତମକୁ ମାନେ କିଛି ବି କହିପାରେ, କିନ୍ତୁ ସେ ପରିସ୍ଥିତିରେ ବି ତମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆଉ ସେଇ ଜିନିଷଟା ମୁଁ ମନେ ରଖିକି ଯେତେ ଯାହା ବି ହଉ ଚେଷ୍ଟା କରି ଆସିଛି, ଆଉ ଏବେ ଲୋକ ଯେତେବେଳେ ମୋ ଭଏସ୍ ଶୁଣିଲେ ଆପ୍ରିସିଏସନ୍ ବି ଦେଲେ।
1: ଆଜ୍ଞା, ତାହେଲେ ଯେତେବେଳେ ଆପଣ ଚାପରେ ରହନ୍ତି କୌଣସି ସ୍ୱତନ୍ତ୍ର ଗୀତ ଶୁଣିବାକୁ ଭଲ ପାଆନ୍ତି କି?
0: ହଁ ହଁ, ନିଶ୍ଚୟ। ଆମର ବଲିଉଡ ସିଙ୍ଗର ଯେଉଁ ଅଛନ୍ତି, ଭାରତର କୋକିଳ କହନ୍ତି ଲତା ମଙ୍ଗେସକର, ତାଙ୍କର ଗୀତ ଗୁଡ଼ାକ ସଫ୍ଟ ସଙ୍ଗ, ସଫ୍ଟ ଗୀତ ଗୁଡ଼ାକ ମୋତେ ଶୁଣିଲେ ଭଲ ଲାଗେ, ଖୁସି ଲାଗେ ବି ଆଉ ଶାନ୍ତି ବି ଲାଗେ।
1: ଆଜ୍ଞା, ଆପଣ ତ ସବୁ ଶ୍ରୋତା ଭଉଣୀମାନଙ୍କର ମନ କଥା ବି କହିଲେ। ଆମେ ଚାହିଁବୁ କି ଆପଣଙ୍କର ଯେଉଁ ମନପସନ୍ଦ ପାର୍ଶ୍ୱ ଗାୟିକା ତାଙ୍କର କୌଣସି ଏକ ଗୀତ ଗାଇକି ଶୁଣେଇବେ।
0: ନିଶ୍ଚୟ, ତାଙ୍କର ଗୋଟିଏ ଗୀତ ଅଛି ଯେଉଁଟାକି ମୋତେ ବହୁତ ଭଲ ଲାଗେ, ମୁଁ ଗାଇବାକୁ ଚେଷ୍ଟା କରିବି।

0: বাহ, খুব সুন্দর। ষ্টুডিও রেকর্ডিং বা স্টেজ পারফরমেন্স, এই দুইটি মধ্যে আপনার কেউটি অধিক পছন্দ এবং কাহিঁকি?
1: ମୋତେ ଦୁଇଟା ହିଁ ବହୁତ ପସନ୍ଦ, କାହିଁକିନା ଷ୍ଟୁଡ଼ିଓରେ କ'ଣ ହୁଏ, ସେଠି ଶିଖିବାକୁ ମିଳେ। ଆଉ ସେଠି କ'ଣ ଶିଖିବାକୁ ମିଳେ ନା, ସେଠି ମନେକର କିଛି ଗୋଟେ ଗୀତ ହେଲା କି କ'ଣ ହେଲା, କେମିତି ରେକର୍ଡ଼ିଂ କରାଯାଉଛି, କେଉଁ ଭଏସ୍ କେମିତି ଯାଉଛି, କେତେ ରେଞ୍ଜରେ ଯାଉଛି, ସେଇଗୁଡ଼ାକ ଶିଖିବାକୁ ମିଳେ। ଆଉ ଷ୍ଟେଜ୍ ଶୋରେ କ'ଣ ହୁଏ କି, ସେଠି ସେମିତି କିଛି କଟିଂ ହୁଏନି, ମାନେ ଯେଉଁଟା ତୁମେ ମାନେ ପରଫର୍ମ କରିବ ସାଙ୍ଗେ ସାଙ୍ଗେ ତା ରିପ୍ଲାଏଟା ମିଳିଯାଏ, ଅଡ଼ିଏନ୍ସଙ୍କର ଭିୟୁଟା ମିଳିଯାଏ, ଆଉ ସେଠି ଡାଇରେକ୍ଟ ପରଫର୍ମ କରିବାକୁ ପଡ଼େ। କିନ୍ତୁ ଷ୍ଟୁଡ଼ିଓରେ କ'ଣ ହୁଏ, ଆପଣ ଫାର୍ଷ୍ଟ ଗାଇବେ, ତାପରେ ଶ୍ରୋତା ବନ୍ଧୁ ଶୁଣିବେ, ତାପରେ ଯାଇକିରି ତାଙ୍କର ଓପିନିଅନ୍ ଦେବେ। ତ ଦୁଇଟା ମୋ ପାଇଁ ଭଲ ଲାଗେ, ଦୁଇଟା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ।
0: ପ୍ରତ୍ୟେକ ମାଧ୍ୟମର ନିଜର ସ୍ୱତନ୍ତ୍ରତା ରହିଛି ନିଶ୍ଚିତ ଭାବରେ। ଆପଣ କେଉଁ ସଙ୍ଗୀତଜ୍ଞ କିମ୍ବା ଗାୟକ

0: ସହିତ କାମ କରିବା ପାଇଁ ସ୍ୱପ୍ନ ରଖିଛନ୍ତି?
1: ମୋର ଏଇ ଯେଉଁ ଏବେ ଯେଉଁ ଫୋକ୍ ସଙ୍ଗ କି କ୍ଲାସିକାଲ ସଙ୍ଗରେ, ଫାର୍ଷ୍ଟ ତ ମୁଁ ଚାହିଁବି ଯେ ମୋର ଗୋଟେ ଇଚ୍ଛା ଯେ ମୋର ଗୁରୁ ଯେଉଁ ପ୍ରମୋଦ କୁମାର ମିଶ୍ର, ଫାର୍ଷ୍ଟ ତାଙ୍କ ସହିତ କିଛି ଗୋଟେ ଡୁଏଟ୍ ଗାଇଲେ ମୋତେ ବହୁତ ଖୁସି ଲାଗିବ। ଆଉ ଏବେ ଯେଉଁ ଅଛନ୍ତି ଆମର ପଦ୍ମିନୀ ଦୋରା ମ୍ୟାଡ଼ାମ, ତାଙ୍କ ସହିତ ଗାଇବାକୁ ଇଚ୍ଛା ଅଛି। କିନ୍ତୁ ଗୋଟେ କଥା କହିବି, ମୋର ଯେଉଁ ସେକେଣ୍ଡ ରେକର୍ଡିଂ ହେଇଥିଲା, ମୋର ଭାଗ୍ୟ ଯେ ଆମର ଯେଉଁ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ତାଙ୍କ ସହିତ ମୁଁ ରେକର୍ଡିଂ କରିଥିଲି। ସେଇଟା ମୋର ଗୋଟେ ଖୁସି ବିଷୟ, କାହିଁକିନା ଇଚ୍ଛା ଥିଲା ଆଉ ସେଇଟା ଏଇ ଆକାଶବାଣୀରେ ହିଁ ରେକର୍ଡିଂ ହେଇଥିଲା, ମୁଁ ତାଙ୍କ ସହିତ ଗାଇଥିଲି।
0: ଆଜ୍ଞା ଆଜ୍ଞା, କେଉଁ ଗୀତ ଗାଇଥିଲେ ତାର କିଛି ପଦ ମନେ ଅଛି କି ଆପଣଙ୍କର?
1: ନାଇଁ, ସେମିତି କିଛି ମନେ ନାହିଁ।
0: ଆଜ୍ଞା, ଆପଣ ଆପଣଙ୍କର ଯାହା ବି ସ୍ୱପ୍ନ ରଖିଛନ୍ତି ତାହା ଭବିଷ୍ୟତରେ ପୂରଣ ହେଉ ବୋଲି ଆମେ ପ୍ରାର୍ଥନା କରିବୁ। ଶେଷରେ ଆମର କାର୍ଯ୍ୟକ୍ରମର ଶ୍ରୋତା ଭଉଣୀ ଏବଂ ଯେଉଁମାନେ ନୂଆ ଗାୟକ ଗାୟିକା ହେବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ?
1: ଯେଉଁମାନେ ଏବେ ଶିଖୁଛନ୍ତି,
0: ଆଜ୍ଞା
1: ମୁଁ କହିବି, ଯେଉଁମାନେ ଶିଖୁଛନ୍ତି ସେମାନେ ଏବେ ମୁଁ ଦେଖୁଛି ଯେ ଟିକେ ଗାଇଦେଲା ପରେ ସାଙ୍ଗେ ସାଙ୍ଗେ ଷ୍ଟେଜ୍ ଶୋ କରି ପକାଉଛନ୍ତି, ଆଉ ଭାବୁଛନ୍ତି କି ନା ଏମିତି ଗାଇଦେଲେ ସେମିତି ହେବ। କିନ୍ତୁ ମୁଁ ସେମାନଙ୍କୁ କହିବି ଯେ ପ୍ରପର୍ ଶିକ୍ଷା ଗ୍ରହଣ କରନ୍ତୁ, କାହିଁକିନା ଆମର ମୂଳଟା ହେଉଛି ଶାସ୍ତ୍ରୀୟ ସଙ୍ଗୀତ। ପ୍ରପର୍ ଯଦି ଆମେ ସ୍କେଲ୍ କ'ଣ, ରିଆଜ୍ କେମିତି ହୁଏ, ପେସେନ୍ସ କେମିତି ହୁଏ, କେଉଁ ମାନେ ଥାଟ୍ କ'ଣ, ଏଇସବୁ ଗୁଡ଼ାକ ଯଦି ସେମାନେ ପ୍ରପର୍ ଶିଖିବେ ତାପରେ ଷ୍ଟେଜ୍ ପରଫର୍ମାନ୍ସ କରିବେ, ତାହେଲେ ମୁଁ ଭାବୁଛି ଅଡ଼ିଏନ୍ସ ବି ମାନେ ଜାଣିପାରିବେ ଯେ ସଙ୍ଗୀତଟା କ'ଣ, ସଙ୍ଗୀତର ମହତ୍ତ୍ୱ କେତେ, ସେ ବିଷୟଟା ଜାଣିବେ ଆଉ ଗାଇପାରିବେ। ଆଉ ଗୃହିଣୀମାନଙ୍କୁ ମୁଁ ଗୋଟେ ବିଷୟ କହିବି ଯେ ନିଜ ଭିତରେ ଗୃହିଣୀ ବୋଲି ନାହିଁ, ଯେଉଁମାନେ ବି ତାଙ୍କର ଆର୍ଟ ଜିନିଷ ଗୁଡ଼ାକ ବନ୍ଦ କରିଦେଇଛନ୍ତି, ମୁଁ ତାଙ୍କୁ କହିବି ଯେ ସେମାନେ ଚେଷ୍ଟା କରନ୍ତୁ। ମୁଁ ଯେମିତି ଗୋଟେ ଗୃହିଣୀ, ମୁଁ ବି ଭାବିଥିଲି ମୋର ସବୁକିଛି ସରିଗଲା, କେହି ନା କେହି ତ ଥିବେ ତାଙ୍କୁ ଏପ୍ରିସିଏଟ୍ କରିବା ପାଇଁ, ସେଇଟା ଖୋଜନ୍ତୁ ଆଉ ତାଙ୍କର ପ୍ରତିଭାକୁ ବନ୍ଦ କରନ୍ତୁନି, ଆଗକୁ ବଢ଼ନ୍ତୁ, ମାନେ ଚେଷ୍ଟା କରନ୍ତୁ ଯେ ମୁଁ କରିପାରିବି ବୋଲି, ଆଉ ନିଶ୍ଚୟ ହେଇପାରିବ। ମୁଁ ଯଦି ପାରୁଛି ତାହେଲେ ସେମାନେ ବି କରିପାରିବେ।
0: ଆମେ ଆଶା କରୁଛୁ ଆଜିର ଏହି ଆଲୋଚନାରୁ ଆମର ଶ୍ରୋତା ଭଉଣୀମାନେ ନିଶ୍ଚିତ ଭାବରେ ତାଙ୍କର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବେ, ଆମ ଗହଣରେ ଉପସ୍ଥିତ କଳାକାରଙ୍କ ଠାରୁ ପ୍ରେରଣା ନେଇ ନିଜକୁ ଆତ୍ମନିର୍ଭର କରିବା ପାଇଁ ପ୍ରେରିତ କରିବେ, ନିଜକୁ ସଶକ୍ତ କରି ଆମ ଦେଶକୁ ସଶକ୍ତ ହେବାରେ ସହଯୋଗ କରିବେ। ଆପଣ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପଣଙ୍କର ନିଜ ଜୀବନ ଏବଂ ନିଜର ସଙ୍ଗୀତ ଜୀବନ ବିଷୟରେ ଅନେକ ମୂଲ୍ୟବାନ ସୂଚନା ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ,
0: ନମସ୍କାର।
2: ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ହୋଇଗଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକରୁ।
3: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି, ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚିବେ। ମାଲଡୋଭାକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତୀୟ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ

0: ସିଲଜାନ୍ ଭସ୍କା ଡାଭାକୁଫଙ୍କୁ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ପ୍ରଧାନମନ୍ତ୍ରୀ ଏବଂ ସଂସଦର ସଭାପତିଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବା ସହ ଉତ୍ତର ମାସିଡୋନିଆ ସାଂସଦକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କୃଷି, ଔଷଧ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟ୍ର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସେଠାକାର ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ମିଳନୀକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରାଯାଇଥିଲା। ତେବେ କିଛି ସମୟ ପରେ କଂଗ୍ରେସ ସାଂସଦ ଜୟରାମ ରମେଶ, ସିପିଆଇଏମ୍ ନେତା ଜନ୍ ବ୍ରିଟ୍ରାସ୍, ଜେଏମ୍ଏମ୍ର ମହୁମା ମାଝୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୀ ସମେତ ବିରୋଧୀ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବୈଠକ ମାଧ୍ୟମରେ ସରକାର ଆଗାମୀ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହକୁ ସୁଚାରୁରୂପେ ସମ୍ପାଦନ ପାଇଁ ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କର ସହଯୋଗ କାମନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି,
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ ଜାଞ୍ଜିବରର ରାଷ୍ଟ୍ରପତି ତଥା ମିଳିତ ଗଣରାଜ୍ୟ ତାଞ୍ଜାନିଆ ଓ ରେଭଲ୍ୟୁସନାରୀ ପରିଷଦର ଅଧ୍ୟକ୍ଷ ଡକ୍ଟର ହୁସେନ ଅଲି ମୁଇନୋମଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟଙ୍କ ମଧ୍ୟରେ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଏବଂ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହଯୋଗ ବିସ୍ତାର ନେଇ ମତ ବିନିମୟ ହୋଇଛି। ଜାଞ୍ଜିରୋଭର୍ସ୍ଥିତ ଆଇଆଇଟି ମାଡ୍ରାସ୍ର କ୍ୟାମ୍ପସ୍, ଘନିଷ୍ଠ ସହଭାଗିତା ଏବଂ ଆଫ୍ରିକାରେ ଶିକ୍ଷା ଓ ବିକାଶକୁ ପ୍ରାଥମିକତା ପ୍ରଦାନ ନେଇ ଭାରତର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଜାଞ୍ଜିବର ହେଉଛି ତାଞ୍ଜାନିଆର ଏକ ଅର୍ଦ୍ଧସ୍ୱାୟତ୍ତ ଅଞ୍ଚଳ। ଏହାର ନିଜସ୍ୱ ସମ୍ଭିଧାନ, ରାଷ୍ଟ୍ରପତି, ପ୍ରତିନିଧି ସଭା ଏବଂ ପତାକା ରହିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ତାଙ୍କ ମହାନ୍ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ମଙ୍ଗଲ ପାଣ୍ଡେ ଭାରତକୁ ଇଂରେଜ ଶାସନର ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ମୁକ୍ତ କରିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗତି ଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ବଳିଦାନ ଓ ସାହସ ଦେଶ ପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ଦେଶର ସେବା କରିବା ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ଏହି ସ୍ୱାସ୍ଥ୍ୟକର୍ମୀମାନେ ଦେଶର 15,000ରୁ ଅଧିକ ସ୍ଥାନରେ ସାଇକେଲ୍ ଚଳାଇ ଅଭିଯାନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ସେ କହିଛନ୍ତି, ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ମଧ୍ୟ ପ୍ରଦାନ କରୁଛି। ମନ୍ତ୍ରୀ କହିଛନ୍ତି, ସାଇକେଲ୍ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସୁଫଳ ଆଣିଥାଏ। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏହିଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ

ସଞ୍ଚୟ କରିବାରେ ଯୋଗଦାନ ଦେଇଥାଏ। ଲଦାଖର କାର୍ଗିଲ୍ ଜିଲ୍ଲା ଅନ୍ତର୍ଗତ ସାଙ୍କୁ ସବ୍ ଡିଭିଜନ୍ର ସଂଗ୍ରହ ଗ୍ରାମରେ ଗତକାଲି ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। କାର୍ଗିଲ୍ ଜନ୍ସ୍କର୍ ଜାତୀୟ ରାଜପଥ NH-301ରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ କୌଣସି ଜୀବନହାନୀ ନେଇ ଏପର୍ଯ୍ୟନ୍ତ ଖବର ହସ୍ତଗତ ହୋଇନଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସଡ଼କ ଯୋଗାଯୋଗ ନେଇ ପାଗ ପରିସ୍ଥିତି ଏବଂ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରାଯାଉଛି। ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକଙ୍କୁ ପ୍ରଭାବିତ ଅଞ୍ଚଳରେ ଯାତାୟତ ନ କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ତ୍ୱରିତ ପ୍ରତିକ୍ରିୟା ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜମ୍ମୁ ଓ କାଶ୍ମୀରର କଟ୍ରା ଏବଂ ତ୍ରିକୁଟ ପାହାଡ଼ରେ ପ୍ରତିକୂଳ ପାଗ ଯୋଗୁଁ ଶ୍ରୀ ମାତା ବୈଷ୍ଣବଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଆକାଶବାଣୀ ଜମ୍ମୁ ପ୍ରତିନିଧିଙ୍କ ରିପୋର୍ଟ ଅନୁସାରେ ପ୍ରତିକୂଳ ପାଗ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତୀର୍ଥଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଯାତ୍ରା ପୁନଃ ଆରମ୍ଭ ନେଇ ତୀର୍ଥଯାତ୍ରୀଙ୍କୁ ସରକାରୀ ଚ୍ୟାନେଲ ମାଧ୍ୟମରେ ଅବଗତ କରାଯିବ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭେଞ୍ଜୁଆଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 5119କୁ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସେଠାରେ ପୁନରୁଦ୍ଧାର ଓ ପୁନଃ ନିର୍ମାଣ ନେଇ 346 ନିୟୁତ ଆମେରିକୀୟ ଡଲାରର ଜରୁରୀକାଳୀନ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗତମାସରେ ଭେଞ୍ଜୁଆଲାରେ ଲଗାତାର 7.2 ଏବଂ 7.5 ତୀବ୍ରତାର ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଡ୍ମିଣ୍ଟନ ଖେଳାଳି। ଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତିନିଥର ବିଶ୍ୱ ଟାଇଟଲ୍ ବିଜେତା ଆଗାନେ ୟାମାଗୁଚିଙ୍କୁ ସିଧାସଳଖ 21-17 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଚଳିତଥରର ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡ୍ସଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କଲେ ପିଭି ସିନ୍ଧୁ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅବଢ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳାଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋକମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ରାତ୍ର 9 ବିଳମ୍ବିତ ରାତ୍ର 3 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ, ଜନ୍ମ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର 82 ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ସାଇକେଲ୍ ଚଲାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆଜି ଅନୁଷ୍ଠିତ ହେଉଛି। ଗଣତି ମଣତି କାର୍ଯ୍ୟରେ ନିୟୋଜିତ ଏକ ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନପୂର୍ଣ୍ଣମୀ ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ରାହୁରେଖା, ଝୋବା, ସୁନାଚିତା, ରୂପାରସିକ, ସୁନାଥଣ୍ଟିଆର ଗଣତି ମଣତି କାର୍ଯ୍ୟ ସହିତ 3D ସ୍କାନିଂ କରାଯିବ। ଭିତର ରତ୍ନଭଣ୍ଡାରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: 13ତମ ଦିବସର ଇନଭେଣ୍ଟରାଇଜେସନ ସମ୍ପୂର୍ଣ୍ଣ କରିଥିଲେ। ଚଳନ୍ତି ଭଣ୍ଡାରର ଗଣତି ମଣତି କରାଯାଇଥିଲା, ବାହାର ଭଣ୍ଡାରର ମଧ୍ୟ ଗଣତି ମଣତି କରାଯାଇଥିଲା, ତାପରେ ଆମେ ଭିତର ଭଣ୍ଡାରର ମଧ୍ୟ ଗଣତି ମଣତି ଆରମ୍ଭ କରିଦେଇଛୁ। କେବଳ ଚିତା ଲାଗି ଗୋଟିଏ ଅଳଙ୍କାର ଯୋଉଟାକି ରହିବ, ଉପଲବ୍ଧି ରହିବ, ସେଟା ଚିତ ଅମାବାସ୍ୟା ଦିନ ପିନ୍ଧାଯିବ। କିନ୍ତୁ ସରକାର ଯେହେତୁ ଆମକୁ ସ୍ପେଶାଲ ପରମିସନ ଦେଇଛନ୍ତି, ଏଇଟା ଆମେ ଆଜି 14ତମ ଦିବସ ଇନଭେଣ୍ଟରାଇଜେସନରେ ପ୍ରବେଶ କରିବୁ।
0: ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ 23 ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1857 ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର ସ୍ୱାଭିମାନ ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହର ବହ୍ନି ମଙ୍ଗଳ ପାଣ୍ଡେ ପ୍ରଜ୍ୱଳିତ କରିଥିଲେ। ଏହି ମହାନ ବିପ୍ଳବୀଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସଦାସର୍ବଦା ଅମର ହୋଇ ରହିବ। ଦେଶମାତୃକାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ ସାହସ ଓ ସର୍ବୋଚ୍ଚ

ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ ନିର୍ଭୀକତା, ଅଦମ୍ୟ ଦେଶପ୍ରେମ ଓ ଅଟଳ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ ମହାପାତ୍ର ଏଥିରେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ପରିବେଶ ସଫା, ପାଣି ଜମୁଥିବା ସ୍ଥାନ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦେଇଥିଲେ। ଜ୍ୱର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପାଇଁ ସେ ପରାମର୍ଶ ଦେଇଛନ୍ତି। ମ୍ୟାଲେରିଆକୁ ରୋକିବା ପାଇଁ ଗତ ମେ ମାସରେ ସର୍ଭେ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମହଜୁଦ ଥିବାବେଳେ ଆଶାକର୍ମୀଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦେବଦର୍ଶନ ଆରମ୍ଭ ହୋଇଛି। ସକାଳୁ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1:30ରୁ ଆଡ଼ପ ଅଭଡ଼ା ବାହାରିଛି। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆସନ୍ତାକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର 80 ବେସରକାରୀ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ସୁଦ୍ଧା ନୂଆ ନିଯୁକ୍ତି ହୋଇଥିବା ଅଧ୍ୟକ୍ଷମାନଙ୍କୁ ନିଜର କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ କୁହାଯାଇଛି। ଭଦ୍ରକ ଜିଲ୍ଲା ପୁରୁଣା ବଜାର ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ନାରୀ ଆତ୍ମରକ୍ଷା, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 5000 ଉର୍ଦ୍ଧ୍ୱ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସରକାରଙ୍କ ଉଲ୍ଲାସ ଯୋଜନା ଅଭିଯାନରେ ସେମାନଙ୍କୁ ପଞ୍ଜୀକୃତ କରାଯିବା ସହ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରାଯିବ। ଏଥିରେ ବ୍ଲକର 195 ଜଣ ଶିକ୍ଷକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କୁ ନିଜ ଅଞ୍ଚଳର ଅତିକମ୍ରେ 10 ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଞ୍ଜୀକରଣ କରାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସମ୍ବଳିତ ଫଳକ ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ PMAY 2.0 ଅଧୀନରେ 3 ଏନ୍ଏସିରେ ମୋଟ 826 ଘର ମଞ୍ଜୁର କରାଯାଇଛି। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସନ୍ତା ମାସ 15 ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ 1 ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 611.97 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,64,009 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 91,788 ଘନଫୁଟ ଜଳ ନିଷ୍କାସିତ ହେଉଛି। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକଲାଗି ନୀତି ପାଇଁ 9:00-6:00 ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ସିମରନର ଏହି ଗୀତଟି, କଣ୍ଠଦାନ କରିଛନ୍ତି ଗୁରୁ ରାନ୍ଧବ ଏବଂ ଜୁନିତା ସିଂ। ଗୀତ ରଚନା ବାୟୁ, ସଙ୍ଗୀତ ସଚିନ ଜିଗର।

ଗୁଡ୍ ନ୍ୟୁଜ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା କୁମାର, ସଙ୍ଗୀତ ଲିଜୁ ଜଜ୍। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଦିଲଜିତ ଦୋସାଞ୍ଜ, ସୁଖବୀର ଓ ଧ୍ୱନି ଭାନୁଶାଲୀ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ

0: 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ କଥାଚିତ୍ର ନମସ୍ତେ ଇଂଲଣ୍ଡର ଏହି ଗୀତଟି ଦିଲଜିତ ଦୋସାଂଙ୍କ କଣ୍ଠରେ। ଗୀତ ରଚନା ଏବଂ ସଙ୍ଗୀତ ବାଦଶାହ।

ଏଥର ଶୁଣନ୍ତୁ ବାଘିଟୁ କଥାଚିତ୍ରର ଏହି ଗୀତଟି। କଣ୍ଠ ଏବଂ ଗୀତ ରଚନା ଅନ୍ନବରାଜ ହଂସ, ପଲକ ମୁଚୁଲ, ସଙ୍ଗୀତ ସନ୍ଦୀପ ଶିରଧୁରକର।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଙ୍ଗ।

ନାମ ତା ଯେତିତ ଆହାଲ ଦାତ ଯେ ନାମେ ଇ ମାକ୍କା ପୁପୁ ଝକା ଝକାନୁ ନାମେ କୁଣା ସମ୍ପ୍ରଦାୟର ଗେ ଯେନ୍ ଭାଷା ଆତିଲି ତମେ ଯେନ୍ ସାମାଜିକ ପରମ୍ପରା ରୀତିନୀତି ଆତିଲି ତମେ ଯେନ୍ ସଂସ୍କୃତି ଆତିଲି ଆଦିକେ ବିଷୟନୁ ନାମ ଆଲୋଚନା ନାନାଲ ଦାତ ଆଉ ତାଙ୍କେ ସାଙ୍ଗେନ୍ ସାଙ୍ଗେ ନାମେ ଇ ସମ୍ପ୍ରଦାୟର ଗୁଠିଆର ଏକା ନେଇକିରି ଆଗ୍ଲିଗେ କର ଆ କଥାତ୍ ବି ତେଙ୍ଗା ଖତରାଲି ସାମିଆବଧ ଆଗ୍ଲି ଯେନ୍ତା ରାଚା ଧୀରେ ଧୀରେ ଆଦାଦ ବଦଲାରାଲି ଆରୁ ଆଲାର୍ଗେ ହି ଅଣ୍ଟା ଇଚ୍ଛା ବଦଲାରାଲି ନାମେ ସମ୍ପ୍ରଦାୟ ନେତା ଯେତେ ଛୋଟି ଛୋଟି କୁକ ଗୁଠିଆର କୁକା ଗୁଠିଆର ବାରାଲନାର ଆର୍ ଆକୁନ୍ ପାଢ଼ାଲନାର ଆରୁ ଆଗ୍ଲିଗେ କେରାରିନ୍ ତା ପୁରୁଖାନ୍ତାର ଯେନ୍ତା ରୀତିନୀତି ନୁ ରାଲିଆର ଆ କଥାନ୍ ଯେତିର୍ ଗ୍ରହଣ ମାଲା ନାନୁର୍ ଆରୁ ଏକାବଧ ରାଚା ଆଧାର ଆଦାନ ହିଁ ଇଆନାର ହେଲେ କଥା ମାଞ୍ଜା ଯେ ନାମେ ଅଣ୍ଟା ଯେନ୍ ସଂସ୍କୃତି ରାଚା ଆଦାଦ ଭି ଏକା ନେକିରି ବାର୍ନା ପିଢ଼ିକେ ଲଗାନ୍ର ଆ କଥାନ୍ ବି ନାମେ ବିଚାର କାମନା ଆତିଲି ଦୁ ହେଲେ ଯେତ୍କି ବାକେନ୍ ନାମେ ହାଦୁ ବଚୁର ପାଠଚାର ଲେକ୍ଚାର ସହରକେ କେରାର ଆରୁ ନକରି ଚାକିରି ନାଞ୍ଜାର ଆରୁ ଅଣ୍ଟା ଭଲ ସାମାଜିକ ସ୍ଥିତି ନୁ ଆତଲନାର ଆର୍ ହି ଚାହାଲନାର ଯେ ନାମେ ଯେନ୍ ପରମ୍ପରା ଆତିଲି ଏକାବଧ ରାଜକୁନ୍ ଭଲ ଏକାବଧ ଟିକେ ଆକୁନ୍ତା ସାମିଆନୁ ଠିକ୍ ମାଲ୍ଲାଖାପ ମୋହାଲି।

0: ବେଞ୍ଜନାଏ, ତାର୍ପରେ ଦୁସ୍ରା ଉର୍ଲା ହୁଲା ବେଞ୍ଜା ମାନ, କିଛି ବହୁତ କିଛି ବୁଝି ବୁଝା ମାନ, ତାର୍ପରେ ଦୁସ୍ରା ଉର୍ଲା ଆରୁ ଅକ୍କନାଏ ନାହାଏ ପାହାର କିଛି ରାନାଏ କିଛି ତା ତାମେ ଅସୁବିଧା ଯୋଗୁଁ ବୁଙ୍ଗନାଏ କାନାଏ ଆରୁ ବାକି ଯେତ୍କି ପାହି ତେଣେ ଯେତ୍କି ରୋର୍ ପାହି ରୋର୍ କର ଆରୁ ବାକି ଡିହିନ୍ତା ମୁଖ୍ୟ ଭଦ୍ର ବ୍ୟକ୍ତି
1: ବନ୍ଦାପଣଟା କମାଲିଆ ପହିଲା ରାଚା କମାଲା
0: ରାଚା ଆସାନ ପିଟ୍ରି ଅଣ୍ଟା ତମେ ବେଞ୍ଜା ପିଟ୍ରି ରହି ଦାନୁ ଅକ୍ତର ଆରିନ ଆରୁ କିଛି କିଛି ଅଣେ ପଣେ ଯାହା ଆଗେ ତ ପଇସା ପତର ବହୁତ କମ୍ ଆରୁ ଆଦାନ ଚିଆଲିଆର ଯେ ଇଦା ନେମ୍ ନିମାଗେ ବହୁତ ଖୁସି ନୁ ଚିଆଲ ଦାମ ଇନା ନିମା ବେଞ୍ଜା ମଞ୍ଚା ଏମା ତାର୍ତି ଯାହା ଜୁଟୁକିଛି ଏ ନିମାଗେ ସାହାଯ୍ୟ ଆକାରନୁ ଚିଆଲ ଦାମ ବୁଲିକିରି ଆଦାନ ପଇସା ନେ ଚିଢ଼ାପଟା ବସ୍ତ୍ର ଧାର୍ଯ୍ୟାର କରକାର ନାଏ ଆଦାନ ଚିହ୍ନାଏ ଆରୁ
1: ଆଶୀର୍ବାଦ ଚିହ୍ନା
0: ଆଶୀର୍ବାଦ ଚିହ୍ନା
1: ହଉ ଆଶୀର୍ବାଦ ଇଚ୍ଛା ହେଲେ ଯେତେ ପାଞ୍ଚ ଲୋକ ଯେତେବେଳେ ସନ୍ ରାନାର ଚାହାଲିନୁ ମାଡ଼ୁଆ କିଆ ଆରୁ ଆ କୁକୋସ୍ ଗେନ୍ଦିର ଦାୟିତ୍ୱ ଇନ୍ନାନ୍ତି ଏକା ନେଇକିରି ମା ବୁଆ ବନ୍ଧୁ ବାନ୍ଧବ ଚାଲା ବାବସ ବୁଲିକିରି ଅଣ୍ଟା ତାଙ୍ଗାନଟା ତେଙ୍ଗନାର ହଣ୍ଡେ ଅଣ୍ଟା ପ୍ରଥା ଅଣ୍ଟା ନାମେ ଆତ୍ରି ହୁଦନ୍ ଆ ସପି ସାରି ବୁଲିକିରି ଅଣ୍ଟା ତେଙ୍ଗନା ନାମେ ରାଚା କାମ ଲାଗିଲି
0: ହଉ ତା ବହୁତ ପରମ୍ପରାନ୍ତି ନଥିଲି ବେଞ୍ଜା ଯେତେବେଳେ ଆଦୁ ବଚନ ବେଞ୍ଜା ଗେ ସୃଷ୍ଟି ଯେତେବେଳେ ନଞ୍ଜାର ବେଞ୍ଜାର ଅନ୍ଧ୍ରାର କନ୍ୟା କନ୍ଦ କାମଚାରର ଅନ୍ଧ୍ରାର ଆରୁ ଆଚି ଜୀବନ ବେଞ୍ଜା ମୁଞ୍ଜରା ଦୁସ୍ରା ଉର୍ଲା ଯେତ୍କି ପାହି ତେଣେ ଜାତି ବନ୍ଧୁ ରୋର୍ ଡିହିନ୍ତା ବି ମୁଖିଆର ରୋର୍ ଆରୁ ମଡ଼ବା କିଆଁ ତମା ବେଞ୍ଜା ପିଟ୍ରି ନକ୍ତା ଲିଆର ଆରୁ କିଛି ମେନା ଲିଆର ଯେ ଇନା ବାବୁ ବୁଆ ସିନ୍ନା ଆରୁ ମାଦ କା ଆରୁ ନିହା ଭାଇ ଆଗ ଭଉଣୀ ହେତଲାର ଆର୍ ଇନା ନିଙ୍ଗାନ ରିନ୍ ବର୍ମସ୍ ନାନିକିରି ବେଞ୍ଜା କାମଚାଇଚାର ହେଲେ ବାବୁ ନିନ୍ ଏସ୍କେ ଚାଲରା ବୋଏ ବାକି ଯେନ୍ତ ନିହା ଆଧାର ଆର୍ଗାର ବେଞ୍ଜରା ଆଧାର ବେଞ୍ଜରକା ନାଏ ମା ବୁଆ ତଲାର ଆବଡ଼ା ରିନ୍ ଏସ୍କେ ଚାଲା ବୋଏ ବାକି ନା ସଣ୍ଟା କିଛି ଏନ୍ଦିର ହିତ ବଲଦା ଲିଆସ ବେଞ୍ଜାଇଚାର ହେଲେ ବି ଓହ୍ଲା ଚିହାଁ ଆରୁ ଆସ ବାଲିଆ ଯେ ଯାହା ହେଲେ ବି ମା ଦେଙ୍ଗାନ ଖୁଦ ମୁଦ ଦୁଦ କାମଚା ଦାରୁ ପୋଷକିଛି ଦଶମା ସେଙ୍ଗାନ କୁଲୁଲା ଚେଡ଼ିକିଚା ଏନ୍ ମା ବୁଆରିନ୍ ଯାହା ଏହା ସ୍ତ୍ରୀକା ମାଇକିନା ଦିନା ଏହା ଆଡ଼ପାନ ଚାଲାବ ଏନ୍ ଯୋଗାଡ଼ କାମଞ୍ଚନ୍ ଯାହା ଆଦାନ ବିତଦ ଆବନ୍ ଯେତେର୍ ଗେମ୍ ହାଟର ମାରୁ ଅନମ ହେଲେ ସଭା ଏଥର ବୁଲିକିରି ଆ ବାବୁସ୍ ତେଙ୍ଗିଆସ ଆଗେ
1: ତ ଅନ୍ୟକିରି ଆ ବେଞ୍ଜାବଦ ମୁଞ୍ଜିରି ଆରୁ ଯେତେର୍ ତାଙ୍ଗେ ଦାୟିତ୍ୱ ଏନ୍ଦି ରାତିଲି ଆଦାନ ଯେତେର୍ ସମାଜ ଗୁଠି ତାମାନ ତେଙ୍ଗି ତ ଅନ୍ୟ ହିସାବ ନୁନ୍ ଆମେ ବେଞ୍ଜା କାର୍ଯ୍ୟବନ ସମାପନ ମାନି ଆରୁ ବେଞ୍ଜନା ଯେନ୍ ପରମ୍ପରା ଥିଲି ଆଦାଦ ମୁଞ୍ଜରା ହେଲେ ବେଞ୍ଜରକୁନ୍ ଯେନ୍ ହାତ ଦୁପଚୁ ମାନ୍ନାର ଆରୁ ଆମେ ବଂଶ ବିସ୍ତାର ମାନିକିରି ସମାଜ ବୋଧନେ ଆଗଲି ଆଗଲି ଚାଲିଲି ତା ଯାହା ହଉ ଇନା ନାମ ତା ବେଞ୍ଜା ଏକାନେ ମାନି ଆମେ କୁଣାର ଗିଆ କଥାନ ଫସକାତ ଆରୁ ହନେ ଏର ଥରେ ତା ଯେତେ କଥାନ ସାଙ୍ଗନ ତେଙ୍ଗା ଭିଲ୍ ପଲତାରି ଫେର୍ ନାମ ଦୁସ୍ରା ଉର୍ଲା ଫେର୍ ନାମ ହେଲେ ଭେଟ୍ଘାଟ ମାନତାର ଦୁସ୍ରା ଯେନ୍ ପରମ୍ପରା ଗୁଠି ଆଥିଲି ଆରୁ ଯାହା ନାମେ ଗୀତୁ ନାମେ ସାମାଜିକ ସାଂସ୍କୃତିକ ପରମ୍ପରା ଥିଲି ଆ ବାବଦନୁ କାଚନେଖରତ ଯାହା ହୋଇନା ବାର୍ଚକାର ଆରୁ ନାମେ କୁଣା ସମ୍ପ୍ରଦାୟରକେ ଯେନ୍ତା ବେଞ୍ଜା ଅଣ୍ଟା କାର୍ଯ୍ୟ ଆଥିଲି ବେଞ୍ଜାବଦ ଏକାନେ ନାମେ ସମାଜନୁ ଚାଲରା ଲିଆ ଆରୁ ଏକାନେକିରି ଆକୁ ନିଦାନ ନାମ ଏତେତିଲ ଅନ୍ଧରାଲ ଦାତ ଆରୁ ଇଦାଦ ନାମେ ସମାଜନୁ ରାନା ଗି ଲାଗାନ ଅଣ୍ଟା ଏକାନେ ଦରକାରୀ ଜିନିଷ ଦୁ ନାମେ ସମାଜ ଗି ନାମେ ବଂଶ ବି ବାଢ଼ର ଆରୁ ନାମେ ପୁନା ପୁନା ପିଢ଼ିର ଗୁଠି ବାରର ଆରୁ ଇନ୍ନେ ଆଗଲି ଆଗଲି କାଲାବେନ୍ଦ ଏଇ କଥାନ ନିମ୍ ଆଲୋଚନା ରାଞ୍ଜକାର ନିମାନ ଆକାଶବାଣୀ ତାର୍ତି କେତିନି କେତେ ଧନ୍ୟବାଦ ଜୁହାର
0: ଜୁହାର ଜୁହାର
1: ଆକୁନ୍ ଗୀତୁ ପଦେ ମେନତ ଏ ଗୀତୁବନ ପାଡ଼କାନାର ରଜନୀ ମାଝି ସୁମିତ୍ରା ମାଝି ଆରୁ ଧନମତୀ କୁଚୁର
2: ମାଁ

ଶୁଣିଥିଲି କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଆଶାର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ମହମ୍ମଦ ରଫି। ସାଥୀଙ୍କ ସହିତ ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର ଶୁଣନ୍ତୁ, ଆଇ ମିଲେନ୍ କି ରାତ କଥା ଚିତ୍ରର ଏହି ଗୀତଟି। ଗୀତ ରଚନା ସମୀର, ସଙ୍ଗୀତା ଆନନ୍ଦ ମିଲେନ୍। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ କଥାଚିତ୍ର ଚୁପକେ ଚୁପକେର। ଏହି ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଏସ୍ ଟି ବର୍ମନ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଦରିଆ ଦିଲ୍ର ଏହି ଗୀତଟି ଦ୍ୱୈତ କଣ୍ଠଟି ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍ ଏବଂ ସାଧନା ସରଗମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ରାଜେଶ ରୋଶନ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ରେକର୍ଡିଂ। ପୁଣି ଥରେ ହେଲୋ ଅନୁରୋଧ।

0: ଖବର କାଣା, ଗାଁର ଖବର କାଣା, ଆଉ ଘର ପରିବାର କେନ୍ତା ଅଛନ୍ ସବେ?
1: ପରିବାର ସବୁ ଅଛନ୍? ହେଲା, ଖାଲି ବର୍ଷା ହଉଛେ, ଇଟା ବର୍ଷା ଲଗେ ତ ହଉଥିଲା, ଇଟା
0: ଆଚ୍ଛା ଆଚ୍ଛା,
1: ଆଜି ଟିକେ କମିଛେ,
0: ହଁ
1: ଫେର୍ ବି ବର୍ଷି ବସଲା ନଇ ଆଜି।
0: ହଁ, ଆଉ ବର୍ଷା ଦିନେ ନାଇଁ ହେବା,
1: ବର୍ଷା
0: ବର୍ଷା
1: ଆରେ
0: ବେଲେ କେନ୍ତା
1: ବର୍ଷା
0: ହେବା?
1: ଦିନେ ବର୍ଷା ହେବାର କଥା, ଖରା ଦିନେ ଖରା ହେବାର କଥା,
0: ଆଏ
1: ଶୀତ
0: ଯେ।
1: ଦିନେ ଶୀତ ହେବାର କଥା।
0: ହେଟା ତ, ଆଉ ଦେଖୁନ୍ ଦିନକେ ଦିନ ଆମର ଇ ପ୍ରକୃତିର ପରିବର୍ତ୍ତନ, ପରିବେଶ ପରିବର୍ତ୍ତନ କେନ୍ତା ହେଇଯାଉଛେ, ସେଥିଲାଗି ଠିକ୍
1: ହଁ
0: ଟାଇମ୍ରେ
1: ଆଜ୍ଞା,
0: ବର୍ଷା ବି
1: ହଁ
0: ନାଇଁ ହେଇପାର୍ବାର୍, ଆଉ ହେଲେ କେତନି କେତେ ହେଇଯାଉଛେ, ବନ୍ୟା ବାତ୍ୟା ଆସିଯାଉଛେ ପୁରା। ତ ସେଥିଲାଗି ଆମକୁ ବି ଟିକେ ଧ୍ୟାନ ଦେବାର ଅଛେ, ଆମର ପରିବେଶ କେନ୍ତା ଠିକ୍ସେ ରହିପାର୍ବା, ସେଥିଲାଗି ଆମେ ବି ସଚେତନ ହେବାର କଥା।
1: ହଁ ଆଜ୍ଞା,
0: ହଁ, ଆଉ ଚାଷବାସ କେନ୍ତା ଠିକ୍ ଠାକ୍ ଚାଲିଛେ?
1: ଚାଷବାସ ଇଟା ପଲା ପୁଲି ଇଟା ପକାବାର ଚାଲିଛେ, ଇଟା
0: ଆଚ୍ଛା।
1: ପକାବାର ଏଥର।
0: ହଁ ହଁ, ହଉ ବେଲେ ଆଜି କେନ୍ ଗୀତ ଶୁନ୍ମା?
1: ଆଜ୍ଞା, ମିଲନ ଫିଲ୍ମର ଗୀତଟା ଦେଇଦଉ, ଲତା ମଙ୍ଗେଶ୍କର ଆଉ ମୁକେଶ ଗାଇଛନ୍।
0: କେନ୍ ଗୀତଟା?
1: ସାବନ କା ମହିନା ପାବନ କରେ ସୁର।
0: ଆଚ୍ଛା, ବଢିଆ, ସମିଆ କେ ବଢିଆ ଗୀତଟେ ଶୁନୁଛନ୍ ଆପଣ ନେଇ।
1: ହଁ ଆଜ୍ଞା, ମୁଇଁ ଥରେ ଥରେ ଲଗାସି, ଇଟା ମାଗ୍ସି, ଇଟା ଫେର୍ ଅନୁରୋଧ ବି କରସି,
0: ଆଚ୍ଛା ଆଚ୍ଛା,
1: ଚିଠି ପଠେଇ କରି ଅନୁରୋଧ ବି କରସି।
0: ଠିକ୍ ଅଛେ, ତ ସଭେ ମିଶିକିରି ଶୁନ୍ମା ହେନ୍ତା ହେଲେ ଗୀତ। ହଁ, କହୁନ୍ ନିଶ୍ଚିତ ଭାବେ। ହଁ ହଁ, ସମସ୍ତେ ଶୁନିବାରକେ ଡାକିଥିବେ ନେ, ସେମାନଙ୍କର ନାଁ ମାନେ କହୁନ୍ କହୁନ୍। ଆଜ୍ଞା ଆଜ୍ଞା ଆଜ୍ଞା,
1: ବବଲୁ ବେହେରା, ଅଶୋକ ଝାକର, ଭାଗିରଥୀ ହୋତା, ଭାବନା ମଣ୍ଡକି, ବିପିନ ମଣ୍ଡକି, ଉପେନ୍ଦ୍ର ଝାକର, ମହଲାକୋଟା ରବୀନ୍ଦ୍ରନାଥ ମେହେର, ସେବାରାମ ମେହେର, ଶଙ୍କର ମେହେର, ମୁରଲୀ ମେହେର, ଗୋବିନ୍ଦ ମେହେର, ଦେବରାଜ ମେହେର, ଯଶୋବନ୍ତ ପାଇକ, ଉପେନ୍ଦ୍ର ସୁନା, ତେଜରାମ ଦୀପ, ଲକ୍ଷ୍ମୀନାରାୟଣ ବାଗ, ପ୍ରଶାନ୍ତ ଖମାରୀ, ପୁଷ୍ପାଞ୍ଜଳି ଖମାରୀ,
0: ଆଜ୍ଞା।
1: ପୁଷ୍ପାଞ୍ଜଳି ମେହେର, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଜୟୀ ଅର୍ଗାଲ, ସୁରେନ ସାହୁ, ସଞ୍ଜୀବ ଚାୱାଲା ଟୁକୁରା, ପ୍ରମୋଦ ବାଗ, ବିଶ୍ୱ ଅମାତ, ସ୍ୱର୍ଣ୍ଣପ୍ରଭା କର, ତରଣୀସେନ ନାୟକ, ଭବାନୀ ଦେହେରୀ, ବିକ୍ରମ ସାହୁ, ଦୟାନିଧି ବାଗ, ବହୁତ ଶ୍ରୋତା ଅଛନ୍।
0: ଠିକ୍ ଅଛେ, ତ ଆପଣ ତ ମ୍ୟାକ୍ସିମମ୍ ଶ୍ରୋତା ମାନଙ୍କର ନାଁ ଧରିଦେଲେ।
1: ଚୈତନ୍ୟ ପଟେଲ,
0: ଆଜ୍ଞା ଆଜ୍ଞା
1: ମନୋଜ ପଟେଲ,
0: ଆଜ୍ଞା,
1: ଆଗୁ ପାତ୍ର,
0: ହଁ
1: ପ୍ରସେନ ସବର, କଳାହାଣ୍ଡି, କ୍ଷମା ସାଗର ସାହୁ,
0: ଠିକ୍
1: ଲୋକନାଥ
0: ଅଛେ,
1: ସାହୁ,
0: ଠିକ୍
1: ଲୋକନାଥ
0: ଅଛେ।
1: ପ୍ରଧାନ,
0: ହଁ,
1: ଉଗ୍ରଶର ପଟେଲ, ଦୀକ୍ଷା ଗୋପାଲ, ହରିବର୍ଣ୍ଣ, ମୁରଲୀ ପ୍ରସାଦ କର, ଆନନ୍ଦ ମେହେର,
0: ଆଜ୍ଞା
1: ଦୁତିଆ
0: ଆଜ୍ଞା,
1: ଚନ୍ଦ୍ର ସେଠ, ହରେଶ ପରୁଆ,
0: ଆଚ୍ଛା ଠିକ୍ ଅଛେ।
1: ଏତିକି ଲୋକେ ଆପଣ ଡେଡିକେଟ୍ କରିଦଉନ୍,
0: ତ
1: ସେମାନେ ବି ଆମର ସବୁ ନିୟମିତ ଶ୍ରୋତା, ଆମର ଯେତେବେଳେ ଆମର ତାଙ୍କର ଫୋନ ଲାଗ୍ସି, ମୋର ନାମ ବି କହିସନ୍ ସେମାନେ, ଆମର ଏନ୍ତା
0: ହଁ ହଁ ହଁ
1: ସମସ୍ତେ ଆମେ ଗୋଟେ ଗୋଷ୍ଠୀ ସବୁ।
0: ଆଏ ଯେ, ଆମର ହେଲୋ ଅନୁରୋଧର ପରିବାର ସଭେ ଗୋଟେ ଗୋଟେ ସଭ୍ୟ ଆ ଉପରେ ଆମେ। ହଁ ଠିକ୍ ଅଛେ ଆଜ୍ଞା, ତ ଆପଣ ଯେନ୍ ମାନଙ୍କର ନାଁ ନେଲେ ଆଉ ଯେନ୍ ମାନଙ୍କର ନାଇଁ ବି ନେଲେ, ସଭେ ମିଶିକିରି ଶୁନ୍ମା ଗୀତଟା, ଠିକ୍ ଅଛେ?
1: ହଁ ଆଜ୍ଞା,
0: ହଉ ଆଜ୍ଞା,
1: ନମସ୍କାର, ନମସ୍କାର,
0: ନମସ୍କାର, ନମସ୍କାର, ରହିଲୁ।
1: ହଁ।

0: पवन करे शोर। अरे बाबा शोर नहीं, शोर शोर शोर।
1: पवन करे शोर।
0: हाँ जिया।

0: हेलो, आकाशवाणी संबलपुर, हेलो अनुरोध कार्यक्रम।
1: हेलो,
0: जुहार आज्ञा, किए कहते? पहले आप परिचय दे दून। हाँ त्रिलोचन आज्ञा, बहुत बहुत स्वागत कर हेलो अनुरोध कार्यक्रम के। आउ के अच्छा आज्ञा? भल अच्छा। बोले आप पंचविहार आज्ञा कर कण लागसन के ତାଙ୍କର ଘର ପାଖର ଆନ୍ କି କେନ୍ତା? ଆଚ୍ଛା, ଆଉ କେନ୍ତା ହାଲଚାଲ ସବୁ ଠିକ୍ ଅଛେ? ଆଜ୍ଞା ଆଜ୍ଞା, ବେଲେ ଆଜି କେନ୍ ଗୀତ ଶୁନ୍ମା? ଡାକ ସିନେମାର କେନ୍ ଗୀତଟା ଶୁନ୍ମା? ଆଚ୍ଛା ଆଚ୍ଛା, ଡାଗର। ହଁ, କୁମାର ସାନୁ ଅନୁରାଧା ପଡ଼ୱାଲ ଗାଇଛନ୍। ଠିକ୍ ଅଛେ ଆଜ୍ଞା, ଗୀତଟା ଶୁନ୍ମା। ଆଉ ବାକି ସବୁ ଠିକ୍ ଅଛେ ଆପଣଙ୍କର? ଗୀତ କାହାକେ ଡେଡିକେଟ୍ କରିବେ କି ଶୁନ୍ବାର ଆରମ୍ଭ କର୍ମା?

0: ଭାଇ ହଉଛନ୍ ଗୌରୀ ଶଙ୍କର ମହିମା
1: ଆଜ୍ଞା,
0: ସବୁ ଶୁଣିଛି ବା ସବୁ ଶ୍ରୋତାଙ୍କୁ ଡେଡିକେଟ୍ କରିଦେଲେ।
1: ଠିକ୍ ଅଛି, ତ ଆପଣଙ୍କର ତରଫରୁ ଆସୁନ ଗୀତଟା ଶୁଣିବା, ସମସ୍ତଙ୍କୁ ଡେଡିକେଟ୍ କରାଗଲା। ହଉ, ବହୁତ ବହୁତ ଧନ୍ୟବାଦ, ରଖୁଛୁ,
0: ଜୁହାର ଆଜ୍ଞା।
1: ଜୁହାର ଜୁହାର।

0: ନାଇଁ କାଣା ହେସି କି ଦେଖୁନ୍, ସମୟଟା ଲିମିଟେଡ୍ ଅଛେ, ଆଉ ସେତ୍କି ସମୟ ଭିତରେ ସମସ୍ତେ ଫୋନ୍ ଲଗଉଛନ୍, ବେଲେ ଯାହାର ଫୋନ୍ ଲାଗିଗଲା ସେ କଥା ଲାଗିଲେ, ଆଉ ଯାହାଟା ନାଇଁ ଲାଗି ପାରିଲା ଆମର ଲାଗି ଦୁଃଖର କଥା ଏ। ତ ଯେ ଯାହା ବି ହଉ, ଆପଣଙ୍କର ଫୋନ୍ଟା ଲାଗିଗଲା, ଆଉ ଆପଣ ଆଜି କଥା ଲାଗୁଛନ୍, କାଲିର ପରିଶ୍ରମର ଫଳଟା ଆଜି ମିଳିଲା ଆପଣଙ୍କୁ, ସେଟା ବହୁତ ବଡ଼ କଥା ଏ।
1: ବେଲେ
0: ଆକାଶବାଣୀ ଗୋଟେ ଉସ ଆଏ କହୁନ ଆପଣ ମାନଙ୍କର ଲାଗି,
1: ଦେଖୁନ ଆପଣଙ୍କୁ ଆମେ ଦେଖିନି କି ଜାଣିନି, ଆପଣଙ୍କ କଥାରେ ହିଁ ମଧୁରତା ଅଛି, ଆପଣଙ୍କର କଥାରେ ହିଁ ଆମକେ ଆତ୍ମୀୟତା ଅଛି। କିନ୍ତୁ ଦୁନିଆ କିନ୍ତୁ ଏନ୍ତା ବି ମାନେ ଲୋକ ଅଛନ୍ ଯେନ୍ ମାନେ କି ଏନ୍ତା କଥା ଲାଗିଦେବେ ଯେ ମାନେ ଭାବିବେ କି ଯେ ଭାଇ ଇଏ ମାନେ କେନ୍ତା ଏନ୍ତା କଥା ଲାଗୁଛି, ମାନେ ସେ ଲୋକ କି ନାଇଁ ଦେଖିଦେଲେ ବି ବହୁତ ଖରାପ ଲାଗିବ।
0: ସତ କଥା ହେ ଯେ ଆମେ ଖାଲି ଆମେ ଯେନ୍ କଥାଟା ଲାଗୁଛୁ, ଆମର ଭଏସଟା ଆପଣ ମାନେ ଶୁଣୁଛୁ,
1: ମାନେ ଏମିତି ଏମିତି ଗୋଟେ ସେ କଥା ଦେଇ କହିଲା ଯେ ମୁଁ ଫୋନ ସାଙ୍ଗେ ତାଙ୍କୁ କାଟିଦେଲି, ମୁଁ କହିଲି ନାଇଁ ଭାଇ ଏ ଲୋକ ତ କଥା ଲାଗବାଟା ବେକାର।
0: ହଁ ଏଇଟା କହିସନ ପରେ କହି ଜାଣିଲେ କଥା ସୁନ୍ଦର, ଗଢି ଜାଣିଲେ ମଥା ସୁନ୍ଦର, ଆଉ ଗଢି ଜାଣିଲେ ଘର ସୁନ୍ଦର ନାଇଁ ବେଲେ ଆମେ।
1: ଆରେ ମ୍ୟାଡମ ଗୋଟେ ମୋ ନାନି ରେ ଲାଇନ ରେ ଅଛନ୍, ଟିକେ କଥା ଲାଗି ଦଉ।
0: ଇ ବା ଆପଣ ଫେର ଆପଣଙ୍କ ନାନିଙ୍କୁ ଧରାବେ? ଠିକ ଅଛେ, ବେଲେ ଦୁଇ ଜଣ ଗୁଟେ ଗୀତ ଲାଗି ଫର୍ମାଇସ୍ କରୁଛନ୍। ହଁ ଯେ ଆପଣଙ୍କର ଗୀତଟା କେନ୍ତା କହିଲେ କି?
1: ପହଚାନ ଫିଲ୍ମ ର ପହଚାନ ଫିଲ୍ମ ର ଏକ ସେକେଣ୍ଡ ପହଚାନ ଫିଲ୍ମ ର ଏ ଅପରାଧ ହମେଶା କରତା ହୁଁ ଆଦମୀ ହୁଁ ଆଦମୀ ସେ ପ୍ୟାର କରତା। ହଁ ହଁ
0: ଠିକ ଅଛେ, ପହଚାନ ସିନେମା ର ମୁକେଶ ଗାଇଛନ୍ ଗୀତଟା କେ। ହଁ ଠିକ ଅଛେ ଦୋନ।
1: ହ୍ୟାଲୋ
0: ହ୍ୟାଲୋ ହ୍ୟାଲୋ ନମସ୍କାର, ଆପଣଙ୍କର ପରିଚୟ ଦଉନ। ଆରେ ହଁ ସ୍ୱର୍ଣ୍ଣପ୍ରଭା ଭଉଣୀ, ବହୁତ ଦିନ ଉତରୁ ଆପଣ ଫୋନ କଲେ, କେନ୍କେ ପଲେଇଥିଲେ କେ? ହେ ଆମେ ତ ଖୋଜୁଥିଲୁ ଆପଣଙ୍କୁ, ଆପଣ ତ ଫୋନ ବି ନାଇଁ କରବାର, ଆଉ ବେଲେ କେନ୍ତା ଭଲ ଭଲ ଅଛନ୍? ଆଚ୍ଛା ବେଲେ ଫୋନ ନାଇଁ ଲାଗବାର ବୋଲି ଅଲଗା ମାନଙ୍କର ଫୋନରୁ ଏଇଟା ଫୋନ କରୁଛନ୍ ନାଇଁ? ଯା ହଉ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏ, ଆପଣଙ୍କର ଫୋନ ନାଇଁ ଲାଗିଲେ ବି ଆପଣ ସେ ଚେଷ୍ଟାଟା ଜାରି ରଖିଛନ୍, ଅଲଗା ମାନଙ୍କର ମାଧ୍ୟମ ଥି ଆପଣ ଆମର ସାଙ୍ଗେ କଥା ଲାଗୁଛନ୍, ସେଟା ବହୁତ ବଡ଼ କଥା ଏ, ଆଉ ଆକାଶବାଣୀ ସାଙ୍ଗେ ଆପଣଙ୍କର ଇ ସମ୍ପର୍କଟା ସବୁଦିନ ଏନ୍ତା ଥାଉ। ଆଏ ଯେ ଆଏ ଯେ, ମୁଇଁ ବି ମନେ ମନେ ଖୁଜୁଥିଲି କାହିଁ ଗଲେ ସେ ଭଉଣୀ ଆଉ କଥା ନାଇଁ ଲାଗବାର, ଫୋନ ନାଇଁ କରବାର ବଡ଼ା ଦିନୁ ଏନ୍ତା ବୋଲି ଭାବୁଥିଲି, ଆଉ ଥରେ ବି ଆପଣ ଏନ୍ତା ଜଣଙ୍କର ମାଧ୍ୟମ ଥି ଫୋନ କରିକି କଥା ହେଇଥିଲେ। ଆଜ୍ଞା ଆଜ୍ଞା ଠିକ ଅଛି,
1: ମାନସ ରଞ୍ଜନ ମିଶ୍ର, ତାପରେ ଆମର ଅଶୋକ କୁମାର ଦତ୍ତ, ତାପରେ ଲିପ୍ସା ମହାରଣା, ତାପରେ ଆମର ଗରିବ କର୍ଣ୍ଣ, ଆମର ସୁବଲ ସାହୁ ପହଣ୍ଡି ବିଜେପୁର, ମୋର ମାମୁ ମିଶ୍ର ଜୟପୁର, ତାପରେ ହରେଶ ପରୁଆ, ଆନନ୍ଦ କିଷାନ, ଏଇଟା ମାନେ ସମସ୍ତଙ୍କୁ ଡେଡିକେଟ କରି କରି ମାନେ ସମସ୍ତେ ସମସ୍ତଙ୍କୁ ଭଲ ଭାବରେ କଥାବାର୍ତ୍ତା ଲାଗୁନ, ଆଉ ଭଲ ଭାବରେ ମାନେ ପ୍ରେମ ଦେଇକିରି କଥାବାର୍ତ୍ତା ଲାଗିଲେ ପ୍ରେମଟା ବଢ଼ସି,
0: ଡେଡିକେଟ କଲେ ସମସ୍ତଙ୍କର ସାଙ୍ଗେ ମିଶିକିରି ଗୀତଟା ଶୁଣୁନ।
1: ଆଜ୍ଞା
0: ପାସରି ଦେଇଥିଲେ କେ?
1: ଠିକ
0: ଅଛି ଠିକ ଅଛି,
1: ଆଜ୍ଞା
0: ଆଜ୍ଞା ହଉ, ତ ଆପଣଙ୍କର ପସନ୍ଦର ଗୀତଟା ଶୁଣୁନ।
1: ଆଜ୍ଞା
0: ହଉ, ନମସ୍କାର ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହ୍ୟାଲୋ, ହଁ ପୁଷ୍ପାଞ୍ଜଳି ମ୍ୟାଡ଼ାମ, ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କେ। କେନ୍ତା ଅଛନ୍?
1: ପୁରା ଭଲ ଅଛୁ।
0: ବଢ଼ିଆ। ଆଉ ଆପଣଙ୍କର ଘର ପରିବାର ଛୁଆ ପିଲା ସଭେ?
1: ସମସ୍ତେ ଭଲ ଅଛୁ।
0: ଆଚ୍ଛା,
1: ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲ ଅଛୁ।
0: ବହୁତ ବଢ଼ିଆ। ଆଉ ମା ପୁରୁ ସବକୁ ଏନ୍ତା କୃପା କରିକି ରଖିଥାଉନ୍, ସମସ୍ତେ ଭଲେ ଭଲେ ଥାଉନ୍। ନାଇଁ, ଆମର ସବୁ ଶ୍ରୋତାମାନଙ୍କୁ ଆମେ ଏଇଟା ମାନେ ଗୁହାରି କର୍ମା ଭଗବାନଙ୍କ ନିକଟରେ, ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ, ଯେ ସଭେ ଭଲେ ଭଲେ ରହୁନ୍ ବୋଲିକିରି।
1: ଗୁହାରି କରିବାର ଲାଗି ତ ଆମର ବାପା ଯାଇଥିଲେ ରନ୍ଦ୍ର ମେହର ଆଜ୍ଞା।
0: ଆଚ୍ଛା ଆଚ୍ଛା, ବେଲେ ସବକର ଲାଗି କହିକି ଆସିଛନ୍?
1: ସମସ୍ତଙ୍କ ଲାଗି ସେ ସବୁ ସମସ୍ତଙ୍କ ଲାଗି ସେ ମଙ୍ଗଳ କାମନା କରିକରି ଆସିଛନ୍। ନାଇଁ
0: ଆଚ୍ଛା, ହଁ ବଢ଼ିଆ। ଆଉ ବର୍ଷା କେନ୍ତା ହଉଛେ ମ୍ୟାଡ଼ାମ?
1: ବର୍ଷା ଆଇସ ଟିକେ ଟିକେ ଜିପ ଜିପ ବର୍ଷୁଛେ ଟିକେ ଟିକେ।
0: ବେଲେ ଆପଣଙ୍କର କାମ ବୁତା ଯେ କେତେ ଦୂର ଗଲାନ?
1: କାମ ବୁତା ବୋଲେ ଆଜି ରବିବାର ଆମେ ଘରେ ଅଛୁ, ଏକା ଡ୍ୟୁଟି ନା ଯାଇ
0: ଧୀରେ ସୁସ୍ଥେ ସବୁ କରୁଛନ୍ କୁ? ନାଇଁ, ଛୁଟି ଦିନର ମଜା ବି ନଉଛନ୍, ବର୍ଷାର ବି ମଜା ନଉଛନ୍, ଆଉ ଇଆଡ଼େ ହେଲୋ ଅନୁରୋଧର ଗାନା ବି ଶୁଣୁଛନ୍, ଆଉ କଥା ବି ହଉଛନ୍। ବେଲେ କେନ୍ ଗୀତ ଶୁନ୍ମା?
1: ଗଗନ ଫିଲ୍ମର ଗୀତଟା ଦେଇଦେବେ।
0: ଆଚ୍ଛା, ଗଗନ ଫିଲ୍ମର, ଗଗନ ଫିଲ୍ମର ବଢ଼ିଆ ଗୀତଟେ ଅଛେ ଇଟା, ଏହସାନ ମେରେ ଦିଲ ପେ, ହେଟା ଶୁନ୍ମା? ମହମ୍ମଦ ରଫି ଗାଇଛନ୍?
1: ହଁ ମହମ୍ମଦ ରଫି ଗାଇଛନ୍।
0: ଠିକ୍ ଅଛେ, ଗୀତଟା ଶୁନ୍ମା। ଆଉ କାଣା କହିବାର କେ ଚାହୁଁଛନ୍?
1: ଏହସାନ ମେରି ଦିଲ ଦିଲ
0: ହଁ
1: ପେ ହେ ଗୀତଟା
0: ହଁ ଠିକ୍
1: ଦେଇଦେବେ।
0: ଅଛେ, ଗୀତ ଶୁନ୍ମା।
1: ଆରୁ ରଥଯାତ୍ରା ତ ଆମର ବର୍ତ୍ତମାନ ଚାଲିଛେ, ଭଗବାନଙ୍କ ଅବତାର ମାନେ ଚାଲିଛେ, ଆଉ ସବୁଦିନ ଆମେ ସନ୍ଧ୍ୟାବେଳେ ଅବତାର ଦେଖି ଯାଉଛୁ। ଆଉ
0: ଆଜ୍ଞା ଆଜ୍ଞା,
1: ଭଲ ବି ଲାଗୁଛି, ଆମ ଗାଁରେ ସବୁଦିନ ହଉଛେ, ଦେଖି ବି ଯାଉଛୁ।
0: ବେଲେ ଗାଁ ଥି ପୁରା ନୀତି କାନ୍ତି ହେଇକିରି ସବୁ କରସନ୍ ନି
1: ଆମ
0: ଯାତ୍ରାଟା?
1: ଗାଁରେ ସବୁଦିନ ଯାତ୍ରା ହେ,
0: ସବୁଦିନ ମାନେ?
1: ବାକି ବେଲେ ସବୁଦିନ ଯାତ୍ରା ହେ।
0: ଆଚ୍ଛା, ମାନେ ବର୍ଷ ଯାକ ସବୁଦିନ କି ରଥଯାତ୍ରା ଲାଗି ଏଇଟା ଚାଲିଛେ?
1: ନାଇଁ ମାନେ ସବୁ ମାସେ କିଛି ନା
0: କିଛି
1: କିଛି
0: ନା
1: ଆମର
0: କିଛି
1: ଗାଁରେ
0: ଚାଲିଛେ।
1: ଯାତ୍ରା ଚାଲିଛେ।
0: ଆଚ୍ଛା ଆଚ୍ଛା, ବଢ଼ିଆ ହେ। ଆଉ ମହାପ୍ରଭୁଙ୍କୁ ସ୍ୱର କରବାରଟା ସବୁନୁ ଆମର ଲାଗି ଗୋଟେ ପୁଣ୍ୟ କାମ ହେ, ନାଇଁ?
1: ଆଜ୍ଞା, ତାଙ୍କର ଡୋରି ଲାଗିଲେ ନିଶ୍ଚିତ ଭାବେ
0: ହଁ,
1: ତାଙ୍କ ପାଖରେ
0: ନିଶ୍ଚିତ
1: ଯିବା।
0: ଭାବେ। ଆଉ ତାଙ୍କର ମାନେ ଇସାରା ବିନା କେନ୍ସି କାମ ନାଇଁ ହୁଏ, କୁହ
1: ନାଇଁ
0: ପତ୍ରଟେ ବି ନାଇଁ ହେଲେ ତ। ମହାପ୍ରଭୁଙ୍କର ଉପରେ ସମସ୍ତଙ୍କର ବିଶ୍ୱାସ ରହିବାର କଥା। ଠିକ୍ ଅଛେ, ତ ଇ ବିଶ୍ୱାସର ସାଙ୍ଗେ ଆମେ ଆପଣଙ୍କର ପସନ୍ଦର ଗୀତଟା ଶୁନ୍ମା।
1: ଡେଲିକେଟ୍ ଟିକେ କର୍ମା ଆଜ୍ଞା।
0: କହୁନ୍।
1: ଦୋଳଗୋବିନ୍ଦ ମିଶ୍ର, ରୋହିଣୀ ମେହେର, ଗୀତାଞ୍ଜଳି ମିଶ୍ର।

0: हेलो, आकाशवाणी संबलपुर, हेलो अनुरोध कार्यक्रम। हाँ गरीब आज्ञा आज्ञा आज्ञा आज्ञा गरीब आज्ञा, बहुत बहुत स्वागत आपनकु। केन्ता अछन? ଭଲ ଅଛନ୍ ତ? ବେଲେ ଆଜି କେନ୍ ଗୀତ ଶୁନ୍ମା? ଆଚ୍ଛା ଆଚ୍ଛା, ରାଜା ହିନ୍ଦୁସ୍ତାନୀ ଶୁନ୍ମା, ଆୟ ହୋ ମେରି ଜିନ୍ଦଗି ମେ ତୁମ ବାହାର ବନକେ। ଠିକ୍ ଅଛେ। ଆଉ କେନ୍ତା ଅଛନ୍ ଆପଣଙ୍କର ଘର ପରିବାର ଆଉ ଗାଁର ଖବର କ'ଣ? ସବୁ ଭଲ ତ? ବର୍ଷା ହଉଛେ କି ନାଇଁ? ଆଚ୍ଛା ହଁ ହଁ, ରଥଯାତ୍ରା ଦେଖି ଯାଇଥିଲେ ନାଇଁ? ହଉ ଯିବେ। ଆଚ୍ଛା ଆଚ୍ଛା
1: ହଉ,
0: ଆଚ୍ଛା ଦର୍ଶନ କରିଯିବେ ତ? ଠିକ୍ ଅଛି, ଆପଣ ଦର୍ଶନ କରି ଯାଉନ୍, ମହାପ୍ରଭୁଙ୍କୁ ଦର୍ଶନ କରୁନ୍, ସମସ୍ତଙ୍କ ଲାଗି ମଙ୍ଗଲ କାମନା କରୁନ୍। ଆଉ ତାର୍ ସାଙ୍ଗେ ଆମେ ଗୀତଟା ଶୁନ୍ମା ଆପଣଙ୍କର ପସନ୍ଦର, ରାଜା ହିନ୍ଦୁସ୍ତାନୀ ସିନେମାନୁ। ଠିକ୍ ଅଛି ଆଜ୍ଞା ଆଜ୍ଞା, ହଁ ହଁ, ଆପଣଙ୍କର ତରଫରୁ ଆମର ସବୁ ଶ୍ରୋତାମାନଙ୍କୁ ଏଇ ଗୀତଟା ଡେଡିକେଟ୍ କରାଗଲା। ତାହେଲେ ମିଶିକିରି ଶୁଣୁନ୍ ଗୀତ।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ନାନୀ ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଥିଲେ ପହିଲା ଆପଣଙ୍କର ପରିଚୟ ଦେଇଦଉନ୍, ଆପଣ ଆଜିର ଲାଷ୍ଟ କଲର ଆନ୍।
1: ହଁ ନାନୀ, ମୁଁ ଭୈରବପୁରନୁ କହୁଥିଲି ନାନୀ, ଭାନୁଦୀପ।
0: କାଣ କହିଲେ ଆପଣଙ୍କ ନାଁଟା?
1: ମିତ୍ର ଭାନୁଦୀପ।
0: ଆଚ୍ଛା ମିତ୍ର ଭାନୁ, ଆଜ୍ଞା ବହୁତ ବହୁତ ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ କେ। ଆଉ ବୋଧେ ମୁଇଁ ଆପଣଙ୍କର ସାଙ୍ଗେ ପହିଲା କରି କଥା ଲାଗୁଛେ ଲେଖେ ଲାଗୁଛେ।
1: ହଁ ନାନୀ, କଥା ଲାଗିଛେ।
0: ହଁ ଲାଗିଥିଲା ଆଗରୁ?
1: ହଁ।
0: ଆଚ୍ଛା।

0: ଲଘୁଚାପ ପ୍ରଭାବ ଥି ରାଜ୍ୟର 60 ଜିଲ୍ଲାନ ଜବର ବର୍ଷା ଅନୁମାନ କଲା ପାଣିପାଗ କେନ୍ଦ୍ର। ଏଚ୍ନିର ମୁଖିଆ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖିଆ ଖବର ଶୁଣିପାରିବେ ବେଲବୁଡ଼ାର 6:05। ଥି
1: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ।

0: ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆପଣମାନେ ଯେମିତି ଜାଣନ୍ତି ଯେ ଦେଶ ସ୍ୱାଧୀନ ହେଲା ପରେ ବିଭିନ୍ନ କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ୱ ଦିଆଗଲା। କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଶିଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଗଲା। ତେବେ ଶିଳ୍ପର ଉନ୍ନତି ଦିଗରେ ଯାହା ସବୁ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଆମର ଏ ଅଞ୍ଚଳରେ ବିଭିନ୍ନ ସମୟରେ ବହୁତ ଶିଳ୍ପ ଗଢ଼ି ଉଠିଛି, ଏବଂ ଆପଣମାନେ ଯଦି ଲକ୍ଷ୍ୟ କରିଥିବେ ନିଶ୍ଚିତ ଭାବରେ ଆମର ପଶ୍ଚିମ ଓଡ଼ିଶାରେ ପ୍ରାୟ ସବୁ ପ୍ରାନ୍ତରରେ ଅନେକ ଗୁଡ଼ିଏ ଶିଳ୍ପ ବର୍ତ୍ତମାନ ଗଢ଼ି ଉଠିଛି, ଯାହାଦ୍ୱାରା ସାମାଜିକ ଏବଂ ଅର୍ଥନୈତିକ ଯେଉଁ ବାତାବରଣ ରହିଛି ତା ଉପରେ ନିଶ୍ଚିତ ଭାବରେ ତା'ର ପ୍ରଭାବ ପଡ଼ିଛି। ତା ସାଙ୍ଗକୁ ଏ ଅଞ୍ଚଳର ଯେଉଁ କଞ୍ଚାମାଲ ରହିଛି ତା'ର ସଦୁପଯୋଗ ହୋଇପାରିଛି। ତା ସାଙ୍ଗେ ସାଙ୍ଗେ ଏ ଅଞ୍ଚଳରେ ଥିବା ଲୋକମାନେ ମଧ୍ୟ ସେଥିରେ ନିଯୁକ୍ତି ପାଇଛନ୍ତି, ଏବଂ ତାଙ୍କର ଯେଉଁ ପରିବାର ରହିଛି ସେ ପରିବାରର ଯେଉଁ ମାନ, ଯେଉଁ ପରିବାରର ଯେଉଁ ସ୍ଥିତି ଥିଲା ସେଥିରେ ମଧ୍ୟ ପରିବର୍ତ୍ତନ ଘଟିଛି। ତାଙ୍କର ଆର୍ଥିକ ଉନ୍ନତି ହୋଇଛି, ପରିବାର ସ୍ୱଚ୍ଛଳ ଭାବରେ ତାଙ୍କର ଜୀବିକା ନିର୍ବାହ କରୁଛନ୍ତି। ତେବେ ଆଜିର ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମରେ ଆମେ ଗୋଟିଏ ସାକ୍ଷାତକାର କାର୍ଯ୍ୟକ୍ରମ ରଖିଛୁ। ବିଷୟବସ୍ତୁ ହେଉଛି ଶିଳ୍ପାଞ୍ଚଳରେ ମାନବ ସମ୍ବଳର ବିକାଶ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ରାଠି ଷ୍ଟିଲ୍ ଉଦ୍ୟୋଗ ଆଣ୍ଡ ପାୱାର ଲିମିଟେଡ୍ର ଲ ଅଫିସର ଧର୍ମେନ୍ଦ୍ର ମେହେର। ଆମେ ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର,
0: ଆମେ ଆପଣଙ୍କୁ ସ୍ୱାଗତ କରୁଛୁ ଆମର ଏହି ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମକୁ।
1: ଆଜ୍ଞା,
0: ତେବେ ଆପଣ ତ ଏଠିକାର ଯେଉଁ ଶିଳ୍ପାନୁଷ୍ଠାନ ରହିଛି ରାଠି ଷ୍ଟିଲ୍, ସେଥିରେ ଆପଣ ଲ ଅଫିସର ଭାବରେ ଅବସ୍ଥାପିତ ଅଛନ୍ତି। ତେବେ ପ୍ରଥମେ କହିବେ ଯେ ଏଇ ଯେଉଁ ମାନବ ସମ୍ବଳ ବୋଲିକି ଯେଉଁଟା କୁହାହେଉଛି, ମାନବ ସମ୍ବଳ କହିଲେ ଆମେ ସାଧାରଣ ଭାବରେ କ'ଣ ବୁଝିବା?
1: ମାନବ ସମ୍ବଳ କହିଲେ ସାଧାରଣତଃ ଏଇ ଯେଉଁ ବିଷୟଟା, ଏ ଯେଉଁ ଶବ୍ଦଟା ଆସିଛି ମାନବ ସମ୍ବଳଟା, ଏଇଟା ପ୍ରଥମେ ବହୁତ ଲୋକ ଭାବୁଛନ୍ତି ଏଇଟା ଗୋଟେ ୱେଷ୍ଟର୍ଣ୍ଣ କନ୍ସେପ୍ଟ ବା ପାଶ୍ଚାତ୍ୟ ଗୋଟେ ପରିକଳ୍ପନା, କିନ୍ତୁ ଏଇଟା ଭାରତର ହିଁ ଅଛି। କାହିଁକି ଭାରତରେ ଗୋଟେ ମଣିଷକୁ କେବଳ ଶରୀର ବୋଲି କଳ୍ପନା କରାଯାଏନି, ଶରୀର ମନ ବୁଦ୍ଧି ଚେତନା ଆତ୍ମା ଏଇଭଳିଆ ପାଞ୍ଚଟା ଜିନିଷର ସମାହାରରେ ଗୋଟେ ବ୍ୟକ୍ତି ଗୋଟେ ମାନବ ତିଆରି ହୋଇଥାଏ। ତେଣୁ ତା'ର ସବୁ ଜିନିଷ ଗୋଟେ ଗୋଟେ ସମ୍ବଳ। ପୃଥିବୀର ଅନେକ ଦେଶରେ ଏବେ ସେ ଜିନିଷଟାକୁ ଅନୁଭବ କରିକି ମାନବକୁ ସମ୍ବଳ ହିସାବରେ ବିନିଯୋଗ କରିକି ଚୀନ, ଜାପାନ, ଏମିତି ସିଙ୍ଗାପୁର, ଛୋଟ ଛୋଟ ଦେଶଗୁଡ଼ାକ ଆପଣ ଦେଖିବେ ସେଠି ମାନବକୁ ସମ୍ବଳ ହିସାବରେ ବ୍ୟବହାର କରିକି ବହୁତ ଉନ୍ନତି ସେମାନେ କରିସାରିଲେ ସ୍ୱାଧୀନତା ପରଠାରୁ। କିନ୍ତୁ ଭାରତରେ ଏବେ ବି ମାନବକୁ ସମ୍ବଳ ହିସାବ ନ କରିକି ମାନବକୁ ଗୋଟେ ସମସ୍ୟା ଭାବୁଛନ୍ତି। ଏବେ ଏବେ କିଛି କିଛି ଲୋକଙ୍କ ମଧ୍ୟରେ ଭାବନା ଆସିଲାଣି, ଏବେ ସେ ଭାବନାରେ ପରିବର୍ତ୍ତନ ଆସିଯାଇଛି, ଆଉ ଲୋକେ ଚିନ୍ତା କରିବା ଆରମ୍ଭ କଲେଣି ଯେ ମାନବ ଏଇଟା ଗୋଟେ ସମ୍ବଳ ହୋଇପାରିବ, ଆଉ ଏହାର ଯଦି ସଦ୍ବିନିଯୋଗ କରାଯାଏ ତାହେଲେ ଦେଶର ସାମାଜିକ, ଆର୍ଥିକ ଏବଂ ଅନ୍ୟାନ୍ୟ ଯେତେ ସବୁ ସମସ୍ୟା ଅଛି ସେଗୁଡ଼ାକର ସମାଧାନ କରାଯାଇପାରିବ। ତେଣୁ ମାନବଟା ଗୋଟେ ସମ୍ବଳ, ଆମ ସମସ୍ତଙ୍କ ପାଇଁ ଗୋଟେ ସମ୍ବଳ ଅଛି, ଏବଂ ମାନବଟା ଆମ ସମସ୍ତଙ୍କ ପାଇଁ ସମସ୍ୟା ନୁହେଁ, ଏଇଟା ଆମେ ଠିକ୍ ଢଙ୍ଗରେ ବୁଝିବା କଥା। ଆଉ ଯଦି ତାର ସଦୁପଯୋଗ କରାଯାଏ ତାହେଲେ ବହୁତ ଜିନିଷ ହୋଇପାରିବ।
0: ଆଚ୍ଛା ଆଚ୍ଛା, ତ ଆପଣ ଯାହା କହିଲେ ଯେ ମାନବ ଗୋଟେ ସମସ୍ୟା ନୁହନ୍ତି,
1: ଆଜ୍ଞା,
0: ସେମାନେ ଗୋଟେ ସମ୍ବଳ। ତେବେ ଏଇ ଯେଉଁ ମାନବ ସମ୍ବଳ କଥା କହୁଛନ୍ତି, ଏହା ଶିଳ୍ପାନୁଷ୍ଠାନ ମାନଙ୍କରେ ଯାହା ଦେଖାଯାଉଛି ଯେ ଶିଳ୍ପାନୁଷ୍ଠାନ ମାନଙ୍କରେ ଏଇ ମାନବ ସମ୍ବଳର ଆବଶ୍ୟକତା କ'ଣ ରହିଛି?
1: ଭାରତ ସ୍ୱାଧୀନ ହେବା ପୂର୍ବଠାରୁ ଆମେ ଜାଣିଥିବା ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଥିଲେ ସ୍ୱର୍ଗୀୟ ଜବାହରଲାଲ ନେହେରୁ, ତାଙ୍କର ଏଇ ପରିକଳ୍ପନା ଥିଲା ଯେ ଭାରତରେ ଏ ମାନବ ସମ୍ବଳର ବିକାଶ କରିକି ଶିଳ୍ପାନୁଷ୍ଠାନ ଗୁଡ଼ାକ ଯଦି ତିଆରି କରାଯାଏ ତାହେଲେ ଆମର ଯେଉଁ ଆର୍ଥିକ ସମସ୍ୟା ଅଛି, ଯେଉଁ ବେରୋଜଗାର କଥା ଆମେ ଅନଏମ୍ପ୍ଲୟମେଣ୍ଟ କଥା କହୁଛୁ, ସେଇଟା ଦୂର ହୋଇପାରିବ। ଭାରତ ଗୋଟିଏ ସ୍ୱଚ୍ଛଳ ଦେଶ ହେବ ଏବଂ ଉନ୍ନତ ଦେଶ ହୋଇକରି ସମଗ୍ର ବିଶ୍ୱରେ ସେଟା ଗୋଟେ ଗୋଟେ ସ୍ଥାନ, ନିର୍ଦ୍ଦିଷ୍ଟ ସ୍ଥାନ ଗ୍ରହଣ କରିପାରିବ, ସେ ପରିକଳ୍ପନା ଥିଲା। ତା ପରେ ପରେ ଜିନିଷଟା ଆରମ୍ଭ ହୋଇଛି ଯେ ଶିଳ୍ପାନୁଷ୍ଠାନମାନଙ୍କରେ ବିଭିନ୍ନ ବିଭିନ୍ନ ମେସିନ୍ ସବୁ ଲାଗୁଛି ଆମେ ଜାଣିଥିବା, କିନ୍ତୁ ମେସିନ୍ ଅପେକ୍ଷା ମାନବର ଯେଉଁ ବିଭିନ୍ନ ବିଭିନ୍ନ ଗୁଣ ଅଛି, କେଉଁ ଲୋକ ପାଖରେ ସଂଗଠନ କଳା ଅଛି, କେଉଁ ଲୋକ ପାଖରେ କିଛି ଜିନିଷ କରିବାର କ୍ଷମତା ଅଛି, ବିଭିନ୍ନ ବିଭିନ୍ନ ଲୋକ ପାଖରେ ବିଭିନ୍ନ ଯେଉଁ ଗୁଣ ଅଛି, ସେ ଗୁଣର ବିକାଶ, ତା'ର ଗୁଣର ସଦୁପଯୋଗ କରିକି ତାକୁ ଯଦି ବିକାଶ କରାଯାଏ ତାହେଲେ ସେ କିଛି ନା କିଛି ଗୋଟେ ତିଆରି କରିକି ଦେଖାଇଦେବ ଆମକୁ, ତା ଯେଉଁ ସେ ଗୁଣର ସଦୁପଯୋଗ କରିକି ବା ବିନିଯୋଗ କରିକି ଆମେ ବହୁତ ଜିନିଷ ପ୍ରଡକ୍ସନ୍ କରିପାରିବା। ଏବେ ଯେତେ ସବୁ ପ୍ରଡକ୍ସନ୍ ଚାଲିଛି, ଯେତେ ଶିଳ୍ପାନୁଷ୍ଠାନ କୁହନ୍ତୁ କିମ୍ବା

0: ଅନ୍ୟାନ୍ୟ ଯେତେ କ୍ଷେତ୍ର କମ୍ପାନୀ ପ୍ଲାଣ୍ଟ ଇଣ୍ଡଷ୍ଟ୍ରି ଯେତେ ସବୁ ଚାଲିଛି, ଏସବୁ ଜାଗାରେ ମଣିଷର ଗୁଣର ବିକାଶ, ଗୁଣକୁ ସଦୁପଯୋଗ କରି ବିନିଯୋଗ କରିକି ତାକୁ ସେ ମାଧ୍ୟମରେ ପ୍ରଡକ୍ସନ ବାହାର କରାହଉଛି,
1: ସେଥିପାଇଁ ସେ ମାନବ ସମ୍ବଳର ମାନେ ଆବଶ୍ୟକତା ପଡ଼ିଛି ସେ ଅନୁଷ୍ଠାନମାନଙ୍କରେ। ତ ଆପଣ ଯାହା କହିଲେ ଯେ ମାନବ ସମ୍ବଳକୁ ବିନିଯୋଗ କରିକି ଆମେ ଉତ୍ପାଦନ ବୃଦ୍ଧି କରିପାରିବା ଏବଂ ତା ସହିତ ଦେଶର ପ୍ରଗତିରେ ସହାୟକ ହୋଇପାରିବା। ତ ଯେଉଁ ଶିଳ୍ପାନୁଷ୍ଠାନ ମାନଙ୍କରେ ଯେଉଁ ମାନବ ସମ୍ବଳର ଆବଶ୍ୟକତା ପଡ଼ିଛି, ଶିଳ୍ପାନୁଷ୍ଠାନ ମାଧ୍ୟମରେ ମାନବ ସମ୍ବଳର ବିକାଶ କେମିତି ଭାବରେ କରାଯାଇପାରିବ ବୋଲି ଆପଣ ଭାବୁଛନ୍ତି?
0: ଆମର ଦେଖନ୍ତୁ ଶିଳ୍ପାନୁଷ୍ଠାନ ମାନଙ୍କରେ ବିଭିନ୍ନ ଜିନିଷ ଗୁଡ଼ାକ ପ୍ରଡକ୍ସନ ହୁଏ, କେଉଁଠି ସ୍ପଞ୍ଜ ଆଇରନ୍ ପ୍ରଡକ୍ସନ ହେଉଛି, ଏବେ ଆମେ ଦେଖିବା ଆମର ଏ ଯେଉଁ ସମ୍ବଲପୁର ଝାରସୁଗୁଡ଼ା ଏଇ ଅଞ୍ଚଳରେ ବହୁତ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି ଗୁଡ଼ାକ ହେଲାଣି। ତ ଆଉ ଅନ୍ୟାନ୍ୟ ବହୁତ ଜାଗାରେ ବହୁତ ଫ୍ୟାକ୍ଟ୍ରି ଅଛି, ଯେଉଁ ଫ୍ୟାକ୍ଟ୍ରି କିମ୍ବା ଯେଉଁ ଇଣ୍ଡଷ୍ଟ୍ରି ଅଛି, ମୁଖ୍ୟ କାମ ଏଇଠି ହୁଏ ପ୍ରଡକ୍ସନ, ଆଉ ସେ ପ୍ରଡକ୍ସନ ଗୁଡ଼ାକରେ ମଣିଷର ଟ୍ୟାଲେଣ୍ଟ ବା ମାନବର ଯେଉଁ ବିକାଶ ଯେଉଁ ଗୁଣ ଅଛି, ସେ ଗୁଣର ବିନିଯୋଗ କରିବା ପାଇଁ ବିଭିନ୍ନ ବିଭିନ୍ନ ଡିପାର୍ଟମେଣ୍ଟ ରହିଛି। ସେ ଡିପାର୍ଟମେଣ୍ଟ ଗୁଡ଼ାକ ଯେମିତି ଆମେ ଦେଖିବା SMS ର ମେଟେରିଆଲ ହ୍ୟାଣ୍ଡେଲିଂ ସେକ୍ସନ୍ ଅଛି, ଆଉ ପାୱାର ପ୍ଲାଣ୍ଟ ଅଛି, DRI କହନ୍ତି ଡାଇରେକ୍ଟ ରିଡ୍ୟୁସିଂ ଆଇରନ୍, ଏଇଭଳିଆ ଏଇଭଳି ବିଭିନ୍ନ ସବୁ ଡିପାର୍ଟମେଣ୍ଟ ଗୁଡ଼ାକ ଅଛି। ତାପରେ ଏସବୁ ଡିପାର୍ଟମେଣ୍ଟ ଗୁଡ଼ାକରେ ଆମର ଯେଉଁ ମଣିଷର ବିଭିନ୍ନ ବିଭିନ୍ନ ଗୁଣକୁ ଯିଏ ଯେଉଁ କାମ ପାଇଁ ଫିଟ୍ ବା ଯିଏ ଯେଉଁ ଟ୍ରେନିଂ ନେଇଛି, ମନେ କରନ୍ତୁ କିଏ କେଉଁ ITI ଟ୍ରେନିଂ ନେଇଛି, କିଏ ଆଉ ଫିଟର୍ ଟ୍ରେନିଂ ନେଇଛି, କିଏ ବିଭିନ୍ନ ଲୋକ ଅଛନ୍ତି ଯେଉଁମାନେ ଟେକ୍ନିକାଲ ଟ୍ରେନିଂ ବହୁତ ନେଇଛନ୍ତି ବିଭିନ୍ନ ଜାଗାରୁ, କିଏ କମ୍ପ୍ୟୁଟର ଟ୍ରେନିଂ ନେଇଛି, ITI ସେକ୍ଟର୍ରେ ଟ୍ରେନିଂ ନେଇଛି, ଏସବୁ ବିଭିନ୍ନ ବିଭିନ୍ନ ଜାଗାରୁ ଯେଉଁ ଟ୍ରେନିଂ ନେଇକି ସେମାନେ ତାଙ୍କ ନିଜ ଦକ୍ଷତାକୁ ବଢ଼େଇଛନ୍ତି, ସେ ଦକ୍ଷତାର ଉପଯୋଗ ସେ ଶିଳ୍ପାଞ୍ଚଳରେ କରାହେଉଛି। ଆଉ ସେ ଉପଯୋଗ ହେଲା ମାନେ ସେଠୁ ତାପରେ ପ୍ରଡକ୍ସନ ବେଶୀରୁ ବେଶୀ କେମିତି ବାହାରି ପାରିବ, ଯେତେ ଆମେ ପ୍ରଡକ୍ସନ କରୁଛୁ ସେ ତାର ଯଦି ଆଉ ବେଶୀ ତାର ମାନବ ସମ୍ବଳର ବିକାଶ କରାଯାଏ ଆଉ ବେଶୀ ପ୍ରଡକ୍ସନ ଦେଇପାରିବେ। ଯେଉଁ ଜାଗାରେ 5 ଜଣ ଲାଗୁଥିଲେ 10 ଜଣ ବି ଲାଗିଲେ ବି ଚଳିବା କିଛି ଅସୁବିଧା ନାହିଁ, ଯଦି ଆମେ ତାଙ୍କ ସମସ୍ତଙ୍କର ଗୁଣ ଅଛି ତାଙ୍କୁ କାମରେ ଲଗାଇ ପାରିବା, ଆଉ ସେଠୁ ଆମେ ଅଧିକରୁ ଅଧିକ ଉତ୍ପାଦନ କରିପାରିଲେ ସେ ପ୍ଲାଣ୍ଟ ପାଇଁ ବି ଲାଭଦାୟକ ହେବ, ସେ ଇଣ୍ଡଷ୍ଟ୍ରି ପାଇଁ ବି ଲାଭଦାୟକ ହେବ, ଆଉ ଯେଉଁ ଅଞ୍ଚଳ ଅଛି ସେ ଅଞ୍ଚଳ ପାଇଁ ଆମକୁ ବହୁତ ଲାଭଦାୟକ ହେବ।
1: ତ ଟିକେ ଆଗରୁ ଆପଣ କହୁଥିଲେ ଯେ ଏଇ ମାନବ ସମ୍ବଳ,
0: ଆଜ୍ଞା,
1: ଏ ମାନବ ସମ୍ବଳ କିନ୍ତୁ ସମସ୍ୟା ନୁହନ୍ତି, ଆଉ ଏ କଥାଟା ଆମ ଭାରତ ଅପେକ୍ଷା ପାଶ୍ଚାତ୍ୟ ଦେଶମାନଙ୍କରେ ଆଗରୁ ସେମାନେ ଉପଲବ୍ଧି କଲେ ଏବଂ ସେମାନଙ୍କୁ ଗୋଟିଏ ସମ୍ବଳ ଭାବରେ ବିନିଯୋଗ ମାନେ ବ୍ୟବହାର କଲେ, ତାପରେ ପରେ ଆମ ଦେଶରେ ମଧ୍ୟ ତାହାକୁ ଉପଲବ୍ଧି କରାଗଲା ଏବଂ ସେମାନଙ୍କୁ ଗୋଟିଏ ସମ୍ବଳ ଭାବରେ ବ୍ୟବହାର କରିବାକୁ ଚିନ୍ତା କଲେ। ତ ଏ ଦିଗରେ ସରକାର କ'ଣ କ'ଣ ସବୁ ପଦକ୍ଷେପ ବର୍ତ୍ତମାନ ଗ୍ରହଣ କରୁଛନ୍ତି?
0: ଆମ ଓଡ଼ିଶା ସରକାରଙ୍କ ଯଦି ଆମେ ବିଚାର କରିବା, ଓଡ଼ିଶା ସରକାର ଏବେ ମୁଖ୍ୟତଃ ଟୋଟାଲ ଆମର ଯେଉଁ ଓଡ଼ିଶାକୁ 5 କରିଡ଼ରରେ, ଇଣ୍ଡଷ୍ଟ୍ରିଆଲ କରିଡ଼ରରେ ଡିଭାଇଡ୍ କରିଛନ୍ତି। ଗୋଟେ ତ ହେଲା, ଏଇଟା ହେଲା ଆମ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ଯେଉଁ ଅଛି, ଏଇଟକୋ କହନ୍ତି ତାକୁ, ତାର ଗୋଟେ ପଲିସି ଅଛି, ସେ ପଲିସି ହିସାବରେ ଆମର ଓଡ଼ିଶାକୁ ଏବେ 5 ଇଣ୍ଡଷ୍ଟ୍ରିଆଲ କରିଡ଼ର ହିସାବରେ ଗ୍ରହଣ କରାଯାଇଛି। ପ୍ରଥମଟା ହେଲା ଯେଉଁ ଚଣ୍ଡିଖୋଲ ପାରାଦୀପ, ଏଇଟା ଗୋଟେ କରିଡ଼ର, 2 ହେଲା ବାଲେଶ୍ୱର ଭଦ୍ରକ, 3 ରାୟଗଡ଼ ଆଉ ଗୋପାଳପୁର, 4 ସମ୍ବଲପୁର ଝାରସୁଗୁଡ଼ା ରାଉରକେଲା, ଏଇ 3 ନେଇକି ଗୋଟେ କରିଡ଼ର କରାଯାଇଛି। 5 ଅନୁଗୁଳ ଆଉ ତାଲଚେର, ଏଇଭଳିଆ 5 ଗୋଟେ ଗୋଟେ ବେଲ୍ଟ କରାଯାଇଛି। ଏଠି ସ୍ପେଶିଆଲ ଇକୋନୋମିକ ଜୋନ୍, ଆମେ ଯେଉଁ କଥା SEZ କଥା ଯେଉଁ କୁହାହେଉଛି ସମସ୍ତେ ଶୁଣିଥିବେ, ସେ SEZର ପରିକଳ୍ପନା ଏବେ ଆମ ଓଡ଼ିଶାରେ ଲାଗୁ ହୋଇଗଲାଣି। ଏଇ ଯେଉଁ 5 କରିଡ଼ର ଚାଲିଛି, ସେ 5 କରିଡ଼ରରେ ବିଭିନ୍ନ ବିଭିନ୍ନ ଯେଉଁ ଇଣ୍ଡଷ୍ଟ୍ରି ଗୁଡ଼ାକ ସବୁ ତିଆରି ହୋଇଛି, ସେ ଇଣ୍ଡଷ୍ଟ୍ରି ଗୁଡ଼ାକୁ ଠିକ୍ ଢଙ୍ଗରେ ଚଳାଇବା ପାଇଁ ମାନବ ସମ୍ବଳ ଦରକାର ପଡ଼ୁଛି, ଆଉ ସେ ମାନବ ସମ୍ବଳ ଗୁଡ଼ାକ ବାହାରିବେ କେମିତି ତା ପାଇଁ ମଧ୍ୟ ସରକାର ବିଭିନ୍ନ ଜିନିଷ କରିଛନ୍ତି। ଯେମିତି ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ରାଉରକେଲାରେ ଅଛି, BPUT କହନ୍ତି ତାକୁ, ସେଇଠି ସରକାର ଇଣ୍ଡଷ୍ଟ୍ରି ମାନେ ସ୍ପେଶିଆଲ ଇଣ୍ଡଷ୍ଟ୍ରିରେ ଟ୍ରେନିଂ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ଯେଉଁ ଯେଉଁ ଲୋକଗୁଡ଼ାକ ଦରକାର, ଯେଉଁ ଶିକ୍ଷାଗତ ଯୋଗ୍ୟତା ଦରକାର, ଯେଉଁ ଗୁଣ ଦରକାର, ସେସବୁ ଶିଖାଇବା ପାଇଁ ସେଇଠି ବ୍ୟବସ୍ଥା ଅଛି। ଏବଂ ଏବେ 5 ନୂଆ PG ଡିପାର୍ଟମେଣ୍ଟ ଆରମ୍ଭ ହୋଇଛି, ଆମେ ଜାଣିବା ଉଚିତ ଆମ ସମସ୍ତଙ୍କ ପାଇଁ ସୁବିଧା ପାଇଁ ସେଇଟା କରାଯାଇଛି, ଯେଉଁଠି ଅଛି ଆମର ଆଡ଼ଭାନ୍ସ କମ୍ପ୍ୟୁଟିଂ, ଏଇଟା ଗୋଟେ ସବଜେକ୍ଟ ଅଛି, ନାନୋ ବାୟୋଟେକ୍ନୋଲୋଜି, VLSI ଆଣ୍ଡ ଏମ୍ବେଡ଼େଡ଼ ସିଷ୍ଟମ, ରୋବୋଟିକ୍ସ ଆଣ୍ଡ ମେକାଟ୍ରୋନିକ୍ସ, ଆଡ଼ଭାନ୍ସ ମେଟେରିଆଲ୍ସ ଆଣ୍ଡ କମ୍ପୋଜିଟ୍ସ, ଏଭଳିଆ 5 ନୂଆ PG ଡିପାର୍ଟମେଣ୍ଟ ଆରମ୍ଭ ହୋଇଛି। ଆଉ ଇନଫର୍ମେସନ୍ ଟେକ୍ନୋଲୋଜି ବିଷୟରେ ଆମେ ଜାଣିଥିବା, ଏବେ ଆମ ଭାରତ ଇନଫର୍ମେସନ୍ ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି, ଆଉ ଓଡ଼ିଶାରେ ବି ଆମର ବହୁତ ଟ୍ୟାଲେଣ୍ଟେଡ଼୍ ପିଲାଗୁଡ଼ାକ ତାଙ୍କର ଗୁଣକୁ ଦେଖାଉଛନ୍ତି ସେ ଇନଫର୍ମେସନ୍ ଟେକ୍ନୋଲୋଜି ମାଧ୍ୟମରେ। ଏଭଳିଆ ଗଭର୍ଣ୍ଣମେଣ୍ଟର ଆହୁରି ଯୋଜନା ଅଛି, ଆମେ ସବୁ ଜାଣିବା କଥା ଯେ ବିଭିନ୍ନ ବିଭିନ୍ନ ସ୍ଥାନରେ ଶିଳ୍ପ ଅନୁଷ୍ଠାନ ଯେଉଁ ଖୋଲିଛି, ଶିଳ୍ପ ଅନୁଷ୍ଠାନକୁ ଅଧିକରୁ ଅଧିକ ପରିମାଣରେ ଲୋକ ଦରକାର, ଆଉ ସେ ଲୋକଗୁଡ଼ାକ ସେମିତି ଆସି ଆସିଲେ ତ ହେବନି, ତାଙ୍କ ପାଇଁ କିଛି ବିଶେଷ ଟ୍ରେନିଂ ଦରକାର, କେଉଁ ଡିପାର୍ଟମେଣ୍ଟ ପାଇଁ କେଉଁ ଲୋକ ଫିଟ୍ ବସିବ ତା ପାଇଁ ବିଭିନ୍ନ ବିଭିନ୍ନ ଟ୍ରେନିଂ ବ୍ୟବସ୍ଥା ଅଛି, ବିଭିନ୍ନ ଏଜୁକେସନ୍, ଏବେ ମନେ କରନ୍ତୁ ଜଣେ +2 ପାସ୍ କରିସାରିଲା, ଡାଇରେକ୍ଟ ସେ ଟ୍ରେନିଂ ନେଇପାରିବ, 2-3 ଟ୍ରେନିଂ ପରେ ସେ ଅଟୋମେଟିକଲି କିଛି ଟଙ୍କା ରୋଜଗାର କରିବାର ବା କିଛି ଅର୍ଥ ଉପାର୍ଜନ କରିବାର ତା'ର କ୍ଷମତା ଆସିଯିବ, ଯାହାଦ୍ୱାରା ସେ ନିଜକୁ ନିଜେ ଆଉ ବେକାର କହିପାରିବ।

0: ପାରିବନି ଏବଂ ତାଙ୍କ ନିଜର ପରିବାର ନିଜର ସମାଜ ଏବଂ ଦେଶ ପାଇଁ ସେ କିଛି ନା କିଛି ଯୋଗଦାନ କରିବା ଆରମ୍ଭ କରିବ। ଆଉ ଏବେ ଯେଉଁ ଯୁବ ସମାଜ ନିଜର ମାନବ ନିଜେ ଗୋଟେ ଆମେ ଗୋଟେ ମାନବ ଆମେ ଗୋଟେ ଆମର ଅନେକ ଗୁଣ ଅଛି ଆମେ ବହୁତ ଜିନିଷ କରିପାରିବା ଏଇ ଯେଉଁ କ୍ଷମତାଟା ସେମାନେ ଭୁଲି ଯାଇଛନ୍ତି। ଯଦି ଆମେ ସେମାନଙ୍କୁ କୌଣସି ନା କୌଣସି ରୋଜଗାର ଦେଇଦେବା କୌଣସି ନା କୌଣସି ତାଙ୍କର ଗୁଣର ସଦୁପଯୋଗ କରିଦେବା ତାହେଲେ ସେଇ ଲୋକମାନେ ସମାଜର ମୁଖ୍ୟଧାରା ସଙ୍ଗେ ସାମିଲ ହୋଇଯିବେ ଆଉ ଆମ ସମାଜ ପାଇଁ କ୍ଷତିକାରକ ହେବେ ନାହିଁ ବରଂ ସମାଜ ପାଇଁ ଉପଯୋଗୀ ହୋଇଯିବେ ସେମାନେ।
1: ତ ଟିକିଏ ଆଗରୁ ଯେଉଁ କଥା ଆପଣ କହୁଥିଲେ ଯେ ମାନବର ଯେଉଁ ଗୁଣ ରହିଛି ତାକୁ ବିକଶିତ କରିବା ପାଇଁ ଏବଂ ତାଙ୍କୁ ଠିକ୍ ଭାବରେ ତାଲିମ ଦେଇ ସମ୍ପୃକ୍ତ ବିଭାଗରେ ମାନେ ନିଯୁକ୍ତି ଦେଇକି ଯେମିତି ଗୋଟେ ଉତ୍ପାଦନକୁ ବୃଦ୍ଧି କରିବା ସହିତ ଆମର ଦେଶର ପ୍ରଗତିରେ ତାଙ୍କୁ ଯେମିତି ସହାୟକ ହୋଇପାରିବେ ସେମାନେ ସେ ଦିଗରେ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ମାନବ ସମ୍ବଳର ବିକାଶ ହେଲେ ମାନେ ସମାଜର ଯେଉଁ ଆର୍ଥିକ ସ୍ଥିତି ରହିଛି କିମ୍ବା ଯେଉଁ ସାମାଜିକ ବାତାବରଣ ରହିଛି ତାହା କିଭଳି ଭାବରେ ପ୍ରଭାବିତ ହେବ ଏବଂ ପରିବର୍ତ୍ତନ ହୋଇକି ଗୋଟିଏ ଉଚ୍ଚମାନର ଗୋଟିଏ ସାମାଜିକ ଚଳଣୀରେ ପରିବର୍ତ୍ତନ ହୋଇ ଗୋଟିଏ ସୁସ୍ଥ ଏବଂ ସୁନ୍ଦର ଜୀବନଯାପନ କରିପାରିବେ ଲୋକମାନେ ସେ ବାବଦରେ କ'ଣ ସବୁ ଏତାର ଭୂମିକା ରହିଛି ବୋଲି ଆପଣ ଭାବନ୍ତି?
0: ଏବେ ଦେଖନ୍ତୁ ଆପଣ ଦେଖୁଥିବେ ପ୍ରତିବର୍ଷ ଆମର ଲକ୍ଷ ଲକ୍ଷ ପିଲା ମେଟ୍ରିକ୍ ପରୀକ୍ଷା ଦେଉଛନ୍ତି ପ୍ଲସ୍ ଟୁ ପରୀକ୍ଷା ଦେଉଛନ୍ତି ଗ୍ରାଜୁଏଟ୍ ହେଉଛନ୍ତି ପରୀକ୍ଷା ଦେଇ ସାରିଲା ପରେ ସେମାନେ ତାଙ୍କ ପରୀକ୍ଷା ଦେବା ପୂର୍ବରୁ ବି ତାଙ୍କ ମନରେ ପ୍ରଶ୍ନ ଅଛି ଆମେ ପରୀକ୍ଷା ପରେ କରିବୁ କ'ଣ, ତାଙ୍କ ପାଖରେ ରାସ୍ତା ନାହିଁ। ସେମାନେ ଭାବୁଛନ୍ତି ଯେ ଆମେ କରିବା ତାଙ୍କର ବାପା ମାଆ ତାଙ୍କର ଯେତେ ସବୁ ସମ୍ପର୍କୀୟ ଅଛନ୍ତି ସମସ୍ତେ ଚିନ୍ତା କରୁଛନ୍ତି ଏ ପିଲା କୌଣସି ନା କୌଣସି କାମରେ ଲାଗିଯାଉ। ସରକାରଙ୍କ ପାଖରେ ଆମର ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର ହେଉ ତାଙ୍କ ପାଖରେ ସରକାରୀ ଚାକିରି ନାହିଁ। ତେଣୁ ଏଇ ଯେଉଁ ଇଣ୍ଡଷ୍ଟ୍ରି ପ୍ଲାଣ୍ଟ ଏଇ ଯେଉଁ କମ୍ପାନୀ ବିଭିନ୍ନ ଜିନିଷ ଗୁଡ଼ାକ ଏବେ ଡେଭଲପ୍ ହୋଇଛି ସେସବୁ ଜାଗା ଗୁଡ଼ାକରେ ଯଦି ଆମେ ନିର୍ଦ୍ଦିଷ୍ଟ ଗୋଟେ ଛୋଟିଆ କୌଣସି ଗୋଟେ ଟ୍ରେନିଂ ନେଇଯିବା ବର୍ଷେ ଦୁଇ ବର୍ଷରେ ଟ୍ରେନିଂ ନେଇଯିବା ଆଉ ସେ ଟ୍ରେନିଂ ନେଇ ସାରିଲା ପରେ ଆମେ ଯଦି କୌଣସି ନା କୌଣସି କମ୍ପାନୀରେ ପ୍ଲାଣ୍ଟରେ ଇଣ୍ଡଷ୍ଟ୍ରିରେ ଲାଗିଯିବା ତାହେଲେ ଆମର ନିଜର ଗୁଣର ବିକାଶ ହେବା ସଙ୍ଗେ ସଙ୍ଗେ ଆମର ପରିବାର ଲୋକ ଶାନ୍ତିରେ ରହିପାରିବେ। ଆମର ଯେଉଁ ପଡ଼ାରେ ଆମେ ମନେ କରନ୍ତୁ ଆଜି ଦେଖିବା ବିଭିନ୍ନ ବିଭିନ୍ନ ଜାଗାରେ ବହୁତ ଛକମାନଙ୍କରେ ବିଭିନ୍ନ କ୍ଲବ ଜାଗାରେ ବହୁତ ବେକାର ପିଲା ଅଛନ୍ତି ତାଙ୍କର କିଛି କାମ ନାହିଁ ବସିଛନ୍ତି ଖାଲି ଗୁଲି ଖଟି କରୁଛନ୍ତି ସେସବୁ ଗୁଡ଼ାକ କାମରେ ଲାଗିଯିବେ। ଆଉ ମାନବ ଗୋଟେ ଏମିତି ଜିନିଷ ଯଦି ଥରେ ସେ କୌଣସି ଭଲ କାମରେ ଲାଗିଗଲା ସେ ଅଟୋମେଟିକ୍ ଭଲ ହିଁ କରିବ ତାର ଖରାପ ଚିନ୍ତାଧାରା ମନକୁ ଆସିବ ନାହିଁ। ଯେମିତି ଯଦି ଜଣେ ଲୋକ କିଛି କାମ କରୁନି ଖାଲି ଘରେ ବସୁଛି ବେକାର ଚିନ୍ତା ଖାଲି କରୁଛି ତା ମନକୁ ସମାଜର ସବୁ ନେଗେଟିଭ ଜିନିଷ ଦେଖାଯିବ ତାକୁ ନିଜକୁ ବି ଗୋଟେ ଇନଫିରିଅରିଟି କମ୍ପ୍ଲେକ୍ସ ଆସିଯିବ ଯେ ନାଇଁ ମୁଁ ମୋ ଦ୍ୱାରା କିଛି ହେବ ନାହିଁ ଆଉ ମୁଁ କିଛି କରିପାରିବିନି ଏଭଳିଆ ଭାବନା ବି ଆସିଯାଏ। ତ ସେଥିପାଇଁ ତାଙ୍କ ସଦୁପଯୋଗ ହେବା ଦରକାର। ସଦୁପଯୋଗ ହେଲେ କ'ଣ ହେବ ସମାଜର ଆମେ ଦେଖିବା ଯେଉଁ ଆମର ଓଡ଼ିଶାର ଆର୍ଥିକ ସ୍ଥିତି ଅଛି ଏବେ ଏଇ ଇଣ୍ଡଷ୍ଟ୍ରି ଗୁଡ଼ାକ ଆରମ୍ଭ ହେଲା ପରେ ପରେ ଏବେ ଧୀରେ ଧୀରେ ଆମକୁ ଦୁଇ ଚାରି ବର୍ଷ ଭିତରେ ଲାଗୁଛି କିଛି ଚେଞ୍ଜ ହେଉଛି। ଆମେ ଯଦି ଏଠି ଦେଖିବା 8-10 ବର୍ଷ ପରେ ଦେଖିବା ଓଡ଼ିଶାର ଯେଉଁ ଆମର ବିଭିନ୍ନ ରିସୋର୍ସ ଅଛି ତା ସାଙ୍ଗେ ସାଙ୍ଗେ ଯେଉଁ ହ୍ୟୁମାନ୍ ରିସୋର୍ସ ଅଛି ମାନବ ସମ୍ବଳ ଯାହାକୁ କହୁଛୁ ଏ ସମସ୍ତଙ୍କୁ ମିଶିକି ଯଦି ଯୋଜନା କରି କରାଯିବ ଆଉ ଯେଉଁଟା କରାଯାଉଛି ଏମିତି ଯଦି ଚାଲିବ ଆଗାମୀ 10 ବର୍ଷ ପରେ ଆପଣ ନିଶ୍ଚୟ ଦେଖିବେ ଓଡ଼ିଶାର ଆର୍ଥିକ ସ୍ଥିତି ବହୁତ ପରିମାଣରେ ଠିକ୍ ଆସିଯିବ। ଆମେ ଯେଉଁ BPL କଣ୍ଡିସନ୍ କୁହାହେଉଛି ଓଡ଼ିଶାକୁ, ଆମ ଦେଶରେ ବିଭିନ୍ନ ବିଭିନ୍ନ ରାଜ୍ୟ ଅଛି ଯେଉଁ ରାଜ୍ୟ ଗୁଡ଼ାକ ସ୍ଥିତି ଗୁଡ଼ାକ ବହୁତ ଭଲ କିନ୍ତୁ ଓଡ଼ିଶାର ସ୍ଥିତିକୁ ସେମାନେ BPL କଣ୍ଡିସନ୍ ନେଉଛନ୍ତି ସେଟା ନ ହୋଇକି ଓଡ଼ିଶାକୁ ଗୋଟେ ସୁସ୍ଥ ସବଳ ଏବଂ ଆର୍ଥିକ ସାମାଜିକ ଶକ୍ତି ସମ୍ପନ୍ନ ରାଜ୍ୟ ବୋଲି ବିଚାର କରିବା ଆରମ୍ଭ କରିବେ।
1: ତେବେ ମେହେର ବାବୁ ଆଉ ଗୋଟେ କଥା ଯେ ଆପଣ ତ ଏଠିକାର ଯେଉଁ ଶିଳ୍ପାନୁଷ୍ଠାନ ରହିଛି ସେଥିରେ ଆପଣ ପର୍ସନାଲ ଡିପାର୍ଟମେଣ୍ଟରେ ଲ ଅଫିସର ଭାବରେ ବହୁତ ଦିନରୁ ଅବସ୍ଥାପିତ, ଆପଣଙ୍କର ଅଭିଜ୍ଞତା ଅନୁଭୂତି ନିଶ୍ଚିତ ଭାବରେ ରହିଛି। ତେବେ ଗୋଟିଏ କଥା କହନ୍ତୁ ଯେ ଶିଳ୍ପାନୁଷ୍ଠାନମାନଙ୍କରେ ଯେଉଁ ମାନବ ସମ୍ବଳ ରହିଛି ତା'ର ବିକାଶ ଦିଗରେ କ'ଣ କ'ଣ ସବୁ ପ୍ରତିବନ୍ଧକ ହେବାର ଆଶଙ୍କା ରହିଛି ଏବଂ ସେଗୁଡ଼ିକର ସମାଧାନ ଦିଗରେ କ'ଣ କ'ଣ ସବୁ ଆଇନଗତ ବ୍ୟବସ୍ଥା ରହିଛି ତାକୁ ସମାଧାନ କରିବା ପାଇଁ ସେ ସମ୍ପର୍କରେ କିଛି କହିବେ କି?
0: ଏବେ ଦେଖନ୍ତୁ ଆମର କୌଣସି ନା କୌଣସି କାମ କଲେ ଭଲ ଜିନିଷ ଖରାପ ଜିନିଷ ଦୁଇଟା ଥାଏ। ମାନବ ସମ୍ବଳର ବିକାଶ ଯେମିତି ଗୋଟେ ବ୍ୟବସ୍ଥା ଅଛି ସେ ବିକାଶ କଲା ସମୟରେ ବିଭିନ୍ନ ବିଭିନ୍ନ ବାଧା ବିଘ୍ନ ଆସିଯାଏ। ଯେମିତି ମନେ କରନ୍ତୁ କିଏ କାମ କରୁଛି କେଉଁଠି ତାକୁ କିଛି ଅସୁବିଧା ହେଲା ଆଉ ତାକୁ କାମରୁ ତଡ଼ିଦେଲେ ଏଭଳିଆ ବିଭିନ୍ନ ସମସ୍ୟା ହୁଏ ଏସବୁ ଗୁଡ଼ାକ ସ୍ୱାଭାବିକ ଜିନିଷ ଯେଉଁଟା ଆସିବ। ତାପରେ ମନେ କରନ୍ତୁ ଯଦି କୌଣସି ବିଶେଷ ଅସୁବିଧା ହେଲା ତା ପାଇଁ ସରକାର ଆମର ସେଣ୍ଟ୍ରାଲ ଲ କିଛି ଅଛି ଯେମିତି ମିନିମମ୍ ୱେଜେସ୍ ଆକ୍ଟ, ଯେଉଁ ମିନିମମ୍ ୱେଜ୍ ପାଇବା କଥା ଜଣେ କରନ୍ତୁ କିଏ ପାଉନି ତାହେଲେ ସେ ମିନିମମ୍ ୱେଜେସ୍ ଆକ୍ଟ ହିସାବରେ ସେ ତାର ପାଇପାରିବ। ଆମେ ଜାଣିଥିବା ଆମର ଡିଷ୍ଟ୍ରିକ୍ଟ ଲେବର ଅଫିସ୍ ଅଛି, ଡିଷ୍ଟ୍ରିକ୍ଟ ଲେବର କମିଶନର ଅଛନ୍ତି, ତାଙ୍କ ପାଖରେ ଆମେ ଯଦି ଆମର କିଛି ପ୍ରୋବ୍ଲେମ୍ ହେଲା ଆମେ ଯାଇକି ତାଙ୍କ ପାଖରେ କହିବା ଏମିତି ଆମର ଅସୁବିଧା ହୋଇଛି ତାହେଲେ ସେ ସଙ୍ଗେ ସଙ୍ଗେ ଆକ୍ସନ୍ ନେବେ। ଏବେ ଆମର ଆଉ ଗୋଟେ ଆମେ ଜାଣିଥିବା ଆଉ ଗୋଟେ ସେକ୍ସନ୍ ଉପରେ ୱାର୍କମ୍ୟାନ୍ କମ୍ପେନ୍ସେସନ୍ ଆକ୍ଟ ତାକୁ କୁହାଯାଏ। ଆମେ କାମ କରୁଛୁ ଆମ କିଛି ଅସୁବିଧା ହୋଇଗଲା ତ ଆମେ ୱାର୍କମ୍ୟାନ୍ କମ୍ପେନ୍ସେସନ୍ ଆକ୍ଟକୁ ଆଧାର କରିକି ଆମେ ଆମର ଯଦି କିଛି ପାଇବା କଥା ଆମେ ପାଇନୁ ତାହେଲେ ଆମେ ତାକୁ ଡିମାଣ୍ଡ କରିପାରିବା ଯେ ଏଇଟା ଆମର ଅଧିକାର ଅଛି ଏଇ।

0: ବଳରେ ଆମେ ପାଇପାରିବା। ଏବେ ସରକାର ଗୋଟେ ଜିନିଷ ଚିନ୍ତା କରୁଛନ୍ତି, ଗୋଟେ ଶିଳ୍ପ ଅଦାଲତ ତିଆରି କରିବା ପାଇଁ। ଶିଳ୍ପ ଅଦାଲତ ମାନେ 10ଟା ଲୋକଙ୍କୁ ନେଇକି ହେବ ସେଠି, ଆଉ ସେଇଟା ଆରମ୍ଭ ହେଲା ପରେ କ'ଣ ହେବ, 2 ମାସ 3 ମାସ ଭିତରେ ଆପଣଙ୍କ ଯାହା ଡିସ୍ପ୍ୟୁଟ୍ ଥିବ ସେ ଡିସ୍ପ୍ୟୁଟ୍ ଗୁଡ଼ାକ ମାନେ ସଲ୍ଭ କରାଯିବ। ଯାହା ଯେଉଁ କେସ୍ ଥିବ, ଯାହା ଯାହା ଯିଏ ଯେଉଁ ପାଇବା ଉଚିତ, ସେସବୁ ଜିନିଷ ଗୁଡ଼ାକ ସେଠି ସମାଧାନ କରାଯିବ। ଏବଂ ସ୍ଥାନୀୟ ସ୍ତରରେ ଆମେ ଆମର ସମସ୍ତଙ୍କ ଡିଷ୍ଟ୍ରିକ୍ଟରେ ଗୋଟେ ଗୋଟେ ଡିଷ୍ଟ୍ରିକ୍ଟ ଲେବର୍ ଅଫିସର ରହୁଛନ୍ତି, ଯଦି ମନେ କରନ୍ତୁ କାହାର କିଛି ପ୍ରୋବ୍ଲେମ୍ ହେଲା, ସେ ଯାଇକି ସେମାନେ ସେଇଠି ତାଙ୍କ ବିଷୟଟା ଉପସ୍ଥାପନ କଲେ ଡିଷ୍ଟ୍ରିକ୍ଟ ଲେବର୍ ଅଫିସର ସଙ୍ଗେ ସଙ୍ଗେ ସେ ଆକ୍ସନ୍ ନେଇପାରିବେ। ଏଇଭଳି ଆଇନ ବ୍ୟବସ୍ଥା ଅଛି, ଆହୁରି ବହୁତ ବିଷୟ ଅଛି।
1: ତ ନିଶ୍ଚିତ ଭାବରେ ଯେଉଁ ଆମେ ମାନବ ଯେଉଁଟା ଗୋଟେ ସମ୍ବଳ, ଯେଉଁଟା ସମସ୍ୟା ନୁହନ୍ତି, ତ ବର୍ତ୍ତମାନ ସବୁ ଉପଲବ୍ଧି କଲେଣି ଯେ ମାନବ ସେମାନଙ୍କୁ ବିନିଯୋଗ କରିକି ତାଙ୍କର ଯେଉଁ ଅନ୍ତର୍ନିହିତ ଗୁଣ ରହିଛି ତା'ର ବିନିଯୋଗ କରିକି ଆମର ଯେଉଁ ଶିଳ୍ପାନୁଷ୍ଠାନମାନ ରହିଛି ସେଥିରେ ସେମାନଙ୍କର ଯେଉଁ କାର୍ଯ୍ୟଦକ୍ଷତା ତାକୁ ବିନିଯୋଗ କରିକି ଆମର ଯେଉଁ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଶିଳ୍ପାନୁଷ୍ଠାନ ମଧ୍ୟ ଠିକ୍ ଭାବରେ ଚାଲିବ। ସେ ଯେଉଁ ମାନବ ରହିଛନ୍ତି କିମ୍ବା ଯେଉଁ ଶ୍ରମିକ ରହିଛନ୍ତି ଯେଉଁମାନେ କାମ କରୁଛନ୍ତି ତାଙ୍କର ମଧ୍ୟ ଆର୍ଥିକ ବ୍ୟବସ୍ଥା ସୁଧୁରି ପାରିବ, ତାଙ୍କର ପରିବାର ଠିକ୍ରେ ରହିପାରିବେ, ସମାଜ ମଧ୍ୟ ସୁଧୁରିଯିବ। ତ ଆଜି ଆପଣ ଆସି ଏ ସମ୍ପର୍କରେ ଆପଣଙ୍କର ଯେଉଁ ସୁଚିନ୍ତିତ ମତାମତ ଏବଂ ଆପଣଙ୍କର ଅଭିଜ୍ଞତା ଅନୁଭୂତିରୁ କିଛି କଥା ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ, ନମସ୍କାର। ତେବେ ଆସନ୍ତୁ ଏକ ସମବେତ ସଙ୍ଗୀତ ଶୁଣିବା। ପରିବେଷଣ କରିଛନ୍ତି ଆକାଶବାଣୀ ସମ୍ବଲପୁରର କଳାକାରମାନେ, ଗୀତ ରଚନା ଡକ୍ଟର ହୃଷିକେଶ ପଣ୍ଡା।

0: ତେବେ ବର୍ତ୍ତମାନ ଶୁଣିବା ଏକ ଆଲୋଚନା, ଶ୍ରମିକ ଅଧିକାର ଆଇନ। ଆଲୋଚନା କରୁଛନ୍ତି ଅରବିନ୍ଦ ନାୟକ।
1: ଶ୍ରମିକମାନେ ହେଉଛନ୍ତି ଦେଶର ହୃତ୍ପିଣ୍ଡ। ସେମାନଙ୍କର ସୁସ୍ଥ ପରିଚାଳନାରେ ଦେଶ ଓ ଜାତିର ପ୍ରଗତି ସମ୍ଭବ।

ହୋଇଥାଏ। ବର୍ତ୍ତମାନ ପରିସ୍ଥିତିରେ ଯେଉଁ ହାରରେ ଶିଳ୍ପ କଳକାରଖାନା ପ୍ରତିଷ୍ଠା କରାଯାଉଛି, ସେହି ହାରରେ ଶ୍ରମିକ ଓ ଶ୍ରମିକ ସଂଗଠନ ବଢ଼ି ଚାଲିଛି। ତଥାପି ବି ଶ୍ରମିକ ଅନେକ କ୍ଷେତ୍ରରେ ଲାଞ୍ଛିତ ଓ ଅବହେଳିତ ଜୀବନଯାପନ କରୁଥିବାର ଦେଖାଯାଉଛି। ଶ୍ରମିକ ଅଧିକାର ସମ୍ପର୍କିତ ବହୁଗୁଡ଼ିଏ ଆଇନ ତିଆରି ହୋଇଛି ଏବଂ ଏହିସବୁ ଆଇନର ମୂଳ ଲକ୍ଷ୍ୟ ହେଉଛି ଶ୍ରମିକମାନଙ୍କର ଉନ୍ନତି, ସେମାନଙ୍କର ଜୀବନଶୈଳୀର ପରିବର୍ତ୍ତନ ଏବଂ ସର୍ବୋପରି ଏକ ସୁସ୍ଥ ଓ ସମ୍ପନ୍ନ ଜୀବନ ବ୍ୟତୀତ କରିବାର ଲକ୍ଷ୍ୟ ନେଇ ଏହି ଆଇନର ସୃଷ୍ଟି। ଶ୍ରମିକ ହେଉଛି ଏକ ବ୍ୟାପକ ଶବ୍ଦ ଏବଂ ପ୍ରତ୍ୟେକ କ୍ଷେତ୍ର ହେଉଛି ସ୍ୱତନ୍ତ୍ର। କୃଷି ଶ୍ରମିକ, ଶିଳ୍ପାଞ୍ଚଳ ଶ୍ରମିକ, ବିଡ଼ି କାରଖାନା ଶ୍ରମିକ, ରାସ୍ତା ତିଆରି ଶ୍ରମିକ, କୋଠାବାଡ଼ି ତିଆରି ଶ୍ରମିକ, ସିନେମା ହଲ୍ କର୍ମରତ ଶ୍ରମିକ, ନର୍ସିଂହୋମ୍ରେ କାର୍ଯ୍ୟରତ କର୍ମଚାରୀ, ଏହିଭଳି ଭାବରେ ଏହାର ବିଭକ୍ତିକରଣ କରାଯାଇପାରେ। ବିଶେଷ ଭାବରେ ଶ୍ରମିକ ଅଧିକାରର ଯେଉଁ ଆଇନ ଅଛି ତାକୁ ଶ୍ରମିକ ସଂଘ ଆଇନ 1926, ଶ୍ରମିକଙ୍କର କ୍ଷତିପୂରଣ ଆଇନ ବା ୱାର୍କମ୍ୟାନ୍ କମ୍ପନ୍ସେସନ୍ ଆକ୍ଟ ଯାହାକି 1923 ମସିହାରେ ଲାଗୁ କରାଯାଇଥିଲା, କାରଖାନା ଆଇନ ଇଣ୍ଡଷ୍ଟ୍ରିଆଲ ଡିସ୍ପ୍ୟୁଟ୍ ଆକ୍ଟ 1947, ପେନ୍ସନ୍ ଆଇନ, ପ୍ରଦୂଷଣ ଆଇନ, ମିନିମମ୍ ୱେଜେସ୍ ଆକ୍ଟ, ପେମେଣ୍ଟ ଅଫ୍ ୱେଜେସ୍ ଆକ୍ଟ, ସପ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ, ଷ୍ଟାଣ୍ଡିଂ ଅର୍ଡର ଆକ୍ଟ, ହୋଲ୍ଡିଂ ଆକ୍ଟ, ଇକ୍ୱାଲ ରେମ୍ୟୁନରେସନ୍ ଆକ୍ଟ, ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୟମେଣ୍ଟ ଆକ୍ଟ, ମାଇନ୍ସ ଆକ୍ଟ, ମେଟର୍ନିଟି ବେନିଫିଟ୍ ଆକ୍ଟ, ମୋଟର ଭେହିକିଲ୍ ଆକ୍ଟ, ପେମେଣ୍ଟ ଅଫ୍ ବୋନସ୍ ଆକ୍ଟ, ପେମେଣ୍ଟ ଅଫ୍ ଗ୍ରାଚ୍ୟୁଟି ଆକ୍ଟ, ୱାର୍କିଂ ଜର୍ଣ୍ଣାଲିଷ୍ଟ ଆକ୍ଟ, କଣ୍ଟାକ୍ଟ ଅଫ୍ ଲେବର ଆକ୍ଟ ପ୍ରଭୃତି 60ରୁ ଉର୍ଦ୍ଧ ଆଇନ ରହିଛି। ଏହିସବୁ ଆଇନ ବଳରେ ଜଣେ ଶ୍ରମିକ ତାର ଅଧିକାରର ପରିଧି ସମ୍ପର୍କରେ ଜାଣି ତାହାକୁ କାର୍ଯ୍ୟରେ ଲଗାଇବା କଥା। ଏଥର ଆସନ୍ତୁ ଜାଣିବା ଶ୍ରମିକ ତାଙ୍କର ସଂଗଠନଟିଏ କିଭଳି ଗଢ଼ିବେ। ପ୍ରତ୍ୟେକ ରାଜ୍ୟରେ ଜିଲ୍ଲା ସ୍ତରରେ ଶ୍ରମିକମାନଙ୍କୁ ସଂଗଠିତ କରିବା ପାଇଁ ଶ୍ରମ ଅଧିକାରୀ ବା ଜିଲ୍ଲା ଶ୍ରମ ଅଧିକାରୀ ରହିଛନ୍ତି। ଅତ୍ୟନ୍ତ ପକ୍ଷେ ଅତି କମ୍ରେ 7 ଜଣ ଶ୍ରମିକ ଗୋଟିଏ ଟ୍ରେଡ୍ ୟୁନିୟନ୍ ଗଠନ କରିପାରିବେ ଏବଂ ଏହାର ପଞ୍ଜୀକରଣ କାର୍ଯ୍ୟ ଏହି ଶ୍ରମ ଅଧିକାରୀ ବା ଏଡିସନାଲ୍ ରେଜିଷ୍ଟାର୍ଡ ବା ଡେପୁଟି ଲେବର କମିଶନର କରନ୍ତି। ତାଙ୍କୁ ଏହି ପଞ୍ଜୀକରଣ କାର୍ଯ୍ୟ ପାଇଁ କ୍ଷମତା ଦିଆଯାଇଛି। ଆଗରୁ କୁହାଯାଇଛି ଅତି କମ୍ରେ 7 ଜଣ ଶ୍ରମିକ ମିଶି ନିଜର ସଂଗଠନଟିଏ ରେଜିଷ୍ଟ୍ରିଭୁକ୍ତ କରିପାରିବେ ଏବଂ ଏଥିରେ ଯାହା ନୀତି ନିୟମ ରହିଛି ତାହା ହେଲା ସେମାନଙ୍କର ବୟସ ଅତ୍ୟନ୍ତ ପକ୍ଷେ 21 ବର୍ଷରୁ କମ୍ ହୋଇନଥିବ, ସେମାନେ ନିଜର ସଂଗଠନର ବିସ୍ତୃତ ବିବରଣୀ ନିର୍ଦ୍ଧାରିତ ନୀତି ନିୟମ କଲମରେ ଲେଖି ଏବଂ ନିର୍ଦ୍ଧାରିତ ରେଜିଷ୍ଟ୍ରି ଫି ଦାଖଲ କରି ଡେପୁଟି ଲେବର କମିଶନରଙ୍କ ପାଖରେ ତାହା ଦାଖଲ କରିପାରିବେ। ସେହିପରି ଶ୍ରମିକ ଏବଂ ମାଲିକଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦୂର କରିବା ପାଇଁ ମଧ୍ୟ ଇଣ୍ଡଷ୍ଟ୍ରିଆଲ ଡିସ୍ପ୍ୟୁଟ୍ ଆକ୍ଟ ନାମକ ଏକ ଆଇନ 1947 ମସିହାରୁ ଲାଗୁ କରାଯାଇଛି। ଏହି ଡିସ୍ପ୍ୟୁଟ୍ ବା ବିବାଦକୁ ଫଇସଲା କରିବା ନିମନ୍ତେ ଶ୍ରମ ଅଦାଲତ ଏବଂ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ ସ୍ଥାପନ କରାଯାଇଛି। ଉଦାହରଣ ସ୍ୱରୂପ ସମ୍ବଲପୁରରେ ଶ୍ରମ ଅଦାଲତ ଏବଂ ରାଉରକେଲାରେ ଟ୍ରିବ୍ୟୁନାଲ ରହିଛି। ଏହି ଆଇନ ଫଳରେ ଶ୍ରମିକ ଏବଂ ମାଲିକଙ୍କ ଉଭୟଙ୍କ ସ୍ୱାର୍ଥ ଜଗିବା ପାଇଁ ନିୟମ ପ୍ରଣୟନ କରାଯାଇଛି। ତାପରେ ଆଉ ଗୋଟିଏ ମୁଖ୍ୟତଃ ଆଇନ ରହିଛି ଯାହାକି ଫ୍ୟାକ୍ଟ୍ରିସ୍ ଆକ୍ଟ 1948, ଏବଂ ଯେଉଁ କାରଖାନାର ବ୍ଲୋୟଲର ଏବଂ ସିଫ୍ଟ ୱାଇଜ୍ କାମ ହେଉଥିଲା ସେହି କାରଖାନାର ଶ୍ରମିକମାନଙ୍କ ପାଇଁ ଏହି ଆଇନ ବିଶେଷ ଫଳପ୍ରଦ ହେଲା। ଏହି ଆଇନ ଆସିବା ପରେ କାରଖାନା ଶ୍ରମିକଙ୍କ ପାଇଁ ପ୍ରତି 500 ଶ୍ରମିକଙ୍କ ପାଇଁ ଜଣେ ୱେଲ୍ଫେୟାର ଅଫିସର ନିଯୁକ୍ତି ହେଲେ ଏବଂ କାରଖାନାମାନ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଇନ୍ସପେକ୍ସନ୍ ବା ଫ୍ୟାକ୍ଟ୍ରିସ୍ ଏବଂ ବ୍ରଏଲର ଇନ୍ସପେକ୍ଟରଙ୍କୁ ସରକାର ନିଯୁକ୍ତି ଦେବା ଫଳରେ କାରଖାନା ଶ୍ରମିକଙ୍କର ନିମନ୍ତେ ଏହି ଆଇନ ପ୍ରକୃତ କାର୍ଯ୍ୟକାରୀ ହେବା ସମ୍ଭବ ହେଲା। କାରଖାନାରେ ମେସିନ୍ ଯନ୍ତ୍ର ସାଇଡ଼୍ରେ ବାଡ଼ା ଦେବା କମ୍ପଲସରି ହେଲା ଏବଂ ଉଚ୍ଚ ସ୍ଥାନରେ କାର୍ଯ୍ୟ କରିବାକୁ ଗଲେ ଶ୍ରମିକମାନଙ୍କୁ ସେଫ୍ଟି ବେଲ୍ଟ ବାନ୍ଧିବା ପାଇଁ ବାଧ୍ୟ କରାଗଲା। ବିପଦପୂର୍ଣ୍ଣ ଯନ୍ତ୍ର ଯାହାର କି କୌଣସି ଢାଙ୍କୁଣି ନଥାଏ ସେହି ଢାଙ୍କୁଣି ମଧ୍ୟ ଦେବା ପାଇଁ ତାଙ୍କୁ ବାଧ୍ୟ କରାଗଲା। ଲିଫ୍ଟର ପ୍ରଚଳନ, ହେଲମେଟ୍, ଆଖିର ପ୍ରୋଟେକ୍ସନ ବ୍ୟବସ୍ଥା, ନିଆଁ ଲିଭାଇବା ନିମନ୍ତେ ବ୍ୟବସ୍ଥା, କାରଖାନା ଘରର ନିରାପତ୍ତା ପ୍ରଭୃତି ବ୍ୟବସ୍ଥା ଏହି କାରଖାନା ଆଇନ 1948 ବାଧ୍ୟତାମୂଳକ ହେବାରୁ ଶ୍ରମିକମାନଙ୍କର ନିରାପତ୍ତା ନିଶ୍ଚିତ ହେଲା। ଏହି ଆଇନ ଶ୍ରମିକମାନଙ୍କ ପାଇଁ କବଚ ସଦୃଶ କାମ କଲା। ଏହିସବୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଆଇନର ସ୍ଥାନ ପାଇଥିଲେ ମଧ୍ୟ ଅତି କ୍ଷୋଭର ବିଷୟ ବର୍ତ୍ତମାନ ଅନେକ ଗୁଡ଼ିଏ କଳକାରଖାନା ଗଢ଼ି ଉଠିଛି ଏବଂ ଲାଭଖୋର ମାଲିକମାନେ ଏହାକୁ ଖିଲାପ କରିବା ଯୋଗୁଁ ଶହ ଶହ ସଂଖ୍ୟାରେ ଶ୍ରମିକମାନେ ଅକାରଣରେ ଜୀବନ ଦେଉଛନ୍ତି କିମ୍ବା ପଙ୍ଗୁ ହେଉଛନ୍ତି। ଆଉ ଗୋଟିଏ ମୁଖ୍ୟ ଆଇନ ଶ୍ରମିକମାନଙ୍କ ପାଇଁ ଯାହାକି ୱାର୍କମ୍ୟାନ୍ କମ୍ପନ୍ସେସନ୍ ଆକ୍ଟ, ଶ୍ରମିକମାନଙ୍କର କ୍ଷତିପୂରଣ ଆଇନ 1923 ମସିହାରେ ଏହା ଲାଗୁ କରାଗଲା। ଆମ ଦେଶ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଏହି ଆଇନ ଶ୍ରମିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ହୋଇଛି। ଅବଶ୍ୟ ସ୍ୱାଧୀନତା ପରେ ବିଭିନ୍ନ ସମୟରେ ଏହି ଆଇନ ସଂଶୋଧିତ ହୋଇ ପରିପୃଷ୍ଟ ହୋଇଛି। ଏହି ଆଇନ ଆସିବା ଫଳରେ କାରଖାନାରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଶ୍ରମିକମାନଙ୍କ ପାଇଁ ଏକ ନିରାପତ୍ତା ଜୋନ୍ ହୋଇଛି। ଦ୍ୱିତୀୟତଃ ଏହି ଆଇନ ହେବା ପରେ ମାଲିକ ଏବଂ

0: ଶ୍ରମିକଙ୍କ ସମ୍ପର୍କ ସୃଷ୍ଟି କ୍ଷେତ୍ରରେ ମଧ୍ୟ ଶ୍ରମିକମାନେ ଏହି ଆଇନର ସୁଫଳ ପାଇପାରୁଛନ୍ତି। ଏହି ଆଇନ ହେବା ଦ୍ୱାରା ଶ୍ରମିକମାନଙ୍କ ପାଇଁ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା କ୍ଷତ ନିମନ୍ତେ କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ଏହି ଆଇନକୁ ସରଳୀକରଣ କରାଯାଇ ଦୁର୍ଘଟଣା ସମ୍ପର୍କିତ ଖବର ତୁରନ୍ତ ନିକଟସ୍ଥ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚାଇବା ପାଇଁ ମାଲିକମାନଙ୍କୁ ବାଧ୍ୟତାମୂଳକ ବ୍ୟବସ୍ଥା ହୋଇଛି। ଶୀଘ୍ରାନୁଶୀଘ୍ର କ୍ଷତିପୂରଣ ପାଇବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମ ଆୟୁକ୍ତମାନଙ୍କୁ କମିଶନ ୱାର୍କମ୍ୟାନ୍ କମ୍ପାନ୍ସେସନ୍ ପାୱାର ଦିଆଯାଇ ତୁରନ୍ତ ଫଇସଲା କରାଯାଉଛି। ବିଶେଷ ଭାବେ ମୃତ୍ୟୁବରଣ କରୁଥିବା ଶ୍ରମିକମାନଙ୍କ କ୍ଷେତ୍ରରେ କ୍ଷତିପୂରଣ ଅର୍ଥ କମିଶନଙ୍କ ନିକଟରେ ପୈଠ କରିବା ନିମନ୍ତେ ମାଲିକମାନଙ୍କୁ ଆଇନରେ ବାଧ୍ୟ କରାଯାଇଛି ଏବଂ ମୃତ୍ୟୁବରଣ କରୁଥିବା ଶ୍ରମିକଙ୍କର ନିକଟସ୍ଥ ପରିବାରବର୍ଗ ଯଥା ସ୍ତ୍ରୀ, 18 ବର୍ଷରୁ କମ୍ ବୟସର ପୁଅ ଝିଅ, ଅବିବାହିତ ଝିଅ, ବୃଦ୍ଧ ପିତାମାତା, ଅବିବାହିତ ନିର୍ଭର କରୁଥିବା ଭଉଣୀଙ୍କ ପାଇଁ କମିଶନଙ୍କ ନିକଟରେ ଜମା ହୋଇଥିବା କ୍ଷତିପୂରଣ ରାଶିକୁ ସ୍ଥଳ ବିଶେଷରେ ସ୍ପେୟାର କରାଯାଉଛି ଏବଂ ବୟସକୁ ଆଖି ଆଗରେ ରଖି ଫିକ୍ସଡ୍ ବା ସ୍ଥାୟୀ ଜମା କରି ଦିଆଯାଉଛି। ଏକ ନିର୍ଦ୍ଦିଷ୍ଟ ଗଣିତାଙ୍କ ହିସାବରେ ଏହି କ୍ଷତିପୂରଣର ବ୍ୟବସ୍ଥା କରାଯାଇଛି, ଏଥିରୁ ବିଚ୍ୟୁତ ହେବାର ସମ୍ଭାବନା ନାହିଁ। ଅବଶ୍ୟ ଦୁର୍ଘଟଣା, ମୃତ୍ୟୁ ଛଡ଼ା ହରାଇଥିବା ଅଙ୍ଗ ବା ଅପଙ୍ଗ ଡିସାବଲଙ୍କ ପାଇଁ ଏହି ଆଇନ ବିଶେଷ ଭାବରେ ଫଳପ୍ରଦ ହେଉଛି। ସର୍ବୋପରି ଏମ୍ପ୍ଲୟିଜ୍ ଷ୍ଟେଟ୍ ଇନ୍ସୁରାନ୍ସରେ କଭର୍ ହେଉଥିବା ଶ୍ରମିକମାନେ ଏହି ଆଇନର ପରିସରଭୁକ୍ତ ନ ହୋଇ ESI ଆଇନରେ କ୍ଷତିପୂରଣ ପାଇଥାନ୍ତି। ଏହି ଆଇନ ହେବା ଫଳରେ ମାଲିକମାନଙ୍କର ମନ ମର୍ଜି ଉପରେ ଯଥେଷ୍ଟ ଅଙ୍କୁଶ ଲାଗିବାର ବ୍ୟବସ୍ଥା ହୋଇଛି। ଆମ ଦେଶ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଶ୍ରମିକମାନଙ୍କ ପାଇଁ ହାତଗଣତି ଆଇନ ଥିଲା, କିନ୍ତୁ ଭାରତ ସ୍ୱାଧୀନତା ହେବା ପରେ ନିଜସ୍ୱ ସମ୍ବିଧାନ ଆସିବା ପରେ ଶ୍ରମିକମାନଙ୍କର ଅଧିକାର ଏବଂ ସୁରକ୍ଷା ପାଇଁ ପ୍ରାୟ 60ରୁ ଉର୍ଦ୍ଧ ଆଇନ ରହିଛି ଏବଂ ରାଜ୍ୟ ସରକାର ମଧ୍ୟ ବେଳେବେଳେ ଏହି ଆଇନକୁ ଉପଯୋଗ କରି ବିଭିନ୍ନ ସମୟରେ ରୁଲ୍ ତିଆରି କରିଛନ୍ତି। ରାଜ୍ୟ ସରକାରମାନେ ଏହି ରୁଲ୍ ବା ଆକ୍ଟ ନିଜେ ପ୍ରଣୟନ କରି ରାଜ୍ୟର ଶ୍ରମିକମାନଙ୍କୁ ବିଶେଷ ସହାୟତା କରୁଛନ୍ତି। ଏହି ଆଇନମାନ ଶ୍ରମିକମାନଙ୍କର ଅସ୍ତ୍ର ସ୍ୱରୂପ କାମ କରୁଛି ଏବଂ ମାଲିକମାନଙ୍କୁ ଆଇନ ବଳୟ ଭିତରେ ରଖିବା ପାଇଁ ବାଧ୍ୟ କରୁଛି। ସ୍ୱାଧୀନୋତ୍ତର ଭାରତବର୍ଷରେ ଭବିଷ୍ୟତ ନିଧି ଆଇନ 1952, ପେନ୍ସନ୍ ଆଇନ, ପ୍ରଦୂଷଣ ଆଇନ, ମିନିମମ୍ ୱେଜେସ୍ ଆକ୍ଟ, ପେମେଣ୍ଟ ଅଫ୍ ୱେଜେସ୍ ଆକ୍ଟ ଏହିଭଳି ବିଭିନ୍ନ ଆଇନ ପ୍ରଣୟନ ହେବା ଦ୍ୱାରା କୋଟି କୋଟି ଶ୍ରମିକମାନେ ଏହାର ସୁଫଳ ପାଇପାରୁଛନ୍ତି। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ବିଶ୍ୱର ସମସ୍ତ ଶ୍ରମିକ ଦୁନିଆର ମଜଦୁର ଏକ ହୁଅ ଆହ୍ୱାନରେ ଏକ ହୋଇ ନିଜର ଅଧିକାର ପାଇଁ ସଂଘର୍ଷ କରୁଛନ୍ତି ଏବଂ ଆଗକୁ ଶିଳ୍ପାୟନରେ ଶ୍ରମିକ ଆଇନକୁ ଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ।
1: ଏ ଥିଲା ଆଲୋଚନା ଶ୍ରମିକ ଅଧିକାର ଆଇନ, ଆଲୋଚନା କଲେ ଅରବିନ୍ଦ ନାୟକ। ଏଥିସହିତ ଆଜିର ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମ ଉପସ୍ଥାପନା ସନ୍ତୋଷ ପିଂ, ପ୍ରଯୋଜନା ଭାଗିରଥୀ ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟଦେବୀ ବାବୁ। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାଣିବା ଇତିହାସର କିଛି ସ୍ମରଣୀୟ ଅଧ୍ୟାୟ ସମ୍ପର୍କରେ, କ୍ୟାମ୍ପସ୍ ଜୀବନର କିଛି ଅନୁଭୂତି ଏବଂ ସମାଜ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ପର୍କରେ। ଏହାସହ ମଝିରେ ମଝିରେ ରହିଛି କିଛି ମନଛୁଆ ଗୀତର।

0: ସମ୍ଭାର। ତେବେ ଚାଲନ୍ତୁ ସୁରସହ ଜ୍ଞାନର ଏହି ସୁନ୍ଦର ଯାତ୍ରାରେ ସାମିଲ ହେବା। ପ୍ରଥମେ ଜାଣିବା ଇତିହାସ ଦର୍ପଣରେ ଆଜି। ଆଜି ଭଳି 19 ଜୁଲାଇ 1763 କାଟୱା ଯୁଦ୍ଧରେ ମୀର କାସିମ ବ୍ରିଟିଶଠାରୁ ପରାଜିତ ହୋଇଥିଲେ। 19 ଜୁଲାଇ 1827 ଭାରତର ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେ ବର୍ତ୍ତମାନର ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ନାଗୱା ଗାଁରେ ଜନ୍ମଗ୍ରହଣ କରିଥିଲେ। 19 ଜୁଲାଇ 1848 ଆମେରିକାର ନ୍ୟୁୟର୍କରେ ପ୍ରଥମ ମହିଳା ଅଧିକାର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। 19 ଜୁଲାଇ 1941 ବ୍ରିଟେନର ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ୍ ତାଙ୍କ ଭାଷଣରେ ଭି ଫର୍ ଭିକ୍ଟ୍ରି ଅଭିଯାନକୁ ସମର୍ଥନ କରିଥିଲେ, ଯାହାକି ପରେ ନାଜି ଜର୍ମାନୀ ବିରୋଧୀ ପ୍ରତିରୋଧର ବିଶ୍ୱ ପ୍ରତୀକ ପାଲଟିଥିଲା। 19 ଜୁଲାଇ 1961 ଟ୍ରାନ୍ସ ୱାର୍ଲ୍ଡ ଏୟାରଲାଇନ୍ସ ନିର୍ଦ୍ଧାରିତ ବାଣିଜ୍ୟିକ ବିମାନ ଯାତ୍ରାରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। 19 ଜୁଲାଇ 1963 ନାସାର ପରୀକ୍ଷାମୂଳକ ପାଇଲଟ ଜୋସେଫ୍ ଜୋ ୱକର X-15 ବିମାନକୁ 106 କିଲୋମିଟର ଉଚ୍ଚତାକୁ ନେଇ ମହାକାଶରେ ପହଞ୍ଚିଥିବା ପ୍ରଥମ ବିମାନ ଚାଳକ ହୋଇଥିଲେ। 19 ଜୁଲାଇ 1969 ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ସରକାର 14 ପ୍ରମୁଖ ବେସରକାରୀ ବାଣିଜ୍ୟିକ ବ୍ୟାଙ୍କର ଜାତୀୟକରଣ କରିଥିଲେ। 19 ଜୁଲାଇ 1974 ଭାରତୀୟ ବିପ୍ଳବୀ ଶହୀଦ ସର୍ଦ୍ଦାର ଉଦ୍ଧମ ସିଂଙ୍କ ପାର୍ଥିବ ଦେହାବଶେଷ ଲଣ୍ଡନରୁ ବିମାନ ଯୋଗେ ନୂଆଦିଲ୍ଲୀକୁ ଅଣାଯାଇଥିଲା। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଦିନରେ ଘଟିଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା। ଆଶା କରୁଛି ଆପଣମାନଙ୍କ ପାଇଁ ଲାଭପ୍ରଦ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ପ୍ରବେଶ କରିବା କ୍ୟାମ୍ପସର ରଙ୍ଗୀନ ଦୁନିଆକୁ, ଶୁଣିବା IIM ସମ୍ବଲପୁରର ଛାତ୍ରଛାତ୍ରୀଙ୍କ କିଛିଟା ଅନୁଭୂତି।
1: ଆଜିର ଆମ କାର୍ଯ୍ୟକ୍ରମ ହେଲା କ୍ୟାମ୍ପସ।
2: ତାହେଲେ ଶ୍ରୋତାବନ୍ଧୁ, ଆଜି ଆମେ ଅଛୁ IIM ସମ୍ବଲପୁର କ୍ୟାମ୍ପସରେ। ଆମ ସହିତ କଥା ହେବାକୁ ଜଣେ ଅଛନ୍ତି, ତାଙ୍କ ପରିଚୟ ପ୍ରଥମେ ଜାଣିବା। ହ୍ୟାଲୋ ମ୍ୟାମ୍, ଆପଣଙ୍କ ପରିଚୟ ପ୍ରଥମେ ଦିଅନ୍ତୁ।
3: ମୋ ନାଁ ଅସ୍ମିତା ମହାପାତ୍ର, ମୁଁ ଏଠି ଫାଇନାଲ ଇୟର PhD ସ୍କଲର ଅଛି, ମୁଁ ମାର୍କେଟିଂ ଡୋମେନ୍ରେ ଅଛି। କ୍ୟାମ୍ପସଟା ଜଏନ୍ କରିଲି ଯେବେ ଆମ କ୍ୟାମ୍ପସ ସମ୍ବଲପୁର ୟୁନିଭର୍ସିଟିରେ ଥିଲା। ତ ମୁଁ ତା ଆଗରୁ ଯେତେବେଳେ ଶୁଣିଥିଲି ପିଲାମାନେ ଏମିତି କହୁଥିଲେ ସେଠି ମତଲବ ଭଲ ଇନଫ୍ରାଷ୍ଟ୍ରକ୍ଚର ନଥିଲା, ତାପରେ ଆମେ ଡେଭଲପ୍ କଲୁ, ସମ୍ବଲପୁର ୟୁନିଭର୍ସିଟିକୁ ଆସିଲୁ। ସମ୍ବଲପୁର ୟୁନିଭର୍ସିଟିକୁ ଆସିଲା ପରେ ଆମେ ବୁଝିଲୁ କି ଏ କ୍ୟାମ୍ପସଟା ବି ଆମ ପାଇଁ ଭଲ, ଛୋଟ କ୍ୟାମ୍ପସ ଥିଲା ଆମ ପାଇଁ ଭଲ ଥିଲା। ଲେକିନ ଯେତେବେଳେ ଆମେ ଏ ବଡ଼ କ୍ୟାମ୍ପସକୁ ଆମ ଗୋଶାଲା କ୍ୟାମ୍ପସକୁ ଆସିଲୁ, ଆମେ ଦେଖିଲୁ କି ଏଠି ଆମର ନଟ୍ ଓନ୍ଲି ଆମେ ଆଜ୍ ଅ କଲେଜ ଆଜ୍ ଅ ଷ୍ଟୁଡେଣ୍ଟ ପଢୁଛୁ, ବଟ୍ ଆମେ ସମ୍ବଲପୁରୀ ଆର୍ଟକୁ ବି ଆମେ ମୋଟିଭେଟ୍ କରୁଛୁ।
2: କିପରି ଭାବରେ?
3: ତ ଆପଣ ଯେମିତି ଦେଖିଥିବେ IIM ସମ୍ବଲପୁର ଲୋଗୋ ଯୋଉଟା ଅଛି ଆମର, ସେଟା 3 ଗାର ଶୋ କରେ କି ଆମେ 3 eyes ଉପରେ ଫୋକସ୍ କରୁ। 3 eyes ମାନେ ଆମର ହେଲା କି ଆମେ ଇନକ୍ଲୁସିଭିଟି, ଇନକ୍ଲୁସିଭିଟି ମାନେ ହେଲା କି ଆମେ ଆମର ଯେତିକି ଲୋକାଲ ଆର୍ଟିଜିଆନ ମାନେ ଯୋଉ ଆମର ନାନୀମାନେ ୟା ଭାଇମାନେ ଅଛନ୍ତି ଯୋଉମାନେ ସମ୍ବଲପୁରୀ ଆର୍ଟ ବନଉଛନ୍ତି, ଆମେ ତାକୁ କେମିତି ସାଙ୍ଗରେ ନେଇକି ଆଗକୁ ଗୋଟେ ବଢ଼ିପାରିବୁ। ସେକେଣ୍ଡ ଆଇଟା ହେଲା ଇଣ୍ଟିଗ୍ରିଟି। ଇଣ୍ଟିଗ୍ରିଟି ମାନେ ଯେତେବେଳେ ଆମେ ମ୍ୟାନେଜମେଣ୍ଟ ଷ୍ଟୁଡେଣ୍ଟ ଅଛୁ, ତ ଇଟ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ କି ୱି ବିକମ୍ ଏଥିକାଲ ଇନ୍ ଅ ପୋଜିସନ ୱେର୍ ୱି ହାଭ୍ ଦଟ୍ ୱର୍କ ଲାଇଫ୍ ବାଲାନ୍ସ। ଥର୍ଡ ହେଲା କି ଯେତେବେଳେ ଆମେ କେଉଁ ବି ଇଭେଣ୍ଟ ଆମେ କରୁ, ତ ଦେର୍ ଇଜ୍ ଅ ହାଇଲାଇଟ୍ କି ଆମ ଷ୍ଟୁଡେଣ୍ଟସ୍ ମାନେ ଦେ ଆର୍ ପ୍ରୋ ଆକ୍ଟିଭ୍। ୱେନ୍ ୟୁ ଏଣ୍ଟର ଦ ମେନ୍ ଗେଟ୍ ୟୁ ୱିଲ୍ ସି ଦ ବିଲ୍ଡିଂସ୍ ୱିଥ୍ ଦି ସମ୍ବଲପୁରୀ ଇକତ ଆର୍ଟ।
2: ବହୁତ ସୁନ୍ଦର ଲାଗୁଛି ସେଇଟା।
3: ସୋ ଦ୍ୟାଟ୍ ଇଜ୍ ହାଉ ୱି ଫ୍ରମ୍ ଦି ଗ୍ରାସ୍ ରୁଟ୍ ଲେଭେଲ୍ ଆର୍ ଡାଇରେକ୍ଟର ବେସିକାଲି ଫୋକସ୍ଡ କି ଆମେ ସମ୍ବଲପୁରୀ ଆର୍ଟକୁ ଆଜ୍ ଅ କଲ୍ଚର ଆଜ୍ ଅ ଟ୍ରେଡିସନ୍ ଆଗକୁ ନବୁ। ଆଉ ଇଭେନ୍ ଆମର ଇଏ ବି ଡିସାଇଡ୍ ହେଉଛି କି ଯେଉଁଟା ଆମର ଓଡ଼ିଶା ଦିବସ ଆମେ ଯେଉଁ ମନଉ, ସେଠି ୱିଲ୍ ମେକ୍ ସିଓର ଦେ ଷ୍ଟୁଡେଣ୍ଟସ୍ ଆର୍ ଇନ୍ ଟୁ ସମ୍ବଲପୁରୀ କ୍ଲୋଥ୍ସ। ତୋ ଇନ୍ ଅ ୱେ ୱାଟ୍ ୱି ହାଭ୍ ଡନ୍ ଇଜ୍ ୱି ହାଭ୍ ଟ୍ରାଇ ଟୁ କୋଲାବରେଟ୍ ୱିଥ୍ ଦି ଲୋକାଲ ଆର୍ଟିଜନ୍। ସୋ ଦ ଷ୍ଟେପ୍ ଦଟ୍ IIM ସମ୍ବଲପୁର ଟୁକ୍ ଇଜ୍ ଇନ୍ ଦି ଫର୍ଷ୍ଟ ଫେଜ୍ ୱି ୱେଣ୍ଟ ଫର୍ ଆନ୍ EDP ଦଟ୍ ଇଜ୍ ଅନ୍ଟରପ୍ରେନିୟରସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ଅଲଙ୍ଗ ୱିଥ୍ SIDBI। ସୋ ସେଥିରେ ଆମର କ'ଣ ଥିଲା କି ୱି ଟୁକ୍ 25 ମାଷ୍ଟର ୱିଭର୍ସ ଫ୍ରମ୍ ଦି ବରଗଡ଼ ଡିଷ୍ଟ୍ରିକ୍ଟ, ସେଠୁ ସେମାନେ ଆମେ ତାଙ୍କୁ ନେଇକି ଆସିଲୁ। ତାଙ୍କୁ ଆମେ ୱି ମେଡ୍ ସିଓର କି ତାଙ୍କୁ ଟ୍ରାଭେଲ ଦିଆଯିବ, ସେ ସବୁ ୱିକେଣ୍ଡ ସେ 2 ସାଟରଡ଼େ ସଣ୍ଡେ ଫର 12 ଦେ ହାଭ୍ କମ୍। ତ ଆମର ମୋଟିଭ୍ କ'ଣ ଥିଲା କି ଆମେ ଆମର ଇନ୍ହାଉସ୍ ଫାକଲ୍ଟି ଯେତିକି ଅଛନ୍ତି ୟା ଫିର୍ ବାହାର ଯେମିତି ଅଛନ୍ତି ଯେତିକି ଭଲ ଭଲ ଯେଉଁଟା ଭଲ ପୋଜିସନ୍ରେ ଅଛନ୍ତି ଡେଭଲପମେଣ୍ଟ ସେକ୍ଟରରେ, ଆମେ ତାଙ୍କୁ ଇନ୍ଭାଇଟ୍ କଲୁ। ସେମାନେ ସେସନ୍ସ କରେଇଲେ, GST ପାଇଁ କରେଇଲେ, ତାପରେ ତାଙ୍କର କଲର୍ସ ପାଇଁ କରେଇଲେ, ପ୍ରଡକ୍ଟ ଡାଇଭର୍ସିଫିକେସନ୍ କେମିତି କରିବେ।
2: ମାନେ ପର୍ଟିକୁଲାର୍ଲି ଆପଣ ଯେଉଁ ସେ ଟ୍ରେନିଂ ପ୍ରୋଗ୍ରାମରେ ଫୋକସ୍ କଲେ ସେ ଜାଗାରେ କି ସେମାନେ ଯେଉଁ କନଜ୍ୟୁମର ଡିମାଣ୍ଡ କ'ଣ ସେଇଟା ଜାଣିବେ, ମାର୍କେଟରେ କ'ଣ ଏବେ ଚାଲିଛି, ମାର୍କେଟିଂ ରିସର୍ଚ୍ଚ ଗୁଡ଼ା ବିଷୟରେ ତାଙ୍କର ଆଇଡିଆ ହେବ, ଆଉ ନିଜ ତାଙ୍କର ଯୋଉ ଛୋଟ ଅର୍ଗାନାଇଜେସନ ଟାଇପ୍ର କହିପାରିବା, ତାକୁ ସେମାନେ କେମିତି ଡେଭଲପ୍ କରିପାରିବେ GST ବିଷୟରେ ଆପଣ ଯୋଉ ବତେଇଲେ, ତ ତାର ଆଉଟପୁଟଟା କେମିତି ହେଲା?
3: ଆଉଟପୁଟଟା ତାର ଏଇଟା ଅଛି କି ଆମର ସେ 25 ଗୋଟେ ମିଶିକି ଆମେ ଦେ ହାଭ୍ ଫର୍ମଡ୍ ବୁନକର ଭ୍ୟାଲି। ବୁନକର ଭ୍ୟାଲି ଇଜ୍ ଆନ୍ ଇନିସିଏଟିଭ୍ ଅଫ୍ IIM ସମ୍ବଲପୁର କି ଆମେ ଚେଷ୍ଟା କରୁଛୁ ସେ 25 ଗୋଟେ ଜାଗାକୁ ଆସନ୍ତୁ, ଯେହେତୁ ସେମାନେ ଗାଁରୁ ବିଲଙ୍ଗ କରୁଛନ୍ତି, ତ ତାଙ୍କର ଟିକେ ମେଣ୍ଟାଲ

0: ଅଛି ଯଦି ମୁଁ କାହା ସାଙ୍ଗେ ସେୟାର କରି ମୋ ଡିଜାଇନଟା ଚୋରି ହେଇପାରିବ।
1: ଓହୋ ହଁ
0: ତ ଆମର ମୋଟିଭ ଥିଲା କି ତାଙ୍କୁ ଏକା ସାଙ୍ଗରେ ଗୋଟେ ଜାଗାରେ ଆଣି ତାଙ୍କୁ ଗୋଟେ କମ୍ପାନୀ ଫର୍ମ କରିଲେ ସେମାନେ କ'ଣ ହବ କି ସେମାନେ ବନେଇ ପାରିବେ ପ୍ରଡକ୍ଟସ। ଆଉ ଆଜିକା ଡେଟ୍ରେ ୱାନ୍ ଦେ ଲାଇକ୍ ଯୋଉଟା 25 ଜଣ ଆସିଥିଲେ 7 of them ଆର୍ ନ୍ୟାସନାଲ ଅବଡିଜ ଆଣ୍ଡ 1 of them କମ୍ସ ଫ୍ରମ୍ ଅ ଫ୍ୟାମିଲି ଅଫ୍ ନ୍ୟାସନାଲ ଅବଡି। ତ ଦ୍ୟାଟ୍ ୱାଜ୍ ଅଲ୍ସୋ ପ୍ରାଇଡ୍ ଫର୍ ଅସ୍ କି ସେ ଆସିଲେ ଆମ କଲେଜକୁ ସେ ବି ଶିଖିବାକୁ ଚାହୁଁଛନ୍ତି। ସେ ବି କହିଲେ କି ଆମର କ'ଣ କ'ଣ ପ୍ରୋବ୍ଲେମ୍ ହେଉଛି। ସେକେଣ୍ଡ କ'ଣ ଇମ୍ପାକ୍ଟ ହେଲା କି ନାଓ ଦେ ହାଭ୍ ଦେର୍ ଓନ୍ ଲୋଗୋ। ସୋ ୱି ଫୋକସ୍ଡ ଅନ୍ ବ୍ରାଣ୍ଡିଂ ପାର୍ଟ ଅଲ୍ସୋ କି ତାଙ୍କ କେମିତି ନିଜ ବ୍ରାଣ୍ଡ ଡେଭଲପ୍। ତାପରେ ତାଙ୍କୁ ସୋସିଆଲ ମିଡ଼ିଆ ମାର୍କେଟିଂ ଆମେ କରିଲୁ। ୱି ଇନ୍ସ୍ୟୋର୍ ଦ୍ୟାଟ୍ ଦେ ହାଭ୍ ଦେର୍ ଇନ୍ଷ୍ଟାଗ୍ରାମ ଆକାଉଣ୍ଟସ୍, ଦେ ହାଭ୍ ଦେର୍ ଫେସବୁକ୍ ଆକାଉଣ୍ଟସ୍ ଆଣ୍ଡ ଦେ ଗୋ ଫର୍ ହ୍ୱାଟ୍ସଆପ୍ ମାର୍କେଟିଂ। ସୋ ଦ୍ୟାଟ୍ ଇଜ୍ ହାଉ ଦିସ୍ ଆଇ ଏମ୍ ୱିଚ୍ ଆଇ କ୍ୟାନ୍ କ୍ଲେମ୍ ବିଙ୍ଗ୍ ଅ ଷ୍ଟୁଡେଣ୍ଟ ଅଫ୍ ଦିସ୍ ଆଇ ଏମ୍ ଇଜ୍ ଡିଫରେଣ୍ଟ ଫ୍ରମ୍ ଦି ଅଦର୍ ଆଇ ଏମ୍ସ ବିକଜ୍ ୱି ଆଜ୍ ଏନ୍ ଇନ୍ଷ୍ଟିଚ୍ୟୁଟ୍ ଆଜ୍ ୱି ସେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ। ସୋ ୱି ଆଜ୍ ଏନ୍ ଷ୍ଟୁଡେଣ୍ଟ ଅଫ୍ ମ୍ୟାନେଜମେଣ୍ଟ ୱି ଟ୍ରାଏ ଟୁ ମ୍ୟାନେଜ୍ ଆର୍ ଏଜୁକେସନ୍ ଅଲ୍ସୋ, ୱି ଟ୍ରାଏ ଟୁ ମ୍ୟାନେଜମେଣ୍ଟ ଆର୍ ମ୍ୟାନେଜ୍ ଆର୍ ଏକାଡେମିକ୍ ଲାଇଫ୍ ଅଲ୍ସୋ ଅଲଙ୍ଗ୍ ୱିଥ୍ ମେକିଂ ସିଓର ଦ୍ୟାଟ୍ ଆର୍ କଲେଜ ଇଜ୍ ରାଇଜିଂ ଏଭ୍ରି ଡେ ୱିଥ୍ ଏଭ୍ରି ଇଭେଣ୍ଟ ଗୋଇଂ ଅନ୍।
1: ଆମେ ବି ଆଶା କରୁଛୁ ଆଗରେ ଏମିତି ଆପଣଙ୍କର କାର୍ଯ୍ୟକ୍ରମଟା ଚାଲୁଥିବ, ଆଉ ଆପଣ ଯୋଉ ଷ୍ଟାର୍ଟଅପ୍ ମାଇଣ୍ଡ ସେଟ୍ଅପ୍ ଯୋଉ କ୍ରିଏଟ୍ କରୁଛନ୍ତି ସେଇଟାକୁ ସମସ୍ତେ ଆପଣେଇବେ, ଆଉ ଆଗକୁ ସେମାନେ ନିଜେ ତାକୁ ସେଲ୍ଫ ଡିପେଣ୍ଡେଣ୍ଟ ହେବେ, ଅନ୍ୟ ଲୋକଙ୍କ ପାଇଁ ବି ସେମାନେ ଏମ୍ପ୍ଲୟମେଣ୍ଟ ଅପରଚ୍ୟୁନିଟି କ୍ରିଏଟ୍ କରିପାରିବେ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ଏବେ ବର୍ତ୍ତମାନ ଆସିବା ଆମେ ପାଠ୍ୟ କାର୍ଯ୍ୟକ୍ରମ ବ୍ୟତୀତ ସେମାନେ ଆଉ କ'ଣ କ'ଣ କରୁଛନ୍ତି ଏ ଜାଗାରେ, ଡିଫରେଣ୍ଟ ତାଙ୍କର କ୍ଲବ୍ସ ଗୁଡ଼ାକ ସୋସାଇଟି ଅଛି ଯେ ତାଙ୍କ ବିଷୟରେ ଆମେ କଥା ହେବା। ଆମ ସହିତ ଜଣେ ଅଛନ୍ତି ଛାତ୍ରୀ, ତାଙ୍କ ପରିଚୟ ପ୍ରଥମେ ନେବା। ମ୍ୟାମ୍ ପହିଲେ ଆପ ଆପଣା ଇଣ୍ଟ୍ରୋଡକ୍ସନ ଦେଇଛି।
2: जी बिल्कुल। सो आई एम वर्णिका खरे, आई एम अ फर्स्ट ईयर एम बी ए स्टूडेंट हियर एट आई एम संबलपुर एंड आई एम अ पार्ट ऑफ द स्टूडेंट अफेयर्स काउंसिल। सो स्टूडेंट अफेयर्स काउंसिल एज द नेम सजेस्ट इज अ काउंसिल ऑफ द स्टूडेंट्स एंड वी एक्ट एज अ ब्रिज बिटवीन द स्टूडेंट्स एंड द एडमिनिस्ट्रेशन।
1: ओके, सो व्हाट सॉर्ट्स ऑफ एक्टिविटी डू यू परफॉर्म हियर?
2: सो अंडर स्टूडेंट्स अफेयर्स काउंसिल वी कॉल इट सैक इन शॉर्ट। सो मेनली आवर स्कोप ऑफ वर्क इंक्लूड्स taking the grievances and issues of the students and taking them up to the admin and coming up with solutions and implementing new things to make the experience of students more enriching here on campus.
1: So coming to part of the clubs you are saying, so what are the different clubs do you have in this particular IIM campus?
2: Okay, so there are, first of all, as we are the council, student affairs council, then we have two categories.
1: Okay.
2: One is clubs and one is committees. So committees are contains different parts where students manage different things. For example, there is an academic committee. So academic committee is responsible for the taking care of the curriculum. They sit with the professors and they also contribute in designing the curriculum so that they know what the students want and so that they can pitch in. Other than that, they regulate the day-to-day classes that we have and they act as a liaison between the professors and the students. And other than that, we have other committees like Alumni Affairs Committee. It deals with the alumni, the students who have passed from our college. Then we have committees like Industry Relations Committee and Infrastructure and Mess Committee. And as the name suggests, they deal with their respective fields.
1: Okay.
2: We have another prominent committee here, that is the Cultural Committee. It's called Kalakriti. So coming to the clubs, the clubs are informally divided into two categories. One is technical and non-technical. So technical clubs include clubs related to fields that are also part of our curriculum. So for example, we have Alpha Beta, the product management club, Beers and Bulls, the finance club, Consiglio, the consulting club, Emporia marketing club, and so on. And the non-technical clubs are more of the kind that address to interests of students, like drama club, we have Natya Rang, then there's Illuminati, it's the literary club of IIM Sambalpur, then we have Magnum Opus, the art club, Pixel, it's the photography club, and so on. And we have a new club coming up, it's called Neeti, it's a public policy club. One of the major thing about all these clubs and committees and the council is that it's run completely by the students.
1: So आपसे बात करके बहुत खुशी हुई, बहुत जानकारी हमें मिली और उम्मीद करते हैं कि हमारे जो श्रोता हैं उन्हें भी बहुत कुछ जानने को मिलेगा इस कैंपस के बारे में। ओके, थैंक यू। श्रोता बंधु, ताहले एबे आसंतु ए कैंपस विषय तो आमे बहुत कथा जानिले, एबे जानिबा ए कैंपस रे जणे एडमिशन करबा को चाहूचंती त से किपरि भाबरे से एडमिशन करिवे। आम सहित जणे बंधु अछंती, तांको परिचय प्रथमे नेबा। सर आप अपना पहले इंट्रोडक्शन दीजिए।
3: जी शुक्रिया। मेरा नाम मानस अग्रवाल है, मैं लखनऊ से बिलोंग करता हूँ एंड आई एम एन इंजीनियर बाय प्रोफेशन। मेरा एक साल का वर्क एक्स है आईटी कंपनी में एंड आई स्टार्टेड प्रिपेयरिंग फॉर कैट पैरेलली व्हाइल वर्किंग।
1: ओके, सो पर्टिकुलरली अगर यहाँ आईआईएम में एडमिशन लेना है सो कैट इज कंपलसरी, तो इसमें कितना आपको स्कोर करना

ଶ୍ରୋତାବନ୍ଧୁ, ଅର୍ଥ କେବଳ ଧନ ନୁହେଁ, ଏହା ଜଣେ ମଣିଷର ସ୍ୱପ୍ନ, ପରିଶ୍ରମ ଓ ଭବିଷ୍ୟତର ଭରସା। ଶ୍ରୋତାବନ୍ଧୁ, ଆପଣମାନେ ଅନେକ ଥର ବ୍ୟାଙ୍କକୁ ଯାଇଥିବେ, ହୁଏତ କେବେ ଟଙ୍କା ଜମା କରିବା ପାଇଁ, ତ ପୁଣି କେବେ ଟଙ୍କା ଉଠାଇବା ପାଇଁ, କିମ୍ବା ଏଟିଏମ୍, UPI ଅଥବା ମୋବାଇଲ୍ ବ୍ୟାଙ୍କିଂର ବ୍ୟବହାର ମଧ୍ୟ କରିଥିବେ। ଆଜି ବ୍ୟାଙ୍କ ଆମ ଜୀବନର ଏକ ସାଧାରଣ ଅଂଶ ହୋଇଯାଇଛି। କିନ୍ତୁ କେବେ ଭାବିଛନ୍ତି କି, ଏକ ସମୟ ଥିଲା ଯେତେବେଳେ ଦେଶର ଅନେକ ଗାଁରେ ବ୍ୟାଙ୍କର କୌଣସି ଶାଖା ନଥିଲା। କୃଷକ, କ୍ଷୁଦ୍ର ବ୍ୟବସାୟୀ, କାରିଗର ଏବଂ ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କ ଋଣ ପାଇବା ସହଜ ନଥିଲା। ସେଭଳି ପରିସ୍ଥିତିରେ ଭାରତର ବ୍ୟାଙ୍କିଂ ବ୍ୟବସ୍ଥାରେ ଆସିଥିଲା ଏକ ଐତିହାସିକ ପରିବର୍ତ୍ତନ। ଆଉ ସେହି ଘଟଣାକୁ ସ୍ମରଣ କରି ପ୍ରତିବର୍ଷ ଜୁଲାଇ 19 ତାରିଖରେ ପାଳନ କରାଯାଏ ବ୍ୟାଙ୍କ ଜାତୀୟକରଣ ଦିବସ। ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ମନରେ ଆଉ ଗୋଟିଏ ପ୍ରଶ୍ନ ଆସିପାରେ, ଜାତୀୟକରଣ କହିଲେ ଅସଲରେ କ'ଣ? ସହଜ ଭାଷାରେ କହିବାକୁ ଗଲେ, ଯେତେବେଳେ କୌଣସି ବେସରକାରୀ ସଂସ୍ଥାକୁ ସରକାର ନିଜ ନିୟନ୍ତ୍ରଣକୁ ଆଣନ୍ତି, ତାହାକୁ ଜାତୀୟକରଣ କୁହାଯାଏ। 1969 ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଦେଶର 14 ବଡ଼ ବେସରକାରୀ ବ୍ୟାଙ୍କକୁ ଜାତୀୟକରଣ କରାଯାଇଥିଲା। ପରେ 1980 ଆଉ 6 ବ୍ୟାଙ୍କକୁ ଜାତୀୟକରଣ କରାଗଲା। କିନ୍ତୁ ପ୍ରଶ୍ନ ହେଉଛି, ଏଭଳି ପଦକ୍ଷେପ କାହିଁକି ନିଆଗଲା? କାହିଁକିନା ସେତେବେଳେ ଅଧିକାଂଶ ବଡ଼ ବ୍ୟାଙ୍କ ସହର କୈନ୍ଦ୍ରିକ ଥିଲେ, ଋଣ ମଧ୍ୟ ପ୍ରାୟତଃ ବଡ଼ ବ୍ୟବସାୟୀଙ୍କୁ ମିଳୁଥିଲା। କିନ୍ତୁ ଦେଶର ଅଧିକାଂଶ ଲୋକ ବସବାସ କରୁଥିଲେ ଆମ ଗ୍ରାମାଞ୍ଚଳରେ। ଜଣେ କୃଷକ, କାରିଗର କିମ୍ବା ଜଣେ ଛୋଟ ବ୍ୟବସାୟୀ, ସମସ୍ତେ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସହଜରେ ଆର୍ଥିକ ସହାୟତା ପାଉନଥିଲେ। ତେଣୁ ଆବଶ୍ୟକ ହୋଇଥିଲା ଏମିତି ଏକ ବ୍ୟାଙ୍କିଂ ବ୍ୟବସ୍ଥାର, ଯାହା ଦେଶର ସମସ୍ତ ଲୋକଙ୍କ ପାଇଁ କାମ କରିବ। ଶ୍ରୋତାବନ୍ଧୁ, ଏହି ବ୍ୟାଙ୍କିଂ ବ୍ୟବସ୍ଥାର ଆବଶ୍ୟକତା ସମ୍ପର୍କରେ ଆମେ କଥା ହେବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ। କଥାଚିତ୍ର ସଞ୍ଜୁ, କଣ୍ଠ ଦେଇଛନ୍ତି ସୁଖବିନ୍ଦର ସିଂ ଏବଂ ଶ୍ରେୟା ଘୋଷାଲ, ଗୀତ ଶେଖର ଅସ୍ତିତ୍ୱ ଏବଂ ସଙ୍ଗୀତ ବିକ୍ରମ ମନ୍ତ୍ରୁଷ।

ସନ୍ଧ୍ୟା 6:10ରେ ଶୁଣିପାରିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ। ସନ୍ଧ୍ୟା 6:30ରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 6:55ରେ ଜନଜୀବନ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରାତି 7:25ରେ ଜିଲ୍ଲା ହଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ ଘାତ। ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା ସନ୍ତୋଷ ପିଂ। ରାତି 8:02ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ରୀତି ଚୌଧୁରୀ ଏବଂ ସୁଭାଷ ଚନ୍ଦ ଜୈନ। ରାତି 8:15ରେ ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ ଶୁଣିବେ, କଣ୍ଠଶିଳ୍ପୀ ହେଲେ ଦୟାନିଧି ବେହେରା ଓ ବିଜୟଲକ୍ଷ୍ମୀ ଦାସ। ରାତି 8:30ରେ ସମାଚାର ଦର୍ପଣ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:15ରେ ସ୍ପଟଲାଇଟ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 9:30ରେ ଶୁଣିବେ ସଂସଦ କେ ସମକ୍ଷ ମୁଦ୍ଦେ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ, ଏବଂ ରାତି 10:00ରେ ଶୁଣିବେ ନାଟକ ବାଇଶି ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନା ଉପସ୍ଥାପନା ଜି ସାଇ କ୍ରିଷ୍ଣା। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ମୁଖ ଗହ୍ୱର କର୍କଟ ଓ ସଚେତନତା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। ସକାଳ 7:30 ପରିବେଶ ସୂଚନା, ଏଥିରେ ଶୁଣିବେ ଆଫ୍ରିକାର ବୃହତ୍ ସବୁଜ ପ୍ରାଚୀର ଓ ପରିବେଶ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ। ସକାଳ 7:35 ସୁରଞ୍ଜନୀ, କଣ୍ଠଶିଳ୍ପୀମାନେ ହେଲେ ସୁଶାନ୍ତ କୁମାର ପାଣି ଓ ମନସ୍ୱିନୀ ପଟ୍ଟନାୟକ, ଗୀତ ରଚନା ଦୁର୍ଗା ମାଧବ ପଣ୍ଡା, ସଙ୍ଗୀତ ଶଙ୍କର ପ୍ରସାଦ ପ୍ରଧାନ। ସକାଳ 7:50 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଛି ହେରା ପଞ୍ଚମୀ, ବିଶେଷଜ୍ଞ ରବୀନ୍ଦ୍ରନାଥ ପ୍ରତିହାରୀ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଅକ୍ଷୟ କୁମାର ଆଚାର୍ଯ୍ୟ, ତନୁଜା ମହାନ୍ତି ଓ ପ୍ରଦୀପ କୁମାର ପଣ୍ଡା। ଦିନ 11:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ହେଲେ ରବିଚନ୍ଦ୍ର ସାଗର, ଯୋଗେଶ୍ୱର ପଣ୍ଡା ଏବଂ ବିଭୂତି ଭୂଷଣ ପଟ୍ଟନାୟକ। ଦିନ 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ, ଦିନ 1:05 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରୀତି ଚୌଧୁରୀ। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ମନୋରମା, ଏଥିରେ କୌଶଲ୍ୟା ପ୍ରଧାନଙ୍କ ସହ ସାକ୍ଷାତକାର ଶୁଣିବେ ଏବଂ ଆଗାମୀକାଲି ଅପରାହ୍ନ 3:00 ଶୁଣିବେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

0: तुमने गाना सीख लिया, इसे अब तुम सब मिलकर गाओ देखें।
1: 1 2 3 4

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। କାର୍ଯ୍ୟକ୍ରମ ଆରମ୍ଭରେ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି। ଗୀତିକାର ଅରୁଣ ମନ୍ତ୍ରୀ।

ଦୁଇଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମିଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କେଣ୍ଟରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅଭଡ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏଥିରେ କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର 9 ଘଟିକାରୁ ବିଳମ୍ବିତ ରାତ୍ରି 3 ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ପୂର୍ବାହ୍ନ 11:30ରୁ ପ୍ରାୟ 2 ଘଣ୍ଟା 27 ମିନିଟ୍ ପର୍ଯ୍ୟନ୍ତ

0: ଅଳଙ୍କାର ଗଣତି ମଣତି କରାଯାଇଥିବା ବେଳେ ମହାପ୍ରଭୁଙ୍କ 9ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଓ ମେଳକ କାର୍ଯ୍ୟ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଗ୍ରାଫିଂ ଏବଂ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଇଥିଲା। ତେବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଝୋବାକଣ୍ଠି ଅଳଙ୍କାରର ଗଣତି ଓ ମେଳକ ହୋଇପାରିନାହିଁ। ସ୍ନାନ ପୂର୍ଣ୍ଣିମା ପରେ ରାହୁ ରେଖା ଚିତା ଅଣ୍ଟାପଟି ଓଲାଗି ହୋଇଥିବା ବେଳେ ନୀଳାଦ୍ରି ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି ମଣତି ହୋଇଛି। ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି,
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3ଟି ବାଡ଼ର ଚିତାର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି ଭିଡ଼ିଓଗ୍ରାଫି 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେଇ ଚିତା ଗୁଡ଼ିକରେ ତାର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ, ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହେଇଛି ସେଇ ହିସାବରେ ତାହା ମେଳକ ମଧ୍ୟ ହେଲା।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ନେତୃତ୍ୱ ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ଏହାସହ ସୁଭଦ୍ରା ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଲକ୍ଷପତି ଦିଦି ସହାୟିକାମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବ୍ଲକସ୍ତରୀୟ ଫେଡେରେସନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ରାଇରଙ୍ଗପୁର ଓ ବାରିପଦା ସାରସପଣାର ବିଧାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ନିର୍ମାଣ ହେବ। ଏଥିନିମନ୍ତେ 8,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଉପକୂଳ ଅଞ୍ଚଳର ସଡ଼କ ଭିତ୍ତିଭୂମିର ଉନ୍ନତି କରାଯିବା ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ 12 ମଧ୍ୟରେ ଏହି କାର୍ଯ୍ୟକ୍ରମ 135 ସଂସ୍କରଣ ଶେଷ କରିଛି। ଆସନ୍ତା 26 ପ୍ରଧାନମନ୍ତ୍ରୀ 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଦେଶବାସୀଙ୍କଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଏହା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଧାରଣ ଲୋକଙ୍କ କୃତିତ୍ୱକୁ ଦେଶର 140 କୋଟି ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟ

0: ଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଥିବା ବେଳେ ବିଜ୍ଞାନରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ମେଧା ତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କିନ୍ରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି, ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ବିଜ୍ଞାନ ପ୍ରତି ସେମାନଙ୍କର ନିଷ୍ଠା ଓ ଆଗ୍ରହ ଆଗାମୀ ଦିନରେ ଅନେକଙ୍କୁ ରସାୟନ ବିଜ୍ଞାନର ଅଧ୍ୟୟନ ଓ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ 1ରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.29 ଫୁଟ୍ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 162,172 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 93,360 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ 9:00 to 6:00 ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମିଳନ୍ତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ପତ୍ନୀ ପରିବାରର ଭିତ୍ତି କହିଲେ ଭୁଲ ହେବ ନାହିଁ। ଆସନ୍ତାକାଲି ହେରାପଞ୍ଚମୀ। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନିନୀ ମା ମହାଲକ୍ଷ୍ମୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଆସିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମଧ୍ୟ ରୁକୁଣା ରଥଯାତ୍ରାରେ ଦେବୀ ପାର୍ବତୀଙ୍କୁ ସାଙ୍ଗରେ ନେଇନଥିବାରୁ ଦେବୀ ପାର୍ବତୀ ହେରା ଦଶମୀ ଦିନ ରାମେଶ୍ୱର ମନ୍ଦିର ଯାଇ ଅଭିମାନ୍ୟ ମହାପ୍ରଭୁଙ୍କୁ ଦୋଷାରୋପ କରନ୍ତି। ତେବେ ଚୈତ୍ର ମାସର ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖା କରିବା ପାଇଁ କରିଥିବା ସତ୍ୟ ରକ୍ଷା କରିବାକୁ ଆସିଥିବା କହି ପ୍ରଭୁ ବୁଝାଇଥିଲେ ବି ମାତା ସନ୍ତୁଷ୍ଟ ନ ହୋଇ ଫେରିବା ସମୟରେ ରୁକୁଣା ରଥ ଭାଙ୍ଗିଦେଇ ଚାଲିଆସନ୍ତି। ଏହି ପର୍ବ ମହାପ୍ରଭୁଙ୍କ ଜୀବନରେ ବି ପତ୍ନୀଙ୍କ ଗୁରୁତ୍ୱକୁ ଦର୍ଶାଇଥାଏ। ଦେଶରେ ଏପରି କେତେକ ମନ୍ଦିର ରହିଛି ଯେଉଁଠି ପତ୍ନୀଙ୍କ ପ୍ରାଧାନ୍ୟ ପ୍ରମୁଖ ଆକର୍ଷଣ। ଏପରି କେତୋଟି ଅନନ୍ୟ ମନ୍ଦିର ସମ୍ପର୍କରେ ଆସନ୍ତୁ ଜାଣିବା। ଦେବଭୂମି ଉତ୍ତରାଖଣ୍ଡରେ ରହିଛି ହିଡ଼ିମ୍ବା ଦେବୀ ମନ୍ଦିର। ନୈନିତାଲଠାରୁ 25 kilometers ଦୂରରେ ଥିବା 7 ତାଲର ହିଡ଼ିମ୍ବା ପାହାଡ଼ ଉପରେ ଏହି ମନ୍ଦିର ଥିବାବେଳେ ଏହି ଅଞ୍ଚଳ ହିଡ଼ିମ୍ବା ଧାମ ଭାବେ ଜଣାଯାଏ। ସତାୟୁ ସଦ୍ଗୁରୁ ବନଖଣ୍ଡି ମହାରାଜ ଏଠାରେ ମହାବଳୀ ଭୀମଙ୍କ ପତ୍ନୀ ହିଡ଼ିମ୍ବା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏଠାରେ ମଧ୍ୟ ଭାରତମାତାଙ୍କ ମନ୍ଦିର ଅଛି ଏବଂ ଦେଶର ସମସ୍ତ ରାଜ୍ୟରୁ ମାଟି ଆଣି ଏଠାରେ ରଖାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ହିଡ଼ିମ୍ବା ପର୍ବତରେ ହିଡ଼ିମ୍ବା ଓ ତାଙ୍କ ଭାଇ ହିଡ଼ିମ୍ବ ରହୁଥିଲେ। ପାଣ୍ଡବମାନଙ୍କ ଅଜ୍ଞାତବାସ ବେଳେ ହିଡ଼ିମ୍ବା ଭୀମଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁତ୍ରଙ୍କ ନାମ ଥିଲା ଘଟୋତ୍କଚ। ହିଡ଼ିମ୍ବା ଧାମରେ ଏକାଧିକ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ରହୁଥିବା ଜଣାଯାଏ।

0: ରାମଭକ୍ତ ହନୁମାନ ବାଲ୍ ବ୍ରହ୍ମଚାରୀ ଭାବେ ପରିଚିତ। ତେବେ ଭାରତର ଅନେକ ଅଞ୍ଚଳରେ ତାଙ୍କୁ ବିବାହିତ ବୋଲି ଗ୍ରହଣ କରାଯାଇଛି। ରାମାୟଣରେ ମଧ୍ୟ ତାଙ୍କ ପୁତ୍ର ପ୍ରସଙ୍ଗ ରହିଛି। ତେଲଙ୍ଗାନା ରାଜ୍ୟରେ ସ୍ୱତନ୍ତ୍ର ଭାବେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି ହନୁମାନ। ହାଇଦ୍ରାବାଦଠାରୁ ପ୍ରାୟ 220 କିଲୋମିଟର ଦୂରରେ ମହାବୀର ହନୁମାନ ଏବଂ ତାଙ୍କ ପତ୍ନୀ ସୁର୍ବଚଳାଙ୍କ ମନ୍ଦିର ରହିଛି। ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ଯେ ଏଠାରେ ଦର୍ଶନ କଲେ ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ପତିପତ୍ନୀଙ୍କ ବନ୍ଧନ ଅତୁଟ ରହେ। ସୁର୍ବଚଳା ସୂର୍ଯ୍ୟଙ୍କ କନ୍ୟା ହୋଇଥିବା ବେଳେ ପରାଶର ସଂହିତାରେ ମଧ୍ୟ ହନୁମାନ ଏବଂ ସୁର୍ବଚଳାଙ୍କ ବିବାହ କଥା ରହିଛି। ପୌରାଣିକ କଥା ଅନୁସାରେ ହନୁମାନ ସୂର୍ଯ୍ୟଦେବଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିବା ବେଳେ 9ଟି ବିଦ୍ୟାରୁ 5ଟି ଶିକ୍ଷା କରିଥିଲେ। ତେବେ ଅବଶିଷ୍ଟ ପାଇଁ ସେ ବିବାହିତ ହେବା ଜରୁରୀ ଥିଲା। ଏହା ବାଲ୍ ବ୍ରହ୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କଲା। ତେଣୁ ସୂର୍ଯ୍ୟଦେବ ନିଜ ଶକ୍ତିରୁ ଏକ କନ୍ୟା ସୃଷ୍ଟି କରି ହନୁମାନଙ୍କୁ ତାଙ୍କ ସହ ବିବାହ କରାଇଲେ। ବିବାହ ପରେ ପରେ ସୁର୍ବଚଳା ତପସ୍ୟାରେ ଲୀନ ରହିଥିଲେ ଏବଂ ହନୁମାନ ବିବାହିତ ହୋଇଥିଲେ ମଧ୍ୟ ବ୍ରହ୍ମଚାରୀ ହୋଇ ରହିଲେ। ଦେଶରେ ଗ୍ରହରାଜ ଶନିଦେବଙ୍କର ଏକମାତ୍ର ଏପରି ମନ୍ଦିର ରହିଛି ଯେଉଁଠି ସେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି। ଛତିଶଗଡ଼ର କର୍ବଦା ଜିଲ୍ଲା ଅନ୍ତର୍ଗତ କରିଆମ୍ମା ଗ୍ରାମରେ ଏହି ମନ୍ଦିର ରହିଛି। ଭୋରମଦେବ ମାର୍ଗରେ 15 କିଲୋମିଟର ଦୂରରେ ଛପ୍ରି ଗ୍ରାମ ରହିଛି। ସେଠାରୁ ମଡ଼ୁଆ ମହଲ ଗଲେ ତାପରେ ପଥୁରିଆ ରାସ୍ତାରେ କିଛି ବାଟ ଯାଇ କରିଆମ୍ମା ପହଞ୍ଚି ହୁଏ। ଏଠାରେ ଶନିଦେବଙ୍କୁ ପତ୍ନୀ ସ୍ୱାମିନୀଙ୍କ ସହ ପୂଜା କରାଯାଉଛି। ବିବାହିତ ଦମ୍ପତି ଏହି ମନ୍ଦିରରେ ଦର୍ଶନ କଲେ ଏବଂ ସ୍ୱରିସ୍ଥଳ ଅର୍ପଣ କଲେ ସେମାନଙ୍କ ଜୀବନରେ ବାଧାବିଘ୍ନ ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀରାମଙ୍କର ମନ୍ଦିର ରହିଛି ଯେଉଁଠି ରାମ ଦରବାର ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଭେଣ୍ଡ ଜିଲ୍ଲା ଅନ୍ତର୍ଗତ ଗୋହଦଠାରେ ଥିବା ପ୍ରାଚୀନ କିଲ୍ଲାରେ ଭଗବାନ ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀ ଉର୍ମିଳାଙ୍କର ମନ୍ଦିର ରହିଛି। ଏଠାକାର ପୂଜକଙ୍କ କହିବା ଅନୁସାରେ ଏହି ମନ୍ଦିର 500 ବର୍ଷରୁ ଅଧିକ ପୁରୁଣା। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହା 1762 ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ଭାବେ ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପୂଜା କରାଯାଉଥିବା ଏହା ଦେଶର ଏକମାତ୍ର ମନ୍ଦିର ବୋଲି କୁହାଯାଏ। ଗୋହଦର ରାଜା ଛତ୍ର ସିଂ ରାଣା ଏବଂ ତାଙ୍କ ପତ୍ନୀ ଏହି ମନ୍ଦିର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ମନ୍ଦିର ପୁଷ୍କରିଣୀ ମଝିରେ ରହିଥିବାରୁ ରାଣୀ ଡଙ୍ଗାରେ ସେଠାକୁ ପୂଜା କରିବା ଲାଗି ଆସୁଥିଲେ। ଇତିହାସ ଅନୁସାରେ ଏହି କିଲ୍ଲାରେ ଜାଟମାନେ ଶାସନ କରୁଥିଲେ। ଭଗବାନ ଲକ୍ଷ୍ମଣ ଗୋହଦ ରାଜାଙ୍କୁ ସ୍ୱପ୍ନରେ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହାକୁ ପାଳନ ମଧ୍ୟ କରିଥିଲେ। ରାଜସ୍ଥାନର ଭରତପୁରଠାରେ ମଧ୍ୟ ଏକ ମନ୍ଦିରରେ ଲକ୍ଷ୍ମଣ ଓ ଦେବୀ ଉର୍ମିଳାଙ୍କୁ ପୂଜା କରାଯାଉଛି। ଏଠାକାର ରାଜପରିବାର ଲକ୍ଷ୍ମଣଙ୍କୁ ସେମାନଙ୍କ କୁଳ ଦେବତା ଭାବେ ଗ୍ରହଣ କରିଛନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ। ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନା ସତ୍ୟବ୍ରତ ବେହୁରା।
2: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ପାଣିପାଗ ବିଭାଗର ସୂଚନା, ହୀରାକୁଦ ଜଲଭଣ୍ଡାରରୁ 4 ଗେଟ୍ ଦେଇକରି ଛଡ଼ାଯାଉଛି ବର୍ଡ ପେନ୍। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପନ ଚତୁର୍ଥା ମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ଶୃଙ୍ଖଳିତ ନୀତିକାନ୍ତି ସହିତ ଏଠାନୁ ଜନ୍ମବେଦୀ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଆଉ ସୁଦର୍ଶନ ମହାପ୍ରଭୁଙ୍କୁ ଦର୍ଶନ କରିବାର ସହିତ ଆଡ଼ପ ଅଭଡ଼ା ପାଉଛନ୍। ଗୁଣ୍ଡିଚା ମନ୍ଦିରର ମହାପ୍ରଭୁମାନଙ୍କର ଦର୍ଶନ କରିବାର ଲାଗି ବହୁତଟି ଭକ୍ତ ଠୁଲ ହୋଇଛନ୍। ଆଜି ପହପହନୁ ଭକ୍ତମାନେ ମହାପ୍ରଭୁମାନଙ୍କୁ ଦର୍ଶନ କରିବାର ଲାଗି ଧାଡ଼ି କରିଥିବାର ବେଳେ ଦିନର 10 ବଜେ ଦର୍ଶନ ମୂଲ ହୋଇଥିଲା। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ତରଫରୁ ସବୁକିସ୍ମର ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ବାଗିର ଗୁଣ୍ଡିଚା ମନ୍ଦିର ନଭିଲ ମଙ୍ଗଳ ଆଳତି, ମୈଲମ, ତଡ଼ପ ଲାଗି ଅବକାଶ, ବେଶ, ଗୋପାଳ ଭଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ ଆଉ ରାତି ପହୁଡ଼ କରାଯିବା। ସିଆଡ଼େ ଆବାକ୍ୟାଲ ହେରା ପଞ୍ଚମୀ ନୀତି ହେବ ବୋଲି ସୂଚନା ମିଳିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିନ ଆଜି ମହାପ୍ରଭୁମାନଙ୍କର ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପନ କରାଯିବା। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ଋତୁରୁ ରାତି 9 ବଜେରୁ ଡେରି ରାତି 3 ବଜେ ତକ ଏ ନୀତି କରାଯିବା। ଏ ସମୟାତି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିର ଆଜ୍ ଦିନକଲ ଲାଗି ହେବାରକେ ଥିବାର ମହାପ୍ରଭୁମାନଙ୍କ ରତ୍ନ ଅଳଙ୍କାରର ଗନ୍ତି ମନ୍ତି କାମ ଶେଷ ହୋଇଛି। ଆଜ୍ ପାଖାପାଖି 2 ଘଣ୍ଟା 27 ମିନିଟ୍ ତକ ଇ ଗନ୍ତି କାମ କରାଯାଇଥିଲା। ଏ ସମୟାତି ମହାପ୍ରଭୁମାନଙ୍କର 9 ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗନ୍ତି ଆଉ ମେଳକ କାମ କରାଯାଇଛି। ହେଲେ ଶ୍ରୀଅଙ୍ଗଥି ଲାଗି ହୋଇଥିବାରୁ ଝୋବା କଣ୍ଠି ଅଳଙ୍କାରର ଗନ୍ତି ଆଉ ମେଳକ ନାହିଁପାରି। ଶ୍ରୀଜୀଉଙ୍କ ରୂପା ରସିକ ସୁଆ ଥଟିଆ 3, ରାହୁରେଖା 3 ଆଉ ରତ୍ନଚିତା 3 ଗନ୍ତି ଆର୍ ମେଳକ କରାଯାଇଛି। ସବୁ ଅଳଙ୍କାରର ଓଜନ ଆର୍ ମା ଭୂତରୁ 3D ଆଉ ଭିଡ଼ିଓଗ୍ରାଫି ସହିତ ରତ୍ନ ବିଶାରଦମାନଙ୍କର ଜରିଆ ମୂଲ୍ୟବାନ ରତ୍ନମାନଙ୍କର ଚିହ୍ନଟ କରାଯାଇଥିଲା। ଆଜି ଦିନର 11:31 ଗନ୍ତି କାମ ମୂଲ ହୋଇକରି ଦିନର 1:58 ତକ ଚାଲିଥିଲା। ରତ୍ନଭଣ୍ଡାରର ଗନ୍ତି କାମ ମୂଲ ହେବାର ଦିନ ଆଜତକ ପାଖାପାଖି 78 ଘଣ୍ଟା 3 ମିନିଟ୍ର ଗନ୍ତି କାମ ହୋଇଥିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍।
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହୋଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3 ମହାପ୍ରଭୁ ବଳଭଦ୍ରଙ୍କର, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ଦେବୀ ସୁଭଦ୍ରାଙ୍କର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି, ଭିଡ଼ିଓଗ୍ରାଫି, 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହୋଇଛି ସେହି ଚିତାଗୁଡ଼ିକରେ ତାର ଯେଉଁ ଆମର ରତ୍ନ ବିଶାରଦ ଅଛନ୍ତି ତାର ସେ ଚିହ୍ନଟ କଲେ। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହୋଇଛି ସେହି ହିସାବରେ ତାହା ମେଳକ ମଧ୍ୟ ହେଲା।
0: ନୂଆଦିଲ୍ଲୀ ସଂସଦ ଭବନ ପରିସରର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ହୋଇଯାଇଛି। ବୈଠକଟି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଉ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦର 2 ଠିକ୍ ଭାବେ ପରିଚାଳନା କରିବାର ଲାଗି ସବୁ ରାଜନୈତିକ ଦଳ ସହଯୋଗ ମାଗିଛନ୍। ମୌସୁମୀ ଅଧିବେଶନ ଆବାକାଲଠାନୁ ମୂଲ ହୋଇକରି 13 ଅଗଷ୍ଟ ତକ ଚାଲ୍ବା। ଅଧିବେଶନ ସମୟଥି ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍, FCRA ଆଉ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଉଜବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ହୋଇଥିବାର 58 କେମିଷ୍ଟ୍ରି ଅଲମ୍ପିଆଡ୍ ଥି ଭୁବନେଶ୍ୱରର ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ସେ ଭାରତୀୟ ଦଳ ଥି ଯାଇଥିବାର ବେଳେ ତାଙ୍କର ସାଙ୍ଗେ ଥିବାର ଆଉ 3 ଛାତ୍ରଙ୍କୁ ଭିଲ୍ ସ୍ୱର୍ଣ୍ଣପଦକ ମିଳିଥିବାର ସୂଚନା ମିଳିଛି। ଅଲଗା 3 ସ୍ୱର୍ଣ୍ଣ ବିଜେତା ହେଲେ ପଞ୍ଜାବର ହର୍ଷିତ ସିଙ୍ଗଲା, ଦିଲ୍ଲୀର କବୀର ଚିଲ୍ଲାର, ହାଇଦ୍ରାବାଦର ସନ୍ଦୀପ କୁଚି। ଏ ପ୍ରତିଯୋଗିତା 93 ଦେଶର 363 ବିଦ୍ୟାର୍ଥୀ ଭାଗ ନେଇଥିଲେ। ପଦକ ଜିତିଥିବାର ପହିଲା ଠାନ୍ତି ଭାରତ, ଚାଇନା ଆଉ ଭିଏତନାମ ରହିଛନ୍। ଇ ପ୍ରତିଯୋଗିତା ରସାୟନ ବିଜ୍ଞାନ କ୍ଷେତ୍ରଟି ପରୀକ୍ଷାମୂଳକ ଆଉ ସିଦ୍ଧାନ୍ତ ଉପନୀତ ଉପରେ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ ବଡ଼ ସଫଳତା ଲାଗି ସ୍ୱର୍ଣ୍ଣ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଇ ବିଦ୍ୟାର୍ଥୀମାନଙ୍କର ବିଜ୍ଞାନ ପ୍ରତି ଥିବା ନିଷ୍ଠା ଆଉ ଆଗ୍ରହ ସାରା ଦେଶକେ ଗର୍ବିତ କରିଛି। ଇ ସଫଳତା ଅଗଣିତ ଯୁଆନ ପିଢ଼ିଙ୍କର ମନକେ ରସାୟନ ବିଜ୍ଞାନ ଥି ଅଧ୍ୟୟନ ଆଉ ଉତ୍କର୍ଷତା ହାସଲ କରବାରକେ ତହକାବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କର ଜୟନ୍ତୀ ଅବସରରେ ଦେଶବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍। 1857 ଭାରତର ପହିଲା ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର

ସ୍ୱାଭିମାନ ରକ୍ଷା ଲାଗି ବ୍ରିଟିଶ ଶାସନ ବିରୋଧୀ ପହେଲା ବିଦ୍ରୋହର ବାଟ ଫିଟିଥିଲେ। ଏ ମହାନ ବିପ୍ଳବୀଙ୍କର ବଳିଦାନ ଇତିହାସର ପୃଷ୍ଠାଥି ସବୁବେଳେ ଅମର ହେକରି ରହିବା। ଦେଶ ମାତୃକାର ସେବା ଲାଗି ତାଙ୍କର ତ୍ୟାଗ ଓ ନିଷ୍ଠା ଭାରତୀୟମାନଙ୍କର ମନ ଭିତରେ ଦେଶପ୍ରେମ ଭାବନା ଯୋଗାଉଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜନେଇକରି କହିଛନ୍, ତାଙ୍କର ସାହସ ଓ ସର୍ବୋଚ୍ଚ ବଳିଦାନ ଆଜ୍ବିଲ୍ ଫି ଭାରତୀୟଙ୍କର ଗୌରବାନ୍ୱିତ କରୁଛେ। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଏବା ପିଢ଼ିକେ ପ୍ରେରଣା ଯୋଗାବା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାର୍ଟି ଶ୍ରଦ୍ଧାଞ୍ଜଳି ଜନେଇକରି କହିଛନ୍, ମଙ୍ଗଳ ପାଣ୍ଡେଙ୍କ ନିର୍ଭୀକତା, ଅଦ୍ୟମ ଦେଶପ୍ରେମ ଆଉ ଅଟଲ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82 ନମ୍ବର ସଂସ୍କରଣଟି ଯୋଗ ଦେଇଛନ୍। ଏହି କାର୍ଯ୍ୟକ୍ରମଟି ସାରା ଦେଶ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଭାଗ ନେଇଥିଲେ। ଏହି ଅବସରରେ ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଛନ୍, ଏ ପଦକ୍ଷେପ ସ୍ୱାସ୍ଥ୍ୟ ଓ ପରିବେଶ ଲାଗି ଦାୟିତ୍ୱବୋଧର ଗୋଟିଏ ବଡ଼ ବାର୍ତ୍ତା ଦେଉଛେ। ସାଇକେଲ୍ ଚଲାବାରଟା ଗୋଟିଏ ଛୋଟ ଚେଷ୍ଟା ହେଲେ ବି ଏଇଟା ସ୍ୱାସ୍ଥ୍ୟ ଲାଗି ଭଲ୍ ହେ। ଫି ରହିବାର ସାଇକେଲ୍ ଚଲାବାର ଲାଗି ଘଣ୍ଟେ ସମୟ ଦେବାରକେ ମନ୍ତ୍ରୀ ଲୋକଙ୍କୁ ଆହ୍ୱାନ କରିଛନ୍। ଏ ପ୍ରକାରର ଅଭ୍ୟାସ ଲୋକଙ୍କୁ ସୁସ୍ଥ ରଖବାର ସହିତ ପ୍ରଦୂଷଣ କମାବାର ଓ ଦେଶର ଇନ୍ଧନ ସଞ୍ଚୟ କରିବାର୍ଥି ଯୋଗଦାନ ରଖବା। ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷନ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ ଆସିଯାଇଛି। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା ଖଡ଼ିଆଲ ଓ ଖରିଆଲ ରୋଡ୍ ଏନ୍ଏସ୍ସି ନ କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ବାବଦେ ପଚାରିକରି ବୁଝିଛନ୍। ଉନ୍ନୟନମୂଳକ ପ୍ରକଳ୍ପ କାମ ମୂଲ ହେବାର ଆଗନୁ ପ୍ରକଳ୍ପ ବାବଦେ ସବୁ ସୂଚନା ଥିବାର ଫଳକ ସ୍ଥାପନା କରବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକଟି 2 ନମ୍ବର ଖେପ୍ PMAY ଅଧୀନତି 3 ଏନ୍ଏସ୍ସି ନ ମୋଟ 826 ଘର ମଞ୍ଜୁର କରାଯାଇଛି। ତିଆରି ଚାଲିଥିବାର ଘରମାନଙ୍କର କାମକେ ତୁର୍ତ୍ତି କରିକରି ଆବା ମାସର 15 ତାରିଖ ତକ ହିତାଧିକାରୀମାନଙ୍କର ଗୃହପ୍ରବେଶ ସୁନିଶ୍ଚିତ କରବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅମୃତ 2.0 ଯୋଜନା ଅଧୀନତି ସହରାଞ୍ଚଳର ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବହୁଟେ ପଦକ୍ଷେପ ନିଆଯାଉଛି। ପାଣି ସୁରକ୍ଷା ସୁନିଶ୍ଚିତ କରିବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ମୁକାବିଲା କରିବାର କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେ। ଅଭିଯାନ ଅଧୀନତି ଦେଶର 27 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ପାଖାପାଖି 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍। ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳସ୍ତର ବଢ଼ାବାରଟାକେ ପ୍ରୋତ୍ସାହନ ଦେବାରକେ ଏ ଦିଗେ ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା 26 ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଓ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 136 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ଓପନ୍ ପୋର୍ଟାଲ୍ଟି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1178 ଡାଏଲ କରିକରି ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଆ ଏବଂ 24 ତକ ଲୋକେ ନିଜର ମତାମତ ଦେଇପାରିବେ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏବଂ ହପ୍ତା 24 ଆଡ଼େ ରାଜ୍ୟର ଉତ୍ତର ଭାଗ ଓ ଇତାର ପାଖର ଇଲାକାନ ଫେର୍ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ସମୁଦ୍ର ଖଣି ଆର୍ ଭିତରିଆ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ସିଆଡ଼େ ଲଘୁଚାପ ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଏବଂ 24 ଭିତରେ ଜବର ବର୍ଷା ଲାଗି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁ ଜଳଭଣ୍ଡାରର ଜଳସ୍ତର ବଢ଼ବାରୁ ଡ୍ୟାମ୍ କର୍ତ୍ତୃପକ୍ଷ 4 ଗେଟ୍ ଖୋଲାଯାଇକରି ମହାନଦୀକେ ବୟଡ଼ ପାଣି ଛଡ଼ାଯାଉଛି। ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 612.29 ଫୁଟ ରହିଥିଲା। ଏହି ସମୟତି 4 ଗେଟ୍ ଦେଇକରି ଫି ସେକେଣ୍ଡଥି 93,360 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 162,172 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ଶେଷ ମୁଖ୍ୟ ଖବର ଫେର୍ ଘାଏ। ଶ୍ରୀକ୍ଷେତ୍ର ପୁରୀନ ଗୁଣ୍ଡିଚା ମନ୍ଦିରର ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଥା ମୂର୍ତ୍ତି। ଆଷ୍ଟନ ମିଳିଲା ଆଡ଼ପ ଅଭଡ଼ା। ମୌସୁମୀ ଅଧିବେଶନ ଆଗରୁ ସଂସଦ ଭବନର ବସିଲା ସର୍ବଦଳୀୟ ବୈଠକ। 58 କେମିଷ୍ଟ୍ରି ଅଲମ୍ପିଆଡ୍ ଭୁବନେଶ୍ୱରର ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ। ଶୁଭେଚ୍ଛା ଜଣାଲେ ପ୍ରଧାନମନ୍ତ୍ରୀ। ଆଉ ଲଘୁଚାପ ପ୍ରଭାବଟି ରାଜ୍ୟର 7 ଜିଲ୍ଲାର ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କ ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦେଶର ସ୍ୱାଧୀନତା ଆନ୍ଦୋଳନ, ଧାର୍ମିକ ଏବଂ ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପଶ୍ଚିମବଙ୍ଗର ବୃହତ୍ ଅବଦାନ ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତୀୟ ଜନତା ପାର୍ଟି ପୁଣି ଥରେ ପଶ୍ଚିମବଙ୍ଗକୁ ଆହୁରି ବିକାଶ ଦିଗରେ ଆଗେଇ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗ ଗସ୍ତ କରି ଏହା କହିଛନ୍ତି। ଶ୍ରୀ ଶାହା ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ସାଙ୍କ୍ରେଲ୍ଠାରେ ଅମୁଲ ବେଙ୍ଗଲ ଡାଏରୀ ଦହି ପ୍ରସ୍ତୁତ କାରଖାନାର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ କେନ୍ଦ୍ର। ଶ୍ରୀ ଶାହା କହିଛନ୍ତି ସମବାୟ ସାମଗ୍ରୀ କ୍ରୟ କରି ଜନସାଧାରଣ କୃଷକମାନଙ୍କ ସଶକ୍ତ କରିବା ଦିଗରେ ସହଯୋଗ କରିବେ। ପଶ୍ଚିମବଙ୍ଗର ବିଭିନ୍ନ ସମବାୟ କେନ୍ଦ୍ରଗୁଡ଼ିକୁ ଶ୍ରୀ ଶାହା ପ୍ରମାଣପତ୍ର ବଣ୍ଟନ କରିଥିଲେ। ସେ ମଧ୍ୟ 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 14 ଗୋଦାମ ଗୃହକୁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ସେହିପରି କୁଚ୍ବିହାର ଏବଂ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ 100 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 2 ଗୋଦାମ ଗୃହ ମଧ୍ୟ ଉଦ୍ଘାଟନ କରିଥିଲେ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏହିସବୁ କାର୍ଯ୍ୟ ହାତକୁ ନିଆଯାଇଛି। ମନ୍ତ୍ରୀଙ୍କ ଦ୍ୱାରା ସମବାୟ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ପଶ୍ଚିମବଙ୍ଗରେ କ୍ୟାବ୍ ଡ୍ରାଇଭରମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସମବାୟ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଜାଞ୍ଜିବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲ୍ଲୀ ମୁଇନି ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକ କାଳରେ ଉଭୟ ଭାରତ ତାଞ୍ଜାନିଆ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲାଗି ଉଭୟ କଥାବାର୍ତ୍ତା କରିଥିଲେ। ଉପରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଭାରତ ତାଞ୍ଜାନିଆ ଭାଗିଦାରିତା ଦୃଢ଼ୀଭୂତ କରିବା ନେଇ ଉଭୟ ପକ୍ଷ

0: ଦୁଇଜଣଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ସାମୁଦ୍ରିକ ସହଯୋଗ, ସାଂସ୍କୃତିକ ଏବଂ ଜନସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ବାଣିଜ୍ୟ, ପୁଞ୍ଜିନିବେଶ, ପର୍ଯ୍ୟଟନ, ନୀଳ ଅର୍ଥନୀତି, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ ବୋଲି ଶ୍ରୀ ରାଧାକୃଷ୍ଣନ ପ୍ରକାଶ କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ଗୃହୀତ ହେବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ସଦସ୍ୟ ଜଗତ ପ୍ରସାଦ ନଡ୍ଡା, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଡକ୍ଟର ଏଲ୍ ମୁରଗାନ୍ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅପ୍ନା ଦଳର ନେତା ଅନୁପ୍ରିୟା ପଟେଲ, ଜେଡିୟୁ ନେତା ସଞ୍ଜୟ ଝା, ଟିଡିପି ନେତା ଲଭୁ ଶ୍ରୀକୃଷ୍ଣ, କଂଗ୍ରେସ ନେତା ଜୟରାମ ରମେଶ, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ ସମେତ 40 ଭିନ୍ନ ରାଜନୈତିକ ଦଳର 50 ଊର୍ଦ୍ଧ୍ୱ ନେତା ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ଆରମ୍ଭରେ ବିରୋଧୀ ଦଳ ପକ୍ଷରୁ ଏନ୍ସିପିଆଇ ନେତାଙ୍କ ଅଂଶଗ୍ରହଣ ନେଇ ବୈଠକ ବର୍ଜନ କରିଥିଲେ। ପରେ ବିରୋଧୀ ଦଳ ନେତାମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କିରେନ୍ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ସଂସଦର ସୁପରିଚାଳନା ପାଇଁ ସହଯୋଗ କାମନା କରିଥିଲେ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ବିଶୃଙ୍ଖଳା ପରିବର୍ତ୍ତେ ଅର୍ଥପୂର୍ଣ୍ଣ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात सुने।
0: ଟିଏମ୍ସିର ସାଂସଦ ମହୁଆ ମୈତ୍ରୀ ଏନ୍ସିପିଆଇ ଏକ ସ୍ୱୀକୃତିପ୍ରାପ୍ତ ସଂସଦୀୟ ପାର୍ଟି ନୁହେଁ ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏନ୍ସିପିଆଇ ନେତା ସୁଦୀପ ବନ୍ଦୋପାଧ୍ୟାୟ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଏନ୍ଡିଏ ଏନ୍ସିପିଆଇ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ମାଲଡୋଭାକୁ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନସ୍କ ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଏବଂ ବନ୍ୟା ଯୋଗୁଁ 11 ଜଣଙ୍କ ମୃତ୍ୟୁ ହେବା ସହ 7 ଜଣ ନିଖୋଜ ଅଛନ୍ତି। ପୁଞ୍ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଲଗାତାର ବର୍ଷା ଏବଂ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଏବଂ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କର ଦିଲ୍ଲୀ ଗସ୍ତ କାଣ୍ଟଛାଣ୍ଟ କରି ଆଜି ଅପରାହ୍ନରେ ଜାମ୍ମୁକୁ ଫେରିଛନ୍ତି। ସୁରନକୋଟର ମୁରା ଗ୍ରାମରେ ଭୂସ୍କଳନ ଘଟି ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ସେହି ଘର ମଧ୍ୟରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ସେହିପରି ସାଙ୍ଗଲା ଗ୍ରାମରେ ବନ୍ୟାଜଳରେ ଗୋଟିଏ ପରିବାର ଭାସିଯିବା ଫଳରେ 4 ଜଣ ନିଖୋଜ ଥିବା ଜଣାପଡ଼ିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ବିକଶିତ କରାଯିବ। ଏଥିନିମନ୍ତେ 8,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି

0: ଭାରତୀୟ ବ୍ୟାଡମିଣ୍ଟନ ଜଗତ ପାଇଁ ଏହା ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଦୃଢ଼ ମନୋବଳ ଏବଂ ଅନନ୍ୟ ଦକ୍ଷତା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସିନ୍ଧି ହୋଇଛନ୍ତି ଏହି ଟାଇଟଲ୍ ହାସଲ କରିବା ଦିଗରେ ପ୍ରଥମ ଭାରତୀୟ। ସିନ୍ଧୁଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ଖେଳାଳିମାନଙ୍କୁ ଖେଳ ଦିଗରେ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ୍ ହାସଲ କରିବା ଦିଗରେ ସେ ପ୍ରଥମ ଭାରତୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସିନ୍ଧୁଙ୍କ ପାଇଁ ସମଗ୍ର ଦେଶ ଗର୍ବିତ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ଭାରତ ସ୍ୱର୍ଣ୍ଣପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ଭାରତ 37ତମ ଆନ୍ତର୍ଜାତୀୟ ଜୈବବିଜ୍ଞାନ ଅଲମ୍ପିଆଡ୍ 2026 ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଏବଂ 3ଟି ରୌପ୍ୟ ପଦକ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ଠାରେ ଖେଳାଯିବ। ଚଳିତ ଥର ଫିଫା ଟାଇଟଲ୍ ହାସଲ ପାଇଁ ଫାଇନାଲ୍ରେ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଷ୍ଟନ୍ରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଖବର ହସ୍ତଗତ ହେଲାବେଳକୁ ଇଂଲଣ୍ଡ 48 ଓଭରରେ 3 ୱିକେଟ୍ ହରାଇ 348 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କର ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଅନୁଗୁଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା କାଙ୍ଗୁଲା, ଦକ୍ଷିଣ କାଳୀ ଓ ମା ବୁଢ଼ୀ ଠାକୁରାଣୀ ପୀଠ ପରିଦର୍ଶନ କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ପୀଠଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବା ସହ କାଙ୍ଗୁଲା ଦକ୍ଷିଣ କାଳୀ ପୀଠର ଉନ୍ନତି ପାଇଁ ଶୀଘ୍ର DPR ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି

ଅନୁଗୁଳରେ ୟୁଆଇଡିଏଆଇ ଓ ବିଏଲ୍ଏସ୍ ଇଣ୍ଟରନ୍ୟାସନାଲ୍ର ସହଯୋଗରେ ଏକ ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟେକ୍ସ ଛକ ନିକଟରେ ଥିବା ଏହି କେନ୍ଦ୍ରକୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏଠାରେ ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ୍ ଅପଡେଟ୍ ସହ ସମସ୍ତ ସେବା ସପ୍ତାହର 7 ଦିନ ଉପଲବ୍ଧ ହେବ। ଭାରତ ନିର୍ବାଚନ ଆୟୋଗଙ୍କ

ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ରାଜନୈତିକ ଦଳମାନଙ୍କୁ ତାଲିକା ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ଯୋଗ୍ୟ ମତଦାତାଙ୍କୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ହସ୍ପିଟାଲର ଭିତ୍ତିଭୂମିର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା, ଇଓପିଡି, ସିସିଟିଭି ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଅନୁଗୁଳ ଜିଲ୍ଲାରେ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମ ଏହାର ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ପାଲହଡ଼ାରେ ରାଜ୍ୟର 77ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଣାତ୍ମକ ଓ ଦକ୍ଷତା ଭିତ୍ତିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିଲ୍ଲାରେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକରେ PCPNDT ଆଇନର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖ୍ତରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିୟମ ଉଲ୍ଲଂଘନ କରିଥିବା କ୍ଲିନିକ୍ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ସହ ଲିଙ୍ଗାନୁପାତ ସନ୍ତୁଳନ ପାଇଁ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।

କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଜୁହାର ଦାଦା।
1: ଜୁହାର ଭାଇ, ଜୁହାର ଜୁହାର। ଆର୍ କେନ୍ତା କାମ ଦାମ ଚାଲିଛେ କହ?
0: କାମ ଦାମ ତ ଠିକ ଚାଲିଛେ। ତମେ କାଦ କୁଦା କରାଲ ନ କିନି?
1: ହଁ, କାଦ କରାଲି ନ, ଆରୁ ପଲ୍ହାଟା ବି ଇଥର ବନି ଲସ ଲସିଆ ହେଲାନ ବୋଲ ତ। ଆର୍ ଇଥର ଦେଖ ତ, ମହାପ୍ରଭୁ ବି ଇନ୍ଦ୍ର ଭଗବାନ ବି କମ୍ ଦୟାଟେ କଲେ।
0: ନାଇଁ ନାଇଁ, ବର୍ଷା ଠିକ୍ ବର୍ଷା ବୋଲ ତ ନାଇଁ କେଁ? ହଁ,
1: ଲୋକ ତ ଡରେଇ ଦେଇଥିଲେ ନ, ଯେନ୍ତା ଖରା ହଉଥିଲା ଯେ ଇଥର ବର୍ଷା ଭଲ୍ ନାଇଁ ହୁଏ ବୋଲିକରି ଡରେଇ ଦେଉଥିଲେ। ସେ ଏଲିନୋ ଏଲିନୋ କାଣା କହୁଥିଲେ।
0: ହଁ ହଁ,
1: ହେଲେ ବର୍ଷା ତ ଭଲ୍ ହଉଛେ, ଯାହା ହଉ। ଆରୁ ଦେଖ, ରଥଯାତ୍ରା ବେଲିକେ ଏତ୍କି ହେଇଯିବାଟା ଭଲ୍ କଥା। ଆଉ ଆମର୍ ଯେନ୍ତା ନାଇଁ କେଁ, ସମିଆକେ ସମିଆକେ ଯେନ୍ଟା ଯଦି ହେଇଯାଉଛେ ବୋଲେ ସିଆଡ଼କେ ଯଦି ଉଛୁର୍ ନାଇଁ ହେବା ବୋଲେ ଆମର୍ ନୁକସାନ୍ଟା ବି ନାଇଁ ହୁଏ। ନହେଲେ ସିଆଡ଼କେ ଉଛୁର୍ ହେଲେ ଫେର୍ ଅଦିନିଆ ବର୍ଷା ହେସି, କାଣା କାଣା ହେସି, ଫେର୍ ତାର୍ ପରେ ଫେର୍ ଆମର୍ ଯେନେ କେନାଲ୍ ସୁବିଧା ଅଛେ, ତାର୍ ପରେ ଫେର୍ ଡାଲର୍ ଲାଗି ସିଆଡ଼କେ ତୟାରୀ କରବାର୍ ପଡ଼୍ସି।
0: ଯାଇକରି ସେ ଯାହା ବି ଆମର ଚାଷ ଲାଗି ବତର ପାକ୍ଟା ଧରଲା ନ ବୋଲ
1: ପାକ୍ଟା ବତର।
0: ଗୁଟେ କଥା, ଆଜକା ଆମେ ଦେଖୁଥିଲି ହେଟା ଯେ ଯାଇଥିଲି ବୋଲ ତ ବନ୍ଦ ଆଡ଼ିକି ବୁଲି ଯେ ସକାଲ ବେଲି, ଆମର ସେ ବୈକୁଣ୍ଠଘର କୁଟୁମ୍ଟା ନେ ଲାଗି ପାଗିକି ନେ କେଁ, ତାଙ୍କର ପଲ୍ହା ଆମର ଆମରି ପଲ୍ହାରୁ ଆସିଥିଲେ ସବୁ କୁଟୁମ୍ ବୈଶିଆ ଦେଖ
1: ଯେ
0: ତାଙ୍କର ତିନିଟା ପୁଅ ଝି ଭିତରୁ ଦୁଇଟା ଟୁକେଲ ଆଉ ଗୋଟେ ପିଲା
1: କୁଟୁମ୍ ବସିଆ ବୋଲ ବୋଲେ ଦୁଇ ମାଝି ମନୁଷ କେ ବୁଲିଦେଲି।
0: ଦୁଇ ମାଝି ମୁନି କେନ୍ତି ହେବ ଦାଦା? ପୁରା ସଭିଏ ତ ତାଙ୍କର ଛୁଆ ପିଲା ସବୁ ସଙ୍କିଳିକିରି ପୁରା କବାର କରୁଛନ୍।
1: ହେ ଛୁଆମାନେ ସ୍କୁଲ ନେଇ ଯିବା?
0: ରଥଯାତ୍ରା ସରିଲା ଦେଖ, ଏଦି ସ୍କୁଲ ତ ଖୋଲିଗଲାନ ବି ନାଇଁ କେଁ, କମ୍ଟି କମ୍ଟି ଦିନ ହେଇଗଲା ନାଇଁ କେଁ, କିନ୍ତୁ ଦେଖ ତ ବିଲକୁଲ ନାଇଁ ପଢ଼ାବାର ଯେ ବିଲକୁଲ କାଁ ହେଲା ଯେ କି ଜାନି ରହ।
1: ମୁଇଁ ଭେଟିଥିଲି ହୋ ବୋଲେ କହିଲି ବୋଲେ ହଁ ଦାଦା ଯିବେ ଛୁଆମାନେ, କାଁ ଯେ ନାଇଁ ଯିବେ ବୋଇଲା। ହେଲେ ମୁଇଁ ହେ ତାର ଗୁଣ୍ଡା ଜାଣିଥିଲି, ହେ କାଣା ପରେ ସେ ତାର ବଡ଼ ଝି ଲାଗି କାଣା ପରେ ପିଲା ଦେଖିକି ବସିଲା ନ।
0: ହେ କଥା ତମକୁ ମୁଇଁ କହିମି ବୋଲୁଥିଲି, ନାଇଁ ବୁଝା ତ ତମେ ହେଲେ
1: ମେଟ୍ରିକ ନୁହେଁ ପଢ଼େ କେଁ,
0: ଇ ଏତ୍କି କଞ୍ଚା ବୟସ ଯଦି ବିହା କରିନେବା ବେଲେ ହେ ଟୁକେଲଟା କାଣା ଜାଣିଛି କହ?
1: ବୁଦ୍ଧି ବୃତ୍ତି ନାଇଁ ନ କେଁ ଇ ଲୋକମାନଙ୍କର ଆମର, ଆର୍ କାଣା ହେସି ଅପ୍ରାପ୍ତ ବୟସ୍କ ବିହା, ତାମାନେ ବୟସ ନାଇଁ ଥିଲା ବେଲ୍କେ ଟୁକେଲ ବିହା କରିଦେଲେ।

କେନ୍ତା କର୍ସି ଯେ କିଏ ତାକୁ ଭିର କହୁଛି? ମୋର କୁଟୁମ୍ବ ଉପରେ କେନ୍ ଟଣେ ନଜର ପଡ଼ିଗଲାନ ଯେ ମୁଇଁ ତ ଭାସିଗଲିନ।

କେଡ଼େ ସୁନ୍ଦର ମନୁଷ୍ଟିଆନ୍! ବଲ୍ବ ଫୁଜି ଏନ୍ତା, ହୁରୁଟା ବି ହେନ୍ତା କଲ୍, ନୂଆ ନୂଆ ବହ ହେଇ ଆଇବାର ଦିନ ଭାନ ଆଜ ସୁର ପଡ଼ୁଛି। ଲଘନ ଜାନି ମଗନ ହେଇ ପଡ଼ୁଥିଲେ, ଝୁମରା ଛାଡ଼ି ଝୁମିର ସୁରେ ଝୁମି ପଡ଼ୁଥିଲେ ରାଜସର୍ତା।

0: ଏଥିର୍ ଲାଗି ମୋର୍ କକାର୍ ମୋଡ଼େ ପିତ୍ ଚଘିଛେ। ହେଲେ କାକି ତୁଇ ଚିନ୍ତା ନାଇଁ କର, ମୁଇଁ ତୋର୍ ପାସେ ଅଛେଁ କାକି, କିଛି କାଣା ହେଲେ ମୋତେ ଜଣାବୁ। ଏଁ ମୁଇଁ ଯାଉଛେଁ, ସ୍କୁଲ୍ ସମିଆ ହେଲାନ।
1: ଯା ରେ, ଡେରି ହେଇଯିବା, ଏନ୍ତା ଘାଏ ଘାଏ ଘର୍କେ ଆସୁଥିବୁ, ମୋତେ ତ ଡର ଲାଗ୍ଲାନ।

0: ଶୁଣିଲ କି ନାଇଁ ଦାଦା?
1: ଶୁଣିଲି ଭାଇ, ଆଉ ଦେଖ ବହୁତ ସମ୍ବେଦନଶୀଳ ବିଷୟ ମାନେ ସବୁ ଉଠେଇଛନ୍ ଇଥିରେ। ଦେଖ ପହିଲା ତ ଯେନ୍ତା ଅଛେ କି ଘରୋଇ ହିଂସା ଗୋଟେ ବହୁତ ବଡ଼ ଖରାପ କଥା। ତମେ ଦୁନିଆ ଯାକ ନେ ଲଢ଼ି ଦେବ, କିନ୍ତୁ ଘର ଲୋକ ନେ କେନ୍ତା ଲଢ଼ବ? ତାର୍ପରେ ଅଶିକ୍ଷା, ଯୌତୁକ ନିର୍ଯାତନା, ଆରୁ ଇ ତାର୍ ବାହାରେ ଯେନ୍ ଦିଆହେଇଛେ ସେକେ ଆଇନ ସଚେତନତା, ବହୁତ ବଢ଼ିଆ ଜିନିଷ ଦିଆଯାଇଛେ। ଆର୍ ଲୋକ୍ ଶିଖ୍ବାର୍ କଥା, ଜାନ୍ବାର୍ କଥା, ଆରୁ ସଚେତନ ହେବାର୍ କଥା। ଯେମାନେ ବି ଘରୋଇ ହିଂସା କରୁଛନ୍, ଇଥିରୁ ଖରାପ କଥା କାଣା ହେଇପାରେ? ଦେଖ ଘରେ ଯେନ୍ ଲୋକ୍ କହେସନ୍ ନାଇଁ ଆଜ୍ଞା ବାସନ ବର୍ତ୍ତନ ଅଛେ କେତେବେଲେ ଠେଙ୍ଗ ଠେଙ୍ଗ
0: ଢୁଣୁନ୍ ଢାଣୁନ୍ ହେବା ବୋଲି
1: ଢାଣୁନ୍ ହେସି, କିନ୍ତୁ ଢୁଣୁନ୍ ଢାଣୁନ୍ରେ ଯଦି ଭାଙ୍ଗି ଯାଉଛେ ବୋଲେ ଏଇଟା ଖରାପ ହେ,
0: ଘରର କ୍ଷତି ହେ ନାଇଁ,
1: ଘରର ନୁକସାନ ହେ। ଆଉ ଇଟା ଆଉ ଟିକେ ଖରାପ ହେ ଯଦି ମହିଳାଟା, ଝିଅଟା କି ବୁହାସେନ୍ଟା ଅପ୍ରାପ୍ତ ବୟସ୍କ ଆଏ। ଯେନ୍ ପହିଲା ଯେନ୍ କଥାଟା ଆମେ ପହିଲା
0: ଯେନ୍ ବୈକୁଣ୍ଠ ଘର କଥା ନାଇଁ କହିଦେଲେ,
1: କଥାଟା ପହିଲା ଲାଗୁଥିଲା,
0: ନିଜର ଝିଅମାନଙ୍କୁ ଯଦି ପାଠ ସାଠ ୱେନ୍ କରି ଯଦି ପଢ଼େଇକିରି ଯଦି ପଠାମା ବୋଲେ ଇ ସମସ୍ୟାଟା ନା ଆସେ ନାଇଁ, ଭଲ ମନ୍ତେ ଜାଣିକିରି ଝିଅଟା ଯାଇଥିବା।
1: ହଁ ସେ କଥା। ଆରୁ ଧର ଆମେ ଧର ମଠିଆଟାଙ୍କର କଥା ଲାଗୁଛୁ, ମଠିଆଟା ଯଦି ନାଇଁ ବତରିଥିବା, ନାଇଁ ଶୁଖିଥିବା, ନାଇଁ ପୁଡ଼ିଥିବା, ଆର୍ ସେଥିରେ ନେଇକରି ପାନ୍ ରୋକବ ବେଲେ କେନ୍ତା ହେବା? ଭୁସଲି ନାଇଁ ଯିବା,
0: ଭୁସଲି ଯିବା।
1: ତ ଅସଲ କଥା କାଣା ହଉଛେ, ଆମକୁ ସେତ୍କି ତକ୍ ତୟାର କରବାର ଦରକାର। ଯଦି ଆମେ ମଠିଆଟେ କରୁଛୁ, ଇ ମାଏଟ୍ ନୁ ସେଟା ତିଆର ହେ, କିନ୍ତୁ ସେ ମାଏଟ୍କେ ସେନ୍ତା ହିସାବରେ ବନାବ, ଖରାରେ ଶୁଖାବ, ନେଇକରି ନିଆଁରେ ତତାବ, ଏତ୍କି ହେଲା ପରେ ଯାଇକରି କେନ ସେଟା ପାନ୍ ରଖବାର୍ ଲାଗି ଯୋଗ୍ୟ ହଉଛେ।
0: ଆର୍ ଗୋଟେ କଥା, ଆମର ମୁଡ଼ ଇହାଦେ ବି ଅଛି କିଛି ଲୋକଙ୍କର ଯେ ପୁରୁଷର ଦାୟିତ୍ୱଟା ବେଶୀ ରହୁଛି ଆର୍ ମହିଳାମାନଙ୍କର ଦାୟିତ୍ୱଟା କମ୍ ଅଛି, ବୋଲେ ସେମାନେ ପାଠ ନ ପଢ଼ିଲେ ବି ଚଲ୍ବା ବୋଲି କହୁଛନ୍।
1: କିନ୍ତୁ
0: ଏଇଟା
1: ବହୁତ ଖରାପ ହେ। ଦେଖ ଆମେ ଆଗରୁ ବି ବହୁତ ଆମର ତାମାନେ ବହୁତ ପିଢ଼ି ହେଲାନ ଏସବୁ କଥା ଚାଲି ଆସିଛେ ଯେ ମା ହେଲେ ପାଠ ହି ଦେଶ ଯିବ ଆଗେ, ଏଇ କଥାଟା ଚାଲି ଆସିଛେ। ତମେ ଯଦି ଏକଲା ଶିଖିଦେଲ ବୋଲେ ତମେ ତାମାନେ ନିଜେ କମାଲ, କୁଟୁମ୍କେ ବି ପୁଷଲ, କିନ୍ତୁ ଜଣେ ମା ଯଦି ଶିଖି ଦେଇଛେ ବେଲେ ସେ ପୁରା ପିଢ଼ିକେ ସେ ଶିକ୍ଷିତ କରୁଛେ ଆଉ ପୁରା ପିଢ଼ିକେ ସେ ଆଗ୍କେ ନେଉଛେ। ତ ଇଟା ଶିଖ୍ବାର୍ ଜାନ୍ବାର୍ ବହୁତ ଜରୁରୀ ହେ। ଆଉ ଯେନ୍ ଆମେ ପହିଲା କଥା ଲାଗୁଥିଲା ବୈକୁଣ୍ଠ, କାମଧାମ ତ କର୍ବ, କାମଧାମ ତ ଚାଲୁଥିବା, କିନ୍ତୁ ଇ ସମୟଟାକେ ଯଦି ଗୁଆଇ ଦେଇଛ ବେଲେ ଆର୍ ସମୟ କେବେ ନାଇଁ ଫେରି ଆସେ। ଆରୁ ଦେଖ

0: ତାମାନେ ଯେନ୍ କଥା ଆମେ ଲାଗୁଛୁଁ ଯେ ମଠିଆଟା ତାମାନେ ପୁରା ପ୍ରାପ୍ତ ତାର ତାମାନେ ପୁଡ଼ି ସାରିଲା ପରେ ସେନେ ନାଇଁ କେଁ ଆଉ ଆଉ ବହୁତ କିଛି ସମ୍ଭାବନା ନାଇଁ ଥାଏ
1: ଆଉ କିଛି ଭାଙ୍ଗି ସାରିଲା ଉତାରୁ ଆରୁ ଆଖିର ଲୁହ ଝରାଲେ କିଛି ଲାଭ
0: କିଛି ନାଇଁ ଥାଏ ତ ସେଥିର୍ ଲାଗି ସେ ସମୟ ତ ବତର କରବାର ଦରକାର ଆଉ ପଢ଼ବାର ଯଦି ଅଛେ ବୋଲେ ପଢ଼ବାଟା ଇ ସମୟଟା ବହୁତ ଶ୍ରେଷ୍ଠ ସମୟ କିନ୍ତୁ ସବୁଥିରୁ ବଡ଼ କଥା ହେଉଛେ ବହୁତ ବଢ଼ିଆ ଲାଗିଲା ଅଭିନୟ ଗୀତ ଆର୍ ବାଦ୍ୟ ଯାହା ଯାହା ସବୁ କରିଥିଲେ ଲେଖକ ଆରୁ ସବୁ ପ୍ରଯୋଜନା ସଂସ୍ଥା କିଏ କିଏ ସବୁ ଟିକେ କହିଦେବ ଭାଇ
1: ଏଠି ଗୀତ ଗାଇଥିଲେ ମିନତୀ ପାଣିଗ୍ରାହୀ ଗଗନ ବାଗ ଅରୁଣ ରାଜହଂସ ପରାଶକ୍ତି ସୁଭଦ୍ରିକା ଲିପିକା ବିଭାର ପ୍ରତିଭା ରାଣୀ ଭୁଏ ଆଉ ଯେମାନେ ନାଟ୍ୟାଂଶେ ଥିଲେ ବୋଲ ତ ଦିଲୀପ କୁମାର ଦେବ ନମିତା ବୋଷ ବିଭୂତି ଭୂଷଣ ବିଶ୍ୱାଲ ଏମାନେ ବଜେଇଥିଲେ ନରେନ୍ଦ୍ର କୁମାର ନାୟକ ଶଙ୍କର ପ୍ରସାଦ ପ୍ରଧାନ ପ୍ରଶାନ୍ତ ବେସନ ରଞ୍ଜନ କୁମାର ସାହୁ ଦଶରଥ ମେହେର ସୋମନାଥ ଜାଲ ପ୍ରୟାଗରାଜ ବେହେରା
0: ଆଉ ଯେନ୍ ଲେଖିଥିଲେ ବନେଇଥିଲେ ତ ଆମେ ପହିଲାରୁ କଥା ଲାଗିଥିଲା ଯେ ସମୟ ତ ସରିଯାଉଛେ ବହୁତ ବଢ଼ିଆ ବିଷୟ ଥିଲା ବହୁତ ବଢ଼ିଆ ଲାଗ୍ଲା କଥାଟା ଆଜିର୍ ଲାଗି
1: ଯିମା ତ ବୋଲ ଯ
0: ଯିମା
1: ଯଁ
0: ଯଁ ଭାଇ ଯଁ

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ତାପସ ରଞ୍ଜନ ସାହୁ। ସଂସଦର ମୌସୁମୀ ଅଧିବେଶନ ମୂଲ ହେବା ଏବେ କାଲିଠାନୁ ଚାଲବା ଅଗଷ୍ଟ 13 ତାରିଖ ତକ। ନୂଆଦିଲ୍ଲୀ ସଂସଦ ଭବନ ପରିସରନୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କର ଅଧ୍ୟକ୍ଷତାରେ ଆଜି ହୋଇଛି ସର୍ବଦଳୀୟ ବୈଠକ। ଅଧିବେଶନ ସମୟଥି ଦୁହି ଗୃହକେ ସୁରୁଖୁରୁତି ପରିଚାଳନା କରବାର ଲାଗି ବୈଠକଟି ସବୁ ରାଜନୈତିକ ଦଳକେ ସହଯୋଗ ଲାଗି ଅନୁରୋଧ କଲେ ସରକାର। ମଧ୍ୟପ୍ରଦେଶ କ୍ୟାବିନେଟ୍ ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍ ଡ୍ରାଫ୍ଟକେ ଦେଲା ମଞ୍ଜୁରୀ। ଆଇବା କାଲିଠାନୁ ମୂଲ ହେବାରକେ ଥିବା ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନରେ ବିଲ୍ ହେବା ଉପସ୍ଥାପିତ। ଜାତୀୟ ଗ୍ରାହକ ହେଲ୍ପଲାଇନ୍ ମାଧ୍ୟମଥି ମିଳିଥିବାର ଅଭିଯୋଗ ଆଧାରଥି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ ଦେଶେ 41ଟା ରେଷ୍ଟୁରାଣ୍ଟ ବିରୋଧରେ ମୂଲ କଲା ସ୍ୱତଃ କାର୍ଯ୍ୟାନୁଷ୍ଠାନ। ଡିଫଲ୍ଟ ଭାବେ ଗ୍ରାହକମାନଙ୍କନୁ ସେବା ଶୁଳ୍କ ଆଦାୟ କରୁଥିବା ନୁ ହେଉଛି କାର୍ଯ୍ୟାନୁଷ୍ଠାନ। ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନୁ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। ଆଜିଠାନୁ ମିଳୁଛେ ଆଡ଼ପ ଅଭଡ଼ା। ବନକ ଲାଗି ନୀତି ଲାଗି ଆଜି ରାତି 9 ବଜେନୁ ଡେରି ରାତି 3 ବଜେ ତକ ବନ୍ଦ ରହିବା ସାଧାରଣ ଦର୍ଶନ। ଉଜବେକିସ୍ତାନ ରାଜଧାନୀ ତାସ୍କେଣ୍ଟଠାରେ ହୋଇଥିବାର 58 ନମ୍ବର କେମେଷ୍ଟ୍ରି ଅଲମ୍ପିଆଡ଼ି ଭୁବନେଶ୍ୱରର ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ମିଳିଲା ସ୍ୱର୍ଣ୍ଣପଦକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଲେ ଶୁଭେଚ୍ଛା। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନୁ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ ଆଜି ହୋଇଛି ଅନୁଷ୍ଠିତ। ବୈଠକଟି 2 ନମ୍ବର ଖେପି PMAY ଅଧୀନତି 3ଟା NSC ନୁ ମୋଟ 826ଟା ଘର କରାଯାଇଛି ମଞ୍ଜୁର। କେନ୍ଦ୍ର ଗୃହ ଆର୍ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଅମୃତ 2.0 ଯୋଜନା ଅଧୀନତି ସହରାଞ୍ଚଳନୁ ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଆର୍ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ନିଆଯାଉଛି ବହୁତଟେ ପଦକ୍ଷେପ। ଦେଶର ପହିଲା ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ଜାପାନ ଓପନ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଜିତିଲେ PV ସିନ୍ଧୁ। ଅଭିନନ୍ଦନ ଜଣାଲେ ପ୍ରଧାନମନ୍ତ୍ରୀ। ଆଜି ରାତି 12:30 ବଜେ ଆର୍ଜେଣ୍ଟିନା ଆର୍ ସ୍ପେନ୍ ଭିତରେ ଖେଳାଯିବା ଫୁଟବଲ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍। ଆଇବା 24 ଘଣ୍ଟା ଭିତରେ ଜବର ବର୍ଷା ଲାଗି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କେନ୍ଦୁଝର ଆର୍ ମୟୂରଭଞ୍ଜ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଜାରି ହେଲା ସତର୍କ ସୂଚନା। ଏଚ୍ନିର ମୁଖିଆ ଖବର ଇନ ଶେଷ ହେଲା। ମୁଖିଆ ଖବର ଫେର ଥରେ ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା କରିଛନ୍ତି ସେନାପତି ପ୍ରଦ୍ୟୁମ୍ନ କେଶରୀ। କାର୍ଯ୍ୟକ୍ରମ ଆରମ୍ଭରେ ସୁଭାଷ ଚନ୍ଦ୍ର ଜୈନଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ସୁଭାଷ ଚନ୍ଦ୍ର ଜୈନ ଓ ରୀତି ଚୌଧୁରୀ। ଗୀତ ରଚନା କରିଥିଲେ ସେନାପତି ପ୍ରଦ୍ୟୁମ୍ନ କେଶରୀ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। ଗୀତ ରଚନା କରିଛନ୍ତି ପରଶୁରାମ ଶତପଥୀ। କାର୍ଯ୍ୟକ୍ରମ ଆରମ୍ଭରେ ବିଜୟଲକ୍ଷ୍ମୀ ଦାସଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶୁଣନ୍ତୁ ଏଥର ଦୟାନିଧି ବେହେରାଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ।

ଶୁଣିଲେ ଦୁଇଟି ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। କଣ୍ଠଦାନ କଲେ ବିଜୟଲକ୍ଷ୍ମୀ ଦାସ ଓ ଦୟାନିଧି ବେହେରା। ଗୀତ ରଚନା କରିଥିଲେ ପରଶୁରାମ ଶତପଥୀ।

ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ରାତି 10ଟାରେ ଶୁଣିପାରିବେ ନାଟକ 22 ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଲଗାଣ ବର୍ଷାରେ ବି ବିଭୋର ଥିଲା ବଡ଼ଦାଣ୍ଡ। ରଥଯାତ୍ରାରେ ବାହାରୁଥିଲେ ଜଗତର ନାଥ, ପଣ୍ଡା ପଡ଼ିଆରୀ, ଶ୍ରଦ୍ଧାଳୁ, ସେବକ ସବୁରି ସେବାରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ବାହାରି ଜନ୍ମବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଭକ୍ତ ଭଗବାନ ଏକାକାର ହେବାର ଏ ମହାଦୃଶ୍ୟ ଦେବମାନବ ସମସ୍ତଙ୍କୁ ବଶୀଭୂତ କରିଛି। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା।
1: ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଅନାବିଳ ଆସ୍ଥା ଏବଂ ଭକ୍ତି ପରମ୍ପରାକୁ ସମ୍ମାନ ଦେଇ ଏକ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ସମର୍ପଣ ବ୍ୟବସ୍ଥାର ଏ ପୁରୀ ଶ୍ରୀମନ୍ଦିର ପରିସର ଭିତରେ ହିଁ ତାର ଶୁଭାରମ୍ଭ କରାଯାଇଛି। ଭକ୍ତମାନଙ୍କ ଦ୍ୱାରା ଶ୍ରଦ୍ଧାର ସହ ପ୍ରଦାନ କରାଯାଉଥିବା ଦାନ ଅର୍ଥକୁ ଶ୍ରୀମନ୍ଦିରର ବିକାଶ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଇଏ ବିନିଯୋଗ କରାଯାଇପାରିବ। ଏହା ସହିତ ମଧ୍ୟ ଯେଉଁ ବ୍ୟକ୍ତିବିଶେଷ ବା ବ୍ୟକ୍ତି ସମୂହ ସେମାନେ ସେମାନଙ୍କର କୌଣସି ଉପଲକ୍ଷେ ଅକେଜନ ଉପଲକ୍ଷେ ଜନ୍ମଦିନ ହେଉ, ବିବାହ ବାର୍ଷିକୀ ହେଉ, ବାପା ମାଙ୍କ ଶ୍ରାଦ୍ଧ ଉତ୍ସବ ହେଉ, ବ୍ରତ ଉତ୍ସବ, ଏଭଳି ବିଭିନ୍ନ କାର୍ଯ୍ୟରେ ମଧ୍ୟ ଯେଉଁମାନେ ଏଥିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ ସେମାନେ ମଧ୍ୟ ଏ କାମରେ ବିଶେଷ କରିକି ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ ସେମାନେ ମଧ୍ୟ ଏଭଳି କାର୍ଯ୍ୟରେ ସେମାନେ ତାଙ୍କର ଦାନ ହୁଣ୍ଡି ମାଧ୍ୟମରେ ହ୍ୱାଟ୍ସଆପ୍ ମାଧ୍ୟମରେ କରିପାରିବେ। ଏହି ବ୍ୟବସ୍ଥା ଅଧୀନରେ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ମୋବାଇଲ ଆପ୍ର ମଧ୍ୟ ଇଏ ବିକଶିତ କରାଯାଇପାରିଛି। ଏହି ଜରିଆରେ ମୋବାଇଲ ନମ୍ବର ଓଟିପି ମାଧ୍ୟମରେ ଲଗ୍ ଇନ୍ କରି ଏହାକୁ ମଧ୍ୟ ଦାନ କରାଯାଇପାରିବ।
0: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। ବର୍ଷସାରା ଖାଁ ଖାଁ ରହୁଥିବା ଆଡ଼ପ ମଣ୍ଡପ ଏବେ ଉତ୍ସବ ମୁଖର। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ସୃଷ୍ଟି ହୋଇଛି ଏକ ନିଆରା ଭକ୍ତିମୟ ପରିବେଶ। ଆଡ଼ପ ବିଜେ ପରେ ଜନ୍ମବେଦୀରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସେବନ କରୁଛନ୍ତି ଆଡ଼ପ ଅବଢ଼ା। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଥିବା ବେଳେ ସେମାନଙ୍କର ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ୍ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ମାନବୀୟ ଲୀଳାକ୍ରମେ ରଥଯାତ୍ରାରେ ବାହାରିବା ପୂର୍ବରୁ ଅଣସରରେ ରହିଥିଲେ ବ୍ରହ୍ମାଣ୍ଡ ନାୟକ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ପାଳନ କରାଯାଇଥିଲା ଠାକୁରଙ୍କ ଦ୍ୱାଦଶୀ ନୀତି। ଏହା ପୂର୍ବଦିନ 10 ମୂଳ ମୋଦକ ସେବନ କରିବା ପରେ

0: ପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିଲେ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ଦ୍ୱାଦଶୀ ଦିନ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଠଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହିତ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇଥିଲେ। ଏହି ନୀତି ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜୟ ହେବ, ଗଜପତି ମହାରାଜାଙ୍କ ପାଖରେ ଖବର ପହଞ୍ଚିବ, ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି। ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶିଥିଲେ, ତାହା ଆଉ ନାହିଁ। ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜାଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେତେବେଳେ ଏକାଦଶୀ ଦିନ ମହାପ୍ରଭୁଙ୍କର ସର୍ବାଙ୍ଗ ହଉଥିବ, ଯାହାକୁ ଅଣସର ସର୍ବାଙ୍ଗ ବୋଲି କୁହନ୍ତି, ଯେଉଁଦିନ ମହାପ୍ରଭୁଙ୍କର ଘଟୁଆରୀ ସେବକ ମାନେ ପ୍ରାୟ 15 କିଲୋରୁ ଉର୍ଦ୍ଧ୍ୱ ଚନ୍ଦନ ଘୋରିକି ନିଜ ହସ୍ତରେ ଯୋଗେଇଥିବେ, ସେଥିରେ ଚୁଆ ଏବଂ ଶ୍ରୀ କର୍ପୂର ଯୁକ୍ତ ହେଇଥିବେ ଏବଂ ସେଥିରେ ମହାପ୍ରଭୁଙ୍କ ଦିବ୍ୟ ଖଳି ଲାଗି ଉତ୍ସବ ଅନୁଷ୍ଠିତ ହଉଥିବ। ଏକାବେଳେ ଦୁଇପଟେ ଚନ୍ଦନ ଲାଗି ହଉଥିବ, ସେପଟେ ଅଣସର ଘରେ ମହାପ୍ରଭୁଙ୍କର ଖଳି ଲାଗି ସହିତ ଚନ୍ଦନ ଲାଗି ଏବଂ ଏପଟେ ପଟିଦିଅଙ୍କ ପାଖରେ ଚନ୍ଦନ ଲାଗି ହଉଥିବ। ଦେଉଳରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଉନଥିବା ତୁଳସୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଉ ଥରେ ଲାଗି ହେବେ। ସାମନ୍ତେ 10 ଦିନ ପର୍ଯ୍ୟନ୍ତ କେବଳ ଶୁକ୍ଳ ପୁଷ୍ପ ସାଜକୁ ଧାରଣ କରୁଥିବେ ଏବଂ ଏକାଦଶୀ ଦିନ ତୁଳସୀକୁ ମଣ୍ଡି ତୁଳସୀ ରସିଆ ଜଗନ୍ନାଥ ଆହୁରି ସୁନ୍ଦର ଦିଶିବେ। ସେବକଙ୍କ ଭିତରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେଉଁ ଦୁଃଖ ଥିଲା, ଯେଉଁ ତାପ ଥିଲା, ଯେଉଁ ଗ୍ଲାନି ଥିଲା, ତା କ୍ଷଣାର୍ଦ୍ଧ ଭିତରେ ଦୂରୀଭୂତ ହେଇଯିବ। ସମସ୍ତଙ୍କ ଭିତରେ ଗୋଟେ ଅଦ୍ଭୁତ ପ୍ରକାରର ଆନନ୍ଦ ସୃଷ୍ଟି ହେବ ଯେ ମହାପ୍ରଭୁ ସୁସ୍ଥ ହେଲେଣି। ଅଣସର ଘରେ କମ୍ପୁଚ ଜ୍ୱରରେ ଦେହେ ଖଇ ଫୁଟା ତାତି ପଥି ଫଣା ଖାଇ ଫୁଲୁରୀ ଲଗେଇ କେମିତି କଟୁଛି ରାତି, ଭାବିଲେ ଥରୁଛି ଛାତି, ଭଲ ହେଇ କେବେ ରଥକୁ ଆସିବ, ଚାହିଁଛି ଓଡ଼ିଆ ଜାତି।
0: ପରେ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଘଣାଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯାଇଥାଏ। ସୁନାକୁଆରୁ ତିନିକରା ଜଳ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଥିଲା। ଘଣା ଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖରେ ଓତା ପଡ଼ିଥିଲା ଏବଂ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିଥିଲେ। ଏହାପରେ ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଏବଂ ବୁଧବାର ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପହଞ୍ଚିବା ସହିତ ସିଂହଦ୍ୱାର ସମ୍ମୁଖକୁ ତିନି ରଥ ଅଣାଯାଇଥିଲା। ରଥଯାତ୍ରାର ଦ୍ୱିତୀୟ ଦିନରେ ବି ରଥ ଟଣା ହୋଇଥିଲା। ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚିବା ସହିତ ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେଇଥିଲେ ମହାପ୍ରଭୁ। ଏହା ପରଦିନ ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉମାନଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଏବଂ ଆଡ଼ପ ଅବଢ଼ାର ମହତ୍ତ୍ୱ ସମ୍ପର୍କରେ ଜଣାଇ ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ରଞ୍ଜନ ପଣ୍ଡା କହିଛନ୍ତି,
2: ନୀଳାଦ୍ରି ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ ଦିବା ଦର୍ଶନାତ୍ ପୁଣ୍ୟ ରାତ୍ର ଦଶ ଗୁଣାତ୍ ଭବେତ୍। ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ବିଜେର ଦର୍ଶନ ସ୍ୱତନ୍ତ୍ରତା। ନୀଳାଦ୍ରି କନ୍ଦରରେ ଶ୍ରୀମନ୍ଦିରରେ ଦର୍ଶନ କଲେ 10 ବର୍ଷ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେଇ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ମଣ୍ଡପର ଦର୍ଶନର ସ୍ୱତନ୍ତ୍ରତା ଅଛି। ଆଉ ଯେହେତୁ ମହାପ୍ରଭୁ ଏଠି ଦିବ୍ୟ ଲୀଳାକୁ ପରିପ୍ରକାଶ କରନ୍ତି, ମାଙ୍କର ହାତ ରନ୍ଧା ଖାଆନ୍ତି, ମାଙ୍କର ଦିବ୍ୟତାକୁ ସେଠାରେ ପରିପ୍ରକାଶ କରି ମାଙ୍କର କଥାକୁ ରକ୍ଷା କରିବାକୁ ପାଇଁ ଯାଇଛନ୍ତି, ସେଥିପାଇଁ ମାଙ୍କର ସେଠି ସମ୍ପୂର୍ଣ୍ଣ ଭାବରେ ଦର୍ଶନର ସ୍ୱତନ୍ତ୍ରତା ଥାଏ। ଯେପରି ଭାବରେ ଗୋପପୁର ମଧ୍ୟ ତାକୁ କୁହାଯାଇଥାଏ, ସେଥିପାଇଁ ପ୍ରତ୍ୟକ୍ଷ ଭାବରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କର ଏକା ସାଙ୍ଗରେ ମଧ୍ୟ ସେଠି ଦର୍ଶନ ହୋଇଥାଏ। କିନ୍ତୁ ଏପଟେ ଯେତେବେଳେ ଦର୍ଶନ କରିଥାନ୍ତି, ଏଠି ଗୋଟିଏ ପାଖ ଜଗନ୍ନାଥଙ୍କର ଦର୍ଶନ କଲେ ଆର ପାଖକୁ ବଳଭଦ୍ରଙ୍କର ଦର୍ଶନ କରିଥାନ୍ତି, ଗୋଟିଏ ଆଖି ଦର୍ଶନ କରିଥାନ୍ତି, କିନ୍ତୁ ସେଠି ସମ୍ପୂର୍ଣ୍ଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଦର୍ଶନ ହୋଇପାରିଥାଏ। ସେଥିପାଇଁ ଏ ଜନ୍ମବେଦୀରେ ସ୍ୱତନ୍ତ୍ରତା ଦର୍ଶନ ରହିଛି, ଯାହାକି କୁହାଯାଇଛି ଅଶ୍ୱମେଧ ସହସ୍ରାଣୀ। ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ, ଗୋଟିଏ କନ୍ୟା

0: ଦାନର ଫଳ ପ୍ରାପ୍ତି ହେଇଥାଏ ମହାପ୍ରଭୁଙ୍କର ଦର୍ଶନରେ। ଆଉ ରହିଲା ଅଭଡ଼ା, ଯୋଉ କୁହାଯାଇଛି ଯେ କି ମହାପ୍ରଭୁଙ୍କର ଆରପ ଅଭଡ଼ା, ସବୁ ଭିତରେ ଏଠି ଯେତେବେଳେ ରନ୍ଧା ଯାଇଥାଏ ଯୋଉ ପଦ୍ଧତି ଅନୁସାରେ, ସେଠାରେ ମଧ୍ୟ ସେ ଅନୁସାରେ ପଦ୍ଧତି ଅନୁସାରେ ରନ୍ଧା ଯାଇଥାଏ, କିନ୍ତୁ ଦେଖିବେ ସ୍ୱାଦ ସମ୍ପୂର୍ଣ୍ଣ ଭାବରେ ଅଲଗା ହେଇଯାଇଥାଏ। କାହିଁକିନା ସେଠି ହଉଛନ୍ତି ମାଙ୍କର ହାତ ରନ୍ଧା ମହାପ୍ରଭୁ ଖାଇଥାନ୍ତି, ଗୁଣ୍ଡିଚା ମାଙ୍କର ହାତ ରନ୍ଧା ଭାବରେ ସେଠାରେ ଖାଇଥାନ୍ତି। ଏଠି ଲକ୍ଷ୍ମୀ ସାନ୍ତାଣି ବାଡ଼ି ଦିଅନ୍ତି, ରୋଷେଇ କରି ମହାପ୍ରଭୁ ଖାଇଥାନ୍ତି, କିନ୍ତୁ ସେଠି ଗୁଣ୍ଡିଚା ମହାରାଣୀଙ୍କର ଦ୍ୱାରା ପ୍ରସ୍ତୁତ ହୋଇଥିବା ସେ ଅଭଡ଼ାକୁ, ଯାହାକୁ କୁହାଯାଇଛି ଯଜ୍ଞ ଅନ୍ନ, କାହିଁକିନା ସେ ସ୍ଥାନଟି ହଉଛି ଯଜ୍ଞ ସ୍ଥାନ, ସେଥିପାଇଁ ଯଜ୍ଞାନ୍ନ ମଧ୍ୟ କୁହାଯାଇଥାଏ। ସେଥିପାଇଁ ଆରପ ଅଭଡ଼ାର ସ୍ୱତନ୍ତ୍ରତା ଅଛି। ଆଉ ଆରପ ଅଭଡ଼ା କୋଟି ବ୍ରାହ୍ମଣଙ୍କର ମଧ୍ୟ ଗୋଟିଏ ଦାନ କଲେ ସେଠି କୋଟିଏ ବ୍ରାହ୍ମଣର ଭୋଜନର ଦାନ ପ୍ରାପ୍ତି ହୋଇଥାଏ। କୁହାଯାଇଛି ମେରୁ ସମତୁଲ୍ୟ ଦାନ, ମେରୁ ଭଳି ପର୍ବତକୁ ଦାନ କଲେ ଯୋଉ ସମାନ ଫଳ ପ୍ରାପ୍ତି ହୋଇଥାଏ, ଏଠାରେ ମଧ୍ୟ ସେଇଭଳି ଭାବରେ ଗୋଟିଏ ମହାପ୍ରସାଦ ମଧ୍ୟ ଦାନ କରିଦେଲେ ସେଭଳି ମଧ୍ୟ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ଅବଡ଼ା, ଆଡ଼ପ ଦର୍ଶନର ସ୍ୱତନ୍ତ୍ରତା ଅଛି, ସେଥିପାଇଁ ବେଶୀ ଭିଡ଼ ଲାଗିଥାଏ ଏହି ସମୟରେ।
1: ଆସନ୍ତାକାଲି ହେରା ପଞ୍ଚମୀ ତିଥିରେ ଅଭିମାନିନୀ ପତ୍ନୀ ମା ମହାଲକ୍ଷ୍ମୀ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ। ମହାପ୍ରଭୁ ସାଙ୍ଗରେ ନ ଆଣିଥିବା କାରଣରୁ କ୍ରୋଧିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଦେଇ ହେରାଗୈରୀ ସାହି ବାଟେ ବଡ଼ଦେଉଳକୁ ଫେରିଆସନ୍ତି ମା ମହାଲକ୍ଷ୍ମୀ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜଗନ୍ମାତା ମହାଲକ୍ଷ୍ମୀଙ୍କ ମଧ୍ୟରେ ଅନାବିଳ ଦାମ୍ପତ୍ୟ ପ୍ରେମ, ରୋଷ ଏବଂ ଅଭିମାନର ନିଆରା ରୂପ। ଏହି ଦିନ ମହାପ୍ରଭୁ ପତ୍ନୀଙ୍କୁ ଦୁଇଦିନ ମଧ୍ୟରେ ବାହୁଡ଼ିବାର ପ୍ରତିଶ୍ରୁତି ଦେବା ସହିତ ରଥ ଦକ୍ଷିଣ ମୋଡ଼ କରିବାର ନିର୍ଦ୍ଦେଶ ଦେଇଥାନ୍ତି। ହେରା ପଞ୍ଚମୀର ନୀତି ଓ ମହତ୍ତ୍ୱ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହନ୍ତି,
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶେଷ ଭାବରେ ଯାହାକି ହେରା ପଞ୍ଚମୀ ଦିନ ସେ ପାଖରେ ସନ୍ଧ୍ୟା ଧୂପ ଗୁଣ୍ଡିଚା ଘରେ ବସିଥିବ, ଏ ପାଖରେ ମହାଲକ୍ଷ୍ମୀ ମୋହଚୂର୍ଣ୍ଣ ଧରି ତାଙ୍କର ସମସ୍ତ ପଟୁଆର ସହିତ ଯାହାକି ଘଣ୍ଟ ଛତା କାହାଳୀ ସହିତ ବିମାନରେ ବସି ସ୍ୱତନ୍ତ୍ର ଭାବରେ ଯାଇ ପହଞ୍ଚିଥାନ୍ତି ନନ୍ଦିଘୋଷ ରଥ ପାଖରେ ଗୁଣ୍ଡିଚା ଘର ସାମ୍ନା। ତେଣୁ ସେଠି ଗୁଣ୍ଡିଚା ଘରର ସିଂହଦ୍ୱାରରେ ହେଉଛନ୍ତି ନନ୍ଦିଘୋଷ ରଥ ଥାଏ, ସେଠି ରଥ ପାଖରେ ପହଞ୍ଚିବେ, ସେଠି ଗୋଟେ ସ୍ୱତନ୍ତ୍ର ବିଧିବିଧାନ ରହିଛି, ପତି ମହାପାତ୍ରଙ୍କ ତରଫରୁ ଗୋଟେ ଘଷା ବିଡ଼ିଆ ଦହିପଟି ମଣୁଇ ଏସବୁ ଅନୁଷ୍ଠିତ ହବ। ତାପରେ ମହାଲକ୍ଷ୍ମୀ ହେଉଛନ୍ତି ଯିଏକି ଗୁଣ୍ଡିଚା ଘରକୁ ଯାଇଥାନ୍ତି, ଗୁଣ୍ଡିଚା ମନ୍ଦିରକୁ ଯେତେବେଳେ ଯାଇ ଗୁଣ୍ଡିଚା ଘରେ ପହଞ୍ଚନ୍ତି ପ୍ରଭୁଙ୍କର ସେତେବେଳକୁ ତେରା ପଡିନଥାଏ, ପୂଜା ବସିବାକୁ ଅବସ୍ଥା ହେଉଛନ୍ତି ଯାହାକି ଆମର ସନ୍ଧ୍ୟା ଧୂପ ପୂଜା, ତେରା ପଡିନଥାଏ। ତେଣୁ ଏଇ ସମୟରେ ଯେମିତି ପହଞ୍ଚିଯାନ୍ତି ଲକ୍ଷ୍ମୀଙ୍କୁ ଦେଖି ମହାପ୍ରଭୁ ଗୋଟେ ଆଚମ୍ବିତ ହେଇଯାନ୍ତି, ଆଉ କିଛି କହିପାରିବେନି, କାରଣ ଲଜିଆ ଲାଗେ ସେଠି ମହାପ୍ରଭୁ ଅଛନ୍ତି, ଯିଏକି ବଡ଼ ଠାକୁର ବି ଅଛନ୍ତି, ବଡ଼ ଠାକୁରଙ୍କର ପାଖରେ ଯେହେତୁ ଜଗନ୍ନାଥ ମହାପ୍ରଭୁ ସେଠି ସୁଭଦ୍ରା ଦେବୀ ଅଛନ୍ତି, ଆଉ କିଛି କହିପାରିବେନି। ତେଣୁ ଗୋଟେ ମାଳଟେ ମହାପ୍ରଭୁ ହେଉଛନ୍ତି ମହାଲକ୍ଷ୍ମୀଙ୍କୁ ଦେଇଦିଅନ୍ତି, ମାଳଟେ ଦେଇଦେଲେ ଯାହାକି ଯେମିତି ଜଣେ କ୍ରୋଧରେ କିଏ ଆସିଥିବ ବା ଅଭିମାନ ଆସିଥିବ ମାଳ ଖଣ୍ଡେ ପକେଇଦେଲେ ସେ ଶାନ୍ତି ହେଇଯିବ, ସେଇଭଳି ମହାଲକ୍ଷ୍ମୀଙ୍କୁ ଜଗନ୍ନାଥ ମହାପ୍ରଭୁ ଗୋଟିଏ ଆଜ୍ଞା ମାଳଟିଏ ଦେଇଦିଅନ୍ତି। ସେ ମାଳଟି ଯେତେବେଳେ ମହାଲକ୍ଷ୍ମୀ ପାଇଯିବେ ଆଉ କିଛି କହିବେନି, ଖାଲି ଆଖିକି ଆଖି ପଡିଯାଇଥିବ, ଏଇଥିପାଇଁ ତା ନାଁ ହେଉଛି ହେରା ଉତ୍ସବ ଦେଖିବାକୁ ନେଇକିରି ଏ ଯାତ୍ରା। ତାପରେ ମହାଲକ୍ଷ୍ମୀ ଆଉ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଆସିବେନି, ଯୋଉ ଦ୍ୱାର କି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଦେଇ ନାକଚଣା ଦ୍ୱାର ଦେଇକିରି ବାହାରିବେ। ନାକଚଣା ଦ୍ୱାର ଦେଇ ବାହାରିବା ପରେ ସେଠି ହେଉଛନ୍ତି ତାପରେ ପୁନର୍ବାର ପୁଣି ଯାଇଥାନ୍ତି ରଥ କାଠ ଖଣ୍ଡେ ଭାଙ୍ଗିକିରି ଆସିଥାନ୍ତି, ତେଣୁ ନନ୍ଦିଘୋଷ ରଥର ଇଏ କଥାଟି ମଧ୍ୟ ଭିତରସ ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଗୋଟେ ହେଇଥାଏ। ଏବଂ ଯେହେତୁ ରଥ ଭାଙ୍ଗି ଦିଅନ୍ତି ମହାଲକ୍ଷ୍ମୀ ଆଉ ବଡ଼ଦାଣ୍ଡରେ ଆସିବେନି, ଗଲାବେଳକୁ ବଡ଼ଦାଣ୍ଡରେ ଯାଇଥାନ୍ତି, ଆସିଲା ବେଳକୁ ଆମର ପୁରୀ ସହରରେ ଗୋଟେ ହେରା ଗୋହିରି ସାହି ଅଛି, କାରଣ ପୂର୍ବ କାଳରେ ଗୋଟେ ଗୋହିରି ଥିଲା, ତେଣୁ ସେଥିପାଇଁ ଏ ହେରା ଉତ୍ସବରେ ସେ ଗୋହିରି ଦେଇକି ଆସୁଥିଲେ ବୋଲି ଆଜି ପରବର୍ତ୍ତୀ କାଳରେ ସେ ସାହି ହେଇଗଲାଣି, ତେଣୁ ହେରା ଗୋହିରି ସାହି କୁହାଯାଉଛି। ସେ ହେରା ଗୋହିରି ସାହି ଦେଇ ମହାଲକ୍ଷ୍ମୀ ପ୍ରତ୍ୟାବର୍ତ୍ତନ କରିବେ ଏବଂ ସେଇଦିନ ଠାରୁ ମହାପ୍ରଭୁଙ୍କର ହେଉଛନ୍ତି ତାପର ଦିନ ହେଉଛନ୍ତି ଦକ୍ଷିଣ ମୋଡ଼ ହବ ରଥ, ଆଉ ମହାପ୍ରଭୁ ରହିପାରିବେନି, ଯେହେତୁ ମହାଲକ୍ଷ୍ମୀ ଦେଖିକିରି ଆସିଲେଣି, ତେଣୁ ପ୍ରଭୁ ନିର୍ଦ୍ଦେଶ ଦେଇଦେବେ ଯେ ହେଉଛନ୍ତି ଦାରୁକକୁ ହେଉଛନ୍ତି ତମେ ରଥ ବୁଲା, ତେଣୁ ରଥରେ ସାରଥିମାନେ ଥାଇ ତା ପରଦିନ ରଥ ଦକ୍ଷିଣ ମୋଡ଼ ହବ ଏବଂ ବାହୁଡ଼ା ଦଶମୀରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ଏଇ ଯୋଉ ମହାନ ଉତ୍ସବଟିକି ହେରା ପଞ୍ଚମୀ ବୋଲି କୁହାଯାଏ, ଦାମ୍ପତ୍ୟ ଜୀବନର ଗୋଟିଏ ସୁଖ ଦୁଃଖ ଭରା, ତା ଭିତରେ ମାନ ଅଭିମାନ ଭିତରେ ଯେତେବେଳେ ଘରେ ଗୋଟେ କଳି କଜିଆ ଭଲ ମନ୍ଦ ବୋଲି ଯୋଉ କଥା ଥାଏ ତାକୁ ନେଇ ଗୋଟେ ନିଚ୍ଛକ କଥା ମହାପ୍ରଭୁଙ୍କ ପାଖରେ ଆରୋପିତ କରାଯାଇଛି।
1: ପତି ପତ୍ନୀ ସଂସାର ରଥର ଦୁଇଟି ଚକ, ପରସ୍ପରର ପରିପୂରକ, ତେଣୁ ପତ୍ନୀଙ୍କ ପ୍ରାଧାନ୍ୟକୁ ବି ଗୁରୁତ୍ୱ ଦେଇଛନ୍ତି ମହାପ୍ରଭୁ। आड़प मंडल।

ପରେ ଲୀଳାସାରି ବଡ଼ଦେଉଳକୁ ବାହୁଡ଼ିବେ ମଣିମା। ବାଟରେ ମାଉସୀ ମା ମନ୍ଦିରରୁ ପୋଡ଼ପିଠା ଖାଇବାର ବିଧି ମଧ୍ୟ ରକ୍ଷା କରିବେ। ଅଧରପଣା ଦେଇ ଶାନ୍ତ କରିବେ ଅଶରୀରୀମାନଙ୍କୁ, ଅଭିମାନିନୀ ପତ୍ନୀଙ୍କୁ ଶାନ୍ତ କରିବାର ପ୍ରୟାସ କରିବେ। ନୀଳାଦ୍ରି ବିଜେ ପରେ ନୀଳାଦ୍ରିଶଙ୍କ ଆଗମନରେ ପୁଣି ଉଜ୍ଜଳି ଉଠିବ ନୀଳକନ୍ଦର। ରତ୍ନ ସିଂହାସନରେ ବିଜେ କରିବେ କୋଟି ଓଡ଼ିଆର ପରିଚୟ, କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ। ପୁଣି ଚଞ୍ଚଳ ହୋଇଉଠିବ ବଡ଼ଦେଉଳ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ନୀଳ ସିନ୍ଧୁ ତୀର ନୀଳ ଶୈଳର ଅନନ୍ତ କଳ୍ପବଟ ଶାଖାରୁ ମୁଁ କହୁଛି କାକଭୂଷଣ୍ଡ। କାହିଁ କେତେ ଯୁଗରୁ ମୋର ପ୍ରଭୁ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ପିତାଙ୍କର ପ୍ରତିଟି ଇଙ୍ଗିତର ମୁଁ ସାକ୍ଷୀ ହେଇ ରହିଆସିଛି। ଆଗରେ ମୋର ଶ୍ରୀମନ୍ଦିର, ମୋର ପ୍ରିୟ ପରମ ପ୍ରଭୁ ଚତୁର୍ଥା ମୂର୍ତ୍ତିରେ ବିରାଜିତ ରତ୍ନ ସିଂହାସନ ଉପରେ କେତେ ମତ, କେତେ ପଥର, କାହିଁ କେତେ କାହାଣୀ ବାସ୍ତବତାର ରୂପ ନେଇ ଗଢ଼ି ଉଠିଛି ମୋର ପରମ ସ୍ୱାମୀ ଜଗନ୍ନାଥଙ୍କୁ କେନ୍ଦ୍ର କରି। ସବୁର ସାକ୍ଷୀ ଏଇ ବଡ଼ ଦାଣ୍ଡ, ବାଇଶି ପାହାଚ ଆଉ ଆଉ ମୁଁ ନିଜେ କାକଭୂଷଣ୍ଡ। ଯୁଗ ଯୁଗର ଦିବସ ରଚନୀ ମୋ ପାଇଁ ଏକାକାର ହେଇଯାଇଛି କେବଳ ତାଙ୍କରି କଥା ଶୁଣିବାରେ। କେବଳ ଅସୀମ ପରିତୃପ୍ତି ସେଥିରେ ଥାଏ ବୋଲି ଆସ ମୋ ସହିତ ଆସ ବଡ଼ ଦାଣ୍ଡକୁ। ଏଇ ସେହି ଅରୁଣ ସ୍ତମ୍ଭ ସମ୍ମୁଖରେ ମୁଖଶାଳା, ବାଇଶି ପାହାଚର ପ୍ରଥମ ପାଦରେ ଠିକ ଦକ୍ଷିଣ ଚାହା ଚାହା କିପରି ଦୁଃଖୀ ଦୁଃଖ ହରି ଆର୍ତ୍ତ ପତିତର ତ୍ରାଣକର୍ତ୍ତା ଭକ୍ତ ବତ୍ସଳ ଦୀନବନ୍ଧୁ ମୋର ପ୍ରିୟ ପରମ ଆବିର୍ଭୂତ ହେଇଛନ୍ତି ପତିତ ପାବନ ରୂପରେ। କେତେ ଇତିହାସର ପୃଷ୍ଠା ଏଇ ଗଜପତି ବଂଶର ଲହୁ ଲୁହ ଯନ୍ତ୍ରଣାର କାହାଣୀରେ ଜର୍ଜରିତ କେବଳ ତାଙ୍କୁ ହିଁ କେନ୍ଦ୍ର କରି। ହଁ ମୁଁ ଶୁଣିଛି ସେଦିନ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ କଣ୍ଠରେ ସେହି ପରମ

0: ତୁମେ ମଧ୍ୟ ମୋତେ ତ୍ୟାଗ କରିବ?
1: ହଁ, ତା ଛଡ଼ା ଆଉ ଅନ୍ୟ ଉପାୟ ନାହିଁ। ଜଗନ୍ନାଥଙ୍କ ନାମରେ ଆପଣ ଜୁଆ ଖେଳୁଛନ୍ତି।
0: ଠିକ କହିଛ, ଜଗନ୍ନାଥଙ୍କ ପାଇଁ ଜୁଆ। ଯଦି ବୁଡ଼ିବି ତାଙ୍କୁ ନେଇ, ଯଦି ତରିବି ତାଙ୍କୁ ଆଶ୍ରୟ କରି।
1: ମୋତେ ତାହେଲେ ବିଦାୟ ଦିଅନ୍ତୁ।
0: ତମେ ବି ବିଦାୟ ନେଇଯିବ? ଠିକ ଅଛି, ଗୃହଲକ୍ଷ୍ମୀ ରାଜଲକ୍ଷ୍ମୀ ସମସ୍ତେ ଯାଆନ୍ତୁ। ତୁମେ ମୋତେ ଆବରି ରଖ ପ୍ରଭୁ, ତୁମେ ସେ ମୋର ସର୍ବସ୍ୱ। ପ୍ରଭୁ, ତୁମେ ସେ ମୋର ସର୍ବସ୍ୱ।
2: ଜୟ ଜଗନ୍ନାଥ, ଗଜପତିଙ୍କ ଜୟ ହେଉ।
0: ରାଜଗୁରୁ, ଆପଣ
2: ଗଜପତିଙ୍କ ପାଇଁ ସୁସମ୍ବାଦ ଆଉ ଦୁଃସମ୍ବାଦ ଉଭୟ ଆଣିଛି।
0: କୁହନ୍ତୁ ରାଜଗୁରୁ ମହାଶୟ।
2: ପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ପହଣ୍ଡି କରି ଗୁପ୍ତଦ୍ୱାର ବାଟେ ଅପସାରଣ କରାସରିଛି। ଚାପ ଚଢ଼ି ପ୍ରଭୁ ବର୍ତ୍ତମାନ ଚିଲିକା ଅଭିମୁଖରେ।
0: ଧନ୍ୟ ରାଜଗୁରୁ, ରାମଚନ୍ଦ୍ରର ଦୁର୍ଦ୍ଦିନରେ ଆପଣ ହିଁ ମୋର ପ୍ରଧାନ ଅବଲମ୍ବନ। ପ୍ରଭୁ ମୋର ଜବନର ଦୃଷ୍ଟିର ଅନ୍ତରାଳକୁ ଯାଇଛନ୍ତି, ଏହା ନିଶ୍ଚିତ ଭାବରେ ସୁସମ୍ବାଦ।
2: ଆଉ ଦୁଃସମ୍ବାଦ ହେଲା, ନବାବ ବାହିନୀ କ୍ଷିପ୍ର ଗତିରେ ପିପିଲି ପର୍ଯ୍ୟନ୍ତ ଆଗୁସାର ହେଲେଣି। ବକ୍ସି ବିଶ୍ୱାସଘାତକତା କରିବାରୁ ମୁରାଦ ଖାଁକୁ ସେନାପତି ହେବା ପାଇଁ ମୁଁ ପ୍ରସ୍ତାବ ଦେଉଛି।
0: ଲୋଧୁ ମିଆଁକୁ ମୋର ଦେୱାନ କରିଥିଲା ତକି ଖାଁ, ପେସ୍କିସ୍ ନ ଦେବାରୁ ସେ ଲୋଧୁକୁ ଫେରେଇ ନେଇଛି। ବିଶ୍ୱାସଘାତକ ବକ୍ସି ଜାଗାରେ ମୁରାଦ ଖାଁ ହେବ ସେନାପତି।
2: ଗଜପତି ଖୋର୍ଦ୍ଧାର ବହୁ ପୁରୁଷର ବାସିନ୍ଦା, ସେ ତା ଗାଁର ମୁସଲମାନ ଦଳ ବେହେରା ଦୁର୍ଗା ପୂଜା କରେ, ସେ ନିମକ ସଚ୍ଚା ଛାମୁ।
0: ହିନ୍ଦୁ ହେଇଛି ବେଇମାନ, ଆଉ ମୁସଲମାନ ହେଲା ନିମକ ସଚ୍ଚା। ଜବନ ସାଲବେଗର ଠାକୁର ହେ ଜଗନ୍ନାଥ, ରାମଚନ୍ଦ୍ର ଜୀବନରେ ଏ ବିରୋଧାଭାସ କାହିଁକି, କାହିଁକି ଏ ପରୀକ୍ଷା ପ୍ରଭୁ?
2: ଗଜପତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ମୁରାଦ ଖାଁ ସୈନ୍ୟ ପରିଚାଳନା କରିବ। ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସମସ୍ତ ଆୟୋଜନ ମୁରାଦ ଖାଁ କରିବ।
0: ଠିକ କହିଛନ୍ତି ରାଜଗୁରୁ, ପିପିଲିର ଯୁଦ୍ଧରେ ରାମଚନ୍ଦ୍ରର ଭାଗ୍ୟ ନିରୂପିତ ହେବ। ମୁରାଦକୁ ନେଇ ଆପଣ ଆଗଭର ହୁଅନ୍ତୁ, ତାଙ୍କରି ଇଚ୍ଛା ପୂରଣ ହେବ। ଘୋର ଜଳରେ ଥାଇ ଗଜରାଜ ତାଙ୍କୁ ଚିନ୍ତା କରିଥିଲା, ବିପତ୍ତିର ଅଥଳ ଜଳରେ ସେଇ ଜଗନ୍ନାଥଙ୍କୁ ମୁଁ ସ୍ମରଣ କରୁଛି। ନୀଳାଚଳ ନିଭାସାୟ ନିତ୍ୟାୟ ପରମାତ୍ମନି ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ।
3: ଦେୱାନ ଲୋଧୁ ମିଆଁର ସାଲାମ ଗ୍ରହଣ କରନ୍ତୁ ଗଜପତି।
0: ବର୍ତ୍ତମାନ ତ ତୁମେ ଆଉ ଖୋର୍ଦ୍ଧା ଗଜପତିର ଦେୱାନ ନୁହଁ, ତୁମେ ବର୍ତ୍ତମାନ ରାଜପ୍ରତିନିଧି। ପିପିଲି ଯୁଦ୍ଧରେ ପରାଜିତ ଗଜପତି ଆଜି ବାରବାଟୀ ଦୁର୍ଗରେ ବନ୍ଦୀ। ଯେଉଁଠି ତା ପୂର୍ବପୁରୁଷ ରାଜୁତି କରୁଥିଲେ ସେଠି ଆଜି ସେ ବନ୍ଦୀ। କି ବାର୍ତ୍ତା ନେଇ ଆସିଛ ଲୋଧୁ?
3: ନବାବ ଚାହାନ୍ତି ଆପଣ ପୁଣି ଖୋର୍ଦ୍ଧାର ସାହାନ୍ସା ବନନ୍ତୁ।
0: ଖୋର୍ଦ୍ଧାର ସାହାନ୍ସା?
3: ହଁ।
0: ପରିହାସ କରିବାକୁ ଆସିଛ ଲୋଧୁ ମିଆଁ?
3: ପରିହାସ ନୁହେଁ ଗଜପତି, ନବାବ ଆପଣଙ୍କୁ ଗାଦି ୱାପସ କରିବାକୁ ଚାହାନ୍ତି। ସେ ଚାହାନ୍ତି ମୁଁ ପୁଣି ଆପଣଙ୍କର ଦେୱାନ ବନି ଖୋର୍ଦ୍ଧା ଯାଏ।
0: ଲୋଧୁମିଆ,
3: ଆପଣ ତାଙ୍କର ଦୁଶ୍ମନ ନ ହୋଇ ଦୋସ୍ତ ବନନ୍ତୁ।
0: ଦୋସ୍ତ?
3: ହଁ,
0: ଦୋସ୍ତ କି ଖାଙ୍କର ଅତିଥି ହୋଇ ମୁଁ ତ ଏଇ ଅତିଥିଶାଳାରେ ଅଛି ଲୋଧୁମିଆ।
3: ସେ ଆପଣଙ୍କର ଦୋସ୍ତି ଚାହାନ୍ତି, ଆପଣ ମାନି ଯାଆନ୍ତୁ, ସେଥିରେ ଆପଣଙ୍କର ଫାଇଦା ଅଛି। ପିତଳା ପୂଜା ଛାଣନ୍ତୁ, ନିକାଲି ଦିଅନ୍ତୁ ଗୋଟାଏ କାଠର ପ୍ରତିମା ପ୍ରତି ଆପଣଙ୍କର ଖେଲି ମହବତକୁ।
0: ଲୋଧୁମିଆ,
3: ଦିନ ଦୁନିଆର ମାଲିକ ଖୋଦା ଭଗବାନଙ୍କୁ ଗୋଟାଏ କାଠ ପ୍ରତିମା ଭିତରେ କ'ଣ ବନ୍ଦୀ କରିପାରିବେ ଗଜପତି? ଯାହାର ରୂପ ନାହିଁ ତାକୁ ରୂପ ଦେବାର କି ଫାଇଦା?
0: ମୋତେ ଉତ୍ତ୍ୟକ୍ତ କର ନା ଲୋଧୁମିଆଁ, ଠାକୁର ରାଜା ରାମଚନ୍ଦ୍ର ତୁମଠୁ ଧର୍ମ ଶିଖିବ ନାହିଁ।
3: ବିଚାରକୁ ଆସନ୍ତୁ ଜାହାମ୍ପନା, ଆପଣଙ୍କ ବେଦରେ ମୂର୍ତ୍ତି କାହିଁ, ଉପନିଷଦରେ ଆକାର କାହିଁ, ପିତୁଳା କାହିଁ, ପୂଜା କାହିଁ?
0: ତୁମେ କ'ଣ ବେଦ ପଢ଼ିଛ, ଉପନିଷଦ ଜାଣିଛ?
3: ବେଦ ଆଉ ଉପନିଷଦ କ'ଣ ହିନ୍ଦୁର? ସାରା ଦୁନିଆ ପାଇଁ ଏ ଶାସ୍ତ୍ର ଖୋଦାତାଲଙ୍କ ମେହରବାନୀର ଝଲକ। ତାର ଆରବୀ ଅନୁବାଦକୁ ମୁଁ ପଢ଼ିଛି, ସେଠି ଆପଣଙ୍କର ଜଗନ୍ନାଥ କାହାନ୍ତି, କାହାନ୍ତି ଆପଣଙ୍କ ରାମ ଆଉ କୃଷ୍ଣ?
0: ମୋତେ ବିଭ୍ରାନ୍ତ କର ନା ଲୋଧୁ, ମୁଁ କୋରାନ ପଢ଼ି ନାହିଁ, କେବଳ ଏତିକି ଜାଣେ ତାହା ବିଧର୍ମୀର ଶାସ୍ତ୍ର, ତାକୁ ପଢ଼ିଲେ ମୁଁ ଜାତିଭ୍ରଷ୍ଟ ହେବି।
3: ଅଦ୍ଭୁତ ଆପଣଙ୍କର ଯୁକ୍ତି ଗଜପତି, ଗୋଟାଏ ଧର୍ମଶାସ୍ତ୍ର ପଢ଼ିଲେ ଆପଣ ଜାତିଭ୍ରଷ୍ଟ ହେବେ? ଦେଖୁଛି ଆପଣ ଦୁଇ ଜଣ ମୋ ପାଇଁ ସମାନ, କେହି ଧର୍ମକୁ ବୁଝି ନାହାନ୍ତି।
0: ଲୋଧୁମିଆ, ଅସହାୟ ଅବହେଳିତ ଦେଖି ମୋତେ ତୁମେ ପରିହାସ କରିବା।

0: ଆସିଛ?
1: ପରିଆସୁ ନୁହେଁ ଜାମପନା, ପରାମର୍ଶ। କୂଟନୀତିର ଆଶ୍ରୟ ନେଇ ପ୍ରଥମେ ଖଲାସ ହେଇଯାଆନ୍ତୁ। ସେ ଆପଣଙ୍କ ପ୍ରତି ବେଇମାନି କରୁଛି, ଆପଣ ମଧ୍ୟ ତା ପ୍ରତି ବେଇମାନି କରନ୍ତୁ।
2: ବେଇମାନି?
1: ହଁ, ଆପଣ କହନ୍ତୁ ଯେ ଆପଣ ଆଉ ପିତଳା ପୂଜିବେ ନାହିଁ, ଆପଣ ମୁସଲମାନ ବନିଯିବେ।
2: ତୁମର ଏତେ ଆସ୍ପର୍ଦ୍ଧା, ଏତେ ଦୁଃସାହସ,
1: ଆପଣ ତାକୁ ବେକୁଫ ବନାନ୍ତୁ। କହନ୍ତୁ ଦେୱାନ ଆପଣଙ୍କ ଲୋଧୁମିଆ, ଆଉ ସେନାପତି ଆପଣଙ୍କ ମୁରାଦ ଖାଁ। ହିନ୍ଦୁ ବି ଆପଣଙ୍କ ସହିତ ବେଇମାନି କରିଛି। ହିନ୍ଦୁ ହେଇ ଆପଣଙ୍କର ଫାଇଦା କ'ଣ? ମୁସଲମାନ ବନିବା ଛଡ଼ା ଆପଣଙ୍କର ଆଉ ଦୁସରା ରାସ୍ତା ନାହିଁ। ତାକୁ ୟାଦ ଦେଲାନ୍ତୁ, ଆପଣଙ୍କ କଥାରେ ୟକିନ ମଧ୍ୟ କରନ୍ତୁ।
2: କିନ୍ତୁ କିନ୍ତୁ ମୋତେ କୁହ, ଯେତେ ଅଭିନୟ କଲେ ବି ଥରେ ଧର୍ମ ଗଲେ କ'ଣ ଫେରି ଆସିବ?
1: ଧର୍ମ କ'ଣ ରହିଛି ଏଇ ଗତାନୁଗତିକ କିଛି ମନ୍ତ୍ର ଆଉ ପୂଜାରେ? ଧର୍ମ କ'ଣ ବାହାରର ଗୋଟେ ଆଡ଼ମ୍ବର, ଗୋଟେ ତାନସା? ଏଇ ଆପଣଙ୍କର ଖୋର୍ଦ୍ଧା ପାଖ ଗାଁର ମୁସଲମାନ ଦଳବେହେରା ଗୁଆ ଟେକିଲା ପରେ ଯାଇ ଦୁର୍ଗା ପୂଜା ହୁଏ। ଦୁର୍ଗା କ'ଣ ଛୁଆଁ ହେଇଯାଆନ୍ତି? ମୁସଲମାନ ଦଳବେହେରା କ'ଣ ହିନ୍ଦୁ ହେଇଯାଏ?
2: ମୁଁ କିଛି ଚିନ୍ତା କରିପାରୁନି ଲୋଧୁମିଆ, ଖାଲି ଏତିକି ବୁଝୁଛି ଜଗନ୍ନାଥଙ୍କ ପାଇଁ ମୁଁ ସବୁକିଛି କରିପାରିବି।
1: ତାହେଲେ ସୁବେଦାରଙ୍କୁ ମୁଁ କ'ଣ କହିବି?
2: ମୁଁ ରାଜି, ତାର ଦୋସ୍ତୀ ମୁଁ ଚାହେଁ, ଦୁଶ୍ମନୀ ନୁହେଁ। ତେବେ ଲୋଧୁମିଆ, ଧର୍ମାନ୍ତର ବିନା କ'ଣ ଦୋସ୍ତୀ ସମ୍ଭବ ନୁହେଁ?
1: ନା, ସେ ଧର୍ମାନ୍ତ ଛଳନା କରି ତାକୁ ଜିଣିବାକୁ ହେବ।
2: ହଁ, ମୁଁ ଛଳନା କରିବି, ମୁଁ କପଟ କରିବି। କୁଟ କପଟିଆ ମୟୂର ଚୁଳିଆ ପାଇଁ ମୁଁ କୂଟନୀତିର ଆଶ୍ରୟ ନେବି। ପ୍ରଭୁ ମୋର ବନବାସରୁ ଫେରିବେ, ଗଜପତି ହେବ ମୋଗଲର ଦୋସ୍ତ, ଧର୍ମାନ୍ତରିତ ଯବନ। କହେ ସାଲବେଗହୀନ ଜାତିରେ ମୁଁ ଯବନ, କଳା କାନ୍ଧରେ ଏକ ନିଷ୍ଠ ପୂଜାରୀ ହୋଇବି। ସାଲବେଗ ନିଜକୁ ହୀନ ବୋଲି କହିଲା, ସାରା ଜୀବନ ଏକ ଗୌଣ ମନୋବୃତ୍ତିରେ ତିଳ ତିଳ କରି ଜଳୁଥିଲା ସେ। ମନ୍ଦିରକୁ ପ୍ରବେଶ ନାହିଁ, ପ୍ରଭୁର ପୂଜାରେ ଅଧିକାର ନାହିଁ। ଏଇ କ'ଣ ହେବ ମୋର ପରିଣତି? ଏଇ କ'ଣ ମୋର ପ୍ରାପ୍ତି? ନା ନା, ମୁଁ ପାରିବିନି। କ୍ଷମା କର ଲୋଧୁମିଆ, ଛଳନାର ଅଭିନୟ ମୁଁ କରିପାରିବିନି। ମିଥ୍ୟା ହେଲେ ବି ନମାଜ ପଢ଼ି କାୟକୁ ଅପବିତ୍ର କରିପାରିବିନି। ମୁଲ୍ଲାଠାରୁ ମନ୍ତ୍ର ନେଇ ମୁଁ ଯବନ ହେଇପାରିବିନି। ମୋର ଏତେ ବଡ଼ ସଂସ୍କାରକୁ ମୁଁ ଜଳାଞ୍ଜଳି ଦେଇପାରିବିନି। ନା,
3: କେବଳ କ'ଣ ହିନ୍ଦୁର ସଂସ୍କାର ଅଛି, ଯବନର ସଂସ୍କାର ନାହିଁ ଜାହାପନା? ଯବନ ବି ତ ମଣିଷ, ଖୋଦାଙ୍କ ଦରବାରରେ ହିନ୍ଦୁଙ୍କ ଭଳି ସେ ବି ତ ଜଣେ ବନ୍ଦା।
2: ମୁଁ ତ ସେ କଥା କହୁନାହିଁ, କିନ୍ତୁ କିଏ କିଏ ଆପଣ?
1: ମୋ ସାଙ୍ଗରେ ଆସିଛନ୍ତି ମୋର ବହେନ ଶାହଜାଦୀ ସୁରେୟା, ସୁବାଦାରଙ୍କ ବହେନଙ୍କ ବେଟି, ମୁଁ ସହିତ କୁଲି ଖାଁ ତାଙ୍କର ଆବାଜନ।
2: ଏ ବନ୍ଦୀଶାଳାରେ?
1: ହଁ, ଖୋର୍ଦ୍ଧାର ସାହସକୁ ଦେଖିବା ପାଇଁ ପ୍ରବଳ ଆଗ୍ରହ ହେତୁ ମୋ ସାଙ୍ଗରେ ସେ ଆସିଛନ୍ତି। ଖୁବ୍ ଗୋପନରେ ତାଙ୍କୁ ଏଠିକି ଅଣାଯାଇଛି।
2: କିନ୍ତୁ କାହିଁକି?
3: ଶୁଣିଛି ଖୋର୍ଦ୍ଧାର ବାଦଶାହ ଖୋଦାତାଲାଙ୍କର ଜଣେ ସଚ୍ଚା ନୂର।
2: ଖୋଦାତାଲାଙ୍କର ସଚ୍ଚା ନୂର? ଦେୱାନ ମୋର ଲୋଧୁମିଆ, ମୁରାଦ ଖାଁ ମୋର ବକ୍ସି, ଖୋର୍ଦ୍ଧାର ମୁଁ ଗଜପତି ନୁହେଁ, ମୁଁ ବାଦଶାହ। ଦୋସ୍ତ ମୋର ନାଏବ ନାଜିମ ଜନାବ ତକି ଖାଁ, ସାବାସ ସାବାସ ରାମଚନ୍ଦ୍ର। ଏଥର ତୋର ବିଦାୟର ବେଳା, କୋରାନର ମନ୍ତ୍ର, ମସଜିଦର ନମାଜ ଆଉ ନୌକରମାନଙ୍କର କୁନିସ ଭିତରେ ଲୁଚିଯିବୁ ତୁ। ନୂତନ ଶିକ୍ଷା, ନୂତନ ଦୀକ୍ଷା, ନୂତନ ନାମ। ଦୀକ୍ଷା ପରେ ମୋର ନାମ କ'ଣ ହବ ଲୋଧୁମିଆ?
1: ନାମରେ କ'ଣ ମଣିଷର ସତ୍ତା ବଦଳିଯାଏ ଯାହାପ ନା? ନାମଟା ଗୋଟେ ଖୋଳ, ନାମଟା ଗୋଟେ ବାହାରର ପୋଷାକ। ନାମ ବଦଳିଲେ କ'ଣ ଆପଣ ବଦଳିଯିବେ? ବଦଳିଯିବ ଆପଣଙ୍କର ବୁନିଆଦି ଆଦବ କାଇଦା, ଆଦତ ଆଉ ବିଶ୍ୱାସ। ଧରନ୍ତୁ ଆପଣଙ୍କ ନାମ ହାଫିଜ କାଦର।
2: ହାଫିଜ କାଦର?
1: ହଁ
2: ହଁ, ହାଫିଜ କାଦର ମୋର ନାମ। ଏଇ ହାଫିଜ କାଦରର ସଂଜ୍ଞା ଭିତରେ ଆତ୍ମଗୋପନ କରିବ ଗଜପତି ରାମଚନ୍ଦ୍ର। ଖୋଦା ହାଫିଜ ରାମଚନ୍ଦ୍ର, ଖୋଦା ହାଫିଜ, ଖୋଦା ହାଫିଜ।
3: ଏତେ ଅଫସୋସ କାହିଁକି ଜାହାପନା? କବୀର ମୁସଲମାନ ଥିଲେ ନା ହିନ୍ଦୁ, ହିନ୍ଦୁର ରାମ ଆଉ ମୁସଲମାନ ରହିମ ତ ତାଙ୍କ ପାଇଁ ସମାନ ଥିଲେ। ଧର୍ମ ତ ଗୋଟିଏ, ଆପଣ ଦିଲ୍ଲ ଦରଦ ଦେଇ ଦିନ ଦୁନିଆର ମାଲିକଙ୍କୁ ଆପଣାର କରିବା ତ କବୀରଙ୍କ ମତରେ ଧର୍ମ।
2: ଶାହଜାଦି,
3: ଆପଣଙ୍କ ଜଗନ୍ନାଥକୁ ସେ କବୀର ଯିଏ ଚିହ୍ନିଛନ୍ତି ଆଉ ଚିହ୍ନେଇଛନ୍ତି, ସେଇ ଖୋଦାତାଲା ଜଗନ୍ନାଥଙ୍କ ଇଜ୍ଜତ ରଖିବା ଆପଣଙ୍କର ତ ଧର୍ମ। ମସଜିଦ ଭିତରେ ଯାହାଙ୍କୁ ଦେଖି ହୁଏ ନାହିଁ ସେଇ ତ ମନ୍ଦିରର ଜଗନ୍ନାଥ।

0: ସେ ହିଁ ଆପଣଙ୍କର ଧର୍ମ। ଖୋଦାଙ୍କ ଉପରେ ଭରସା ରଖନ୍ତୁ, ସବୁ ଠିକ ହେଇଯିବ।
1: ମୋ ପାଇଁ ଖୋଦାଙ୍କୁ ପ୍ରାର୍ଥନା କର ଶାହଜାଦୀ।
0: ଆଲ୍ଲାଙ୍କ ମେହରବାନୀରେ ଆପଣଙ୍କୁ ଶାନ୍ତି ମିଳୁ। ଆପଣ ଜଗନ୍ନାଥଙ୍କ ସେବକ, ଆପଣଙ୍କଠି ଅଛି ଖୋଦାତାଲାଙ୍କ ଖୁସ୍ବୁ।
1: ଶାହଜାଦୀ, ମୋଠି ଖୋଦାତାଲାଙ୍କର ଖୁସ୍ବୁ ଅଛି କି ନା ମୁଁ ଜାଣେ ନା, କିନ୍ତୁ ମୋ ପାଇଁ ତୁମେ ଖୋଦାଙ୍କର ଜୀବନ୍ତ ମେହରବାନୀ।
0: ମୋର ସମୟ ହେଇଗଲାଣି, ଲୋଧୁମିଆଙ୍କ ପାଇଁ ଆପଣଙ୍କୁ ଦର୍ଶନ କରିପାରିଲି।
2: ବୟାନ, କ'ଣ ଗୋଟେ ମାଗିବ ବୋଲି କହୁଥିଲ ପା, ଖୋଲି କରି କହନା।
0: କବୀର ସାହେବ ଯେଉଁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ, ମୋତେ ଆପଣ ତାଙ୍କୁ ଥରେ ଦର୍ଶନ କରାଇ ଦେଇପାରିବେ?
1: ନିଜେ ତ ମୁଁ ସେଥିରୁ ବଞ୍ଚିତ ଶାହଜାଦୀ, ଯଦି ସୁଯୋଗ ଆସେ ମୁଁ ଆପଣଙ୍କ ଇଚ୍ଛା ପୂରଣ କରିବି।
0: ଆପଣଙ୍କ ସାଙ୍ଗରେ କରିବି ତାଙ୍କର ଦର୍ଶନ।
1: ଶାହଜାଦୀ,
0: ଯବନ ବୋଲି ଘୃଣା କରିବେ ନାହିଁ ତ, ହୀନା ବୋଲି ଠେଲି ଦେବେ ନାହିଁ ତ?
1: ଏ କ'ଣ କହୁଛ ଶାହଜାଦୀ?
0: ଶାହଜାଦୀ ନୁହେଁ, ଆପଣଙ୍କର ଜଣେ ପାନ୍ଦି ପିତାଏ ଚାହାପନା। ଖୋଦାଙ୍କ ଇଚ୍ଛା ଥିଲେ ପୁଣି ଆପଣଙ୍କ ସାକ୍ଷାତ ପାଇବି। ଖୋଦା ହାଫିଜ, ଖୋଦା ହାଫିଜ,
1: ଖୋଦା ହାଫିଜ।
0: ଆସନ୍ତୁ ମିଆଁ ସାହେବ,
2: ଚାଲନ୍ତୁ ଆପଣଙ୍କୁ ରଖି ଓ ଖୋଜାଙ୍କ ନିକଟରେ ପହଞ୍ଚାଇ ଦିଏ।
1: ଏ ପୁଣି କି ପରୀକ୍ଷା ପ୍ରଭୁ, ଭାଗ୍ୟରେ ଏ କି ବିଡ଼ମ୍ବନା। ଅଭିନୟ ବୋଲି ଯାହା ଭାବିଥିଲି ତାହା ଯେ ସତ୍ୟ ହେବାକୁ ଯାଉଛି।
2: ହଁ, କ'ଣ ସ୍ଥିର କଲେ ଜନାବ?
1: ତୁମେ ଏଇ କ'ଣ କଲ ଲୋଧୁମିଆ?
2: କାହିଁ, କ'ଣ ହେଲା ହଜୁର?
1: କାହିଁକି ତୁମେ ତାଙ୍କୁ ଆଣିଲ? ପରିତ୍ୟକ୍ତ ଅବହେଳିତ ରାମଚନ୍ଦ୍ର ଜୀବନକୁ ପଲ୍ଲବିତ କଲ କାହିଁକି? ତାର ଭିତରର ଶୂନ୍ୟତାକୁ ଭରିଦେବାର ଏପରି ବ୍ୟବସ୍ଥା କଲ କାହିଁକି? ଏ ତୁମର ଯୋଜନା ନା ଷଡ଼ଯନ୍ତ୍ର, ଦୋସ୍ତି ନା ବେଇମାନୀ?
2: ହଜୁର ଉତ୍ତେଜିତ।
1: ଉତ୍ତେଜିତ, ଉତ୍ତପ୍ତ ନା ଉନ୍ମାଦିତ ମୁଁ ନିଜେ ବୁଝିପାରୁନି। କହିଥିଲି ମୁଁ ଛଳନା କରିବି, ମୁଁ ଅଭିନୟ କରିବି, କିନ୍ତୁ ଏ କ'ଣ ହେଲା? ଏଇ ନାରୀର ଆବିର୍ଭାବରେ ସବୁ ଯେପରି ବଦଳି ଯାଇଛି। ହାଫିଜ କାଦର ମୋ ପାଇଁ ଗୋଟେ ଆବରଣ ନୁହେଁ, ଏହା ଯେପରି ମୋର ସତ୍ତା। ଏଇ ମହିଅସୀ ସ୍ନେହମୟୀର ସ୍ପର୍ଶ ପାଇବା ପାଇଁ ମୁଁ ଯେମିତି ଜହନ୍ନମୁଖ ଯିବା ପାଇଁ ପ୍ରସ୍ତୁତ ହେଇଯାଉଛି। ମିଛି ମିଛିକା ନକଲି ମୁସଲମାନରୁ ମୁଁ ଯେପରି ସଚ୍ଚା ମୁସଲମାନ ବନିଯାଉଛି। ହେ ତୁମେ କ'ଣ କଲ ଦୋସ୍ତ, ହେ ତୁମେ କ'ଣ କଲ, ହେ ତୁମେ କ'ଣ କଲ, କ'ଣ କଲ।

0: ଗଜପତିଙ୍କର ଜୟ ହେଉ।
1: କିଏ ରାଜଗୁରୁ? ଆପଣ ହତଭାଗ୍ୟ ରାମଚନ୍ଦ୍ରର ପ୍ରଣାମ ଗ୍ରହଣ କରନ୍ତୁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ଆସିଛି ଛାମୁ। ଆପଣଙ୍କ ଯିବାର ସବୁ ବନ୍ଦୋବସ୍ତ କରିବା ପାଇଁ ତାଙ୍କ ନିର୍ଦ୍ଦେଶ ଶୁଣିଲି ଛାମୁ। ତାଙ୍କୁ ଖୋର୍ଦ୍ଧାର ଦେୱାନ ପଦରେ ନିଯୁକ୍ତ କରିଛନ୍ତି।
1: ଛାମୁ ବୋଲି ଡାକିବାକୁ ଲଜ୍ଜା ଦିଅନ୍ତୁ ନାହିଁ ରାଜଗୁରୁ। ଆପଣ ଏ ମ୍ଳେଚ୍ଛ ଧମକା ଓ ଅପରାଧୀ କରାନ୍ତୁ ନାହିଁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ବିଶ୍ୱାସ କରିପାରିଲିନି। ଯେଉଁଠି ଗଜପତି ହେଲେ ଶାହାନଶା, ଦେୱାନ ହେଲେ ଲୁଧୁମିଆ, ଆଉ ବନ୍ଧୁ ହେଲେ ସ୍ୱୟଂ ନବାବ, ତା ଭିତରେ ଇଏ ଦରିଦ୍ର ବ୍ରାହ୍ମଣ ରାଜଗୁରୁ ରୂପେ ଆଉ ଆବଶ୍ୟକତା ଅଛି ବୋଲି ମୁଁ ବିଶ୍ୱାସ କରିପାରୁନି।
1: ରାଜଗୁରୁ ଆପଣ
0: ଗଜପତି ସିନା ସବୁ ଭୁଲିଗଲେ, ଯବନ ହାତରେ ଧରାଦେଲେ। ମୁଁ କିନ୍ତୁ ଭୁଲିପାରିନାହିଁ ଛାମୁ, ମୁଁ ଭୁଲିପାରିନାହିଁ ଗଜପତିଙ୍କୁ। ରାତ୍ରିର ଅନ୍ଧକାର ଭିତରେ ସବୁ ବାଧା ବିଘ୍ନକୁ ବେଖାତିର କରି ସାଙ୍ଗରେ ଓଡ଼ିଆ ଜାତିର ପ୍ରାଣ ସେଇ ତିନି ମୂର୍ତ୍ତିକୁ ଧରି ଭୁଲିଥିଲେ କ୍ଷୁଧା, ତୃଷା, ନିଦ୍ରା ଆଉ ଅବସାଦ।
2: ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ରାଜଗୁରୁ, ସେ ଗଜପତି ଆଜି ମରିଯାଇଛି।
0: ଆପଣ କ'ଣ କଲେ, କ'ଣ କଲେ ଗଜପତି? ଛାର ଜୀବନ ପାଇଁ,
2: ଜୀବନ ପାଇଁ ନୁହେଁ ରାଜଗୁରୁ, ଜୀବନନାଥଙ୍କ ପାଇଁ, ଓଡ଼ିଆ ଜାତିର ଆତ୍ମା ପାଇଁ ନିଜର ଆତ୍ମାକୁ ମୋତେ ବିକ୍ରୟ କରିବାକୁ ପଡ଼ିଲା, କିନ୍ତୁ ସେଥିରେ ବି ମୁଁ ପ୍ରତାରିତ ହେଲି।
0: ଗଜପତି,

0: ଜଗନ୍ନାଥଙ୍କର ମାନ ବଦଳରେ ତକି ଖାଁ ଚାହିଁଥିଲା ମୋର ଧର୍ମ, ମାତ୍ର ଆଖି ତାର ଜଗନ୍ନାଥଙ୍କ ଉପରେ, ସେ ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବ।
1: ସବୁ ଖବର ମୁଁ ଶ୍ରୀଧରଠାରୁ ପାଇଛି ଗଜପତି।
0: ଶ୍ରୀଧର?
1: ହଁ, ଶ୍ରୀଧର ମୋର ଗୁପ୍ତଚର। ନବାବ ଆଜି ଜଗନ୍ନାଥଙ୍କୁ ଖୋଜି ବୁଲୁଛି ଆଠଗଡ଼ର ଜଙ୍ଗଲ ଭିତରେ। କୁହନ୍ତୁ କୁହନ୍ତୁ ଗଜପତି, ଆପଣ କ'ଣ ତାର ପ୍ରତିରୋଧ କରିପାରିବେ?
0: ହଁ ହଁ, ମୁଁ ପାରିବି। ହାଫିଜ କାଦର ଭାବରେ ମୁଁ ଖୋର୍ଦ୍ଧା ଯିବି।
1: ଖୋର୍ଦ୍ଧା ଯିବେ, ସେଠି କାହାର ସାହାଯ୍ୟ ଆଉ ପାଇବେ ଆପଣ? ସେବାୟତମାନେ ସମସ୍ତେ ବିଦ୍ରୋହ ଘୋଷଣା କରିଛନ୍ତି।
0: ରାଜଗୁରୁ ଆପଣେ
1: ଯବନ ହୋଇ ବଦ୍ଧ ଆପଣ ଜଗନ୍ନାଥଙ୍କୁ ଛାଡ଼ିପାରିନାହାନ୍ତି। ଉତ୍କଳ ଜୀବନର ପ୍ରତୀକ ଆପଣ, ଆପଣଙ୍କର ଏଇ ଜଗନ୍ନାଥ ମମତା ଓଡ଼ିଆ ଜାତିର ବିଜୟ ତୁର୍ଯ୍ୟନାଦ। କିନ୍ତୁ କିଏ ବୁଝିବ ଆପଣଙ୍କର ଅନ୍ତର? ଏଇ ଜାତି କ'ଣ ବୁଝିବ ଆପଣଙ୍କ ହୃଦୟ?
0: ଆଉ କିଏ ନ ଜାଣୁ, ମୋ ଜଗନ୍ନାଥ ତ ଜାଣିବେ। ତାଙ୍କରି ପାଇଁ ପତ୍ନୀ ପୁତ୍ର ମୋଠାରୁ ସମସ୍ତେ ଦୂରରେ, ତଥାପି ଆପଣ ମୋତେ ପରିତ୍ୟାଗ କରନ୍ତୁ ନାହିଁ ରାଜଗୁରୁ। ଆପଣ ଆଜିର ଦୁର୍ଦ୍ଦିନରେ ଆପଣ ହିଁ ମୋର ଭରସା। ଆପଣ ମୋ ସାଙ୍ଗରେ ଖୋର୍ଦ୍ଧା ଯିବା ପାଇଁ କଥା ଦିଅନ୍ତୁ।
1: ସବୁ ପଥ ଯେ ରୁଦ୍ଧ ଗଜପତି, ଆଉ ଯିବା କୁଆଡ଼େ, ଆଉ ସ୍ଥାନ କାହିଁ?
0: ସ୍ଥାନ ସେହି ମହାସମୁଦ୍ର, ସ୍ଥଳ ନାହିଁ, ଜଳ ନାହିଁ, ଜୀବନ ନାହିଁ। ପ୍ରଳୟ ପୟୋଧି ଜଳେ ଏକ ବଟପତ୍ର ଉପରେ ସେ ଭାସୁଥିଲେ। ସେହି ମହାବିଷ୍ଣୁ ଜଗନ୍ନାଥ, ଅନନ୍ତ ବଡ଼ ଠାକୁର ଆଉ ଜଗନ୍ନିଦ୍ରା ସୁଭଦ୍ରା ତ୍ରିମୂର୍ତ୍ତିଙ୍କୁ ଲୁଚାଇ ରଖିବି ମଝି ଦରିଆର ଅତଳ ଗର୍ଭରେ।

0: ପାଇଁ ଜଗନ୍ନାଥ ହେବେ ପ୍ରଧାନ ଅସ୍ତ୍ର, ଆମ ସ୍ୱାର୍ଥ ଯଜ୍ଞରେ ଗଜପତି ହେବେ ପ୍ରଥମ ଆହୁତି।
1: ତମେ ଚୁପ୍ କର କୁମାର, ତମେ ଯଦି ମୋର ଅବାଧ୍ୟ ହୁଅ ତେବେ ଖୋର୍ଦ୍ଧା ସିଂହାସନ ପାଇବେ ପଟିଆ ରାଜା ପଦ୍ମନାଭ ଦେବ।
0: ପଦ୍ମନାଭ ଦେବ?
1: ହଁ, ବକ୍ସି ମୋ ପାଖକୁ ଖବର ପଠେଇଛନ୍ତି, ତମେ ରାଜି ନହେଲେ ପଦ୍ମନାଭ ଦେବ ଗାଦି ପାଇବେ। ସେ ମୁକୁନ୍ଦଦେବଙ୍କ ବଂଶଧର, ସେମାନଙ୍କ ଦାବିକୁ ଉପେକ୍ଷା କରି ମାନସିଂ ତୁମର ବଂଶଧର ରାଜାଙ୍କୁ ଗଜପତି ବୋଲି ସ୍ୱୀକାର କରିଥିଲେ। ପଟିଆ ରାଜା ଯବନର ଭକ୍ତ, ଯବନ ଚାହେଁ ପଦ୍ମନାଭ ଦେବ ସିଂହାସନ ପାଆନ୍ତୁ, କିନ୍ତୁ ତମେ ସିଂହାସନ ପାଅ ବୋଲି ବକ୍ସି ଇଚ୍ଛା କରନ୍ତି।
0: ବକ୍ସିର କଥା କ'ଣ ଭୁଲିଗଲାଣି ମା? ଏଇ ଏଇ ବେଣୁଧର ବକ୍ସି ପିତୃବ୍ୟ ଗୋପୀନାଥ ଦେବଙ୍କୁ ହତ୍ୟା କରିଥିଲେ, ବାବାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ ଏଇ ବକ୍ସି। ଆଜି ସେଇ ବକ୍ସି ନିଜର କାର୍ଯ୍ୟ ହାସଲ ପାଇଁ ମୋତେ ବ୍ୟବହାର କରି ଯଦି ଶେଷ କରିଦିଅନ୍ତି ତାହେଲେ ସେଦିନ ବୋଧ ହୁଏ ତମ ବ୍ରତ ଉଚ୍ଚାପିତ ହେବ।
2: ସେ ସୁଯୋଗ ମୁଁ ବକ୍ସିକୁ ଦେବି ନାହିଁ କୁମାର।
0: ବାପା,
1: ଆପଣ?
2: ମୁଁ ବକ୍ସିକୁ ହତ୍ୟା କରିଛି।
1: ଆପଣ ଆପଣ ବକ୍ସିଙ୍କୁ ହତ୍ୟା କରିଛନ୍ତି?
2: ହତ୍ୟା ନୁହେଁ ରାଣୀ, ବଳି। ବଳି ବିନା ଭୈରବୀ ଜାଗ୍ରତ ହେବେ କିପରି?
1: ଭୈରବୀଙ୍କୁ ବଳି ଦେବା ପାଇଁ ସାହସ କରିପାରୁଛନ୍ତି ଆପଣ? ଆପଣଙ୍କ ଦ୍ୱାରା ପୂଜିତ ହେବେ ଜନନୀ ବିମଳା।
0: ମା, ତମେ କ'ଣ କହୁଛ?
1: ଚୁପ୍ କର।
0: ବାବାଙ୍କର ଅଧିକାର ରହିଛି, ସବୁ ଦୁଃଖ ଦୁର୍ଦ୍ଦିନ ଭିତରେ ମଧ୍ୟ ଦୀନବନ୍ଧୁଙ୍କର ସମ୍ମାନ ମହତ୍ତ୍ୱ ପାଇଁ ସେ ଅବିରାମ ସଂଗ୍ରାମ କରିପାରିବେ। ଜାତି ଧର୍ମ ନୀତି ପ୍ରତି ଯେ ବିଶ୍ୱାସଘାତକତା କରିବ ତାକୁ ନିଶ୍ଚିହ୍ନ କରିବାର ଅଧିକାର ଗଜପତିରେ ରହିଛି।
1: ନା, ନାହିଁ, ଗଜପତି ବିଧର୍ମୀ ପତିତ।
2: ରାଣୀ,
0: ମା,
1: ରାଣୀ ରାଣୀ କୋଉ ଅଧିକାରରେ ଆପଣ ମୋତେ ରାଣୀ ବୋଲି ସମ୍ବୋଧନ କରୁଛନ୍ତି?
0: ମା,
1: ମୁଁ ଜଣେ ଧର୍ମାନ୍ତରିତ ମୋଗଲର ରାଣୀ ହେଇପାରେ ନା।
2: ଧର୍ମାନ୍ତରିତ ମୋଗଲ?
1: ହଁ ହଁ, ଧର୍ମାନ୍ତରିତ ମୋଗଲ, ମୋଗଲ ବାଦଶାହର ଉଚ୍ଚିଷ୍ଟ ଅନ୍ନଭୋଗୀ ଅମୀର।
2: ଚୁପ୍ କର ରାଣୀ।
1: ଆପଣ ଧର୍ମତ୍ୟାଗୀ, ଜଗନ୍ନାଥଙ୍କ ପାଖକୁ ଯିବାର ଅଧିକାର ଆପଣଙ୍କର ନାହିଁ। ଶେଷରେ ପୁତ୍ର ଭାଗିରଥିକୁ ଯବନ ବୋଲି ପ୍ରମାଣ କରାଇବାକୁ ଚାହାନ୍ତି ଆପଣ?
2: ରାଣୀ,
1: ଜଗନ୍ନାଥଙ୍କ ଠାରୁ ଦୂରେଇ ଦେବା ପାଇଁ ତାର ଗଜପତି ହେବା ପଥରେ କଣ୍ଟକ ହେବାକୁ ଚାହାନ୍ତି ଆପଣ?
2: ଲଳିତା, ରାତ୍ରିର ଘନ ଅନ୍ଧକାର ଭେଦ କରି ଚୋର ପରି ଛପି ଛପି ପୁରୀର ବାଲିସାହି ଓ ଆସିଥିଲି କ'ଣ ପତ୍ନୀ ଓ ପୁତ୍ରର ସର୍ବନାଶ କରିବା ପାଇଁ?
1: ଆସିବା ଅନାବଶ୍ୟକ, ଆପଣଙ୍କ ଉପସ୍ଥିତି ଆପଣଙ୍କ ଆତ୍ମପ୍ରକାଶ ହିଁ ଆମର ସର୍ବନାଶର କାରଣ। ଆପଣ ଫେରିଯାଆନ୍ତୁ, ନହେଲେ ଆପଣଙ୍କ ଛଦ୍ମବେଶକୁ ମୁଁ ବାହାରେ ପ୍ରକାଶ କରିଦେବି।
0: ମା, ତମେ ଚୁପ୍ କର, ମା ଚୁପ୍ କର। ବାବା, ମାଙ୍କର ଯୁକ୍ତିରେ ମୋର ଆଦୌ ସମର୍ଥନ ନାହିଁ। ମୋ ପାଇଁ ଆପଣ ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଆପଣ ଏ ଜାତିର ଅକ୍ରତୁତ, ମୋତେ ଆପଣଙ୍କର ସହଯାତ୍ରୀ ହେବାର ସୁଯୋଗ ଦିଅନ୍ତୁ ବାବା।
2: ମୋର ସହଯାତ୍ରୀ ତୁମେ ହେଇପାରିବ ନାହିଁ ବାବା, ମୁଁ ପତିତ ବିଧର୍ମୀ, ମୋହ ମାୟାରେ ନିଜର କୃତକର୍ମ ପାଶରେ ଦେଇ ଏତେ ପଥ ଅତିକ୍ରମ କରି ଆଗେଇ ଆସିଥିଲି। ମୋ ଭୁଲ ମୁଁ ବୁଝିପାରିଛି କୁମାର, ସର୍ବସ୍ୱ ଦେଇ ମୁଁ ଆଜି ସର୍ପହରା। ମୋତେ ଆଉ ଗ୍ରହଣ କରିବ କିଏ? ସ୍ନେହ ସହାନୁଭୂତି ମମତା ଦରଦ ମୋତେ ଦବ ଆଉ କିଏ?
0: ବାପା,
2: ମୋର ନିଶ୍ୱାସ ଯେ ସର୍ପଗ୍ରାସୀ, ମୋର ଉପସ୍ଥିତି ଯେ ସର୍ବନାଶର ବାର୍ତ୍ତା ବହ। ମୁଁ ଆସୁଛି କୁମାର।
0: ବାପା,
2: ମୁଁ ଆସୁଛି।
0: ବାବା, ବାପା, ଏ କ'ଣ କଲ ମା, ତମେ ଏ କ'ଣ କଲ?
1: ସବୁ ତୋର ମଙ୍ଗଳ ପାଇଁ ପୁତ୍ର,
0: ନା
1: ତୋରି ସୁଖ ପାଇଁ?
0: ନା, ଏ ସୁଖ ମୁଁ ଚାହେଁ ନା, ଏ ମଙ୍ଗଳ ମୋର କାମନା ନୁହେଁ, ମୁଁ ତମ ସହିତ ଏକମତ ନୁହେଁ
1: କୁମାର।
0: ଗଜପତିଙ୍କ ନୀତି ଆଦର୍ଶ ତ୍ୟାଗ ମୋର କାମ୍ୟ
1: କୁମାର,
0: ତମ ସ୍ୱାର୍ଥପରତା ନୁହେଁ
1: କୁମାର।
0: ବାବା, ବାବା, ବାବା,
1: କୁମାର, କୁମାର, କୁମାର।

0: ସେଦିନ କଂସର ଡରରେ ପ୍ରଭୁ ଥିଲେ ଯମୁନା ଆରପାରିରେ, ଯବନର ଡରରେ ପ୍ରଭୁ ଆଜି ଚିଲିକା ଭିତରେ। କେତେଦିନ ଏପରି ଚାଲିବ, ୟାର କ'ଣ ଶେଷ ନାହିଁ ରାଜଗୁରୁ? ଆପଣ
1: ଇଚ୍ଛା ମୟଙ୍କର ଯାହା ଇଚ୍ଛା।
0: ମନରେ ଦ୍ୱନ୍ଦ୍ୱ ଆସୁଛି ରାଜଗୁରୁ, ଆପଣ ଭାବେ ଛାର ଯବନଧାର କ'ଣ କରିପାରିଥାନ୍ତା? ତାକୁ ସ୍ଥାନାନ୍ତରିତ କରି ମୁଁ କ'ଣ ଅପରାଧ କରିନାହିଁ?
1: ଏକଥା କାହିଁକି ମନରେ ଆଣୁଛନ୍ତି ଛାମୁ?
0: ଶ୍ରୀମନ୍ଦିରର ରତ୍ନବେଦୀ ମୋତେ ମନା ହେଲା ବୋଲି ମୁଁ ତାକୁ ସାଙ୍ଗରେ ନେଇ ବୁଲିଲି ଚିଲିକାର ଏଇ ଟାପୁରେ। ତାକୁ ରଖି ମୁଁ କ'ଣ ଠିକ୍ କରିଛି? ସେ ଯେ ଓଡ଼ିଆ ଜାତିର ପ୍ରାଣ, ସେ ଯେ ବିଶ୍ୱ ବ୍ରହ୍ମାଣ୍ଡର ଜୀବନ, ମୁଁ ଯେ ତାକୁ ଲୁଚେଇ ରଖିଛି।
1: ନିଜ ଇଚ୍ଛାରେ ସେ ଲୁଚିଛି ଛାମୁ।
0: ଆଉ କେତେ କାଳ ରାଜଗୁରୁ, ରତ୍ନବେଦୀ ଛାଡ଼ି ବହୁତ ଅଣହେଳା ହେଲାଣି ସେ।
1: ବିପୁଳ ଭୁଜରେ ସେ ଆପଣଙ୍କୁ ଆହ୍ୱାନ କରୁଛି ଗଜପତି।
0: ବିସ୍ତାରିତ ଦୁଇ ଭୁଜର ଅପୂର୍ବ ଆହ୍ୱାନ, ଧରିପାରିଲେ ସେ ନିଶ୍ଚୟ ଧରାଦେବ।
2: ଜୟ ଜଗନ୍ନାଥଙ୍କର!
3: ଜଗନ୍ନାଥ ଏଥର ମନ୍ଦିର ଫେରିବେ ଛାମୁ, ପଥ ଏବେ ପରିଷ୍କାର, ତକି ଖାଁର ମୃତ୍ୟୁ ହୋଇଛି।
0: ମହାପାତ୍ରେ, ତା ସହିତ ଦ୍ୱେଷ କରି ସେ କ'ଣ ରହିପାରନ୍ତା? ପରିହାସରେ ଜଗନ୍ନାଥଙ୍କୁ ସେ କହିଥିଲା ପାଷାଣ, ହସ୍ତପଦହୀନ। ଅଚଳ ଆଜି ସଚଳ ହୋଇଛି।
3: ସୁଜା ଖାଁଙ୍କ ଜାମାତା ମୁର୍ଶିଦ କୁଲି ଖାଁ ହେଉଛନ୍ତି ନବାବ।
0: ମୁର୍ଶିଦ କୁଲି ଖାଁ ସୁରେୟାର ବାବା? ହେ ଲୀଳାମୟ, ରାମଚନ୍ଦ୍ର ସହ କି ଖେଳାଏ ତୁମର? ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।

0: ତୁମର ଡାକରା ମୁଁ ଏଡ଼େଇ ପାରିଲି ନାହିଁ ସୁରେୟା।
1: ବାବା ଆପଣଙ୍କୁ ଖବର ପଠେଇଥିଲେ, ହିନ୍ଦୁ ମୁସଲମାନ ବିଭେଦ ଦୂର ହଉ, ଜଗନ୍ନାଥ ଭଲ ଭାବରେ ପୂଜା ପାଆନ୍ତୁ, ଆଉ ଆପଣ ଫେରିଯାଆନ୍ତୁ ଖୋର୍ଦ୍ଧାକୁ।
0: କାହା ପାଇଁ ଫେରିବି? ପୁତ୍ର, ପତ୍ନୀ, ପ୍ରଜା ସମସ୍ତେ ମୋତେ ତ୍ୟାଗ କରିଛନ୍ତି, ମୁଁ ଏକାନ୍ତ ନିଃସଙ୍ଗ, ସର୍ପହରା।
1: ଏଇ ନିଃସଙ୍ଗ ଜୀବନରେ ସେବା କରିବାର ସୁଯୋଗ ମୋତେ ଆପଣ ଦେବେ ନାହିଁ ପ୍ରଭୁ।
0: ତୁମକୁ କେମିତି ବୁଝେଇବି ସୁରେୟା, ମୁଁ ଯେ ମୁସଲମାନ ନୁହେଁ, ମୁଁ ହିନ୍ଦୁ। ସୁରେୟା, ତମେ ହିନ୍ଦୁ ହେଇପାରିବ?
1: ଆପଣ ଯେ ମୁସଲମାନ ହେଇସାରିଛନ୍ତି।
0: ମୋର ମୁସଲମାନ ହେବାର କିଛି ପ୍ରମାଣ ନାହିଁ। ତମେ ଯଦି ହିନ୍ଦୁ ହେଇଯିବ ତେବେ ତୁମର ନାମ ହେବ ସୂର୍ଯ୍ୟମଣି। ମୋ ସାଙ୍ଗରେ ଜଗନ୍ନାଥ ଦର୍ଶନ କରିପାରିବ ତୁମେ। ତୁମେ ତୁମେ କଣ ଚାହ ନା ହିନ୍ଦୁ ହେବାକୁ?
1: ମାନବିକତାର ଡୋରେରେ ବନ୍ଧା ଆମେ ଦୁଇ ଜଣ, ଏ ବନ୍ଧନ ଧର୍ମର ନୁହେଁ, ମନର, ପ୍ରାଣର। ନା ନା, ମୁଁ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ, ମୁଁ ଇନ୍ସାନ। ଜଗନ୍ନାଥ ସେ ଇନ୍ସାନର ଦେବତା।
0: ସୁରେୟା,
1: ଧର୍ମାନ୍ତରରେ ମୋର ବିଶ୍ୱାସ ନାହିଁ, ଇନ୍ସାନିୟତ ହିଁ ଧର୍ମ। ମୁଁ ହିନ୍ଦୁ ହେବି, ମୁଁ ହିନ୍ଦୁ ହେବି କେବଳ ଆପଣଙ୍କୁ ଖୁସ୍ କରିବା ପାଇଁ।
0: ତମେ ହିନ୍ଦୁ ହୁଅ କି ମୁସଲମାନ ହୁଅ, ମୋର କିଛି ଯାଇ ଆସେ ନା। ମୋ ପାଇଁ ତୁମେ ସେଇ ନାରୀ, ମମତାର ସ୍ପର୍ଶରେ ଯିଏ ପୁରୁଷକୁ ନର୍କରୁ ଟାଣି ଆଣେ। ତୁମେ ମୋର ପ୍ରକୃତ ସହଧର୍ମିଣୀ।
1: ପ୍ରଭୁ, ୟା ଖୁଦା, ଜଗନ୍ନାଥ।

0: ମୁଁ ଆପଣଙ୍କୁ କଥା ଦେଉଛି ମହାରାଣୀ, ଗଜପତି ମନ୍ଦିର ଭିତରକୁ ଯିବେ ନାହିଁ। ପ୍ରଭୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି, ସେ ପତିତ ପାବନ ହେବେ। ବାଇଶି ପାବତ୍ସର ଆରମ୍ଭରେ ସେ ବସି ରହିବେ ପତିତ ପାବନ ବେଶରେ, ଭକ୍ତ ଗଜପତିଙ୍କୁ ଦର୍ଶନ ଦେବା ପାଇଁ।
1: ସାମାନ୍ୟ ଜବନୀର ମୋହରେ ଯିଏ ଧର୍ମ ଛାଡ଼ିପାରନ୍ତି, ସେ ପୁଣି ଭକ୍ତ ଶିରୋମଣି।
2: ପ୍ରଜା ତ ସେଇଆ କହୁଛନ୍ତି ରାଣୀମା, ଜବନ ରାଣୀ ସୁରେୟା ଏବେ ହିନ୍ଦୁ ହୋଇ ସୂର୍ଯ୍ୟମଣି ହୋଇଛନ୍ତି ରତ୍ନ ବେଦୀରେ ସେ ପ୍ରଭୁଙ୍କୁ ଦେଖିବା ପାଇଁ।
1: ଜବନ ରାଣୀ ଆଉ ଗଜପତି ଯଦି ମନ୍ଦିର ପ୍ରବେଶ କରିବେ, ତେବେ ମୋ ଶବ ଉପରେ ହିଁ ସେ ଯାତ୍ରା ଆରମ୍ଭ ହେବ।
0: ଆପଣ ନଅରକୁ ବିଜେ ହୁଅନ୍ତୁ ମହାରାଣୀ, ଗଜପତି ଆଉ ନୂଆରାଣୀଙ୍କୁ ନେଇ ମୁଁ କୌଣସି ଅସୁନ୍ଦର ପରିବେଶ କରାଇ ଦେବି ନାହିଁ।

0: ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର।
1: ଆସନ୍ତୁ ଆସନ୍ତୁ ଗଜପତି, ଆସନ୍ତୁ ନୂଆ ରାଣୀ ମା ସୂର୍ଯ୍ୟମଣି ଦେଇ, ଦେଖନ୍ତୁ ଥରେ ଚାହିଁ ଦେଖନ୍ତୁ ପତିତ ପାବଙ୍କର ମୋହନ ମୂର୍ତ୍ତିକୁ, ପତିତକୁ ଉଦ୍ଧାର ପାଇଁ ଅଭିନବ ନବଘନ ବେଶ। ଆହା କି ଅପୂର୍ବ!

0: ଏତିକି ଦିବ୍ୟ ଦୁର୍ଲଭ ଦର୍ଶନ ମୋର ମନେ ହେଉଛି ସତେ ଯେପରି ବହୁ ଜନ୍ମର ସଞ୍ଚିତ ପୁଣ୍ୟ ଆଜି ମୋର ରୂପ ପାଇଛି। ଆଉ ମୋର କିଛି ଅଫସୋସ ନାହିଁ ସ୍ୱାମୀ, ଆଙ୍କରି ପୂଜା ଅର୍ଚ୍ଚନା ପାଇଁ ମୁଁ ହିନ୍ଦୁ ହେଇଛି, ସୁରେୟାରୁ ହେଲି ସୂର୍ଯ୍ୟମଣି, କିନ୍ତୁ କିନ୍ତୁ ଏ ଯେ ଖାଲି ହିନ୍ଦୁର ଦେବତା ନୁହନ୍ତି, ଏ ଯେ ଅବୟବ ଆଉ ଆକାରହୀନ ସେଇ ଶୂନ୍ୟ ପୁରୁଷ, ମୁଁ ପାଗଳ ହେଇଯାଉଛି ଆଙ୍କରି ରୂପ ଦର୍ଶନରେ। ଏ ଯେ ମହାମୁକ୍ତି, ଏ ଯେ ନିର୍ମାଣ, ମୁଁ ସୁରେୟ ନୁହେଁ, ମୁଁ ସୂର୍ଯ୍ୟମଣି ନୁହେଁ, ମୋର ନାମ ଜାତି କିଛି ନାହିଁ,
1: ସିଂହାସନ ପାଖକୁ ନେବା ପାଇଁ ତୁମକୁ ସୁରେୟାରୁ ସୂର୍ଯ୍ୟମଣି କରେଇଥିଲି, ତୁମେ ଯିବ ନାହିଁ, ମୁଁ ବି ଯାଇପାରିବି ନାହିଁ, ବାଟ ଜଗି ସେ ବସିଛି, ବାଇଶି ପାବତ ସୁମା ଉଡେଇ ପାରିବି ନାହିଁ, ଏଇ ତାର ନିର୍ଦ୍ଦେଶ।
2: ଗଜପତି,
1: ହଁ ରାଜଗୁରୁ, ପ୍ରଜା ଚାହାନ୍ତି ନାହିଁ, ବ୍ରାହ୍ମଣ ଚାହାନ୍ତି ନାହିଁ, ମୋ ପାଇଁ ପତିତ ପାବନ ପ୍ରତିଷ୍ଠା ହେଇଛି, ବାଇଶି ପାବତ ଉଠିବା ମୋତେ ମନା।
2: ଅଧୀର ହୁଅନ୍ତୁ ନାହିଁ ଗଜପତି, ପୂଜାର୍ଚ୍ଚନା ଆପଣଙ୍କର ବନ୍ଦ ହେବ ନାହିଁ, ଏଇଠି ଏଇ ବାଇଶି ପାବଛ ପ୍ରାନ୍ତରେ ଆପଣ ଅର୍ଚ୍ଚନା କରିବେ ପ୍ରଭୁଙ୍କୁ, ରଥରେ ଯେତେବେଳେ ସେ ବିଜେ ହେବେ ଆପଣ ହିଁ କରିବେ ଛେରା ପହରା।
1: ଭକ୍ତ ପତିତ ପାଇଁ ତମେ ସ୍ୱପ୍ନରେ ଦେଖାଦେଲ ପ୍ରଭୁ, ସତରେ ଯଦି ତମେ ପତିତ ପାବନ ହେଇଛ, ତୁମ ଶ୍ରୀଚରଣରେ ଆଜି ସମସ୍ତ କ୍ଷମତା ସମସ୍ତ ପଦବୀ ମୁଁ ଅର୍ପଣ କରୁଛି, ଆଜି ମୋର ଶେଷ ପୂଜା ରାଜଗୁରୁ, ଚକାଡଳକୁ ବିଦାୟ ମାଗରାଣି, ଆମ କାମ ସରିଛି, ଏଇ ଜନ୍ମରେ ଆଉ ତାର ସାନ୍ନିଧ୍ୟ ମିଳିବ ନାହିଁ, ଏଇ ଆମର ଶେଷ ଦର୍ଶନ।
3: ବାପା
1: ଭାଗିରଥି, କାଲିଠାରୁ ତୁମେ ହେବ ଖୋର୍ଦ୍ଧାର ଗଜପତି, ଆଜି ଭିତରେ ପୁରୀ ସୀମା ଅତିକ୍ରମ କରି ଆମେ ଦୁହେଁ ବନ୍ଧୁ ରାଜ୍ୟ ନରସିଂହପୁର ଚାଲିଯିବୁ, ସେଇ ହେବ ଶେଷ ଆଶ୍ରୟସ୍ଥଳ, ଭାଗିରଥି କୁମାର ହେବେ ବୀରକିଶୋର ଦେବ ଗଜପତି, ରାମଚନ୍ଦ୍ର ଦେବର ନାମ ଆଜିଠାରୁ ଲିଭିଯିବ।
2: ଅଭିମାନ କାହିଁକି ଗଜପତି, ପତିତ ପାବନଙ୍କର ଅର୍ଚ୍ଚନା କରିବ କିଏ, କାହା ପାଇଁ ପତିତ ପାବନ ହୋଇ ବସିଲେ ପ୍ରଭୁ?
1: ପତିତ ପାବନଙ୍କୁ ଦର୍ଶନ କରି ମୁଁ ଦେଶାନ୍ତରୀ ହେବି, ମୋ ଲାଗି ପ୍ରାର୍ଥନା କରନ୍ତୁ ରାଜଗୁରୁ ଆପଣେ, ଆର ଜନ୍ମରେ ଯେପରି ତା ସେବାରୁ ମୁଁ ବଞ୍ଚିତ ନ ହୁଏ।
0: ହେ ପ୍ରଭୁ ପତିତ ପାବନ, ହେ ମୋର ମହାନ ଖୋଦା, ଆନନ୍ଦ କ୍ଷୁଦା ମୋର ନିବାରଣ କର ପ୍ରଭୁ, ତକ୍ତ ପ୍ରାଣକୁ ମୋର ଶୀତଳ କର, ଏ ଜନ୍ମରେ ନହେଲେ ବି ଆର ଜନ୍ମରେ ମୋ ସ୍ୱାମୀଙ୍କ ସହ ତୁମ ସେବାରେ ସୁଯୋଗ ପାଏ ପ୍ରଭୁ।
1: ବିଦାୟ ନେଉଛି କୁମାର, ଗଜପତି ଭାବେ ଯଶସ୍ୱୀ ହୁଅ, ଚକାଡୋଳର ମାନ ମହତର ପ୍ରକୃତ ରକ୍ଷକ ହୁଅ। ବିଦାୟ।
0: ହେ ପ୍ରଭୁ ଜଗନ୍ନାଥ।

ଶୁଣିଲେ ନାଟକ ବାଇଶି ପାଞ୍ଚ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରାମଚନ୍ଦ୍ର ଦେବ, ବିନାୟକ ମିଶ୍ର, ତକି ଖାଁ, ଅମରେନ୍ଦ୍ର ଚୌଧୁରୀ, ରାଜଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଲୋଧୁ ମିଆଁ, ବିଜୟ କୁମାର ମହାନ୍ତି, ଭାଗୀରଥୀ କୁମାର, ସଂଗ୍ରାମ କୁମାର ମିଶ୍ର, ଫକୀର ସା, ଭୋଳେଶ୍ୱର ପଣ୍ଡା, ବିନୋଦ ବିହାରୀ, ରଞ୍ଜନ କୁମାର ଧଳ, ମହାପାତ୍ର ବୈଦ୍ୟନାଥ ବେହେରା, ଲଳିତା ମହାଦେଇ, ସନ୍ଧ୍ୟା ମିତ୍ର, ସୁରେୟା ଓ ସୂର୍ଯ୍ୟମଣି ଦେଇ, ତିଳୋତ୍ତମା ଖୁଣ୍ଟିଆ। ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ।

କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଭିକାରୀ ଚରଣ ବଳଙ୍କ କଣ୍ଠରେ ଭକ୍ତିଗୀତ ପୁରାତନ ରଚନାରୁ।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଜି ସାଇ କ୍ରିଷ୍ଣା। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ମୁଖ ଗହ୍ୱର କର୍କଟ ଓ ସଚେତନତା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। ସକାଳ 7:30ରେ ପରିବେଶ ସୂଚନା, ଏଥିରେ ଶୁଣିବେ ଆଫ୍ରିକାର ବୃହତ୍ ସବୁଜ ପ୍ରାଚୀର ଓ ପରିବେଶ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ। ସକାଳ 7:35ରେ ସୁରଞ୍ଜନୀ, କଣ୍ଠଶିଳ୍ପୀମାନେ ହେଲେ ସୁଶାନ୍ତ କୁମାର ପାଣି ଓ ମନସ୍ୱିନୀ ପଟ୍ଟନାୟକ, ଗୀତ ରଚନା ଦୁର୍ଗା ମାଧବ ପଣ୍ଡା, ସଙ୍ଗୀତ ଶଙ୍କର ପ୍ରସାଦ ପ୍ରଧାନ। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ, ବିଷୟ ରହିଛି ହୀରା ପଞ୍ଚମୀ, ବିଶେଷଜ୍ଞ ରବୀନ୍ଦ୍ରନାଥ ପ୍ରତିହାରୀ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ରବିଚନ୍ଦ୍ର ସାଗର, ଯୋଗେଶ୍ୱର ପଣ୍ଡା ଓ ବିଭୂତିଭୂଷଣ ପଟ୍ଟନାୟକ। ଦିନ 12:30ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରୀତି ଚୌଧୁରୀ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ମନୋରମା, ଏଥିରେ ଶୁଣିବେ କୌଶଲ୍ୟା ପ୍ରଧାନଙ୍କ ସହ ସାକ୍ଷାତକାର। ଏବଂ ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:10 ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି ସକାଳ 5:53ରେ ଆରମ୍ଭ କରିବୁ ଆମର ପ୍ରଥମ ଅଧିବେଶନ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।